ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 10 ଦିନ ଇଂରାଜୀ 2026 ମସିହା ମେ ମାସର 31 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

0: ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ
1: ରାଧାକୃଷ୍ଣ ଭଞ୍ଜଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ସୁବୀର କୁମାର ଦାସଙ୍କ କଣ୍ଠରେ ପୁରାତନ ରଚନା।

ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ଅନ୍ଧରା ଚକ୍ରବର୍ତ୍ତୀଙ୍କ କଣ୍ଠରେ ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ଅନନ୍ତଚରଣ ମିଶ୍ରଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା।

0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ଶରତ ଚନ୍ଦ୍ର ରଥ।
1: ରସ କ'ଣ ପଚାରିଲେ ଉତ୍ତର ହେବ, ଯାହା ଭାବରେ ଭିଜେଇ ଦିଏ, ହଜେଇ ଦିଏ ଓ ମଜେଇ ଦିଏ। କୁହାଯାଇପାରେ ଯେ ରସ ଏକ ଅନୁଭବ। ବିଭିନ୍ନ ପ୍ରକାର ରଙ୍ଗରେ ରସ ଥାଏ, ଭିନ୍ନ ଭିନ୍ନ ପ୍ରକାର ଶବ୍ଦରେ ଭିନ୍ନ ଭିନ୍ନ ରସ ଥାଏ। ଫୁଲର ବାସ୍ନାରେ ରସ ଥାଏ, କୋଇଲିର କୁହୁତାନରେ ରସ ଥାଏ, ଝରଣାର ଗାନରେ ରସ ଥାଏ, ଜଳପ୍ରପାତର ଭୀମ ଭୈରବ ଶବ୍ଦରେ ରସ ଥାଏ, ସମୁଦ୍ରର ଗର୍ଜନରେ ମଧ୍ୟ ରସ ଥାଏ, ମଳୟ ପବନର ପ୍ରବାହରେ ରସ ଥାଏ, ଯାହା ଶରୀରକୁ ଶିହରିତ କରେ, ପ୍ରାଣକୁ ପୁଲକିତ କରେ, ମନକୁ ପ୍ରମୋଦିତ କରେ। ପ୍ରକୃତିରେ ରସମୟଙ୍କର ରସାଳ ରୂପାୟନ ଦେଖିବାକୁ ମିଳେ। କେତେବେଳେ ଶାନ୍ତ ରସ, କେତେବେଳେ ବୀର ରସ, ତ ଆଉ କେତେବେଳେ ବିଭତ୍ସ ରସର ପ୍ରକଟନ ହୋଇଥାଏ ଏହି ପୃଥିବୀରେ। ପ୍ରକୃତି ଭିତରେ ମନନଶୀଳତାରେ ରସାନୁଭବ ଅଧିକରୁ ଅଧିକ ହୋଇଥାଏ। ଏପରି ରସମୟ ପ୍ରକୃତିର ସନ୍ତାନ ହୋଇ ମଣିଷ ଏଡ଼େ ନିରସ କାହିଁକି? ମଣିଷ ମନରେ ସରସତା ନାହିଁ କାହିଁକି? କିଏ ତାଠାରୁ ଛଡ଼ାଇ ନେଇଛି ମଧୁରତା? ଏତେ ଶୁଷ୍କ ଭାବ, କର୍କଶ ଭାବ କିଏ ତା ମନରେ ଭରିଦେଇଛି? ଏତେ ଅବସାଦ, ହତାଶା, କ୍ରୋଧ, ବିରକ୍ତିଭାବ ସହିତ ସ୍ୱାର୍ଥପରତା କିଏ ଭରିଦେଇଛି? ଏତେ ନକାରାତ୍ମକତା କିଏ ମଣିଷ ମନରେ ଭରି ଦେଇଛି ଯେ ଯାହାଫଳରେ ସେ କେତେ ଅକଥା ମନରେ ଭାବୁଛି, କେତେ ଅକଥା ସେ ତୁଣ୍ଡରେ କହୁଛି, କେତେ ଅକାର୍ଯ୍ୟ ସେ ଶରୀରରେ କରୁଛି? ତା ଭାବନାରେ ରସ ନାହିଁ, ଶବ୍ଦରେ ରସ ନାହିଁ, କାର୍ଯ୍ୟରେ ରସ ନାହିଁ। କେଡ଼େ ସ୍ୱାଦହୀନ ଜୀବନ ଆଜି ମଣିଷ ବଞ୍ଚୁଛି ସତେ। କାହା ପ୍ରତି ତାର ଶ୍ରଦ୍ଧା ନାହିଁ, କାରଣ ପ୍ରାୟ କେହି ତା ପାଇଁ ବିଶ୍ୱାସ ଭାଜନ ନୁହନ୍ତି। କାହା ପ୍ରତି ତାର ସମ୍ମାନ ନାହିଁ, କାରଣ ସେ ନିଜକୁ ସବୁଠାରୁ ଅଧିକ ସମ୍ମାନନୀୟ ବୋଲି ମନେ କରୁଛି। କାହା ପାଖରେ ମନ ଖୋଲି ଦୁଃଖ ସୁଖ ପଦେ ପ୍ରକାଶ କରିବା ପାଇଁ ଶ୍ରୋତାର ଅଭାବ ଘଟୁଛି ପ୍ରବଳ ଭାବରେ ଆଜି ଦେଖାଯାଉଛି ଏହି ଅଭାବ। ସମାଜରେ ଧନର ଅଭାବ ନାହିଁ, ମାତ୍ର ମନର ଅଭାବ ଯଥେଷ୍ଟ ରହିଛି। ଫଳସ୍ୱରୂପ ବ୍ୟକ୍ତି ଜୀବନ ହୋଇଯାଉଛି ଦିନକୁ ଦିନ ନକାରାତ୍ମକ। ଏହି ନକାରାତ୍ମକତା ଆନନ୍ଦ ଦେଉନାହିଁ, ଆତ୍ମସନ୍ତୋଷ ଦେଉନାହିଁ, ଏଥିରୁ ଆସୁଛି ଅହଙ୍କାର। ଅହଙ୍କାରର ପ୍ରଭାବରେ ମଣିଷ ଧରାକୁ ସରା ମନେ କରୁଛି। ଅହଙ୍କାରରୁ ଆସୁଛି କାମନା, ଆସୁଛି ବାସନା, ଯାହା ଚରିତାର୍ଥ ହେଲେ ବଢୁଛି, ଅଧିକରୁ ଅଧିକ ବଢୁଛି, ଆଉ ଚରିତାର୍ଥ ନ ହେଲେ କ୍ରୋଧ ସୃଷ୍ଟି ହେଉଛି, ହିଂସ୍ର ଭାବ ସୃଷ୍ଟି ହେଉଛି। ସୁଖଭୋଗ ଲାଳସା ହେଉଛି କାମନା ବାସନାର ମୂଳ କଥା। ମନର ସୁଖଭୋଗର ଲାଳସାର ଅନ୍ୟ ନାମ କାମନା, ଏବଂ ପ୍ରାଣର ସୁଖଭୋଗର ଲାଳସାର ଅନ୍ୟ ନାମ ହେଉଛି ବାସନା। କାମନା ଓ ଆବଶ୍ୟକତା ଭିତରେ ପ୍ରଭେଦ ରହିଛି, ଯେପରି ସ୍ୱାଧୀନତା ଓ ସ୍ୱେଚ୍ଛାଧୀନତା ଭିତରେ ପ୍ରଭେଦ ରହିଛି। ଗୋଟିଏ ଉଦାହରଣ ମାଧ୍ୟମରେ କୁହାଯାଇପାରେ ଯେ ଖାଦ୍ୟ ଗ୍ରହଣ ଏକ ଆବଶ୍ୟକତା, ମାତ୍ର ସେହି ଖାଦ୍ୟ ଗ୍ରହଣ ଏକ କାମନାରେ ମଧ୍ୟ ପରିଣତ ହୋଇପାରେ। ବଞ୍ଚିବା ପାଇଁ ଖାଇବା ହିଁ ଖାଦ୍ୟର ଆବଶ୍ୟକତା, ମାତ୍ର ଖାଇବା ପାଇଁ ବଞ୍ଚିବା ହିଁ କାମନା। ଆବଶ୍ୟକତାର ଲକ୍ଷ୍ମଣ ରେଖା ଡେଇଁଗଲେ କାମନାର ରାଜ୍ୟ ପଡ଼େ। କାମନା ଜନିତ କ୍ରୋଧ ଆସେ ଅନ୍ୟ ଉପରେ, ଅନ୍ୟ ଉପରେ ସରିଗଲା ପରେ ଆସେ ଭଗବାନଙ୍କ ଉପରେ। ମନ ଅସ୍ଥିର ହୁଏ, ଅଶାନ୍ତ ହୁଏ, ଅବାଗ କଥା କହି ହୋଇଯାଏ, ଯେତେ ସବୁ ଅକାର୍ଯ୍ୟ କରି ହୋଇଯାଏ। ଯାହା ଉପରେ ହେଉ, କ୍ରୋଧ ନଷ୍ଟ କରେ ମାନସମ୍ମାନ, ବିଷାକ୍ତ କରେ ପରିବେଶକୁ। କେବଳ କ୍ରୋଧ ନୁହେଁ, ଲୋଭ କ୍ଷେତ୍ରରେ ମଧ୍ୟ ଏହିପରି କଥା ପ୍ରାୟତଃ ଘଟେ। କାମନା ବାସନା ବହୁରୂପୀ ଓ ବହୁରଙ୍ଗୀ ଏଣ୍ଡୁଅ ସହ ସମାନ। ତାକୁ ଚିହ୍ନିବା ବା ଜାଣିବା ଏତେ ସହଜ ନୁହେଁ। ଜାଣିବା ପାଇଁ ଯାହା ଆବଶ୍ୟକ ତାହା ହେଉଛି ସଚେତନତା। ବାସ୍ତବରେ ଆମର କର୍ତ୍ତବ୍ୟ ଆମକୁ ସମ୍ପାଦନ କରିବାକୁ ହେବ, ଆନ୍ତରିକତାର ସହିତ ସମସ୍ତ କର୍ମ କରିବାକୁ ହେବ। କର୍ମରୁ ଆମକୁ ଆନନ୍ଦ ପାଇବାକୁ ହେବ, ମାତ୍ର ଆନନ୍ଦ ପାଇଁ କର୍ମ କରିବାକୁ ହେବ ନାହିଁ। ଆମକୁ ଯେଉଁ କର୍ମ ମିଳିଛି ସେହି କର୍ମ ଯେ ଆମ ପାଇଁ ଉଦ୍ଦିଷ୍ଟ, ଏକଥା ବିଚାରିବାକୁ ହେବ। ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ କର୍ମର ମହତ୍ତ୍ୱ ରହିଛି। ଆମକୁ କର୍ମରୁ ଆନନ୍ଦ ମିଳୁନାହିଁ, ତାର କାରଣ ହେଉଛି ଆମ ଭିତରେ ରହିଛି ଅହଙ୍କାର। ଅହଙ୍କାର ଯେତେ ଅଧିକ ବଢ଼ିବ, ଜୀବନର ସରସତା ସେତେ କମି କମି ଯିବ। ପ୍ରତ୍ୟେକ କର୍ମ ସହ ଭଗବାନ ରହିଛନ୍ତି, ପ୍ରତ୍ୟେକ କର୍ମ ଭଗବାନଙ୍କର, ଏକଥା ସ୍ମରଣରେ ରଖିଲେ ଅହଙ୍କାରର ପ୍ରାଦୁର୍ଭାବ କମିଯିବ। ଅହଂ ହ୍ରାସ ପାଇଲେ ଜୀବନରେ ସୁଖ ଶାନ୍ତି ବଢ଼ିବ, ଜୀବନ ଅଧିକରୁ ଅଧିକ ସାର୍ଥକ ହେବ। କହିବାର ଅର୍ଥ ହେଉଛି ଜୀବନରେ ସବୁକିଛି ରହିବ, ଅର୍ଥାତ୍ ସଙ୍ଗୀତ, ସାହିତ୍ୟ, ନୃତ୍ୟ, ଅଭିନୟ, ଚିତ୍ରକଳା, ସ୍ଥାପତ୍ୟ ବିଦ୍ୟା, କୃଷି, ବାଣିଜ୍ୟ, ବିଜ୍ଞାନ ଗବେଷଣା, ଦେଶରକ୍ଷାର ବ୍ୟବସ୍ଥା, ରାଜନୈତିକ କ୍ରିୟାକଳାପ, ସାମାଜିକ ସଂଗଠନ ଇତ୍ୟାଦି ଇତ୍ୟାଦି ସବୁ କଥା ରହିବ। ମାତ୍ର ପ୍ରତିଟି କାର୍ଯ୍ୟରୁ ଅହଂଟିକୁ ବାଦ୍ ଦେବାକୁ ପଡ଼ିବ। ଫଳରେ ବ୍ୟକ୍ତିଗତ ଜୀବନ ସରସ ସୁନ୍ଦର ହେବା ସଙ୍ଗେ ସଙ୍ଗେ ସାମାଜିକ ଜୀବନ ଓ ରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହୋଇପାରିବ। ରାଷ୍ଟ୍ରୀୟ ଜୀବନ ସରସ ସୁନ୍ଦର ହେଲେ ଅନ୍ତଃରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହେବ। ଫଳରେ ସମଗ୍ର ପୃଥିବୀ ହେବ ଅହଂମୁକ୍ତ ଦିବ୍ୟ ଚେତନା।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ଅକ୍ଷୟ କୁମାର ମହାନ୍ତି, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ରାଧାକୃଷ୍ଣ ଭଞ୍ଜ, ବନ୍ଦିତ ରାୟ, ସୁବୀର କୁମାର ଦାସ, ମନୀଷା ମହାପାତ୍ର ଏବଂ ଅନନ୍ତ ଚରଣ ମିଶ୍ର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ର ଲୀଳାନଗରୀ ଓ କ୍ରୀଡ଼ା ଶିବିର।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ନର ଓ ନାରାୟଣ ଋଷି ରୂପରେ ବଦ୍ରିକାଶ୍ରମରେ କଠୋର ତପସ୍ୟା କଲେ। ତପ ଭାଙ୍ଗିବାକୁ ଇନ୍ଦ୍ର ଉର୍ବଶୀଙ୍କୁ ପଠାଇ ବିଫଳ ହେଲେ। ଧ୍ରୁବର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ ଧ୍ରୁବ ପଦ ଦେଲେ। ପୃଥୁ ରୂପରେ ଲୋକଙ୍କୁ ଅନ୍ନ ସଙ୍କଟରୁ ରଖିଲେ। ନାଭି ଓ ସୁଦେବୀଙ୍କଠାରୁ ଋଷଭ, ଯଜ୍ଞରୁ ହୟଗ୍ରୀବ ଏବଂ ମତ୍ସ୍ୟ ରୂପେ ପ୍ରଳୟ ଜଳରୁ ବେଦ ଉଦ୍ଧାର କଲେ। ସମୁଦ୍ର ମନ୍ଥନ ବେଳେ କୁର୍ମ ଓ ଦାନବ ହିରଣ୍ୟକଶିପକୁ ମାରିବାକୁ ନରସିଂହ ରୂପ ଧାରଣ କଲେ। ଗଜକୁ କୁମ୍ଭୀର କବଳରୁ ରଖିଲେ। ବାମନ ରୂପରେ ତିନିପାଦ ଭୂମି ନେବା ଆଳରେ ତ୍ରିପୁର ଜିଣିଲେ। ନାରଦ ମଧ୍ୟ ତାଙ୍କରି ଅଂଶରେ ଜାତ ବୋଲି ବ୍ରହ୍ମା କହିଲେ।

0: ଶୁଣୁଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ବୌଦ୍ଧମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ।

0: ଓ ଭଉଣୀମାନେ ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଆକାଶବାଣୀ କଟକ, ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତା। प्रधानमन्त्री नरेन्द्रमोदी अद्य प्रातः 11 आकाशवाणीतः मन की बात।

ଏଥିରେ ବିଷୟ ରହିଛି ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ। ଶିଶୁ ସଂସାର ସକାଳ 7:25 ଏଥିରେ ରହିଛି ବିଭିନ୍ନ ପିଲାମାନଙ୍କ ଦ୍ୱାରା ଗପ, କବିତା, ରାଇମ୍ସ, ମଜା କଥା ଏବଂ ବିଭିନ୍ନ ବାଦ୍ୟଯନ୍ତ୍ର ବାଦନ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସକାଳ 8:30 ବୈଦେଶ ବିଳାସର 40ତମ ଭାଗ ସକାଳ 8:45 ମୋ ପସନ୍ଦ ସକାଳ 9:00 ଦିନ 10:00 ପ୍ରଚାର କରିବୁ ନାଟକ ଡାଇନିଂ ଟେବୁଲ ରଚନା ନରେନ୍ଦ୍ର କୁମାର ବେହେରା ପ୍ରଯୋଜନା ବସନ୍ତ ମହାନ୍ତି। ପୁନଶ୍ଚ କହି ରଖୁଛୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11:00 ଏବଂ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଆମ କେନ୍ଦ୍ରରୁ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00। ଦିନଗୋଟି ବାଜି 10:00 ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ବାବାଜି ଚରଣ ଦାସ। ନାରୀ ମହଲ ଦିନଗୋଟି ବାଜି 20:00 ଏଥିରେ ରହିଛି ତମାଖୁ ମୁକ୍ତ ସମାଜ ଓ ସୁସ୍ଥ ଜୀବନଶୈଳୀ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ରୀନା ରାଉତରାୟ। ଅପରାହ୍ନ 2:45 ଆପଣଙ୍କ ଚିଠି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:00। ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25। ଚିରହରିତ ଅପରାହ୍ନ 4:00। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ସ୍କୃତିର ପାହାଚ ସନ୍ଧ୍ୟା 5:00। ଯୁବବଣୀ ସନ୍ଧ୍ୟା 5:30। ଏଥିରେ ରହିଛି ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 34ତମ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30। ରାତି 7:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ଜଗତସିଂହପୁର ଜିଲ୍ଲାର ହାଲଚାଲ ରାତି 7:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30। ଏଥିରେ ରହିଛି ତମାଖୁ ବର୍ଜନ ସୁସ୍ଥ ଜୀବନ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡଲି ଦାସ। ରାତି 8:00 ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରାତି 9:30 ଅନୁଗୁଞ୍ଜ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା

0: ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 2,59,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.in ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ୍ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇ କେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 1,15,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ୍ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ ମାସ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏଥିସହ ଆବେଦନ ପ୍ରକ୍ରିୟାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗମନାଗମନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି। ଜାରି ରହିଥିବା ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରସ୍ତୁତି ଉପରେ ବୈଠକରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ 22ଟି କଇଁଛକୁ ଜବତ କରାଯାଇଛି। କଇଁଛଗୁଡ଼ିକୁ ବିକ୍ରି ପାଇଁ ଚାଲାଣ କରାଯାଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ 5ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଉପଯୋଗ ନେଇ ଏକ ମକ୍ଡ୍ରିଲ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟପତ୍ରେ ଏହାର କୁପ୍ରଭାବ ସମ୍ଭନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ନିଶାଦ୍ରବ୍ୟ ଓ ତମାଖୁ ଅଭ୍ୟାସକୁ ପ୍ରତିହତ କରିବା, ଆକର୍ଷଣର ପରଦାକୁ ଦୂରେଇ ଦେବା। ତମାଖୁରେ 7,000 ଅଧିକ ବିଷାକ୍ତ ପଦାର୍ଥ ରହିଛି, ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶାନି ଯୋଗ ଏବଂ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୀଳାଦ୍ରୀ ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶାନି ଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 5 ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ୱର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା।

0: ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
1: ଆଜି ମେ ମାସ 31 ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସମଗ୍ର ବିଶ୍ୱରେ ଆଜିର ଦିବସକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଅଛି। ଆସନ୍ତୁ ଜାଣିବା ତମାଖୁ କ'ଣ ଏବଂ ଏହା ଆମର କି କି କ୍ଷତି କରେ। ଧୂଆଁପତ୍ରର ଗଛର ପତ୍ରରୁ ତମାଖୁ ଉତ୍ପାଦନ ହୋଇଥାଏ। ଆମ ଦେଶରେ ବହୁ ପ୍ରାଚୀନ କାଳରୁ ତମାଖୁ ପ୍ରଚଳନର ପ୍ରମାଣ ରହିଅଛି। ଦ୍ୱାଦଶ ଶତାବ୍ଦୀ ସମୟରେ ତମାଖୁ ଏକ ଉପଭୋଗ୍ୟ ପଦାର୍ଥ ହିସାବରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଆମ ଦେଶରେ ବିଭିନ୍ନ ରୂପରେ ତମାଖୁ ବ୍ୟବହାର ହୋଇଥାଏ। ବିଡ଼ି, ସିଗାରେଟ୍, ସିଗାର, ଚୁରୁଟ, ପିକା, ହୁକା ଆଦି ଧୂଆଁ ହିସାବରେ ଗ୍ରହଣ କରାଯାଉଥିବା ବେଳେ ଗୁଡ଼ାଖୁ, ଗୁଣ୍ଡିପାନ, ଗୁଟ୍ଖା, ଖଇନି, ପୁଡ଼ିଆ, ମିଶ୍ରି ପ୍ରଭୃତି ଖାଇବା ପଦାର୍ଥ ଭାବେ ସେବନ କରାଯାଇଥାଏ ଏବଂ ନାଶ ନାକ ଦ୍ୱାରା ଆଘ୍ରାଣ କରାଯାଇଥାଏ। ତମାଖୁରେ ଥିବା ନିକୋଟିନ୍ ନାମକ ପଦାର୍ଥ ସାମୟିକ ଭାବେ ମନକୁ ପ୍ରଫୁଲ୍ଲ କରୁଥିବାରୁ ମଣିଷ ବାରମ୍ବାର ତମାଖୁ ବ୍ୟବହାର କରି ନିଶାଗ୍ରସ୍ତ ହୋଇପଡ଼େ। ଫଳରେ ତମାଖୁରେ ନିକୋଟିନ୍ ସହିତ ରହିଥିବା ପ୍ରାୟ 1200 ରାସାୟନିକ ପଦାର୍ଥ ମଣିଷର ଜିନ୍ ତଥା ଜୀବକୋଷକୁ ପ୍ରଭାବିତ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ବେଞ୍ଜପାଇରିନ୍, ଫେନଲ, ପୋଲୋନିୟମ, ପଟାସିୟମ, ଆର୍ସେନିକ ଆଦି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି ଧୂମପାନ କରୁଥିବା ବ୍ୟକ୍ତି ଫୁସ୍ଫୁସ୍, ଗଳା, ଅଗ୍ନାଶୟ, ମୂତ୍ରାଶୟ ଆଦି କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ତମାଖୁ ସେବନ କରୁଥିବା ବ୍ୟକ୍ତି ମୁଖ ଗହ୍ୱର, ଜିହ୍ୱା, ଖାଦ୍ୟନଳୀ, ପାକସ୍ଥଳୀ, ବୃହତନ୍ତ୍ର ଆଦି କର୍କଟ ରୋଗର ଶିକାର ହୋଇଥାନ୍ତି। କର୍କଟ ରୋଗ ବ୍ୟତୀତ ହୃଦରୋଗ, ରକ୍ତଚାପ, କାଶ, କଫ, ଶ୍ୱାସ ଆଦି ଫୁସ୍ଫୁସ୍ ରୋଗ, ପେଟମରା ଓ ଅମ୍ଳ ରୋଗ ଆଦି ବ୍ୟାଧି ତମାଖୁ ବ୍ୟବହାର ଯୋଗୁଁ ହୋଇଥାଏ। ଧୂମପାନ କଲେ ପୁରୁଷମାନେ ଯୌନ କ୍ଷମତା ହରାଇବା ସହିତ ମହିଳାମାନେ ଅନିୟମିତ ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି, ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ୍, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35% ଲୋକ ହୃଦ୍ଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50% ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25% ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
0: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ

ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ମ୍ୟାମାର ରାଷ୍ଟ୍ରପତି ହ୍ଲାଇଙ୍କ ଏହା ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ଶ୍ରୀ ହ୍ଲାଇଙ୍କୁ ସାକ୍ଷାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ମ୍ୟାମାର ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଦୃଢ଼ କରିବା ପ୍ରତି ସକାରାତ୍ମକ ଭାବନାକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସହଭାଗିତାକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶ୍ରୀ ହ୍ଲାଇଙ୍କ ସାକ୍ଷାତକୁ ସେ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ, ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିଭିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ ପହିଲାରୁ ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି କିମ୍ବା ସୀମା ବନ୍ଦ ରଖିଛନ୍ତି, ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପଭିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓର ମହାନିର୍ଦ୍ଦେଶକ ଟ୍ରେଡସ୍

0: ଆଧନମ୍ ଘେଭ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବାବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ 2026 ସିଜିନ୍ର ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022ରେ ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025ରେ ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟ୍ରେ ଗତକାଲି ରାତିରେ ବ୍ରିଷ୍ଟଲ୍ରେ ଅନୁଷ୍ଠିତ ଦ୍ୱିତୀୟ ଟି20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1 ସମାନ ରହିଛି। ସିରିଜ୍ର ତୃତୀୟ ଏବଂ ଶେଷ ଟି20 ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ଼ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଶୁଭ ସକାଳ ପିଲାମାନେ, ଆରମ୍ଭ କରିବା ଶିଶୁ ସଂସାର। ପିଲେ, ଗାଡ଼ି ତ ଗାଡ଼ି, ସେ ପୁଣି ସୁନ ଗାଡ଼ି। ତମେମାନେ ଭାବୁଛ ନା ସୁନ ଗାଡ଼ି ପୁଣି କ'ଣ? ତମେ ଯୋଉ ସାଇକେଲ ଚଲାଉଛ ତାକୁ ହିଁ କୁହନ୍ତି ସୁନ ଗାଡ଼ି। ଏଇ ଗାଡ଼ିରେ କୌଣସି ଇନ୍ଧନର ବ୍ୟବହାର ହୁଏ ନାହିଁ, କିମ୍ବା କୌଣସି ନମ୍ବର ପ୍ଲେଟର ମଧ୍ୟ ଆବଶ୍ୟକତା ହୁଏ ନାହିଁ। ଏବେ ତମେମାନେ ଯାହାକୁ ସାଇକେଲ ବୋଲି ଜାଣୁଛ, ପାରମ୍ପରିକ ଦୃଷ୍ଟିରୁ ଏହାର ପ୍ରଥମେ ନାଁ ରହି ଆସିଥିଲା ସୁନ ଗାଡ଼ି। ହଁ ପିଲେ, ପ୍ରଥମେ ତମେ ଟ୍ରାଇସାଇକେଲ ଚଲାଇବା ଆରମ୍ଭ କର, ତାପରେ ବାଇସାଇକେଲ ଚଲାଇବା ଶିଖ। ଆଉ ଜାଣିଛ ପିଲେ, ଏଇ ଗାଡ଼ି ଚଲାଇବା ଦ୍ୱାରା ବହୁତ ସୁବିଧା ମିଳିଥାଏ। ତମେ ଦେଖୁଥିବ, ତମ ଘରେ ବଡ଼ ଭାଇ ହୁଅନ୍ତୁ, ମାମା ହୁଅନ୍ତୁ, ବାପା, ଦାଦା, ଜେଜେ, ଯୋଉ ମୋଟର ବାଇକ୍ ବା ସ୍କୁଟର କାର୍ ବ୍ୟବହାର କରୁଛନ୍ତି, ସେସବୁ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଛି। ଆଉ ଏବେ କେତେ ଲୋକ ଇଲେକ୍ଟ୍ରିକ୍ ଭେହିକିଲ୍ ବା ବ୍ୟାଟେରୀ ଚଳିତ ଗାଡ଼ି ବ୍ୟବହାର କରୁଛନ୍ତି, ଯାହାକୁ ଆମେ ଚାର୍ଜ କରି ଚଲାଇ ପାରିବା। ହେଲେ ସାଇକେଲ ଏମିତି ଗୋଟିଏ ଯାନ ଯେଉଁଥିପାଇଁ କୌଣସି ଇନ୍ଧନର ଆବଶ୍ୟକତା ନଥାଏ। ସାଇକେଲ ଚଲାଇବା ଦ୍ୱାରା ଆମର ବ୍ୟାୟାମ ହୋଇଥାଏ, ଫଳରେ ଆମ ଶରୀର ସୁସ୍ଥ ରହେ। ପ୍ରଦୂଷଣ ଏବଂ ଟ୍ରାଫିକ୍ ଜାମ୍ ଭଳି ସମସ୍ୟାକୁ କମେଇବା ପାଇଁ ଆମେ ସାଇକେଲ ଚଲାଇବା ନିହାତି ଦରକାର। ଆଉ ଏଇ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରତିବର୍ଷ ଜୁନ୍ ମାସ 3 ତାରିଖକୁ ପାଳନ କରୁଛୁ ବିଶ୍ୱ ସାଇକେଲ ଦିବସ ବା ୱାର୍ଲ୍ଡ ବାଇସାଇକେଲ ଡେ। ଆସ ପିଲେ, ଏଇ ଦିବସ ବିଷୟରେ ଅଧିକ କିଛି ଶୁଣିବା ଆଉ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ଆଶୁତୋଷ ମିଶ୍ର।
1: ପିଲାମାନେ, ଗାଡ଼ି କଥା ପଚାରିଲେ ତୁମେ ମୋତେ କେତେ ନା କେତେ ଗାଡ଼ିର ନାଁ କହିବ, ଆଉ ଗାଡ଼ିର ତୁଳନା କରିବାକୁ ଯଦି କହିବି, ତୁମ ଭିତରୁ କିଏ କହିବ କାର୍ ହେଉଛି 1 ନମ୍ବର, ତ କିଏ କହିବ ବସ୍ ହେଉଛି 1 ନମ୍ବର ଗାଡ଼ି, କିଏ ପୁଣି କହିବ ରେଳଗାଡ଼ି ହେଉଛି 1 ନମ୍ବର। ହେଲେ ଏମିତି ଗୋଟିଏ ଗାଡ଼ି ଅଛି ଯାହାର ନମ୍ବର ହେଉଛି ଶୂନ, ଶୂନ ଗାଡ଼ି ଅର୍ଥାତ୍ ସାଇକେଲ। ସାଇକେଲ କ'ଣ ଗୋଟିଏ ଗାଡ଼ି? ତୁମ ମନରେ ପ୍ରଶ୍ନ ଉଠୁଥିବ, ଯିଏ ଗଡ଼ି ଗଡ଼ି ଯାଏ ସେ ଗାଡ଼ି, ଠିକ୍ ନା? ତେଣୁ ସାଇକେଲ ଏମିତି ଏକ ଗାଡ଼ି କାହିଁକି ନ ହେବ? ସବୁଠାରୁ ମଜା କଥା ଯେ ଆସନ୍ତା ଜୁନ୍ 3 ତାରିଖରେ ପାଳିତ ହେଉଛି ଏହି ଶୂନ ଗାଡ଼ିର ଦିବସ, ଅର୍ଥାତ୍ ବିଶ୍ୱ ସାଇକେଲ ଦିବସ। ସାରା ପୃଥିବୀରେ ପାଳିତ ହେବ ଏ ଦିବସ। କି ମଜା କଥା, ବାଇସାଇକେଲ ଯାହାକୁ ଅତି ସାଧାରଣ ଯାନ୍ତ୍ରିକ ଯାନ ବୋଲି ଆମେ ମାନିଥାଉ, ତା ପାଇଁ ପୁଣି ବିଶ୍ୱ ଦିବସଟିଏ। ଆଶ୍ଚର୍ଯ୍ୟ ଲାଗୁଛି ନା? ଏହି ଦିବସ 2018 ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଛି। ଏ ବର୍ଷ ଆମେ ପାଳନ କରିବା 9ମ ବିଶ୍ୱ ସାଇକେଲ ଦିବସ। 2026 ବିଶ୍ୱ ସାଇକେଲ ଦିବସର ପ୍ରସଙ୍ଗ ହେଉଛି ଏକ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଆମେରିକୀୟ ପ୍ରଫେସର ଲେସ୍ଜେକ୍ ସିବିଲିସ୍କି ଏହି ଅଭିଯାନକୁ ଆରମ୍ଭ କରିଥିଲେ। ମିଳିତ ଜାତିସଂଘ ପରବର୍ତ୍ତୀ ସମୟରେ ଏହି ଅଭିଯାନକୁ ସମର୍ଥନ ଦେଇଥିଲା।

0: ଦିବସ କାହିଁକି, କାର୍ ଦିବସ କାହିଁକି ନୁହେଁ, ଅଥବା ଟ୍ରେନ୍ ଦିବସ କାହିଁକି ନୁହେଁ? ସାଧାରଣ ଲାଗୁଥିବା ଯାନଟିର ଏତେ ବିଶେଷତ୍ୱ କ'ଣ? ପିଲାମାନେ, ତୁମେ ଚଲେଇ ଶିଖିଥିବା ପ୍ରଥମ ଯାନଟି କ'ଣ କହିଲ? ସାଇକେଲ ନା? ପ୍ରଥମେ ଟ୍ରାଇସାଇକେଲ, ତାପରେ ବାଇସାଇକେଲ। ସାଇକେଲର ଆଉ ଏକ ବିଶେଷତ୍ୱ, ଏହାର ଦୀର୍ଘ 200 ବର୍ଷରୁ ଅଧିକ କାଳର ଇତିହାସ। 1817 ଜର୍ମାନ ବ୍ୟାରନ୍ କାର୍ଲ ଭନ୍ ଡ୍ରାଇସ୍ ପ୍ରଥମ ସାଇକେଲ ନିର୍ମାଣ କରିଥିଲେ। ଏଥିରେ ପେଡାଲ ନଥିଲା, ଏହାକୁ ଗୋଡ଼ରେ ଠେଲି ଠେଲି ଚଲେଇବାକୁ ହେଉଥିଲା। ସମ୍ପୂର୍ଣ୍ଣ ସାଇକେଲଟି କାଠରେ ନିର୍ମିତ ହୋଇଥିଲା। ଆଉ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସାଇକେଲ ଲୁହାରେ ତିଆରି ହେଲା, ଏଥିରେ ପ୍ୟାଡେଲ, ହ୍ୟାଣ୍ଡେଲ ଏସବୁ ଲାଗିଲା, ଟାୟାରର ପ୍ରୟୋଗ ହେଲା, ଅନେକ ବିବର୍ତ୍ତନ ମଧ୍ୟ ଦେଇ ଆମ ସମ୍ମୁଖରେ ଉପସ୍ଥିତ ହେଲା ଆଧୁନିକ ସାଇକେଲ। ଏବେ ତ ଭିନ୍ନ ଭିନ୍ନ ଧରଣର ବାଇସାଇକେଲ ଦେଖିବାକୁ ମିଳୁଛି, ଯେମିତିକି ରୋଡ୍ ବାଇକ୍, ସିଟି ବା କମ୍ୟୁଟର ବାଇକ୍, ବିଏମ୍ଏକ୍ସ ବାଇକ୍, ମାଉଣ୍ଟେନ୍ ବାଇକ୍ ବା ଏମ୍ଟିବି, ହାଇବ୍ରିଡ୍ ବାଇକ୍। ଏ ବିଷୟରେ ମୁଁ ଭାବୁଛି ତମେ ମୋ ଅପେକ୍ଷା ଅଧିକ ଜାଣିଥିବ। ସାଇକେଲ ମଣିଷର ନିଜସ୍ୱ ଶକ୍ତି ସାହାଯ୍ୟରେ ଗତି କରୁଥିବା ଯାନ। ଆଜିକାର ପେଟ୍ରୋଲ, ଡିଜେଲ ଇତ୍ୟାଦି ରାସାୟନିକ ଇନ୍ଧନ ଉପଯୋଗ କରୁଥିବା ଯାନ ସହ ତାଳ ଦେଇ ପ୍ରଗତି କରିଚାଲିଛି। ଚମତ୍କାର କଥାଟି ନୁହେଁ କି? ପେଟ୍ରୋଲ, ଡିଜେଲ, ଜୀବାଶ୍ମ ଇନ୍ଧନରେ ଚଳୁଥିବା ଯାନମାନଙ୍କରୁ ନିର୍ଗତ ହୁଏ କାର୍ବନ୍ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଏବଂ କାର୍ବନ୍ ମୋନକ୍ସାଇଡ୍ ପରି କ୍ଷତିକାରକ ଗ୍ୟାସ, ଯାହା ପରିବେଶକୁ ପ୍ରଦୂଷିତ କରେ, ସବୁଜ ବଳୟ ପ୍ରଭାବ ସୃଷ୍ଟି କରେ ଏବଂ ପୃଥିବୀର ତାପନ ବଢ଼ାଏ। ଆମେ ଖରାଦିନେ ଏବେ ଯେଉଁ ଅସହ୍ୟ ଗରମ ଅନୁଭବ କରୁଛୁ ତଥା ଆମକୁ ହେଉଛି ଫୁସ୍ଫୁସ୍ ସଂକ୍ରମଣ, ତାହା ଏହିପରି ମୋଟର ଗାଡ଼ିମାନଙ୍କରୁ ନିର୍ଗତ ଧୂଆଁ ଯୋଗୁଁ। ମୋତେ କୁହ ପିଲାମାନେ, ସାଇକେଲରେ ଏ ପ୍ରକାର ପ୍ରଦୂଷଣ ହୁଏ କି? ବାଇ କିମ୍ବା ଟ୍ରାଇ କୌଣସି ସାଇକେଲରେ ହୁଏ ନାହିଁ ପ୍ରଦୂଷଣ। ସାଇକେଲ ଏକ ପରିବେଶ ଅନୁକୂଳ ଯାନ। ଇନ୍ଧନ ଚାଳିତ ମୋଟର ଯାନମାନଙ୍କରେ ଚାଳକ କୌଣସି ଶାରୀରିକ ପରିଶ୍ରମ କରେ ନାହିଁ। ନିରନ୍ତର ମୋଟର ଯାନ ବ୍ୟବହାର ଦ୍ୱାରା ଅନେକଗୁଡ଼ିଏ ଲାଇଫ୍ଷ୍ଟାଇଲ୍ ଡିଜିଜେସ୍ ବା ଜୀବନଚର୍ଯ୍ୟା ଜନିତ ରୋଗ ଯଥା ମେଦବହୁଳତା, ଡାଇବେଟିସ୍, ହୃଦ୍ରୋଗ ଏସବୁ ଦେଖାଯିବାର ସମ୍ଭାବନା ଅଧିକ ଥାଏ। ସାଇକେଲ ଚଳାଇବା ଦ୍ୱାରା ଯାତାୟାତ ସହ ଶାରୀରିକ ପରିଶ୍ରମ ମଧ୍ୟ ହୁଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରୂପରେ ହୁଏ, ମାଂସପେଶୀର କାର୍ଯ୍ୟଦକ୍ଷତା ବୃଦ୍ଧି ହୁଏ, ଫୁସ୍ଫୁସ୍ ଏବଂ ହୃଦୟ ସଠିକ୍ ରୂପରେ କାମ କରେ। ମୋଟାମୋଟି କହିବାକୁ ହେବ, ସମଗ୍ର ଶରୀର ସୁସ୍ଥ ରୁହେ। ତେଣୁ ଲାଇଫ୍ଷ୍ଟାଇଲ୍ ବା ଜୀବନଚର୍ଯ୍ୟା ଜନିତ ରୋଗ ଦେଖାଯିବାର ସମ୍ଭାବନା ଅନେକ କମିଯାଏ। ସାଇକେଲ ଚଲେଇବାରେ କୌଣସି ବାହ୍ୟ ଇନ୍ଧନର ବିନିଯୋଗ ହୁଏ ନାହିଁ। ଚାଳକ ନିଜସ୍ୱ ମାଂସପେଶୀୟ ଶକ୍ତିର ପ୍ରୟୋଗ କରିଥାଏ। ଏତଦ୍ୱାରା ଇନ୍ଧନ ସଞ୍ଚୟ ହୋଇପାରେ ଏବଂ ପରିବେଶ ପ୍ରଦୂଷଣ ମୁକ୍ତ ରହେ। ଏହି ଘୋର ଶକ୍ତି ସଙ୍କଟର କାଳରେ ଶକ୍ତି ସଞ୍ଚୟ ପାଇଁ ସାଇକେଲ ଏକ ଚମତ୍କାର ବିକଳ୍ପ। ଅଳ୍ପ କେତେ କିଲୋମିଟର ଗମନାଗମନ ପାଇଁ ଆମେ ସାଇକେଲର ବ୍ୟବହାର କଲେ ଅନେକ ଶକ୍ତି ସଞ୍ଚୟ କରିପାରିବା, ନୁହେଁ କି? ଏବେ କୁହ ପିଲାମାନେ, ସାଇକେଲର ଯଦି ଏତେ ବହୁମୁଖୀ ବିଶେଷତ୍ୱ ଅଛି, ଆମେ ତା ପାଇଁ ବିଶ୍ୱ ଦିବସଟିଏ ପାଳନ କରିବା କଥା ନୁହେଁ କି? ନା କ'ଣ କହୁଛ, କହୁନ
1: ପିଲାଏ। ତମେମାନେ ତ ଜାଣ, ମାସର ଶେଷ ରବିବାରରେ ତମମାନଙ୍କ ପାଇଁ ବିଚିତ୍ରା କାର୍ଯ୍ୟକ୍ରମ ଥାଏ। ତାହେଲେ ଆସ ପ୍ରଥମେ ବିଚିତ୍ରା କାର୍ଯ୍ୟକ୍ରମରେ ଶୁଣିବା ଭଜନଟିଏ। ଗାଇଛନ୍ତି ସାଇ ସମୀକ୍ଷା ସାହୁ, ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି ଗୋପାଳ ଦାସ।

0: ପିଲି, ଗୋଟେ କଥା ତମେ ନିଶ୍ଚୟ ଶୁଣିଥିବ, ଅତି ଲୋଭରୁ ମୃତ୍ୟୁ। ବେଶୀ ଲୋଭ କରିବା ନିଶ୍ଚିତ ଭାବରେ ବିପଦକୁ ଡାକି ଆଣେ। ହେଲେ କେମିତି, ଆସ ଶୁଣିବା ଏଇ ଗପରୁ। ଗପଟିର ନାଁ ହେଲା ଲୋଭୀ ମୂଷା। ଗପଟିକୁ ତମମାନଙ୍କ ପାଇଁ କହିଛନ୍ତି ସ୍ମୃତିରେଖା ବେହେରା।
1: ଗୋଟେ ଘରେ ଗୋଟେ ମା ମୂଷା ତା ତିନିଟି ଛୁଆଙ୍କ ସହିତ ରହୁଥିଲା। କୁଟୁ ହଉଛି ମା ମୂଷାର ସବୁଠୁ ସାନ ପୁଅ। ହେଲେ ସେ ବହୁତ ଲୋଭୀ, ଜିଦିଆ ଓ ଦୁଷ୍ଟ ଥିଲା। ଥରେ ମୂଷା ପରିବାର ଖାଇବାକୁ ବସିଥିଲେ। ସମସ୍ତଙ୍କ ଖାଇବା ସରିଗଲା, ହେଲେ କୁଟୁର ଖାଇବା ଏଇ ଯାଏ ସରିନଥିଲା। ତା ପେଟ ପୁରିଯିବା ପରେ ବି ସେ ଆହୁରି ଖାଉଥିଲା। ଏହା ଦେଖି ମା ମୂଷା କହିଲା, ଆରେ କୁଟୁ, ତୁ କେତେ ଖାଇବୁ? ତୁ ବହୁତ ଖାଇସାରିଲୁଣି, ଆଉ ବେଶୀ ଖାଆନି। ପୁଣି କୁଟୁ ବିରକ୍ତି ହେଇକି କହିଲା, ଓ ଫୋ ମା, ତମେ ଗଲ ଏଠୁ, ତମେ ସବୁବେଳେ ଖାଲି ମୋ ଉପରେ ରାଗୁଛ। ମୋ ପେଟ ପୁରିଗଲେ ମୁଁ ପଳେଇବିନି, ଆଉ ଏମିତିରେ ବି ମୁଁ ବେଶୀ ବେଶୀ ନ ଖାଇଲେ ମୁଁ ଦୁର୍ବଳ ହେଇଯିବିନି। ତମେ ଗଲ ଏଠୁ, ତମେ ଯାଅ। ମା ମୂଷା ରାଗିକି କହିଲା, ହଉ ଠିକ ଅଛି, ମୁଁ ଯାଉଛି, ତୁ ତୋର ଯାହା କରୁଛୁ କର, ମୁଁ ଆଉ ତତେ କେବେ କିଛି କହିବିନି। ଯିଏ ଯାହା କହୁ ପଛେ କୁଟୁର କିଛି ଫରକ ପଡ଼େନି। ସେମିତି ଦିନେ କୁଟୁ ଘରେ ଥିବା ବେଳେ ତାର ଜଣେ ସାଙ୍ଗ ଲୁସି ଆସିକି ତା ପାଖରେ ପହଞ୍ଚିଲା, ଆଉ ସେ କହିଲା, ଆରେ କୁଟୁ, କାଲି ରାତିରେ ଆମ ଘରେ ମୋ ଜନ୍ମଦିନ ଭୋଜି ଅଛି, ତତେ ନିମନ୍ତ୍ରଣ ରହିଲା, ତୁ ତୋ ଦି ଭଉଣୀକୁ ସାଙ୍ଗରେ ଧରି ଆମ ଘରକୁ ନିଶ୍ଚୟ ଆସିବୁ। କୁଟୁ ଭୋଜିର ନାଁ ଶୁଣିକି ବହୁତ ଖୁସି ହେଇଗଲା, ଆଉ ମନେ ମନେ ଭାବିଲା, ଆରେ ବାଃ, ଏତେ ଦିନ ପରେ ଗୋଟେ ଭୋଜି ଖାଇବାକୁ ମିଳିବ, ମୁଁ ତ କାଲି ଜମେଇକି ଖାଇବି। ଏମିତି ଭାବି କୁଟୁ ବହୁତ ଖୁସି ହେଲା। ଲୁସି ବି ସେଠୁ ଚାଲିଗଲା। ତା ପରଦିନ ସକାଳେ କୁଟୁ ଗାଧେଇ ପାଧେଇ ନୂଆ ଜାମା ପଟା ପିନ୍ଧି ତା ଦି ଭଉଣୀକୁ ସାଙ୍ଗରେ ଧରି ଲୁସି ଘରକୁ ଗଲା ଭୋଜି ଖାଇବା ପାଇଁ। ଲୁସି ଘରେ ପହଞ୍ଚି ସେ ତା ଦି ଭଉଣୀକୁ ସୋଫାରେ ବସେଇ ଦେଇ ଯୋଉଠି ଭୋଜି ହଉଥିଲା ସେଠକୁ ଗଲା। ସେଇଠି ସେ ପହଞ୍ଚି ଦେଖିଲା କି କେହି ନାହାନ୍ତି। ହେଲେ ସିଏ ଦେଖିଲା ଗୋଟେ ଟେବୁଲ ଉପରେ ବହୁତ ଗୁଡ଼େ ପିଠା ଥୁଆ ହେଇଛି। ସେ ପିଠାକୁ ଦେଖି ସେ ଆଉ ଜମା ରହିପାରିଲାନି। ସେଇଠୁ ସେ ଗୋଟେ ପିଠା ଚାଖିଲା, ଆଉ କହିଲା, ଆରେ ବାଃ, କେତେ ବଢିଆ ପିଠା, ଯାଉଛି ମୁଁ ଆଉ ଗୋଟେ ଖାଇବି। ସେ ଆଉ ଗୋଟେ ଖାଇଲା, ପୁଣି ତାକୁ ଆହୁରି ବଢିଆ ଲାଗିଲା, ସେ ଆଉ ଗୋଟେ ଖାଇଲା। ଏମିତି ଖାଉ ଖାଉ ସବୁ ପିଠା ସେ ଖାଇଦେଲା। ଠିକ ସେତିକି ବେଳେ ଲୁସି ତା ବାକି ସାଙ୍ଗମାନଙ୍କୁ ଧରି ସେଠିକୁ ଆସିଲା, ଆଉ ପ୍ଲେଟରେ ପିଠା ନପାଇ ବଡ଼ ଆଶ୍ଚର୍ଯ୍ୟ ହେଇଗଲା। ଆରେ, ଏଠି ତ ମୁଁ ଏତେ ଗୁଡ଼ା ପିଠା ରଖିକି ଯାଇଥିଲି, କୁଆଡ଼େ ଗଲା, କିଏ ନେଲେ ଆକୁ ସବୁ? କୁଟୁ କହିଲା, ଆରେ ସାଙ୍ଗ, ତୁ ଏତେ ବଢିଆ ପିଠା ବନେଇଥିଲୁ ଯେ ମୁଁ ଆଉ ଦେଖିକି ଜମା ରହିପାରିନି, ମୁଁ ଲୋଭରେ ଖାଉ ଖାଉ ସବୁ ଖାଇଦେଲି, ତୁ ଭୁଲ ବୁଝିବୁନି। ଲୁସି ତାପରେ ରାଗେଇ କହିଲା, ଆରେ ଏମିତି କେମିତି ଖାଇଦେଲୁ, ମୁଁ ତ ଏ ପିଠା ସମସ୍ତଙ୍କ ପାଇଁ କରିଥିଲି, ତୁ ଏକା କେମିତି ଖାଇଦେଲୁ, ମୁଁ ଏବେ ବାକି ସମସ୍ତଙ୍କୁ କଣ ଦେବି? ଲୁସିର ସାଙ୍ଗମାନେ ବି କୁଟୁ ଉପରେ ବହୁତ ବିରକ୍ତି ହେଲେ, ଆଉ ତାକୁ ଘରୁ ବାହାର କରିଦେଲେ। ହେଲେ କୁଟୁର କିଛି ଫରକ ପଡ଼ିଲାନି, ସେ ଆଗରୁ ଯେମିତି ଖାଉଥିଲା ସେମିତି ଖାଇଲା। ଆଉ ଦିନେ କୁଟୁର ଦୁଇ ଜଣ ସାଙ୍ଗ ତାକୁ ଭେଟିବାକୁ ଆସିଲେ, ଆଉ କହିଲେ, ଆରେ କୁଟୁ, ଚାଲ ଯିବା ଜମିଦାରଙ୍କ ଗୋଦାମ ଘରକୁ, ମୁଁ ଦେଖିଛି ଆଜି ତାଙ୍କ ଘରେ ବହୁତ ଗୁଡ଼ା ଧାନ ଆସିକି ପହଞ୍ଚିଛି। ଧାନର ନାଁ ଶୁଣୁ ଶୁଣୁ କୁଟୁର ପାଟିରେ ଲାଳ ବହିଲା। ଆଉ କୁଟୁ

0: ସାଙ୍ଗେ ସାଙ୍ଗେ ତା ଦୁଇ ସାଙ୍ଗଙ୍କ ସହିତ ଜମିଦାରଙ୍କ ଗୋଦାମ ଘରକୁ ଗଲା। ଆଉ ପହଞ୍ଚି ଦେଖିଲା ବହୁତ ଗୁଡ଼େ ଧାନ ଥୁଆ ହେଇଛି। ସିଏ ଆଉ ଡେରି ନ କରି ସାଙ୍ଗେ ସାଙ୍ଗେ ତା ସବୁ ସାଙ୍ଗମାନଙ୍କ ସହିତ ଖାଇବାକୁ ଲାଗିଗଲା। କିଛି ସମୟ ପରେ କୁଟୁର ସବୁ ସାଙ୍ଗମାନଙ୍କର ଖାଇବା ସରିଗଲା, ହେଲେ କୁଟୁର ଖାଇବା ଏଯାଏ ସରିନଲି। ଏହା ଦେଖି ତା ସାଙ୍ଗମାନେ ତାକୁ କହିଲେ, ଆରେ କୁଟୁ, ତୋ ଖାଇବା ସରିଲା କି ନାହିଁ? ଜଲ୍ଦି ଚାଲ, ସେତିକି ଖା, ମା ପାଟି କରିବେ, ଡେରି ହେଲାଣି ପା। କୁଟୁ ପୁଣି ବିରକ୍ତି ହେଇ କହିଲା, ଓହୋ ସାଙ୍ଗ, ତୁ ଯା ଏଠୁ, ମୁଁ ପୁରା ଖାଉଛି। ଏତେ ଦିନ ପରେ ମତେ ଏତେ ଗୁଡ଼ାଏ ଭଲ ଧାନ ଖାଇବାକୁ ମିଳିଛି, ମତେ ଟିକେ ପେଟ ପୁରେ ଖାଇବାକୁ ଦେ, ଯା ଏଠୁ। ସେ ଠିକ ସେତିକି ବେଳେ ଗୋଟେ ବିଲେଇ ଆସି ସେଇଠି ପହଞ୍ଚିଗଲା। କୁଟୁର ସାଙ୍ଗମାନେ ବିଲେଇକୁ ଡେକିକି ବହୁତ ଡରିଗଲେ, ଯୋଉଠି ପାଇଲେ ସେଇଠି ଦୌଡ଼ିକି ପଳେଇଲେ। କୁଟୁ ବି ବିଲେଇକୁ ଦେଖିକି ଡରିଗଲା ଆଉ ଦୌଡ଼ିବାରେ ଲାଗିଲା। ହେଲେ କୁଟୁ ଆଉ କଣ ଦୌଡ଼ି ପାରୁଥାଏ, ସେ ଏତେ ଖାଇଯାଇଥିଲା ଯେ ତା ପେଟ ପୁରା ଭୁଲ ହେଇଯାଇଥିଲା, ଆଉ ସେ ଜମା ବି ଚାଲିପାରୁନଥିଲା। ବଡ଼ କଷ୍ଟରେ ଯାଇକି ସେ ଗୋଟେ ଗଛ ମୂଳେ ଲୁଚିକି ବସିଲା ଆଉ ଭାବିଲା କି ବିଲେଇ ଏଠୁକୁ ଆସିପାରିବନି। ହେଲେ ସେ ଚତୁର ବିଲେଇ ସେଇଠୁକୁ ବି ପଳେଇ ଆସିଲା ଆଉ କହିଲା, ରେ ବାହ, ଏତେ ଦିନ ପରେ ଆଜି ଗୋଟେ ସୁଆଦିଆ ଖାଦ୍ୟ ମିଳିବ, ଆଜି ତ ମୁଁ ଆକୁ ପୁରା ଜମେଇକି ଖାଇବି। କୁଟୁ ବିଲେଇର କଥା ଶୁଣି ବହୁତ ଡରିଗଲା ଆଉ କହିଲା, ବିଲେଇ ନାନି, ମତେ ଖାଅନି, ମୁଁ କେବେ ବି କୌଣସି ଜିନିଷ ବି ଚୋରି କରି ଖାଇବିନି, ମତେ ଖାଅନି, ମତେ ଛାଡ଼ି ଦିଅ। ବିଲେଇ କହିଲା, ତୁ ଆଉ ବଞ୍ଚିଲେ ତ ତୁ କିଛି ଚୋରି କରି ଖାଇବୁ, ମୁଁ ତ ଏବେ ତତେ ଖାଇଦେବି। ଏତିକି କହିକି ବିଲେଇ କୁଟୁ ଉପରେ ଝାମ୍ପ ମାରି ତାକୁ ଖାଇଦେଲା। ଏଇ ଗପରୁ ଆମେ ଏହା ଶିଖିଲୁ ଯେ ଅତିରିକ୍ତ ଲୋଭ କରିବା ସବୁଠୁ ଖରାପ, ଆଉ ଅତିରିକ୍ତ ଖାଇବା ମଧ୍ୟ ଖରାପ। ଖାଇଲେ ପେଟ ରୋଗ ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ହେଇଥାଏ।
1: ଆମ ଦେଶ ଭାରତ ଚିରବନ୍ଦନିଆ, ଆସ ତାର ଗୁଣ ବନ୍ଦନା କରି ଶୁଣିବା ଦେଶବନ୍ଦନାଟିଏ। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ସାଇ ସମୀକ୍ଷା ସାହୁ।

ପିଲାଇ, ଆମ ପାଖରେ ଜଣେ ଭାଇ ଅଛନ୍ତି, ତାଙ୍କ ନାଁ ହେଉଛି ଅୟସ୍କାନ୍ତ ଶତପଥୀ, ଆଉ ତାଙ୍କ ପ୍ରତିଭା ହେଉଛି କିବୋର୍ଡ ବାଦନ। ଲୋକପ୍ରିୟ ଭଜନ ଏମିତିଏ ବଡ଼ ଦାଣ୍ଡେ ଗୀତର ସ୍ୱରରେ ସେ ଆମକୁ କିବୋର୍ଡ ବଜେଇ ଶୁଣେଇବେ। ଆସ ଶୁଣିବା।

0: ପିଲାଏ, ତମମାନଙ୍କୁ ହସ କଥା ଶୁଣିବାକୁ ଭଲ ଲାଗେ ନା? ହଁ, ହସ କଥା ଶୁଣିବାକୁ ଆଉ ହସିବାକୁ ସମସ୍ତଙ୍କୁ ଭଲ ଲାଗେ। ହସିବା ଗୋଟିଏ ଭଲ ଗୁଣ। ତାହେଲେ ଆମେ ସମସ୍ତେ ମିଶିକି ହସିବା, ଶୁଣିବା ହସ କଥା। ହସ କଥାଟିକୁ ତମମାନଙ୍କ ପାଇଁ କହିଛନ୍ତି ଜାହ୍ନବୀ ମହାକୁଡ଼।
1: ଜଣେ ବାପା ଆଉ ପୁଅ ସାଇକେଲ ନେଇକି ଯାଉଥିଲେ। ପୁଅ ଲଲିପପ୍ ଖାଇ ଖାଇ ଯାଉଥିଲା। ବାଟରେ କଣ ହେଲା, ତା ଲଲିପପ୍ଟା ପଡ଼ିଗଲା। ସେ କହିଲା, ବାପା ରୁହ ରୁହ, ମୋ ଲଲିପପ୍ ପଡ଼ିଗଲା, ମୁଁ ଖାଇବି। ବାପା ସେଠୁ କହିଲେ, ନା ପୁଅ, ତଳେ ପଡ଼ିଥିବା ଜିନିଷକୁ କଣ ଉଠାନ୍ତି, ମୁଁ ତୋ ପାଇଁ ଆଉ ଗୋଟେ ଲଲିପପ୍ କିଣିଦେବି। ସେ ସେଇଠୁ ଘରକୁ ଗଲେ। ଘରକୁ ଗଲାବେଳେ ମା ଘର ପୋଛୁଥିଲେ। ଘର ପୋଛୁ ପୋଛୁ ଗୋଡ଼ ଖସିକି ପଡ଼ିଗଲେ। ତାପରେ ସେଇଠୁ ବାପା କହିଲେ, ପୁଅ ଉଠା ଉଠା, ମା ପଡ଼ିଗଲେ। ପୁଅ ସେଇଠୁ କହିଲା, ବାପା, ତମ ପାଖରେ କହିଥିଲ ତଳେ ପଡ଼ିଥିବା ଜିନିଷକୁ ଉଠାନ୍ତିନି, ତମେ ମୋ ପାଇଁ ଆଉ ଗୋଟେ ନୂଆ ମାମା ଦେଇଦିଅ।
0: ହଉ ପିଲାମାନେ, ଆଜି ପାଇଁ ଶିଶୁ ସଂସାର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାର ସକାଳ 7:25 କୁ, ଶୁଣିବାକୁ ଜମାରୁ ଭୁଲିବନି।

ଶୁଣୁଥିଲି ଶିବରଥଙ୍କ କଣ୍ଠରୁ କେତେକ ଗୀତ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 40ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ସପ୍ତଦଶ ଛନ୍ଦ ଆରମ୍ଭରେ ଅଯୋଧ୍ୟାରେ ବସି ଦଶରଥ ବଶିଷ୍ଠ ଜାବାଳି ବାମଦେବ କଶ୍ୟପ ସୁମନ୍ତ୍ରଙ୍କୁ ଘେନି ଆଲୋଚନା ବେଳେ ନିଜର ମନରଥ ପ୍ରକାଶ କରି କହିଲେ, ମୁଁ ରାଜଧାନୀକୁ ମଣ୍ଡାଇବି, ଅର୍ଥାତ୍ ମଣ୍ଡନ କରି ସୁଶୋଭିତ କରିବି। ବୀରବୃନ୍ଦରେ ଇନ୍ଦ୍ର ରାମଚନ୍ଦ୍ର ଦ୍ରୁପଦୀ ପଦରେ ବସୁ। ବ୍ରହ୍ମା ସର୍ଜନା କରିଥିବା ବ୍ରହ୍ମାଣ୍ଡରେ ମୋ ତନୟ ରାମର ସରିବା ସମାନ କେହି ନାହାନ୍ତି। ବାମ ହସ୍ତରେ

ବାମଦେବ ଶିବଙ୍କ ଧନୁ ଭାଙ୍ଗିଲା। ତାର ବାମ ବା ବିରୋଧୀ ହୋଇ ଭୃଗୁପତି ପରଶୁରାମ ହାରିଗଲେ। ସମସ୍ତ ବସୁପତି ବା ରାଜାମାନେ ବସୁ ବା ବସ ହେବା ହେତୁ ସେବକ ଭାବେ ସେବା କରିବେ। ଶୁଭ ଲଗ୍ନ ଖୋଜିବାରୁ ଦେଖାଗଲା କୋଷ୍ଠୀରେ ମଙ୍ଗଳ ଦାନରେ ଅର୍ଥାତ୍ ଛେଦନରେ ଅଛି, ଗ୍ରହସ୍ଥିତି ଅମଙ୍ଗଳକାରକ ହୋଇଛି। ବୃହସ୍ପତିଙ୍କର ନିଜ ରାଶି ଧନୁ, ସେ ତାଠାରୁ ଅଷ୍ଟମ ସ୍ଥାନ ଅର୍ଥ କର୍କଟ ରାଶିରେ ଏହି କାଳରେ ଅବସ୍ଥାନ କରୁଛି। କର୍କଟ ରାମଙ୍କର ଜନ୍ମରାଶି, ଜନ୍ମରାଶିରେ ବୃହସ୍ପତି ରହିଲେ କେହି ବା କିପରି ନୃପତି ହୋଇପାରିବ। ଶେଷ ଅଳଙ୍କାରରେ ଶବ୍ଦ ବୈଚିତ୍ର୍ୟ ତଥା ଅର୍ଥ ଚମତ୍କାରିତାରେ ରାମ ବନବାସର ଜ୍ୟୋତିଷ ତତ୍ତ୍ୱ ବୁଝାଇବାରେ ଉପେନ୍ଦ୍ର ଭଞ୍ଜ ହିଁ ପ୍ରଥମ। ବଶିଷ୍ଠ କହିଲେ ସେ ଈଶ୍ୱର ହୋଇ ଦିବ୍ୟଭୂତି ଭୋଗ କରିବେ, ଅର୍ଥାତ୍ ଈଶ୍ୱରଙ୍କ ଭଳି ଦିବ୍ୟ ଭସ୍ମ ବର୍ଣ୍ଣିତ ହେବେ। ବୈଶ୍ରବଣ ବା ରାବଣକୁ ଜିଣି ପୁଷ୍ପକ ରଥରେ ବସିବେ। ଦଶରଥ ଏହାର ଅର୍ଥ କଲେ ଯେ ଦିବ୍ୟ ଭୂତି ବା ସମ୍ପତ୍ତି ଭୋଗ କରି ବୈଶ୍ରବଣ ବା କୁବେର ଭଳି ଧନୀ ହୋଇଯିବେ। ଗୋଟିଏ ଅର୍ଥରେ ଦେବ ଓ ଅନ୍ୟ ଅର୍ଥରେ ନରଦେବ ବା ରାଜା ଖୁସି ହେଲେ। ଏ ବାର୍ତ୍ତା ପାଇ ମାତାମାନଙ୍କର ଓ ସୀତାଙ୍କର ଆନନ୍ଦ କହିହେବ ନାହିଁ। ସୈନ୍ୟ ସାମନ୍ତ ବ୍ରାହ୍ମଣ ନିଜ କାର୍ଯ୍ୟ ଦୁଇଗୁଣ ହେବ ବୋଲି ଭାବିଲେ। ଗୋପାଳ ଜାଣିଲେ ଗୋମାତା କ୍ଷୀରବତୀ ହେବେ, ଏହା ହେଲେ ଦେବକାର୍ଯ୍ୟ ହେବ ନାହିଁ ଜାଣି କୈକେୟୀ ମନରେ ବିଭ୍ରମ ସୃଷ୍ଟି କଲେ। ମନ୍ଥରା ବୃକ୍ଷ କାଟିଲା ପରି ପଡ଼ିଗଲା ଓ କହିଲା, ଭରତ ଭଳି ଶ୍ରେଷ୍ଠ ବାଟୁଳିଧାରୀ ବୀର ପ୍ରତି ଅବିଚାର କଲୁ। ବଡ଼ ଭାଇ ଅସୁରମାନେ ଥାଇ ମଧ୍ୟ ଯଦି ସାନ ଭାଇ ଇନ୍ଦ୍ର ରାଜା ହେଲା, ଭରତ ନ ହେବ କାହିଁକି? ଅହଲ୍ୟାଙ୍କ ଭଳି ବିଭଳିତ ମତି ବା ବୁଦ୍ଧିଭ୍ରଷ୍ଟା ହୋଇ ମୁହଁ ମାଡ଼ି ଶୋଇଲେ ରାଣୀ କୈକେୟୀ।

ଶୁଣୁଥିଲେ କବି ସମ୍ରାଟ ତୁପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 40ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମମଣି ଦେବୀ। ବର୍ଣ୍ଣନା ଶାନ୍ତନୁ କୁମାର ରଥ, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପଶ୍ଚିମେଶ୍ୱର ଜେନା।

ଆକାଶବାଣୀ କଟକ ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର
2: କଣ କହୁନୁ।

ଆପଣଙ୍କୁ ଶୁଭେଚ୍ଛା ସାଥୀ। ଆପଣଙ୍କୁ ସ୍ୱାଗତ ମଧ୍ୟ। ଆସିଯାଇଛୁ ପୁଣି ଥରେ ଆପଣଙ୍କ ପାଖକୁ। ମୁଁ ନମିତା, ଆପଣଙ୍କ ପସନ୍ଦର ସାଥୀ, ଆଉ ମୁଁ ଜାସ୍ମିନ।

0: ହ୍ୟାଲୋ ମୋ ପସନ୍ଦ।
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର
1: ମୋ ପସନ୍ଦ।
0: ହଁ ମୋ ପସନ୍ଦକୁ ଫୋନ କରିଛନ୍ତି ଆପଣ।
1: ଆଜ୍ଞା
0: କିଏ କହୁଛନ୍ତି ଆପଣ?
1: ମୁଁ ହଉଛି ମାହାଙ୍ଗା ବ୍ଲକର ଭଉଁରିଆ ପଞ୍ଚାୟତର ଭଉଁରିଆ ଗାଁରୁ କହୁଛି।
0: ଭଉଁରିଆ ଗାଁରୁ କହୁଛନ୍ତି ଯେ, କିଏ କହୁଛନ୍ତି ଆପଣଙ୍କ ନାଁଟି ଟିକେ କୁହନ୍ତୁ।
1: ମୋ ନାଁ ହଉଛି ଗନ୍ଧର୍ବ ରାଉତ।
0: ଗନ୍ଧର୍ବ ରାଉତ ଆଜ୍ଞା ନମସ୍କାର।
1: ନମସ୍କାର ମା,
0: ଆପଣ ଭଲ ଅଛନ୍ତି ତ?
1: ନାଇଁ ମାମୁଁ, ସେଇ କଥା ତ ମୁଁ ଗୋଟେ ସାର୍ଟ ପେସେଣ୍ଟ, ମୋର ବହୁ ଦିନର କଳ୍ପନା ଆଜି ଯାହା ମିଳିଥିଲା।

0: ଆପଣ ଖୁସି ହଉଛନ୍ତି, ଭଲ କଥା। ଆପଣ ଯଦି ଏତେ ଖୁସି ହଉଛନ୍ତି ସେ କଥା ଜାଣି ଆମକୁ ବି ବହୁତ ଖୁସି ଲାଗୁଛି। ଆଉ ଆପଣଙ୍କର କନେକ୍ଟ ହେଇଛି, ଆମେ କଥା ହବା। ଅତି ଖୁସି ହୁଅନ୍ତୁନି କିମ୍ବା ଅତି ବ୍ୟସ୍ତ ହେଇଯାଆନ୍ତୁନି, ଟିକେ ବସନ୍ତୁ, ବସିକି ଟିକେ ପାଣି ପିଅନ୍ତୁ, ଆମ ସାଙ୍ଗରେ ଆରାମରେ କଥା ହୁଅନ୍ତୁ।
1: ହଁ
0: ଆପଣ ତାହେଲେ ବିଜୟ କୁମାର ପଣ୍ଡା ଭାଇଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଥିଲେ ବୋଲି କହୁଛନ୍ତି?
1: ତାଙ୍କ ଠାରୁ ଶୁଣିକି ସେ ଫୋନ ନମ୍ବର ମୋତେ ଦେଲେ, ଅଫିସ ନମ୍ବର, ଯାହା ମୁଁ ଆଜି ଜଗନ୍ନାଥ ଡାକି ନଗଦେଲି। ଆଉ ଏକାଥରେ ନାଗିଗଲା, ମୁଁ ଆଉ କଣ କରିବି, ମୋତେ ଆପଣଙ୍କୁ ମୁଁ ଆଶୀର୍ବାଦ କରୁଛି, ମୋତେ 78 ବର୍ଷ ଆସିଗଲାଣି।
0: ଆପଣଙ୍କ ଆଶୀର୍ବାଦ ଆମ ସମସ୍ତଙ୍କର ଦରକାର, ଆମେ ବି ଖୁସି ହଉଛୁ ଆଜ୍ଞା। ହଉ ଠିକ ଅଛି, ଆପଣଙ୍କ ତ ଲାଗି ଯାଇଛି। ଆପଣ ଏବେ କଣ କରୁଛନ୍ତି, ଆଗରୁ କଣ କରୁଥିଲେ?
1: ଏବେ ମା ବୀମାରେ ପଡିଛି, ବର୍ଷାରା ସେଇ ଘରେ ବସିଛି, ଆଉ ଚାଷ କାମ କରୁଥିଲି, ଚାଷ ଛାଡିଦେଇଛି।
0: ଆପଣ ଏତେ ବର୍ଷ ପର୍ଯ୍ୟନ୍ତ ବହୁତ କାମ କଲେ, ଏବେ ରେଷ୍ଟ ନେବେ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆପଣ ବୀମାର ବୋଲି ଭାବି, ରୋଗୀ ବୋଲି ଭାବି ନିଜେ ଘରେ ବସି ରହିବେ। ଆପଣ ଯେମିତି ଚଳପ୍ରଚଳ କରୁଥିଲେ କରନ୍ତୁ, ତା ସହିତ ବିଶ୍ରାମ ନିଅନ୍ତୁ, ଠିକ ଖାଇବା ପିଇବା, ବ୍ୟାୟାମ କରିବା, ଯାହା ଡାକ୍ତର ଯୋଉ ଅନୁସାରେ କହିଛନ୍ତି ସେ ଅନୁସାରେ କଲେ ଆପଣ ବହୁତ ଭଲରେ ରହିବେ, ବହୁତ ଦିନ ପର୍ଯ୍ୟନ୍ତ ରହିବେ। ହାର୍ଟରେ ପ୍ରୋବ୍ଲେମ ଅଛି ବୋଲି ସେ କଥା ଚିନ୍ତା କରନ୍ତୁନି ବିଲକୁଲ, କେବଳ ଡାକ୍ତରଙ୍କ କଥା ମାନି ଭଲ ଜୀବନଚର୍ଯ୍ୟାରେ ରହନ୍ତୁ, ଦେଖିବେ ଆପଣଙ୍କୁ ଭଲ ଲାଗିବ।
1: ମୁଁ 68 ମସିହାରୁ ରେଡିଓ ଶୁଣି ଆସିଛି, ମୋତେ ଆସି 78 ବର୍ଷ ହେଇଗଲାଣି, ଛାଡିପାରୁନି।
0: କାହିଁକି ଛାଡିବେ, ଛାଡନ୍ତୁନି, ଆଉ ଆପଣ ଯଦି ଛାଡିବେ ଆଉ ଆମ ରେଡିଓ କାହା ପାଇଁ ରହିବ?
1: ନାଇଁ ନାଇଁ, ମୁଁ ଛାଡି ପାରୁନି ତ, ଆଉ
0: ଆମେ ତ ଛାଡିବାକୁ ଦବୁନି ଆପଣଙ୍କୁ।
1: ଆଉ ଆପଣ ବିଭିନ୍ନ ପ୍ରକାର କଥା ମୋତେ ଏତେ ଭଲ ଲାଗେ, ରବିବାର ଦିନ ମୁଁ ଶୁଣିକି, ଆଉ କଣ କରିବି, ଫୋନ ନମ୍ବର ଆପଣ ଯୋଉ ଫୋନ ନମ୍ବର ଲାଷ୍ଟରେ କୁହନ୍ତୁ, ମୁଁ ଟିକେ ରଖେ, ଶୀଘ୍ର କହିଦେଇ ପାରେ ନା, ସେ ଯୋଉ ମାନେ ଠକିର ଦେଖିକି ଯାଦବପୁର କହିଲେ, ସେ ମୋତେ କହିଦେଲେ କହିଲେ କରିବ, ମସଲା ନିଶ୍ଚିନ୍ତ ନାହିଁ, ଠାକୁରଙ୍କୁ ଦେଖିକି କହିଲୁ।
0: ହଉ, ଏମିତି ଯୋଉ ମାନେ ଶ୍ରୋତା ବନ୍ଧୁ ମାନେ ଅଛନ୍ତି ଏତେ ଶୀଘ୍ର ଲେଖିପାରୁନାହାନ୍ତି, ଆମେ ପୁଣି ଥରେ ଆମ ନମ୍ବରଟି ରିପିଟ୍ କରିଦଉଛୁ। ଶୁକ୍ରବାର ଦିନ 12:00 ଗୋଟେ ପର୍ଯ୍ୟନ୍ତ ଆମେ କଲ୍ ନଉଛୁ, ଆଉ ଫୋନ୍ କରିବାର ନମ୍ବରଟି ହେଉଛି 06712303149 07123031349। ସମସ୍ତେ ମନେ ରଖିକି ଲେଖନ୍ତୁ ଆଉ ଆମ ପାଖକୁ କଲ୍ କରିବାକୁ ଚେଷ୍ଟା କରନ୍ତୁ।
1: ରବିବାର ଦିନ ମୋ ପାଖରେ ଯୋଉମାନେ ସବୁ ସ୍ତ୍ରୀ ଲୋକମାନେ ଆଉ ପିଲାମାନେ ସବୁ ବସିକି ଶୁଣନ୍ତି, ସେ ଆପଣ ଦୁଇ ଅପାଙ୍କୁ ଏତେ ପ୍ରଶଂସା କରନ୍ତି, ସତୀଜଙ୍କୁ ଦେଖିଲେ ଆପଣଙ୍କୁ କିଛି ଅଭିନନ୍ଦନ ସେ ଜଣାନ୍ତି।
0: ଓହୋ, ଆମର ସେଇ ଶ୍ରୋତା ବନ୍ଧୁମାନଙ୍କୁ, ଶ୍ରୋତା ଭଉଣୀମାନଙ୍କୁ ନମସ୍କାର ଜଣାଉଛୁ, ଧନ୍ୟବାଦ ଜଣାଉଛୁ ଆମକୁ ସେମାନେ ଏତେ ଭଲ ପାଇବା ଦେଇଥିବାରୁ। ଆଉ ଆପଣମାନଙ୍କର ଭଲ ପାଇବାକୁ ନେଇ ହିଁ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ। ତେବେ ଆପଣଙ୍କ ଘରେ ଆଉ ସବୁ କିଏ ଅଛନ୍ତି?
1: ଘରେ ମା, ମୋ ସ୍ତ୍ରୀ, ବର୍ଷ ହେଲା ମରିଗଲା।
0: ଓହୋ,
1: ମୋ ଅଛି।
0: ଓହୋ, ଆମକୁ ତ ଏକଥା ଶୁଣି ଦୁଃଖ ଲାଗିଲା, କିନ୍ତୁ ଦେଖନ୍ତୁ ସ୍ୱାମୀ ସ୍ତ୍ରୀ ଭିତରେ ଯିଏ ତ ଜଣେ ଆଗେ ଯିବେ, ଯିଏ ଜଣେ ପଛେ ଯିବେ, ଯିଏ ହେଲେ ରହିବେ, ଦୁନିଆର ତ ରୀତି ସେଇଆ, କ୍ୱଚିତ୍ ଦୁର୍ଘଟଣା ଜନିତ ହେଇପାରେ ଯେ ଦୁଇ ଜଣ ସାଙ୍ଗରେ ଯାଆନ୍ତି, ତେଣୁ ଦୁଃଖ କରନ୍ତୁ ନାହିଁ। ଜୀବନରେ ଯାହା ଭଲ ଅନୁଭୂତି ଅଛି, ତାଙ୍କ ସହିତ ଭଲରେ କଟେଇଥିବା ଅନେକ ଦିନ, ପିଲାମାନଙ୍କୁ ପାଳିବାର ଦିନ ମନେ ପକାନ୍ତୁ, ତାଙ୍କର ଆତ୍ମା ଶାନ୍ତି ପାଇବ। ଆପଣ ଯଦି କାନ୍ଦାକଟା କରିବେ ତାହେଲେ ତାଙ୍କ ଆତ୍ମା ଶାନ୍ତି ପାଇବନି ନା। ହଁ, ଭଲରେ ରୁହନ୍ତୁ ଆଉ ସେ ରୋଗ କଥା ଚିନ୍ତା କରନ୍ତୁନି। କେତୋଟି ପିଲା ଆପଣଙ୍କର?
1: ତିନୋଟି ପୁଅ, ସେମାନେ
0: ବାହାରେ ସବୁ ଅଛନ୍ତି। ଚାକିରି ବାକିରି କରିଛନ୍ତି ନା କଣ କରୁଛନ୍ତି?
2: ଆଚ୍ଛା, ଆପଣ ବିଲକୁଲ ବି କାନ୍ଦନ୍ତୁନି, ଆପଣ କାନ୍ଦିଲେ ଆମ ଦୁଇ ଜଣଙ୍କୁ ଜମା ଭଲ ଲାଗୁନି।
1: ଆପଣଙ୍କ କଥା, ମୁଁ 5 ବର୍ଷ ହେଲା ଆପଣଙ୍କ
0: ଆମ କଥା ଯଦି ଆପଣଙ୍କୁ ଭଲ ଲାଗୁଛି ତାହେଲେ ଆମ କଥା ଟିକେ ମାନିବେ,
2: କାନ୍ଦିବେନି ବିଲକୁଲ।
0: ଯଦି ଏମିତି ମନ ଦୁଃଖ କରିବେ କଷ୍ଟ ଗୁଡାଏ ପାଇବେ।
2: ଆମେ ଚାହୁଁ ଯେ ଆମ ଶ୍ରୋତାମାନେ କଷ୍ଟ ନ ପାଆନ୍ତୁ, ଖୁସିରେ ରୁହନ୍ତୁ। ଯାହା ସବୁ ଘଟି ଯାଇଛି ଜୀବନରେ ତାକୁ ତ ଆମେ ବଦଳେଇ ପାରିବାନି, କିନ୍ତୁ ଆମେ କେମିତି ବଞ୍ଚିବା ସେଇଟା ତ ଆମ ହାତରେ ଅଛି ନା। ଆପଣ କାନ୍ଦିବା ବନ୍ଦ କଲେ ତାପରେ ଆମେ କଥା ହବୁ, ନହେଲେ ଆମେ ଚୁପକିନା ବସିବୁ, ଆମେ କିଛି କଥା ହବୁନି, ଆପଣ ଆମ କଥା ଶୁଣି ବି ପାରିବେନି। ଏବେ ଆସିଲେ ଆପଣ ବାଟକୁ,
0: ଯିଏ ଚାଲି ଯାଇଛନ୍ତି ଚାଲି ଯାଇଛନ୍ତି, ଯୋଉମାନେ ଅଛନ୍ତି ତାଙ୍କୁ ଆପଣେଇ ନିଅନ୍ତୁ,
2: ତାଙ୍କ ପାଇଁ ବଞ୍ଚିବେ,
0: ଆମ ପାଇଁ ବଞ୍ଚିବେ, ଆମ ରେଡିଓର ଶ୍ରୋତା ପ୍ରାପଣ।

0: ଆପଣ ଭଲରେ କଥା ନହେଲେ ଆମ ରେଡିଓ କାହା ପାଇଁ ବଜେଇବା?
1: ଆମେ କାହା ପାଇଁ ରେଡିଓ ବଜେଇବୁ? ଆପଣଙ୍କୁ ପୁଣି ଭଲ ଲାଗିବାର ତ ଅଛି, ଭଲ ଲାଗିବ କେମିତି? ଆପଣ ସିନା ସୁସ୍ଥ ରହିଲେ, ଖୁସିରେ ରହିଲେ ଆମ କଥା ଶୁଣିବେ, ଆମକୁ ଭଲ ପାଇବେ, ତାପରେ ଯାଇ ଆମ ପ୍ରୋଗ୍ରାମ ଆଗକୁ ଯିବ।
2: ମୁଁ 5 ବର୍ଷ ଭିତରେ ଯାଉ ଆଜି ମୋର ମନସ୍କାମନା ପୂରଣ ହେଲା।
0: ଆଜି ଠାରୁ ତାହେଲେ ଆପଣ ଖୁସି ରହିବା ଶିଖିବେ
2: ହେଲା।
0: ଆପଣଙ୍କୁ ବି ଭଗବାନ ଭଲରେ ରଖନ୍ତୁ,
1: ଖୁସିରେ ରୁହନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
2: ମୁଁ ଯୋଉ ଠାକୁରଙ୍କୁ ଡାକିକି ଆଜି ଲଗେଇଦେଲି
0: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।

0: ଆମ ଆଦରର ଶ୍ରୋତା ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଲେଖନ୍ତି,
1: କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଥିଲା। ଦୁଇ ଅପାଙ୍କର ମାତୃଦିବସ ଉପରେ ଜାଜୁଲ୍ୟମାନ ରଚନା ହୃଦୟରେ ଉଲ୍ଲାସ ଭରିଦେଇଥିଲା।
0: ମାଙ୍କ ସମ୍ପର୍କରେ ଯେତେ କହିଲେ ବି ତାର ତ୍ୟାଗ ବଳିଦାନ ମମତା ନିକଟରେ ସବୁକିଛି କମ୍ ହେବ। ମା ସବୁବେଳେ ମା। ଦୁଇ ଅପାଙ୍କର ମନ୍ତ୍ରମୁଗ୍ଧକର ଉପସ୍ଥାପନା ପାଇଁ ପ୍ରଣାମ।
1: ମୋ ପସନ୍ଦରେ ସୁରିଲା ସ୍ୱରରେ ଅପା ମୋର ତେଲେ କହି,
0: ଗୀତରେ ନୀତରେ ପ୍ରୀତିର ଚିଠିରେ ତୁମେ ଆସ ଶ୍ରୋତା ପାଇଁ,
1: ଭୁଲି ହେବ ନାହିଁ ତୁମକୁ ପସନ୍ଦ ପ୍ରତି ରବିବାରେ ତହିଁ,
0: 9 ବାଜିଲେ ତୁମେ ଆସିଥାଅ ସାଥୀ ତୁମ ଖୁସି ନେଇ। ଏହି ସପ୍ତାହର ଉପସ୍ଥାପନା ଏବଂ ହୃଦୟ ଛୁଆଁ ଗୀତ ଖୁବ୍ ମନ୍ତ୍ରମୁଗ୍ଧକର ଥିଲା।
1: ପ୍ରୀତିପୂର୍ଣ୍ଣ ପତ୍ରରେ ଭରିଥିଲା ଆପଣାପଣାର ଭାବ,
0: ବାରି ହିଁ ପଡୁଥିଲା ତୁମର ସ୍ନେହ ଭଲ ପାଇବା ଆଉ ମିଠା ମିଠା ଆଦର।
1: ଦୁଇ ଅପାଙ୍କ ମୁଁ କୋଟି ଜୁହାର,
0: ଭଲରେ ଥାଅ ସଦା ବିଭୁ କୃପାରୁ।

0: ଆମ ପ୍ରିୟ ଶ୍ରୋତା ବନ୍ଧୁ ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀ କେନ୍ଦ୍ରାପଡାରୁ ଲେଖନ୍ତି,
1: ଏବେ ଏହି ଘୋର ନିଦାଘ ଓ ଉଷ୍ମ ପ୍ରବାହରେ ଜୀବନ ଅତିଷ୍ଠ ହୋଇପଡୁଛି। ତେବେ ଗୋଟିଏ ରବିବାର ସକାଳ 10ଟାରୁ ପରବର୍ତ୍ତୀ ରବିବାର ସକାଳ 9ଟା ପର୍ଯ୍ୟନ୍ତ 167 ଘଣ୍ଟାର ପ୍ରତୀକ୍ଷା ହିଁ ଏହି ଯନ୍ତ୍ରଣାକୁ ପ୍ରଶମିତ କରୁଛି। ମୋ ପସନ୍ଦର ସନ୍ତାନମାନେ ସବୁ ପ୍ରତିକୂଳତାକୁ ପ୍ରତିହତ କରି ଜୀବନଯାତ୍ରା ଅବ୍ୟାହତ ରଖିଛନ୍ତି। ଏହାର ଶ୍ରେୟ ସୁଧା ଦାୟିନୀ ମା ଦ୍ୱୟ।
2: ଶ୍ରୋତାମାନଙ୍କର ଫୋନ୍ କଲ୍ ମାଧ୍ୟମରେ ବାର୍ତ୍ତାଳାପ ଓ ଚିଠି ପତ୍ର ବହୁତ ମନଛୁଆ ଥିଲା।
0: ପତ୍ର ମାଧ୍ୟମରେ ପ୍ରାପ୍ତ ସୁନ୍ଦର ସୁନ୍ଦର ଅମୂଲ୍ୟ ମତାମତ ପଠନ ଯଥେଷ୍ଟ ମନଛୁଆ ଥିଲା।

0: ଆମ ଆଦରର ଶ୍ରୋତା କବିରାଜ ପରଡ଼ା, ଷ୍ଟାଲିନା ପ୍ରିୟଦର୍ଶିନୀ, ସୂର୍ଯ୍ୟ କୁମାର ବାବୁନି ସିଲୁ, ଲତାହରଣ କାକଡ଼ପୁର ପୁରୀରୁ ଲେଖନ୍ତି,
1: କେବେ ହସ କେବେ ପୁଣି କାନ୍ଦ, ସଂସାର ଭାଗ୍ୟଚକ୍ରରେ ଘୁରି ଘୁରି କେତେବେଳେ ଯେ କେଉଁଠି ପହଞ୍ଚି ଯାଉ, ପରିବାର ପକ୍ଷେ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ବ୍ୟାପାର।
0: ତଥାପି ଯତ୍ପରୁଷ ନାସ୍ତି, ପ୍ରୟାସ ଅବ୍ୟାହତ ରଖି ବିଧିର ବିଧାନ କି କରିବ ଆନ ଭିତ୍ତିରେ ଅଗ୍ରସର ହୋଇ ଚାଲିଥାଉ।
1: କିଛି ପାଇବାର ଆଶା, କିଛି ହରାଇବାର ଆଶାକୁ ନେଇ ଏଭଳି ଏକ ସମୟର ଚକା ଭୁଁରିରେ ଗତି କରି କରି ଶେଷ ସମୟରେ ପହଞ୍ଚି ଯାଉ ପସନ୍ଦର ଦ୍ୱାର ଦେଶରେ,
0: ଯେଉଁଠି ଦ୍ୱାରଟା ସଦାସର୍ବଦା ସବୁ ଶ୍ରୋତାମାନଙ୍କ ପାଇଁ ଥାଏ ଉନ୍ମୁକ୍ତ,
1: ସମସ୍ତଙ୍କର ହୁଏ ଅବାଧ ପ୍ରବେଶ।
0: ପସନ୍ଦ ରୂପୀ ନିକେତନରେ ବାସ କରୁଥାନ୍ତି ଦୁଇ ଜଣ ରାଜନନ୍ଦିନୀ, ଜଣେ ନମିତା, ଜଣେ ଜସ୍ମିନ।

0: ଯାମିନୀର ସୌନ୍ଦର୍ଯ୍ୟମୟ ତମସାକୁ ଦୂରୀଭୂତ କରେ। ଧରଣୀ ପୃଷ୍ଠରେ ନିଜର କୁନି କୁନି ପାଦ ଥାପି ମନୋରମ ଶୁଭ ମୁହୂର୍ତ୍ତରେ ଉପନୀତ ହୁଏ ଉଷା,
1: ଯାହାର ମହମହ ବାସ୍ନାରେ ଧରଣୀ ପୃଷ୍ଠ ବିମୋହିତ ହେଉଥିବା ସମୟରେ ଆମ ମନଗହନରେ ବିକଶିତ ହୁଏ ଅନେକ ରୋମାଞ୍ଚ ଓ ଶିହରଣ,
0: ଯାହା ଆମକୁ ମୋ ପସନ୍ଦ ଅଗଣାକୁ ପତ୍ରଖଣ୍ଡେ ଲିଖନ କରିବା ପାଇଁ ଦିଏ ଅନେକ ପ୍ରେରଣା।
1: ସେହି ପ୍ରେରଣାରେ ଉତ୍ସାହିତ ହୋଇ ଆମେ ଲେଖିବସୁ ପସନ୍ଦ ଅଗଣାକୁ ବଳିଷ୍ଠ ଓ ସୁନ୍ଦର କରି ଗଢି ତୋଳୁଥିବା ଦ୍ୱୟ ଭଗିନୀମାନଙ୍କ ପାଖକୁ।
0: ତତ୍ ସଙ୍ଗେ ସଙ୍ଗେ ଅପାମାନଙ୍କର ଶୁଭ ମନାସି ସପରିବାର ତୁଣ୍ଡରୁ ବାହାରି ପଡେ ଦୁଇପଦ ମିଠା କଥା।

ଆମ ଆଦରର ଶ୍ରୋତା ଡକ୍ଟର ଶାନ୍ତନୁ କୁମାର ନାୟକ ଉତ୍ତଙ୍ଗର ରାମବାଗ ଯାଜପୁରରୁ ଲେଖନ୍ତି, ମୋ ପସନ୍ଦ କାର୍ଯ୍ୟକ୍ରମ ରବିବାର ସକାଳକୁ ମହକାଇ ଦେଉଛି। ଯେତେ ଗରମ ହେଲେ ମଧ୍ୟ ମୋ ପସନ୍ଦର ଆନନ୍ଦ ସମସ୍ତଙ୍କୁ ଆନନ୍ଦିତ କରିପାରୁଛି। ସମସ୍ତ ଶ୍ରୋତାମାନଙ୍କର ପସନ୍ଦର ଗୀତ ସହ ଆପଣ ଦୁଇ ଜଣଙ୍କର ମିଠା ମିଠା ଉପସ୍ଥାପନା କାର୍ଯ୍ୟକ୍ରମଟିକୁ ବେଶ ରୁଚି ମଧୁର କରିପାରିଛି। ସତରେ ମୋ ପସନ୍ଦର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି, କେବଳ ମୋ ପସନ୍ଦ ସମସ୍ତଙ୍କର ପସନ୍ଦ। ଓଡ଼ିଆ ଭାବରେ

0: ପସନ୍ଦ ଓଡ଼ିଆ ସ୍ୱାଭିମାନର ପସନ୍ଦ।
1: ମୋ ମତରେ ଆକାଶବାଣୀକୁ ବାନ୍ଧି ରଖିବାରେ କେଇ ଗୋଟି ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରୁ ମୋ ପସନ୍ଦ ଅନ୍ୟତମ। ଏହାର ପ୍ରତ୍ୟେକଟି ପାଖୁଡ଼ା ବେଶ ଆକର୍ଷଣୀୟ ଓ ହୃଦୟ ସ୍ପର୍ଶୀ।

0: ଆଦରର ଶ୍ରୋତା ଭଉଣୀ ବୈଜନ୍ତୀ ବିଷୋଇ ଫୁଲିପୁର କିଶୋରନଗର କଟକରୁ ଲେଖନ୍ତି, ମୋ ପସନ୍ଦର ମାନ ଅତ୍ୟନ୍ତ ଉର୍ଦ୍ଧ୍ୱରେ। ଏହି କାର୍ଯ୍ୟକ୍ରମ ଏତେ ଭଲ ଲାଗୁଛି ଯେ ଓଡ଼ିଶା ତଥା ଓଡ଼ିଶା ବାହାରେ ଏବଂ ଅଣ ଓଡ଼ିଆ ଶ୍ରୋତା ସାମିଲ ହୋଇପାରୁଛନ୍ତି।
1: ଅପା ଦୁଇ ଜଣଙ୍କର କଥା ଶ୍ରୋତାଙ୍କ ମନକୁ ହୃଦୟକୁ ଏତେ ଛୁଇଁ ଯାଉଛି ଯେ ସେ କଥା ଲେଖିବାକୁ କଲମ ମୁନରେ ଭାଷା ନାହିଁ।
0: ଅପା ଦୁଇ ଜଣଙ୍କୁ ଜଗନ୍ନାଥ ଛତ୍ର ଛାୟା ତଳେ ରଖିଥାନ୍ତୁ। ଆମ ଆଦରର ଶ୍ରୋତା ବନ୍ଧୁ ନରେନ୍ଦ୍ର କୁମାର ସାହୁ, ସୁକାନ୍ତି ସାହୁ, ସୋନାଲି ସାହୁ, ସୌମ୍ୟରଞ୍ଜନ ସାହୁ ଅରଖପାଟଣା ଆଠଗଡ଼ କଟକରୁ ଲେଖନ୍ତି,
1: ମୋ ପସନ୍ଦ କାର୍ଯ୍ୟକ୍ରମଟି ଅଧିକରୁ ଅଧିକ ସରସ ସୁନ୍ଦର ହୋଇପାରୁଛି ଅପା ଦୁଇ ଜଣଙ୍କର ମିଠା ମିଠା କଥା ଯୋଗୁଁ।
0: ଶ୍ରୋତା ଭାଇ ବିଜୟ ପଣ୍ଡାଙ୍କର ଉପଦେଶ କିଛି ସଚେତନ କରିଛି, ସେଥିପାଇଁ ବିଜୟ ପଣ୍ଡାଙ୍କୁ ମୋର ଧନ୍ୟବାଦ।

ବନ୍ଧୁ ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ ଲେଖନ୍ତି, ଗ୍ରୀଷ୍ମର ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ମୋ ପସନ୍ଦର ଅଗଣା କିନ୍ତୁ ଭିଜୁଛି ବର୍ଷାରେ, ପ୍ରେମର ବର୍ଷାରେ, ଭଲ ପାଇବାର ବର୍ଷାରେ। ଆଉ ଯେଉଁମାନେ ମୋ ପସନ୍ଦର ଅଗଣାରେ ଅଛନ୍ତି ସେମାନେ ବର୍ଷା ହେଉ କି ବସନ୍ତ, ଶୀତ ହେଉ କି ଶରତ, ସର୍ବଦା ଭିଜୁଛନ୍ତି ପ୍ରେମର ବର୍ଷାରେ, ଭଲ ପାଇବାର ବର୍ଷାରେ। ଏହି ବର୍ଷା କେବେ ଥମି ନ ଯାଉ, ବରଷୁଥାଉ ଏମିତି ଏମିତି ଆଉ ଏମିତି। ମୋ ପସନ୍ଦ କେବଳ ଜଣଙ୍କର ପସନ୍ଦ ହୋଇ ରହିନାହିଁ, ବରଂ ଏହା ଲକ୍ଷ ଲକ୍ଷ ଲୋକଙ୍କର ପସନ୍ଦର କାର୍ଯ୍ୟକ୍ରମ ହୋଇସାରିଛି। ତାହା କେବଳ ସମ୍ଭବ ହୋଇପାରିଛି ଦୁଇ ଅପାଙ୍କ ଯୋଗୁଁ। ଅପାଙ୍କର ଉପସ୍ଥାପନା, ଶ୍ରୋତାଙ୍କ ସହ ଅପାଙ୍କର ମଧୁର ଆଳାପ ଏବଂ ଏହା ସହିତ ମଧୁର ସଙ୍ଗୀତର ମୂର୍ଚ୍ଛନା, ଏହି ସବୁର ସମ୍ମିଶ୍ରଣ କାର୍ଯ୍ୟକ୍ରମକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି, ଏଥିରେ ଦ୍ୱିମତ ନାହିଁ।

0: ଗୋଟିଏ ଛୋଟ ଉଦ୍ୟମ ବା ଚେଷ୍ଟା ଆଗାମୀ ସମୟରେ ଗୋଟିଏ ବଡ଼ ବିପଦରୁ ରକ୍ଷା କରିପାରିବ। କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ସଭିଙ୍କୁ ଅନୁରୋଧ କରିବି ଗୋଟିଏ ଗୋଟିଏ ଗଛ ଲଗାଇବା ଏବଂ ଜଳକୁ ସଂରକ୍ଷଣ କରିବା, ଅଯଥାରେ ଜଳ ନଷ୍ଟ ହେବାକୁ ଦେବା ନାହିଁ।
1: ସଞ୍ଚିତ ଜଳକୁ ବିଭିନ୍ନ କାର୍ଯ୍ୟରେ ଲଗାଇବା, ତେବେ ଯାଇ ନିଜକୁ ଜଳ ସଙ୍କଟରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଅନ୍ୟର ମଧ୍ୟ ସାହାଯ୍ୟରେ ଆସିପାରିବା।

ମୋ ପସନ୍ଦ ମୁଁ ତୁମକୁ ଭଲ ପାଏ ଶହେରୁ ଶହେ ତୁମ ଅଥରରେ ଦ୍ୱିତୀୟ ଚନ୍ଦର ସ୍ମିତ ହାସ୍ୟ ଓ ପୁନି ଚନ୍ଦର ମୁଖମଣ୍ଡଳ ସୁଦାମ ଶ୍ରୀକୃଷ୍ଣ କୃଷ୍ଣ ଅର୍ଜୁନ ଶ୍ରୀରାମ ଶବରୀ ଓ ହନୁମାନ ଶ୍ରୀଜଗନ୍ନାଥ ସାଲବେକ ତଥା ବନ୍ଧୁ ମହାନ୍ତି ପରି ମୁଁ ତୁମକୁ ସ୍ୱତନ୍ତ୍ର ଭାବେ ଭଲ

ଆଦରର ଶ୍ରୋତାବନ୍ଧୁମାନେ, ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମା ଶିବାଶିଷ ବିଜୟଲକ୍ଷ୍ମୀ ବୈଜନ୍ତୀ ଦିଦି ଲାବନୀ ଦିଦି ସ୍ୱର୍ଣ୍ଣଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟିର କନ୍ତୋଲା ଆଠଗଡ଼ରୁ ଲେଖନ୍ତି, ତାର ସିନା କଥା କହିବାରେ ଉଠୁ ନାହିଁ, ହେଲେ ସେ କଥା କହିଥାଏ ଆମ ଅପା ଦୁହିଙ୍କର ମଧୁର କଣ୍ଠରେ। तार सिना बांधी रखिबार शक्ति नहीं, हेले से बांधी रखे श्रोता भाई भौणी को अपा दुईंकर स्नेहर रजुरी। प्रति रविवार आसतुनी साथी आम दुई अपा को साथी रे नेई, अपा दुई एमिति आसुथांतु सुंदर उपस्थापन रे भिजौ थांतु। हे मौसुमी तमे आसिबो केबे, अतिष्ठ हेलेणी ଜୀବ ଜଗତ ପଶୁ ପକ୍ଷୀ ଆଉ ମାଟି ମା ଖରା ଗ୍ରୀଷ୍ମର ପ୍ରଚଣ୍ଡ କୋପରେ, କିନ୍ତୁ ଆମ ଅପା ଦୁଇ ଏଇ ଖରାକୁ ଭୃକ୍ଷେପ ନ କରି ଆମକୁ ପରଶି ଦେଉଛନ୍ତି ସୁନ୍ଦର କାର୍ଯ୍ୟକ୍ରମ। ଭଲରେ ସୁସ୍ଥରେ ରହିଥାନ୍ତୁ ଆମ ଦୁଇ ଅପା। ପ୍ରଭୁ କଳା ଠାକୁର ଓ ମା କଟକ ଚଣ୍ଡୀ ଅପା ଦୁଇଙ୍କୁ ଏମିତି ଭଲରେ ରଖିଥାନ୍ତୁ, ସୁସ୍ଥରେ ରଖିଥାନ୍ତୁ, ଆମର ଆୟୁଷ ନେଇ।

0: ଆମ ପ୍ରିୟ ଶ୍ରୋତା ଅନିଲ କୁମାର ମଲ୍ଲିକ ସହକାରୀ ଶିକ୍ଷକ ନୀଳମଣି ସ୍ମୃତି ବିଦ୍ୟାପୀଠ ବାହାରଣା ଚାରିଛକ ପୁରୀରୁ ଲେଖନ୍ତି,
1: ଆପଣଙ୍କର ଉପସ୍ଥାପନା ଶୈଳୀ, କବିତା ପଠନର ମାଧୁର୍ଯ୍ୟ ମୋ ମନ ଗହନରେ ଯେଉଁ ପୁଲକ ଜାତ କରେ ତାହା ଭାଷାରେ ଅବର୍ଣ୍ଣନୀୟ।
0: ତା ଛଡ଼ା ଫୋନ୍ ମାଧ୍ୟମରେ ଯେଉଁ ମଧୁର ଆଳାପ ମୋତେ ବିମୁଗ୍ଧ କରେ।
1: ସତରେ ଆପଣ ଦୁଇଅପାଙ୍କ ଭଳି ସୁନ୍ଦର ହୃଦୟ ଥିବା ମହିୟସୀଙ୍କ ସହ ବାର୍ତ୍ତାଳାପରେ ମୁଁ କାହିଁକି ସମସ୍ତ ଶ୍ରୋତା ବିମୋହିତ ହୁଅନ୍ତି।
0: ପ୍ରଭୁ ଜଗନ୍ନାଥଙ୍କର ଅପାର କୃପାରୁ ଆପଣ ଦୁଇ ଜଣ ଏମିତି ସବୁଦିନ ପାଇଁ ହସୁଥାନ୍ତୁ ଓ ସମସ୍ତ ଶ୍ରୋତାଙ୍କ ହୃଦୟରେ ବାସ କରୁଥାନ୍ତୁ।
1: ପ୍ରିୟ ଶ୍ରୋତା ବନ୍ଧୁମାନେ, ସରସକାନ୍ତ ପାତ୍ର, ମଞ୍ଜୁଳତା ପାତ୍ର, ନଳିନୀ ପ୍ରଭା ପାତ୍ର, ପଞ୍ଚୁ ପାଣ୍ଡବ କୁସୁମପୁରରୁ ଲେଖନ୍ତି,
0: ମୋ ପସନ୍ଦ କାର୍ଯ୍ୟକ୍ରମ ଆମକୁ ବହୁତ ଭଲ ଲାଗୁଛି। ଅପା ମାନଙ୍କର ମଧୁର କବିତା ପଠନ ମନଛୁଆ ହୋଇପାରୁଛି।
1: ଶ୍ରୋତା ଭାଇ ଭଉଣୀମାନେ ଦେଉଥିବା କବିତା ଭଲ ଲାଗୁଛି।
0: ଆମର ଯେତେ କାମ ଥିଲେ ମଧ୍ୟ ରବିବାର ଦିନ ଆସିଲେ ଅପାଙ୍କର କବିତା କଥା ମନେ ପଡିଯାଏ।

0: ଆଦରର ଶ୍ରୋତା ଭଉଣୀ, ସଂଯୁକ୍ତା ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ ଲେଖନ୍ତି,
1: ସ୍ନେହ ଶ୍ରଦ୍ଧାର ଦୁଇ ଅପା ଅନ୍ତରରୁ ଅଜସ୍ର ଶ୍ରଦ୍ଧା ଓ ଭକ୍ତିଭରା ପ୍ରଣାମ ସାଦରରେ ସାଉଣ୍ଟି ନେବେ।
0: ଗ୍ରୀଷ୍ମର ନିଷ୍ଠୁର ତାଣ୍ଡବ ଲୀଳାରେ ପ୍ରାଣ ଡହଳ ବିକଳ ହୋଇଯାଉଛି, କିନ୍ତୁ ଦୁଇ ଅପାଙ୍କ ମୁହଁରୁ କବିତାର ବର୍ଷା ଛରୁଛି।
1: ବର୍ଷାର ଶୀତଳତା ପାଇ ତନୁମନ ପୁଲକିତ ହୋଇଯାଉଛି।
0: ଇଚ୍ଛା ହେଉଛି ଏହିପରି ଭାବରେ ସବୁଦିନ ଦୁଇ ଅପାଙ୍କ ମୁଖ ନିଃସୃତ କବିତା ବର୍ଷା ହୋଇ ଝରୁଥାନ୍ତା ଓ ସଙ୍ଗୀତର ଶୀତଳ ସମୀର ବହୁଥାନ୍ତା।
1: ଉତ୍ତପ୍ତ ପ୍ରାଣକୁ ଶୀତଳତାରେ ଭରି ଦେଉଥିବା ଦୁଇ ଅପାଙ୍କର ଚଲାପଥରେ ପୁଷ୍ପ ବୃଷ୍ଟି ହେଉ ଭଗବାନଙ୍କୁ ବିନମ୍ର ପ୍ରାର୍ଥନା। ଆମ ପ୍ରିୟ ଶ୍ରୋତା ବନ୍ଧୁ ଅମ୍ବରୀଶ ପରିଡ଼ା, ମନୋରମ ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା, ରଘୁନାଥପୁର ରଙ୍କାଳ, ଆର୍କେ ପାଟଣା, କେନ୍ଦ୍ରାପଡ଼ାରୁ ଲେଖନ୍ତି,
0: ମୋ ପସନ୍ଦ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗୁଛି, ଆନନ୍ଦ ଦେଇପାରୁଛି ଏବଂ

0: ଆଦରର ଶ୍ରୋତାବନ୍ଧୁ ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ ଲେଖନ୍ତି।
1: କାର୍ଯ୍ୟକ୍ରମରେ ଉପସ୍ଥାପନା ଗୀତ ଏବଂ ଶ୍ରୋତାମାନଙ୍କର ମତାମତ ସବୁ ଭଲ ଓ ସୁନ୍ଦର ହୋଇଥିବାରୁ ଧନ୍ୟବାଦ ନେବେ। ଆମ ଆଦରର ଶ୍ରୋତା ବାବାଜୀ ଚରଣ ନାୟକ ଏବଂ ତାଙ୍କ ପରିବାରବର୍ଗ ମମାଦୁଲା ଧାମନଗର ଭଦ୍ରକରୁ ଲେଖନ୍ତି।
0: ମୋ ପସନ୍ଦର ଉପସ୍ଥାପନା ଉଚ୍ଚକୋଟୀର ଏବଂ ଶ୍ରୋତାଙ୍କ ଆଲୋଚନା ଖୁବ୍ ମନଛୁଆଁ ହୋଇପାରୁଛି।

ଆମ ଆଦରର ଶ୍ରୋତାବନ୍ଧୁ ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ହାତୀବାରୀ ସୁକିନ୍ଦା ଯାଜପୁର ଲେଖନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ମୋ ପସନ୍ଦ କାର୍ଯ୍ୟକ୍ରମ ଆମର ସବୁଠାରୁ ପ୍ରିୟ ଅଟେ। ବିଶେଷ ଭାବରେ ନମିତା ଅପା ଓ ଜସ୍ମିନ ଅପାଙ୍କର ଉପସ୍ଥାପନା ଅତ୍ୟନ୍ତ ମନମୁଗ୍ଧକର ଏବଂ ହୃଦୟସ୍ପର୍ଶୀ। ସମସ୍ତ ଶ୍ରୋତାବନ୍ଧୁମାନଙ୍କ ସହିତ ମନଖୋଲା ମଧୁର ବାର୍ତ୍ତାଳାପ, ପ୍ରେରିତ କବିତାଗୁଡ଼ିକର ସୁନ୍ଦର ଭାବରେ ଉପସ୍ଥାପନା, ମନଛୁଆ ସଙ୍ଗୀତଗୁଡ଼ିକ ଶୁଣି ସମୟ କିପରି ଚାଲିଯାଏ ଆଦୌ ଜଣାପଡ଼େ ନାହିଁ। ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଶାତୀତ ଭାବରେ ବୃଦ୍ଧି ଘଟିବାରେ ଲାଗିଛି। ଯେଉଁ ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବେ ସେମାନେ ଅପାଦ୍ୱୟଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ। ଅପାଦ୍ୱୟଙ୍କର ବାର୍ତ୍ତାଳାପରେ ଖୁବ୍ ଆତ୍ମୀୟତା ଭରି ରହିଥାଏ। ସୁନ୍ଦର କବିତା ପଠନ ସହିତ ମନମୁଗ୍ଧକର ସଙ୍ଗୀତ ଶୁଣି ମନପ୍ରାଣ ପୁରି ଉଠେ। ଅପାଦ୍ୱୟଙ୍କୁ ଆମର ଅଶେଷ ଧନ୍ୟବାଦ।

0: ହ୍ୟାଲୋ, ମୋ ପସନ୍ଦ।
1: ମୁଁ ଲୋକାପାଳରୁ ବିଦ୍ୟାଧର ବିଶ୍ୱାଳ କହୁଛି।
0: ଲୋକାପାଳଟା ପୁରୀ ଜିଲ୍ଲା ନା?
1: ପୁରୀ ଜିଲ୍ଲା ଅଣାସ ବ୍ଲକ।
0: ଆପଣ ଭଲ ଅଛନ୍ତି ତ?
1: ସବୁବେଳେ ତ କଳାକାର ଜୀବନଟା ଏମିତି ନା ଦୁଃଖ ଆଉ।
0: କଳାକାର ଜୀବନ ତ ସୁଖ,
2: କଳାକାର ଜୀବନରେ ଦୁଃଖ ଥିଲେ ବି ସୁଖ ହେଉଛି ତାଙ୍କ କଳା। ଯେହେତୁ କଳା ଆପଣଙ୍କ ଠାରେ ଅଛି, ଯେତେ ଦୁଃଖ ଥିଲେ ବି ଆପଣ ଯେତେବେଳେ ଗୀତଟେ ଗାଇ ଦଉଥିବେ କି ହାରମୋନିୟମଟେ ବଜେଇ ଦଉଥିବେ, ତାପରେ ଆପଣଙ୍କର ଦୁଃଖଟା ଆପଣ ଭୁଲି ଯାଉଥିବେ ସେଇ ସମୟରେ।
1: ସେ କଣ କି ଆଜ୍ଞା, ହାରମୋନିୟମଟେ ବଜେଇଲେ କି ଗୀତଟେ ଗାଇଲେ ହୁଅନ୍ତା? ମୁଁ ହଉଛି ଅଲରାଉଣ୍ଡର, ଯିଏ ପାଇଲା ଯୋଉ କାମକୁ ନେଇ ଯାଉଛନ୍ତି, ମୁଁ ବଡ଼ ହଇରାଣ।
0: ଶୁଣନ୍ତୁ, ଆମେ ଥରେ ଆପଣଙ୍କୁ କହିଥିଲୁ ନା, ଥରେ କଣ କେତେ ଥର ଆପଣଙ୍କୁ କହିଥିଲୁ ଯେ ସବୁବେଳେ ଆପଣ ଦୁଃଖ ଦୁଃଖ କଥା କହିବେନି। ଏଇ ଦୁଃଖ କଥା ତ କହୁଥିଲେ, ପୁଣି ପିଲା ମଣିଷ ହେଇଗଲେ କି ନାହିଁ?
1: ଆଉ ଭଲରେ ରହିଲା,
0: ଭଲରେ ରହିଲେ
1: କଲା।
0: ଲୋକମାନେ ଡାକୁଛନ୍ତି ଆପଣଙ୍କୁ ବିଭିନ୍ନ କାମରେ, ସେଇଟା କଣ ଦୁଃଖରେ ଯାଏ?
1: ମୋତେ ସମୟ ଅଭାବ।
2: ଦେଖନ୍ତୁ, ଆପଣ ଏତେ ପ୍ରତିଭାବାନ ବ୍ୟକ୍ତିତ୍ୱ ଯେ ଆପଣ ସବୁ କାମରେ ଦରକାର ପଡୁଛନ୍ତି ଆଉ ଆପଣଙ୍କୁ ନେଇ ଯାଉଛନ୍ତି ସେମାନେ।
1: କଣ କରିବା, ଭଗବାନ ମୋତେ ସେଇ ବାବଦରେ ତ ଛାଡିଛନ୍ତି ସଂସାରକୁ। ଆଉ
0: ଆପଣଙ୍କୁ କାମ ବି ମିଳୁଛି ଆଉ ସମ୍ମାନ ବି ମିଳୁଛି, ଶ୍ରଦ୍ଧା ବି ମିଳୁଛି।
1: ବାଦାମ ଉପଡା ଚାଲିଛି ବର୍ତ୍ତମାନ, ଆମେ ଦଶ ଜଣ ମଣିଷ ଛଡଉଛନ୍ତି, ବିକ୍ରି ହଉଛି। ମୁଁ ଏଇ ବର୍ତ୍ତମାନ ବାଦାମ ବାଇରେ ଅଛି।
0: ଆମ ପାଖକୁ କୋଉ ଗାଡି,
2: ଆମ ଭାଗଟା କୋଉଥିରେ ପଠାଉଛନ୍ତି?
1: ଆପଣଙ୍କ ଭାଗ ଯାଆନ୍ତା ଯେ ମୁଁ ତ ଆଡ୍ରେସ ଜାଣିନି। ଆଉ
2: ଆଡ୍ରେସ ତ ସବୁବେଳେ କୁହାଯାଉଛି, ଆପଣ ଶୁଣିପାରୁ ନାହାନ୍ତି।
1: ଆଡ୍ରେସ ଆପଣ କହୁଛନ୍ତି, ଅଲ ଇଣ୍ଡିଆ ରେଡିଓ ସେଣ୍ଟରରୁ କଣ ନେଇକି ଯିବ ଆମେ?
0: ହେଲା କଣ, ଏଇଠି ଶେଷ କରି ପଳେଇବା।
1: ବାଦାମ ଅଲରେଡି ପହଞ୍ଚିଛନ୍ତି,
2: ଆମ ଘର ମାନଙ୍କୁ ଆପଣ ପହଞ୍ଚିପାରିବେନି ବହୁତ ଦୂର। ଆପଣ ଆମ ନାଁରେ ଟିକେ ଖାଇଦିଅନ୍ତୁ, ନହେଲେ କୋଉଠି ମନ୍ଦିରରେ ଚଢେଇଦେବେ।
1: କେଉଁ ତ ମାରି ମାଛ ଖାଇ କଙ୍କଡା, ଆମେ କଣ ବାଦାମ ଖାଇପାରୁଛୁ? ବିକିଆ ଲୋଭ।
0: କେତେ ଟଙ୍କା ଲେଖେ ବିକ୍ରି କରୁଛନ୍ତି ଏବେ?
1: ବର୍ତ୍ତମାନ ଆମର ବାଦାମ 3 ଲକ୍ଷ ଟଙ୍କା ହବ।
0: ଆଚ୍ଛା, ତାହେଲେ ବାଦାମ କାଇଁ ଖାଇ, ଗୋଟେ ପାର୍ଟି।
2: ତାହେଲେ ବାଦାମ ବିକ୍ରି ସରିଲେ ଗୋଟେ ହବ, ମାନେ ଆପଣ ଡାକିକି ଗୋଟେ ଭୋଜିଟା ଦେବେ ଆଉ।
1: ସବୁ ବର୍ଷ ଶେଷ ଦିନ ହଉଛି ଆଜ୍ଞା, କେତେବେଳେ ମଟନ କେତେବେଳେ
2: ହେଲା, ଯୋଉ ଦିନ ହବ ଆମକୁ ଡାକିବେ କଣ?
1: ଏଇ ପ୍ରୋଗ୍ରାମ ଏଇ ନମ୍ବର ରେ ଡାକିବି।
0: ଆମେ 10, 20, 25 ଟଙ୍କାର କାହିଁକି ବାଦାମ ଖାଇବୁ କହିଲେ ପାଟି ଖରାପ କରିବୁ? ଭୋଜି ଲିଷ୍ଟ ରେ ଆମ ନାଁ ପକେଇ ଦେଇଥାନ୍ତୁ ହେଲା।
2: କଣ ଲାଭ କରିବେ ଆପଣ? ଭାବୁଛି ଆମ ଆଡେ ବାଦାମ ବହୁତ ରେଟ, ଆପଣଙ୍କ ଘର ପାଖରେ ହେଇଥିଲେ ମୁଁ ଯାଇ ନେଇ ଆସିଥାନ୍ତି।
1: କଣ କରିବା, ସେ ଈଶ୍ୱରଙ୍କର ଯୋଉଠି ଯାହାକୁ ରଖିଛନ୍ତି।
0: ଭଲ ହେଇଛି ନା ଏଥର ବାଦାମ?
1: ହଁ ଭଲ ହେଇଛି।
2: ଦେଶୀ ନା ଫାର୍ମ ବାଦାମ?
1: ନା ଆମର ଦି ଗୁଳିଆ ମାନେ ଲଘୁ,
0: ସେଥିପାଇଁ ବେଶୀ ଫଳିଛି।
1: ହଁ ଫଳୁଛି ଫଳୁଛି। ବର୍ତ୍ତମାନ ପାଏ ବିଲ ଆମେ ବିକିଲୁ ବର୍ତ୍ତମାନ 10,000
2: ପାଏ ବିଲ,
1: ମାନେ ମାଣଙ୍କ ଚାରିଭାଗ ହବ।
0: ଆପଣଙ୍କ କଳାକୁ ନେଇ ଆପଣ ଏତେ ବ୍ୟସ୍ତ ରହୁଛନ୍ତି, ତାପରେ ବି ଏଇ ଚାଷ ଆପଣ କରୁଛନ୍ତି, ଭଲ ଇନକମ କରୁଛନ୍ତି। ଘରେ ଆପଣଙ୍କ ସହଧର୍ମିଣୀ କେମିତି ଅଛନ୍ତି?
1: ସହଧର୍ମିଣୀ ବର୍ତ୍ତମାନ ଏଠି ବାଦାମ ଛଡଉଛନ୍ତି।
0: ଲବଙ୍ଗ ନା ତାଙ୍କ ନାଁ?
1: ତାଙ୍କ ନାଁ ଲବଙ୍ଗ ବିଶ୍ୱାଳ
2: ପରା, ଆମର ମନେ ଅଛି ଲବଙ୍ଗ ଲତା ମ୍ୟାଡମ।
0: ଲବଙ୍ଗ ଛଡଉଛନ୍ତି ବାଦାମ?
1: ଆଜ୍ଞା।
2: ଆଉ ଆପଣଙ୍କ ପୁଅ?
1: ପୁଅ ବର୍ତ୍ତମାନ ପେଟ୍ରୋଲ ଟାଙ୍କିରେ ଆମର ଅଛି, ତେଲ ଟାଙ୍କିରେ ମ୍ୟାନେଜର ଅଛି।
2: ବଢିଆ। ଆଉ କଣ
0: ଶୁଣି ଦଉଛୁ ଏ ସୁନ୍ଦର ଭଜନଟି ଆପଣଙ୍କୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆନନ୍ଦ ମନ ଉଲ୍ଲାସ ପ୍ରାଣ ଆଖିରେ ସଭିଙ୍କ କେତେ ସପନ।
2: ନରହୁ କର୍ମରେ ବାଧା ବିଘ୍ନ ସୁଖେ କଟିଯାଉ ବର୍ଷ ମାସ ଦିନ।
1: ଭାଙ୍ଗି ନ ଯାଉ ସୁଖ ସପନ କି କଷ୍ଟ ନ ପାଉ ଏ ମନ ପ୍ରାଣ।
2: କରିବନି କେବେ ତମାଖୁ ସେବନ ସେଇ ପରା ଅଟେ ଦୁଃଖର କାରଣ।
1: ଯଦି କରୁଥାଅ ତମାଖୁ ସେବନ ବିପଦରେ ଅଛି ଏଇ ଜୀବନ।
2: ଅସାଧ୍ୟ ରୋଗର ସେହି କାରଣ ସର୍ବସ୍ୱାନ୍ତ ହେବେ ବନ୍ଧୁ ପରିଜନ।
1: ତ୍ୟାଗ କରିଦିଅ ଏଇ କୁ ଅଭ୍ୟାସ ସବୁଦିନ ଥିବ ମୁହଁରେ ହସ।
2: ମୋ ପସନ୍ଦକୁ ଭଲ ପାଅ ଯଦି ଅପାଙ୍କ କଥା ରଖିବ ଅବଶ୍ୟ।
1: ସାଥୀ ସମୟ ଦେଲାଣି ଇସାରା,
2: ଛାଡିବାକୁ ହେବ ଏ କଥା ଆଉ ଗୀତର ପସରା,
1: ବାକି ରହିଲା ଆର ଥରକୁ,
2: ଅପେକ୍ଷା ରହିବ ଫୋନ କଲ୍କୁ
1: 0671-2303-149
2: 0671-2303-149
1: ଏଇଟି ଆମର ଫୋନ ନମ୍ବର।
2: ଭୁଲିବେନି ବନ୍ଧୁ, ପ୍ରତ୍ୟେକ ଶୁକ୍ରବାର ଦିନ 12 ଗୋଟାଏ ପର୍ଯ୍ୟନ୍ତ ଆମକୁ କଲ୍ କରିବାର ସମୟ।
1: କଲ୍ କରିବେ ନିଶ୍ଚୟ, ପୁଣି ଭେଟ ହେବ ଆଗାମୀ ସପ୍ତାହର ଆଜିର ଦିନରେ ଠିକ୍ ଏହି ସମୟରେ।

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭାଶିଷ ରାଜଗୁରୁ ମହାପାତ୍ର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ଡାଇନିଂ ଟେବୁଲ, ରଚନା ନରେନ୍ଦ୍ର କୁମାର ବେହେରା, ପ୍ରଯୋଜନା ବସନ୍ତ ମହାନ୍ତି।

0: ଓହ୍ଲେଇଲା ବେଳକୁ ତ
1: ହଉ ଛାଡ଼ ଛାଡ଼ ଛାଡ଼, ଏସବୁ କଥା ଏଇନେ ମୁଣ୍ଡରେ ପୁରେଇକି ଲାଭ ନାହିଁ। ଆଜିର ପେପର ତ ଆଣିଲ?
0: ପେପର?
1: ହଁ,
0: କାଇଁ ପେପର ବାଲା ତ ପେପର ଦେଇ ଯାଇନି।
1: କଣ ହେଇଥିବ ନିଶ୍ଚୟ। ଆଉ ସକାଳୁ ଯେତେବେଳେ ନା ଶବ୍ଦ ଶୁଣିଲିନି ନା, ହଁ ପଦେ ଶୁଣିମା ଅନ୍ତତଃ ଆଜି ପାଇଁ ଆଉ ସମ୍ଭବ ନୁହଁ।
0: ସେମିତି କାହିଁକି ତୁମେ କହୁଛ ଯେ କେ ଥିଲେ ସିନା ଦେବି, ଆଉ ନଥିବା ଜିନିଷ କୋଉଠୁ ଆଣିବି କହିଲ?
1: ହଉ ହେଲା ହେଲା, ବ୍ୟାଗଟା ଦିଅ, ବଜାର ଆଡୁ ଟିକେ ବୁଲି ଆସେ। ଆମ ଅଫିସର ଦାସ ବାବୁ କହୁଥିଲେ ଏବେ କୁଆଡେ ଭଲ ଚିଙ୍ଗୁଡ଼ି ବଜାରକୁ ଆସୁଛି, ଯାଇକିରି ଦେଖେ। ଆଉ ପରିବା ଯଦି ଆଣିବାର ଅଛି ତେବେ ପଇସା ପତ୍ର ଟିକେ ବେଶିକିରି ଦେଇଥିବ।
0: ଏଇଠି କକ ଆଗରୁ ତ ବେଶ ଦାୟିତ୍ୱ କଥା କହୁଥିଲ, ଏ ଖାଇବା କଥା ପଡିଲା ବେଳକୁ ସବୁ ଭୁଲିଗଲ।
1: ଖାଇବନି
0: ସେଥିରେ, ପୁଣି ଚିଙ୍ଗୁଡ଼ି ଖାଇବାକୁ ମନ ହେଲାଣି ନା? ଓହୋ ମାଲୋ, ଏତେ ମହଙ୍କା ଯେ ସେଥିରେ ହାତ ବି ଦେଇ ହଉନି।
1: ଆଏ ହାତ ଦେଇ ହଉ କି ନ ହଉ, କିଣିବାକୁ ତ ପଡିବ। ଆମେ ନ କିଣିଲେ ଅନ୍ୟ କିଏ କିଣିବେ? ଆମେ ନ ଖାଇଲେ ଅନ୍ୟମାନେ ଖାଇବେ? ଆହେ ସେଥିରେ କଣ ଅଛି? ଏଇ ଯେ ଘର ଭଡ଼ାରେ ନେଇକି ରହିଛେ, ଏଇଟା କଣ ଶସ୍ତା? ଆଉ ଏଇ ଯେ ସୋଫା ସେଟ, ଟିଭି, ପଲଙ୍କ, ଆଲମିରା, ଏସବୁ ଫର୍ଣ୍ଣିଚର ଗୁଡାକ ଅଣା ହେଲା ଯେ, ସିଏ ବି ଶସ୍ତା ନୁହଁ। ଲୋନ୍ ନେଇକିରି କିଣିଲି ବୋଲି ସିନା ହେଲା, କିସ୍ତିରେ ଧୀରେ ଧୀରେ ସୁଝା ହଉଛି, ହଉଛି କି ନାଇଁ କହିଲ? ନାଇଁ କହ। ଶେଷରେ ଏଇ ପିଲାମାନଙ୍କର ସ୍କୁଲ ଫି ଦେଖୁନା, ସିଏ ବି କଣ ଶସ୍ତା?
0: ସବୁ ତ ମହଙ୍ଗା ହେଲା, ହେଲେ ଯାହା ନିହାତି ଦରକାର ତାହା ତ କରିବାକୁ ପଡିବ।
1: ଆଏ ଆଜିକାଲି ସବୁ ଜିନିଷ ନିହାତି ଦରକାର, କାଇଁ ଆଗରୁ ତ ଏସବୁ ଦରକାର ପଡୁନଥିଲା।
0: ଆଗ କଥା ଛାଡ଼, ମ ଏବେକାର କଥା କୁହ।
1: କଣ?
0: ପିଲାମାନେ ଇଂଲିଶ ସ୍କୁଲରେ ପଢିଲେଣି, ବୁଝିଲେଣି, ସେମାନଙ୍କ ପାଇଁ ଚିନ୍ତା କର। ତାଙ୍କ ରହଣି ସହଣି କଣ ତୁମ ଭଳି ହବ?
1: ଆଚ୍ଛା,
0: ସେ ଦିନ ଜିତୁଟା ଅଝଟ କରି କହୁଥିଲା କ୍ରିକେଟ ଖେଳିଯିବ ଯେ ବ୍ୟାଟ ଦରକାର। ଆଉ ରୀତା କହୁଥିଲା
1: କଣ? କହୁଥିଲା କଣ? କହୁଥିଲା
0: କହୁଥିଲା ତା ସାଙ୍ଗ ଡ୍ୟାନ୍ସ ଶିଖୁଛି, ସିଏ ବି ଶିଖିବ।
1: ଦେଖ ଦେଖ ସବିତା, ପିଲାମାନଙ୍କୁ ଟିକେ ଆକଟରେ ରଖ, ସେମାନଙ୍କ ଇଚ୍ଛାରେ ସେମାନଙ୍କୁ ଯିବାକୁ ଦିଅନି। ଏଇନେ ହେଲା କେବଳ ପଢିବା କଥା, ପାଠ ପଢିବାରେ ମନ ଦିଅନ୍ତୁ।
0: ଆଉ ତୁମ ଭଳି ଅଫିସରେ କିରାନିଗିରି କରନ୍ତୁ, ନା ଦରମା ବଢୁଛି ନା ପ୍ରମୋସନ ହଉଛି।
1: ଆଜି ତୁମେ ଯୋଉ କିରାନିଗିରି କଥା କହୁଛ ନା, ଏଇ ଚାକିରିଟା ପାଇଁ ଯାଇ ଦେଖ ସବିତା, କେତେ ଲାଇନ ଲାଗୁଛି, ତଥାପି ମିଳିବା ମୁସ୍କିଲ। ନୋ ଭେକାନ୍ସି ମାନେ ଜାଗା ଖାଲି ନା, କେତେ ଏମ୍ଏ ପାସ୍ ବାଲା ଘୁରି ବୁଲୁଛନ୍ତି।
0: ମୋ ପିଲାମାନଙ୍କୁ ସେମିତି ହବାକୁ ଦେବିନି ମ।
1: ସେଇଥିପାଇଁ ତ କହୁଛି ପିଲାମାନଙ୍କୁ କୁହ ପାଠଟି ମନୋଯୋଗ ଦେଇ ପଢନ୍ତୁ, କମ୍ପିଟିସନ ଯୁଗ, ଭଲ ନମ୍ବର ନହେଲେ ଆଗକୁ ପଢିପାରିବେନି। ଆଜିକାଲି ଦେଖୁନ କଲେଜରେ ବି ଭର୍ତ୍ତି ପାଇଁ କେମିତି ଲାଇନ ଲାଗିଲାଣି।
0: ଆଜିକାଲି ଖେଳ ଆଉ ନାଚ ବି ନିହାତି ଦରକାର ହେଇ ପଡିଲାଣି।
1: କଣ କହିଲ କଣ କହିଲ ସବିତା, ନିହାତି ଦରକାର।
0: ଯେମିତି ଚିଙ୍ଗୁଡି ମାଛ ଖାଇବାଟା ନିହାତି ଦରକାର ତମର, ଠିକ ସେମିତି ପିଲାମାନଙ୍କର ଏ ଦିଟି ଜିନିଷ ଖୁବ ଜରୁରୀ, ମାନେ ନିହାତି ଦରକାର, ବୁଝିଲ? ଏଥର ଉଠ, ବ୍ୟାଗ ଧର, ପଇସା ଆଣିଦଉଛି, କେତେ ବକର ବକର ହେବି। ମୁଁ
1: କିଏ ଯାଉଛି? ଯାଉଛି, ଓହୋ କାଇଁ ବ୍ୟସ୍ତ ହଉଛ? ଯାଉଛି। ଆରେ ଆରେ ଦାସ ବାବୁ, ଆପଣ ଆସନ୍ତୁ ଆସନ୍ତୁ, ଏତେ ସକାଳୁ ଆସିବା ହେଲା ଯେ, ଆଉ ସବୁ ଖବର ଭଲ ତ? ଓହୋ ବସନ୍ତୁ, ଏଇନା ଆପଣଙ୍କ କଥା ପଡିଥିଲା।
2: ମୋ କଥା କଣ ପଡିଥିଲା?
1: ଏଇ ଆପଣ କାଲି ଅଫିସରେ କହୁନଥିଲେ କି କୁଆଡେ ଭଲ ବଡ ସାଇଜର ଚିଙ୍ଗୁଡ଼ି ଏବେ ଆସୁଛି?
2: ବଡ ଚିଙ୍ଗୁଡ଼ି ଆସୁଛି।
1: ସବିତା ସବିତା, ଆଏ ଶୁଣୁଛ, ଦାସ ବାବୁଙ୍କ ପାଇଁ ଚା କପେ ଗରମ କରିଦିଅ।
2: ନାଇଁ ନାଇଁ ନାଇଁ, ମୁଁ ଏଇନା ଘରୁ ଚା ପିଇକି ଆସିଛି, ଏତେ କଷ୍ଟ କରିବା ଦରକାର
1: ନାହିଁ।
2: ବୁଝିଲ ବିନୋଦ, ମୁଁ ଟିକେ ଜରୁରୀ କାମରେ ଆସିଥିଲି।
1: ମୋ ପାଖରେ କଣ ଏମିତି ଜରୁରୀ କାମ ପଡିଲା ଯେ?
2: ତମେ କାଲି ଅଫିସରେ ଆମ ଇଏ ମ୍ୟାନେଜରଙ୍କର ଇନଭିଟେସନ କାର୍ଡ ପାଇନ କି? ତାଙ୍କ ପୁଅର ପା ଜନ୍ମଦିନ କଣ ଭୁଲିଗଲା ନା କଣ? ମୋ
1: ହଁ କାର୍ଡ ଟା ତ ପାଇଛି, ହେଲେ
2: ହେଲେ କଣ ହେଲେ କଣ ୱିଥ ଫ୍ୟାମିଲି, ବୁଝିଲ, ଶ୍ରୀମତୀଙ୍କୁ ନେଇକି ନିଶ୍ଚିତ ଭାବେ ଯିବାକୁ ହବ। ଇଏ କଥା କଣ କି, କାଲି ମ୍ୟାନେଜର ମତେ ଡାକିକିରି ମାର୍କେଟିଂ ର ପୁରା ଦାୟିତ୍ୱ ମୋ ଉପରେ ଛାଡିଦେଲେ।
1: ଯେତେ ହେଲେ ଆପଣ ହଉଛନ୍ତି ଅଫିସର ବଡ ବାବୁ, ଆଉ ଆପଣଙ୍କ ଉପରେ ଦାୟିତ୍ୱ ନ ରହିବ ତ ଆଉ କାହା ଉପରେ ରହିବ କହନ୍ତୁ? ତ
2: ନାଇଁ ହେ ବିନୋଦ, ଏସବୁ ତମେ କଣ କହୁଛ?
1: ଆଉ
2: ମାନେ ଅଫିସରେ କଣ ଆଉ ଲୋକ ନାହାନ୍ତି?
1: ଥିଲେ କଣ?
2: ଅଛନ୍ତି, ହେଲେ ମ୍ୟାନେଜର କିନ୍ତୁ ମୋ ଉପରେ ଭାରି ଭରସା କରନ୍ତି ସବୁ କଥାରେ, ସବୁ କାମରେ, ଯେତେବେଳେ ନାଇଁ ସେତେବେଳେ। ଦାସ ବାବୁଙ୍କୁ ଡାକ, ଏଇଟା କେମିତି ହବ ସେଇଟା କେମିତି ହବ, ମାନେ ଅଫିସରୁ ନେଇ ଘର ପର୍ଯ୍ୟନ୍ତ ଖାଲି ଦାସ ବାବୁ ଦାସ ବାବୁ ଦାସ ବାବୁ ଦାସ ବାବୁ, ଯେମିତିକି ସାରା ପୃଥିବୀରେ ଦାସ ବାବୁ ଛଡା ଆଉ କେହି ନାହାନ୍ତି। ଆଉ
0: ଏଇଟା ତ ବଡ ଭାଗ୍ୟର କଥା। ନମସ୍କାର, ଚା ନିଅନ୍ତୁ।
2: ନାଇଁ ନାଇଁ, ଇଏ ମୁଁ ଏଇନେ ମାନେ ଜଷ୍ଟ ଚା ପିଇକି ଆସିଥିଲି।

0: ଯାଇଥିବେ ଅଫିସରୁ ଆସିଲା ପରେ ପରେ ତ ବାହାରି ଯିବା
1: କାଇଁ କାଇଁ କହୁନ ଏଇନେ ବାହାରି ଯିବା ଟିକେ ହେଲେ ବୁଦ୍ଧି ଶୁଦ୍ଧି ନାହିଁ ଆଉ ଏ ପିଲାମାନେ କାହିଁକି ଯିବେ ଆମେ କଣ ମେଳା ନା ଜାତ ଦେଖିବାକୁ ଯାଉଛୁ ଯେ ପିଲାମାନେ ଆମ ସାଙ୍ଗରେ ଯିବେ ପିଲା ଯିବେନି ବୁଝିଲ ପିଲାମାନେ ଆମ ସାଙ୍ଗରେ ଯିବେନି କେବଳ ତମେ ଆଉ ମୁଁ
0: ଠିକ ଅଛି ହେଲେ କିଛି ତ ଗୋଟେ ଗିଫ୍ଟ ନବାକୁ ପଡିବ ଆଚ୍ଛା କହିଲ ତାଙ୍କ ପୁଅର ବୟସଟା କେତେ ହବ ମାନେ ଏଇଟା କୋଉ ଜନ୍ମଦିନଟା
1: ମତେ ବି ତ ଜଣା ନାହିଁ ଇଏ ଦାସବାବୁଙ୍କୁ ପଚାରିବାକୁ ହବ ତମେ ଠିକ କହିଛ ଗୋଟେ କିଛି ଗିଫ୍ଟ ନବାକୁ ହବ ଇଏ ବି ଗୋଟେ ଝମେଲା କାମ ହଉ ହେଲା ଦାସବାବୁ ଆଗରେ ବାହାରି ଗଲେଣି ମୁଁ ଯାଉଛି ପଛରେ ତ ବିଲେଇ ଛିଙ୍କି ଦେଲା ଆଉ ପୁଣି କଣ ହେଲା
0: ଅଧିକା ଆଉ କିଛି ଟଙ୍କା ନେଇଯା ଆଉ ତ ସମୟ ହବନି ତମକୁ ଆସିଲା ବେଳକୁ ମୋ ପାଇଁ
1: ତମ ପାଇଁ ପାଉଡର
0: ନାହିଁ ମୋ ଚପଲ ହଳକ କେବେଠୁ ଛିଡି ଗଲାଣି ରୀତାର ଚପଲ ହଳକ ନେଇ କାମ ଚଳାଉଥିଲି ଭଲ ସୁନ୍ଦର ଡିଜାଇନ ଦେଖି ହଳେ ଚପଲ କିଣି ଆଣିବା ଟି
1: ମୁଁ ଲେଡିଜ ଚପଲ କିଣିବି ମୁଁ କେମିତି ଜାଣିବି କେମିତି କଣ ଡିଜାଇନ ଆଉ କୋଉ ସାଇଜ
0: ବୋଲା ପାଞ୍ଚ ନମ୍ବର ପରା ବୁଝିଲ ଆଉ ଯୋଉ ଡିଜାଇନ ଆଖିକୁ ସୁନ୍ଦର ଦେଖାଯିବ ସେଇ ଡିଜାଇନ ଆଉ ମୁଁ ଏତେ ତମ ସାଥିରେ ମକର ମକର ହେଇପାରିବ ହଉ ଯାଉ ଯାଉ ଯାଉ ସିଆଡେ ମୋର ବହୁତ କାମ ଅଛି
1: ଓହୋ ମଣିଷ ବଞ୍ଚିଗଲା ସବିତା ତମେ ଆସି ବାହାର ଦରଜାଟା ବନ୍ଦ କରିଦେଇ ଯାଅ ମୁଁ ଯାଉଛି

0: ଆମେ ମିଳୁ ନାହିଁ।
1: ହ୍ୟାଲୋ ପାତ୍ର ବାବୁ, ଆସନ୍ତୁ ଆସନ୍ତୁ। ଆସିବାରେ କିଛି ଅସୁବିଧା ହେଇନି ତ?
2: ନାଇଁ ନାଇଁ କିଛି ଅସୁବିଧା।
1: ନମସ୍କାର ନମସ୍କାର ମିସେସ୍ ପାତ୍ର। ଆରେ ପଟ୍ଟନାୟକ ବାବୁ ଆସନ୍ତୁ ଆସନ୍ତୁ, ଆପଣ ମାନେ ବସନ୍ତୁ। ଏଇ ଯେ ମୋ ମିସେସ୍ ଆସିଗଲେଣି, ଏବେ ତାଙ୍କ ଦାୟିତ୍ୱ ସେ ସମ୍ଭାଳିବେ।
3: ମିଣ୍ଟୁ କାହିଁ?
1: ଓ ସେ ତ ତା ଫ୍ରେଣ୍ଡ ମାନଙ୍କ ସହିତ ଟିଭି ପ୍ରୋଗ୍ରାମ ଦେଖାରେ ମସ୍କୁଲ ଅଛି। ତମେ ମିଣ୍ଟୁ ଆଉ ତାର ଫ୍ରେଣ୍ଡ ମାନଙ୍କୁ ଡାକିଦିଅ ତ, ବେଶୀ ବିଳମ୍ବ କରିବାନି। ହ୍ୟାଲୋ ସାହୁ ବାବୁ, ୱେଲକମ୍ ୱେଲକମ୍। ଟିକେ ଡେରି ହେଇଗଲା ବୋଧେ,
4: ଏକଦମ ଖରାପ ଥିଲା ତ ସେଥିପାଇଁ।
1: ଆଚ୍ଛା ଶୁଣନ୍ତୁ ଶୁଣନ୍ତୁ, ଦାସ ବାବୁ ସେପଟେ ଡାଇନିଂ ହଲ୍ରେ ଡିନର ଆୟୋଜନଟା ବୁଝାବୁଝି କରୁଛନ୍ତି। ଆଚ୍ଛା ସାହୁ ବାବୁ ତମେ ଜଷ୍ଟ ମିନିଟ୍ ଜଷ୍ଟ ମିନିଟ୍, ପଟ୍ଟନାୟକ ଇଆଡ଼େ। ଓ ପାତ୍ର ବାବୁ, ଆଚ୍ଛା ଆପଣ ଆପଣ
2: ସାର୍ ନମସ୍କାର। ମୋର ଆଜ୍ଞା ଟିକେ ଡେରି ହେଇଗଲା, ଆଉ ଇଏ ହେଲେ ମୋ ମିସେସ୍।
0: ନମସ୍କାର ଆଜ୍ଞା।
1: ଓହୋ ଆଚ୍ଛା ଆଚ୍ଛା, ନମସ୍କାର ନମସ୍କାର। ଆରେ ଭୋଳା ଶୁଣ ଶୁଣ, ଏଇ ଗିଫ୍ଟ ଆଇଟମ ଗୁଡାକ ଭିତରକୁ ନେଇଯା ତ, ଆଉ ମିଠୁ ବାବୁଙ୍କୁ ତଳକୁ ଡାକିଦେ, ଆଉ ଲେଟ୍ କରିବାନି।
5: ହେଇଟି
6: ଏ କଣ
5: ଦେଖୁଛ ନା
6: କଣ
5: ଏଇ ସୋଫା ସେଟ ଗୁଡାକ କେତେ ସୁନ୍ଦର ଡିଜାଇନ
6: ହେଇଛି,
5: ଖୁବ ଦାମିକା ହେଇଥିବ ନୁହେଁ।
6: ହଁ ହଁ
5: ହେଇଟି ଏ କାର୍ପେଟ ଦେଖୁଛ
6: କଣ
5: ବା ଭଲ ମାନୁଛି, ବୋଧେ ହାତ କାମ ଡିଜାଇନ
6: ହେଇଛି।
5: ଏ ହେଇଟି ଏ କେତେ ଦାମ ହେଇଥିବ କହିଲ?
6: ଓ ତୁମେ ଚୁପ କର ନା, ଏଇଥିପାଇଁ କୁଆଡେ ଆଣେନି, ଆସୁ ଆସୁ ଆରମ୍ଭ କରିଦେଲ।
5: ହେଇଟି ଦେଖ
6: କଣ
5: ଯୋଉ ମିସେସ୍ ପଟ୍ଟନାୟକ ଯୋଉ ଶାଢୀଟା ପିନ୍ଧିଛନ୍ତି ନା, ଗ୍ରୀନ ପାର ସୁନ୍ଦର ଦେଖାଯାଉଛି, ମନେ ହଉଛି ବହୁତ ଦାମ ହେଇଥିବ
6: ପୁଣି ସେଇ କଥା। ଆଉ
5: ଆଚ୍ଛା କହିଲ
6: କଣ
5: ଶୁଣବ, ଏତେ ପିଲା ଏଠିକୁ ଆସିଛନ୍ତି, ତମେ କାହିଁକି ଆମ ପିଲାମାନଙ୍କୁ ଆସିବାକୁ ଏଠିକୁ ମନା କର କହିଲ?
6: ଏତେ ଜବାବ ମୁଁ ଦେଇପାରିବିନି, ଟିକେ ଭଲା ଚୁପ ରହ, ତୁମକୁ ଆଣିକିରି ମଣିଷ ବଡ ଝମେଲାରେ ପଡେ।
5: କଣ କହିଲ?
6: ଶୁଣ ଆମ ପିଲାମାନେ ବେଶ ବଡ ହେଇଗଲେଣି ବୁଝିଲ।
1: ଆଟେନସନ ପ୍ଲିଜ, ଦୟାକରି ଆପଣମାନେ ବାର୍ଥ କେକ୍ ଟେବୁଲ ପାଖକୁ ଆସିଯାଆନ୍ତୁ। ଆଇ ରିକ୍ୱେଷ୍ଟ ଟୁ ଏଭ୍ରିବଡି ପ୍ଲିଜ। ବର୍ତ୍ତମାନ ଆମେ ସେଲିବ୍ରେଟ କରିବାକୁ ଯାଉଛେ ଦି 10th birth anniversary of my child Minto।

ବଡ଼ ବଡ଼ କଥା, ରିକ୍ସା ଭଡ଼ା ଦେଲା ବେଳକୁ ନାହିଁ, 10 ଟଙ୍କା ଜାଗାରେ ମାତ୍ର 6 ଟଙ୍କା। କଣ ନା ଡାଇନିଂ ଟେବୁଲ କିଣିବେ, ପୁଣି ଶାଗୁଆନ କାଠରେ ତିଆରି ବଡ ସାଇଜ ଦାମୀ ଟେବୁଲ କିଣିବେ, ହେଲେ ରିକ୍ସା ଭଡ଼ା ଦେଲା ବେଳକୁ ହଁ ଚାଲ।

0: ଏ ମଦନ ଏ ସେଠି ବସି ଘୁମଉଛୁ କଣ ତମ ଆରେ କିରେ ଏଇ ସାପ କେତେବେଳେ ଡାକିଲେଣି ଏଇ ନାଇଁ ନାଇଁ ନାଇଁ ଏ ଫାଇଲଟା ନେଇ ଯା ମ୍ୟାନେଜରଙ୍କ ଦସ୍ତଖତ କରି ଆଣିବୁ ଯା
1: ଦାସ ବାବୁ
0: ଆରେ ଏ ବିନୋଦ କାଲି ପାର୍ଟିରେ ଭଲ କିରି ମାନେ ଖିଆପିଆ ହେଇଛି ତ ପ୍ରିପାରେସନ କେମିତି ହେଇଥିଲା ଆଉ ତମ ଶ୍ରୀମତୀ କଣ କହିଲେ
1: କଣ ଆଉ କହିବେ କାଲି ପାର୍ଟିରୁ ଫେରିବା ପରଠୁ ଘରେ ଏକ ରକମ ଅଶାନ୍ତି କହିଲେ ଚଳେ ଶ୍ରୀମତୀଙ୍କର ଏକାଜି ଡାଇନିଂ ଟେବୁଲ ଦରକାର ନିହାତି ଦରକାର
0: ଯେତେ ଶୀଘ୍ର ପାର ଡାଇନିଂ ଟେବୁଲ ନେଇଆସ ଆଉ କଣ
1: ଆପଣ ମଧ୍ୟ ଏଇ କଥା କହିଲେ ମୋର ଅବସ୍ଥାଟା ଆପଣଙ୍କୁ ଭଲ ଭାବରେ ଜଣା ଅଛି
0: ଓହୋ ଅବସ୍ଥା ଯାହା ହଉ ବ୍ୟବସ୍ଥା ତ କରିବାକୁ ହବ ଶ୍ରୀମତୀଙ୍କର ଦାବି ଯେତେବେଳେ
1: ଆପଣ ତ ଥଟ୍ଟା କରୁଛନ୍ତି ଆଉ ହେଲେ ମୋ ମନର ଅବସ୍ଥା ଏକବାରେ ଭଲ ନାହିଁ ବ୍ୟବସ୍ଥା ଆଉ କଣ କରିବି କୁହନ୍ତୁ ବହୁତ ଦାମ ହେ ପଚାରି ବୁଝିଲା ପରେ ମୋର ଚିନ୍ତା ହେଇଗଲାଣି
0: ଚିନ୍ତା କରି କିଛି ଲାଭ ନାହିଁ ମଦନ ଇଏ ସାର୍ ସାଇନ୍ କରିଦେଲେ ତ ହଉ ଶୁଣ ଦି କପ୍ ଗରମ ଗରମ ଚା ନେଇ ଆସିଲୁ ଚାଲୁ ଚାଲୁ ସ୍ପେଶାଲ ଚା
1: ଦାସ ବାବୁ ଥାଉ ଥାଉ ଏଇନେ ମୁଁ ଚା ପିଇବିନି
0: ଗରମ ଗରମ ଚା ଦି ଢୋକ ପିଇଦେଲେ ବୁଝିଲ ତମ ମନରୁ ଚିନ୍ତାଟା ହାଲୁକା ହେଇଯିବ ଆଉ ବୁଦ୍ଧି ବି ଖୋଲିଯିବ
1: ଘରେ ଘରଣୀ ଆମର ଯୋଉ ଡାଇନିଂ ଟେବୁଲ କଥା କହୁଛନ୍ତି ନା ସେ ତ ମୋର ଧରା ଛୁଆର ବାହାରେ
0: ବୁଝିଲି ବୁଝିଲି ବିନୋଦ କାଲି ତମ ଶ୍ରୀମତୀ ପାର୍ଟିକୁ ଯାଇ ମ୍ୟାନେଜରଙ୍କ ଘରର ସେଇ ଡାଇନିଂ ଟେବୁଲ ଦେଖିଛନ୍ତି
1: ଏକ୍ଜାକ୍ଟଲି ଏକ୍ଜାକ୍ଟଲି ସେଇ କଥା ଦାସ ବାବୁ ସବୁ କିଛି ଝାମେଲା ସେଇଠି ଠିକ ସେଇ ସାଇଜର ଆଉ ଏକା ଡିଜାଇନ ଦରକାର ରାଉଣ୍ଡେଡ ରିଭଲଭିଂ ଡାଇନିଂ ଟେବୁଲ ଟି କୁଡ୍ରେ ତିଆରି ହେଇଥିବ ପୁଣି 10 seater
0: କି ଉତ୍ତମ କଥା ଆମ ଅଫିସରେ କେବଳ ମ୍ୟାନେଜରଙ୍କୁ ଛାଡିଦେଲେ ଆଉ କାହାରି ଘରେ ଏମିତିକା ଡାଇନିଂ ଟେବୁଲ ନାହିଁ ମ୍ୟାନେଜରଙ୍କ ପରେ ତମ ନମ୍ବର ମାନେ ସେଭଳି ଡାଇନିଂ ଟେବୁଲ ପକେଇବାର ଯୋଗ୍ୟତା ଅଛି ଆଉ
1: ଆପଣ ପୁଣି ଥଟ୍ଟା କଲେ ଆଉ
0: ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ମୁଁ ଥଟ୍ଟା କରିବି କାହିଁକି ଚା ଚା ଚା ନିଅ ଚା ନିଅ ଚା କପେ ପିଇ ନିଅ କହୁଥିଲି କି ମାନେ ଏଇ ଡାଇନିଂ ଟେବୁଲ ହେଉଛି ଆଜିକାଲି ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ ର ମାପକାଠି କିଏ କେତେ ମହତ୍ୱପୂର୍ଣ୍ଣ ଆଉ ପ୍ରଭାବଶାଳୀ ମାନେ ତା ଏଇ ଡାଇନିଂ ଟେବୁଲ ସାଇଜରୁ ଜଣାପଡେ କେତେ ସମସ୍ୟାର ସମାଧାନ ମାନେ ଇମ୍ପୋର୍ଟାଣ୍ଟ ଡିସିସନ ରାଜନୀତି ଅର୍ଥନୀତି ମାନେ ପଲିସି ମେକିଂ ବଡି ଆଉ ସିଣ୍ଡିକେଟ ର ସୃଷ୍ଟି ଯାହା କିଛି କୁହ ସବୁ କିଛି ଏଇ ଡାଇନିଂ ଟେବୁଲ ର କରାମତି
1: କିନ୍ତୁ ଦାସ ବାବୁ ମୋ ଭଳି ଏକ କିରାନୀ ଘରେ ଏତେ ବଡ ଡାଇନିଂ ଟେବୁଲ ର କରାମତି କଣ ଅଛି କହିଲେ ଶେଷରେ ଏଇଆ ହବ ସାଲେରୀ ଡିଡକ୍ସନ ଆହୁରି ବଢିଯିବ କେବଳ ଘରେ ଡାଇନିଂ ଟେବୁଲ ପଡି ରହିଥିବ ସେଥିରେ ବସି ପରସି ଖାଇବା ପାଇଁ ଘରେ କିଛି ନଥିବ
0: ଦେଖ ବିନୋଦ
1: ଆଜ୍ଞା
0: ଏଇ ଭାରତ ବର୍ଷରେ ରାଜାର ରାଜତ୍ଵ ଜମିଦାର ଜମିଦାରୀ ଇଏ ସବୁ କିଛି ରହିଲା କି
1: ନାହିଁ
0: ସବୁ କିଛି ଚାଲିଗଲା
1: ହଉ
0: ହେଲେ ଏବେ ବି ପୁରୁଣା ବଂଶ ଗାରିମା ଆଉ ଆଭିଜାତ୍ୟ ଦର୍ଶିବା ପାଇଁ ସେ କାଳ ରାଜନର ଭଙ୍ଗାରୁଜା ଅବସ୍ଥାରେ ଥାଉ କିମ୍ବା ଅକ୍ଷତ ଅବସ୍ଥାରେ ଥାଉ ସେଇଟା ଅଛି ଜମିଦାର ପୁରୁଣା ପଥର ଉଆସର ଚିହ୍ନ ଏବେ ବି ଅଛି ସେଇ ଭଙ୍ଗା ବଡ ଫାଟକ ଯୋଉଠି ହାତୀ ବନ୍ଧା ହଉଥିଲା
1: ଆଜ୍ଞା
0: ଉଜୁଡା ଘୋଡ଼ାଶାଳ ଥିଲା ସବୁକିଛି ସେମିତି ରହିଯାଇଛି ଏକ ସିମ୍ବଲ ହେଇ ତମେ ଯାହା କୁହ ବିନୋଦ ଏଇଟା ହଉଛି ଗୋଟେ ସିମ୍ବଲ ଅଫ୍ ଲିଭିଂ ଷ୍ଟାଇଲ
1: ମୁଁ ତ ଆଉ ରାଜା କିମ୍ବା ଜମିଦାର ଘରର ନୁହେଁ ଯେ କିଛି ଦର୍ଶେଇବାକୁ ଯାଇକିରି ଗୋଟେ
0: ତମେ ଯାହା ମାନେ ତମର ଯାହା ଥାଉ କି ନ ଥାଉ କିଛି ତ ଦର୍ଶେଇବାକୁ ହବ
1: କଣ
0: ବର୍ତ୍ତମାନ ଯୁଗ ହେଲା ଦର୍ଶେଇବା ଯୁଗ ନହେଲେ ଦେଖୁନ ଅନ୍ଧ ଭଳି କେମିତି ଲୋକ ଗୁଡାକ ମାନେ କୋଠା ବାଡି ଗାଡି ଧନ ସମ୍ପତ୍ତି ପଛରେ ଦୌଡୁଛନ୍ତି
1: ଆପଣ ତ ଏମିତି କହୁଛନ୍ତି ଆଉ
0: ବୁଝିଲ ବିନୋଦ ପେଟ ପାଳିବା ପାଇଁ ଆଉ ଟିକେ ଶାନ୍ତିରେ ରହିବା ପାଇଁ ମାନେ ରୋଜଗାର କଲେ ଏ ଦୁନିଆଟା ଏମିତି ରେସ୍ କୋର୍ସ ପଡିଆରେ ପରିଣତ ହୁଅନ୍ତାନି ଆରେ ମଦନ ଚା ବାଲା କପ୍ ପ୍ଲେଟ ଗୁଡାକ ସେ ନେଇଯିବ ପଇସା ନେ

0: ଆପଣ ରଖନ୍ତୁ ନାଇଁ ଆଜ୍ଞା ମୋ ଚା ପଇସା ମୁଁ ଦେଇଥିଲି
1: ନାଇଁ ଥାଉ ଥାଉ ଥାଉ ଥାଉ ଥାଉ ଥାଉ ତମକୁ ଦବାକୁ ହବନି ଚା ର ଅର୍ଡର ମୁଁ ଦେଇଛି ପଇସା ମୁଁ ଦେବି ମୋର ବି ତ ଗୋଟା କିଛି ଆଭିଜାତ୍ୟ ଅଛି
0: ଆପଣ ତ ବେଶ ରସିକତା କରିଜାଣନ୍ତି ଆଉ ହେଲେ ମୁଁ କିଛି ବୁଝିପାରୁନି ଆଜ୍ଞା ଏ ଡିଡକ୍ସନଟା ବେଶ ବଢିଯିବ ଆଚ୍ଛା ଦାସ ହଉ ମ୍ୟାକ୍ସିମମ୍ ଲୋନ୍ ମାନେ ମାନେ ଏ ପ୍ରୋଭିଡେଣ୍ଟ ଫଣ୍ଡରୁ କେତେ ମିଳିପାରେ ଟିକେ କହିଲେ
1: ଆଚ୍ଛା ଏତେବେଳେ କେ ଅକଲ କଥା ତମେ କହିଲ ମୁଁ କହିଥିଲି ନା ଗରମ ଗରମ ଚା କପେ ପିଇଦେଲେ ମଗଜଟା ଠିକ ଆକ୍ଟିଭ ହେଇଯିବ ଆଉ ଏଇ ଆପ୍ଲିକେସନଟା ଦେଇଦିଅ ବୁଝିଲ ମ୍ୟାକ୍ସିମମ୍ ମିଳିଯିବ ସେସବୁ ବ୍ୟବସ୍ଥା ମୁଁ କରିଦେବି ଆଗରୁ କିଛି ଡ୍ୟୁ ନାହିଁ ତ
0: ହଁ କିଛି ତା ବାଲାନ୍ସ ଅଛି ଆଉ ଝିଆରୀ ବାହାଘରକୁ ନେଇଥିଲି ନା
1: ଓହୋ ସେ କଥା ପରେ ଦେଖାଯିବ ମୁଁ ଗୋଟେ ସଜେସନ ଦଉଛି
0: କଣ
1: ଇଏ ଶୁଣ ବିନୋଦ ଯାହା ପଡୁ ଲୋନ ନେଇକି କରିଦିଅ ଆରେ ଏଇଟା ଗୋଟେ ଘରକୁ ଆସେ ଶୁଣ ବିନୋଦ ଆମ ଘର ପାଖରେ ମୋହନ ମିସ୍ତ୍ରୀ ଅଛି ତ ଖୁବ ସୁନ୍ଦର ଡିଜାଇନ୍ ର ଫର୍ଣ୍ଣିଚର କାମ କରେ
0: ଆଚ୍ଛା
1: ତମେ ତାକୁ ଅର୍ଡରଟା ଦେଇଦିଅ ଭଲ ଶାଗୁଆନ କାଠ ଦେଖିକି ସ୍ଟାଇଲରେ କରିଦେବ ସେ ଲୋକଟା ଭଲ ମିସ୍ତ୍ରୀ ହେ ଯେମିତି କହିବ ସେମିତି ଫିନିସିଂ କରିବ କ୍ୱାଲିଟି ବି ଭାରି ବଢିଆ ହବ କିଛି ଆଡଭାନ୍ସ ଦେଇ ଅର୍ଡରଟା ଦେଇଦିଅ ଆରେ ଯେତେ ହେଲେ ଗୋଟା ଦେଖିଲା ଭଳିଆ ଡାଇନିଂ ଟେବୁଲ ହବ ନା ସାରା ଅଫିସରେ ଗୋଟା ହେଲା ମ୍ୟାନେଜର କର ଆଉ ଗୋଟାଏ ହବ ତମର ସିମ୍ବଲ ଅଫ ଲିଭିଂ ଷ୍ଟାଇଲ।

0: ରେଡିଓଟା ବନ୍ଦ କରିଦେଇ ଯା ଠାକୁରଙ୍କ ପାଖରେ ସଞ୍ଜବତୀ ଜଳେଇଦେବୁ। କଣ ଶୁଣି ପାରିଲୁ?
1: ଯାଉଛି ମମି।
0: ସନ୍ଧ୍ୟା ହେଇଗଲାଣି ପରା, ଶୀଘ୍ର ଯା।
1: ରୁହ ନା ମମି, ଏ ଗୀତଟା ଟିକେ ସରିଯାଉ।
0: ଶୀଘ୍ର ଠାକୁରଙ୍କ ପାଖରେ ଦୀପ ଜଳେଇଦେଇ ପଢି ବସିବୁ ଯା।
1: ମମି, ହୋମୱାର୍କ ତ ସାରି ଦେଇଛି, ଖାଲି ରିଭିଜନ କରିନେବି।
0: ଜିତୁ କାହିଁ, ସିଏ ବି ଏଯାଏ ଆସିନି।
1: ଓଃ ମମି, ତାର ଆଜି ମ୍ୟାଚ୍ ଅଛି ପରା, ତୁ ଏମିତି ବ୍ୟସ୍ତ କାହିଁ ହଉଛୁ ଯେ, ସେ ଟିକେ ପରେ ଆସିଯିବନି।
0: ହଉ ଯା, ହାତ ଗୋଡ ଧୋଇ ବତୀଟା ଜଳେଇଦେବୁ ଯା।
1: ମମି, ଡାଡି ଏପର୍ଯ୍ୟନ୍ତ ଆସିନାହାନ୍ତି?
0: ମିସ୍ତ୍ରୀ ପାଖକୁ ବୋଧେ ଯାଇଥିବେ।
1: ମିସ୍ତ୍ରୀ ପାଖକୁ ଏତେ କଣ ଦୌଡୁଛନ୍ତି ମ?
0: ଇଏ କଣ ଦିନକର କାମ ହେଇଛି ନା କଣ? ଅର୍ଡର ଦିଆ ହେଇ ତିଆରି ହଉଛି ଟି, ତୁ ସେଥିରୁ କଣ ବୁଝିବୁ କହିଲୁ? ଯା, ତୋ କାମ ତୁ କରିବୁ ଯା।
1: ଆଚ୍ଛା ମମି, ସେ କେମିତି କା ମିସ୍ତ୍ରୀ କହିଲ? ଡାଇନିଂ ଟେବୁଲ ତିଆରି କରୁଛି ନା କୋଣାର୍କ ମନ୍ଦିର କରୁଛି?
0: ଚୁପ କର, କିଛି ନ କହିଲାରୁ ବେଶୀ ମୁହଁ ପାଇଗଲା।
2: କା ଉପରେ ଏମିତି ବିରକ୍ତ ହଉଛ ସବିତା?
0: ତମ ଝିଅ କଥା ଶୁଣ।
2: ମୋ ଝିଅ ଆଉ ତମର ନୁହଁ।
0: ତମେ ଥରେ ଥରେ ଏମିତିକା କଥା କାହିଁକି କୁହ ଯେ। ଏଦିତା, ତୁ ଯା ତ, ଯା, ଡେରି ହେଇଗଲାଣି, ଯା, ସନ୍ଧ୍ୟାବତୀ ଜଳେଇଦେବୁ। ଆଉ ମିସ୍ତ୍ରୀ କଣ କହିଲା କିଅ? କେବେ ତିଆରି କରିଦବ?
2: ଯେବେ ଟଙ୍କାଟା ପୁରା ଦିଆଯିବ ତେବେ।
0: ଦେଇ ଦଉନ, ଲୋନ କଣ ତମକୁ ମିଳିନି କି?
2: ଆଏ, ମିଳିଥିଲେ ତମେ ଜାଣିନଥାନ୍ତ। ଇଏ ଅଫିସ କଥା ବୁଝିଲ, ଏତେ କହିଲା ପରେ ବି ଫାଇଲଟା ମ୍ୟାନେଜରଙ୍କ ଟେବୁଲରେ ପଡି ରହିଛି।
0: ହଉ, ମ୍ୟାନେଜରଙ୍କୁ ଯାଇକି କହୁନା, ସେଦିନ ତ ପାର୍ଟିରେ ତମ ସାଥିରେ ବେଶ କଥା କହୁଥିଲେ, ତାଙ୍କୁ ଯାଇ କୁହ ଆମର ଶୀଘ୍ର ଦରକାର ଅଛି, ଡାଇନିଂ ଟେବୁଲର ଅର୍ଡରଟା ବି ଦିଆ ହେଇଯାଇଛି।
2: ତେବେ ତ ତମର ଲୋନ ମିଳିଗଲା ଆଉ।
0: କାହିଁକି?
2: ଆଏ, ଲୋନ କଣ ତମ ଡାଇନିଂ ଟେବୁଲ କିଣିବା ପାଇଁ ଦିଆ ହଉଛି?
0: ଆଉ
2: ମୁଁ ଥରେ କହିଛି ନା, ସେ ଅଫିସ କଥାରେ ମୁଣ୍ଡ ପୁରେଇବନି।
0: ତେବେ କଣ ପାଇଁ ଲୋନ ମିଳୁଛି ତମକୁ କହିଲ?
2: ଆଏ, ମୁଁ ଥରେ କହିଛି, ସେ ସବୁ କଥା ତୁମର ବୁଝିବା ଦରକାର ନାହିଁ।
0: ନା, ମୋର କିଛି ବୁଝିବା ଦରକାର ନାହିଁ, ଯେତେ ହେଲେ ମୁଁ ଗାଉଁଲି ତ।
2: ଓହୋ, ତୁମେ ଏତେ ରାଗି ଯାଉଛ କାହିଁ କହିଲ? ହଉ ଶୁଣ, ଦରଖାସ୍ତରେ ଲେଖା ଅଛି ଭାଣିଜୀ ବାହାଘର ପାଇଁ ଲୋନ ଦରକାର, ବୁଝିଲ?
0: ଭାଣିଜୀ? ହାଲୋ ମା, ଆମର ଭାଣିଜୀ କାହିଁ, ପୁଣି ତାର ବାହାଘର ହଉଛି? ଏ କିଅ, ଏସବୁ କଣ କହୁଛ, ମୁଁ କିଛି ବୁଝିପାରୁନି।
2: ଏଇଥିପାଇଁ କହୁନଥିଲି, ଇଏ ଅଫିସ ଫାଇଲ କାମ ବୁଝିଲ, ଦାସ ବାବୁ ଅଛନ୍ତି ବୋଲି କାମଟା ବାହାରି ଯାଉଛି ନା ଆଉ। ହେଲେ କଣ କରିବା, ଏଇ କେତେ ଦିନ ହେଲା ମ୍ୟାନେଜର ବାବୁ ଛୁଟିରେ ଅଛନ୍ତି, ଅଫିସ ଆସିଲେ ଯାହା ହବ।
1: ଡାଡି, ଡାଡି, ମିସ୍ତ୍ରୀ କଣ କହିଲା, କେବେ ଡାଇନିଂ ଟେବୁଲ କମ୍ପ୍ଲିଟ କରିଦବ?
2: ହଁ ହଁ, ଦେଇଦବ ଯେ, ଟିକେ ଟାଇମ ଲାଗିବ।
0: ତୋର ଏତେ ବୁଝିବା ଦରକାର ନାହିଁ, ଯା ପଡିବ ସେ ବୁଝା। ମୂଳରୁ ମନ୍ଦିର ତିଆରି ହେଇନି, ଠାକୁରଙ୍କ ପାଖରେ।

0: ମତେ ସେମାନଙ୍କୁ ଗୋଟେ ଛୋଟ ଧରଣର ଗେଟ୍ ଟୁଗେଦର ପାଇଁ ଇନଭାଇଟ୍ କରିବାକୁ ପଡିଲା। ଆଉ ଡାଡି ଜିତୁ ଭାଇ ଏତେ ବଦମାସ ନା, ମୋ ଠାରୁ ଏ କଥା ଶୁଣି ସିଏ ବି ତା ଫ୍ରେଣ୍ଡ ମାନଙ୍କୁ
1: ଇନଭାଇଟ୍ କରିଦେଇ ସାରିଛି, ଆଉ ଏ ପିଲାମାନଙ୍କୁ ପାରି ହବନି।
2: ଆରେ ଆଗ ଡାଇନିଂ ଟେବୁଲ ଟା ତିଆରି ହେଇକିରି ଆସୁ, ଏତେ ଛାନିଆ କାହିଁକି, କି ମୁସ୍କିଲ, ତମେମାନେ ଯେ ସବୁ କଣ କରି ଯାଉଛ।
0: ଓ ଡାଡି ଏଇ ୱିକେଣ୍ଡ ରେ ହେଇଯିବ ନା।
2: ଓହୋ, ଆଚ୍ଛା ଝମେଲା ହେଲା, ତମେ କଣ କହୁଛ କହିଲ ସବିତା।
3: ମୁଁ ବି ତ ସେଇ କଥା କହୁଥିଲି, ଆଖ ପାଖ ସାଇ ପଡିଶାରେ ଯେତେବେଳେ ଜାଣିଗଲେଣି ସେମାନଙ୍କୁ ଡାକି ନୂଆ ଡାଇନିଂ ଟେବୁଲ ଉପଲକ୍ଷେ ଗୋଟେ ଛୋଟ କାଟିଆ ପାର୍ଟି ଦେଇଦେଲେ ହବନି।
2: ଓହୋ, ତମେ ବି ଶେଷରେ ସେଇ କଥା କହୁଛ, ଏଇଟା ହେଲା ତମର ଛୋଟ ପାର୍ଟି, ଯେତେ ସବୁ ଖର୍ଚ୍ଚର ବ୍ୟବସ୍ଥା, କି ଝମେଲା।
4: ଡାହାଣକୁ, ଓହୋ, ଆରେ ଆରେ ଟିକେ ବାହାକୁ ବାହାକୁ ମାଡିକି ବାହାକୁ ମାଡିକି ନା, ହଁ ପଛକୁ ପଛକୁ, ହଁ ବାସ ସେତିକି, ହଁ ଏଥର ଟ୍ରକ ଡାହାଣ ଖୋଲିଦେ। ହଁ ବାବୁ ଅଛନ୍ତି,
2: ହଁ ଯାଉଛି, ଟିକେ ରୁହ।
4: ଆଜ୍ଞା ନମସ୍କାର।
2: ନମସ୍କାର। ହଁ
4: ଆଜ୍ଞା, ଦେଖିଲେ ଏଇ ଠିକଣାରେ ଡେଲିଭରି ଦେବାକୁ ହବ ନା।
2: ହଁ ଠିକ ଅଛି, ଏ ଦେଖ ଧୀରେ ଧୀରେ ଓହ୍ଲେଇବ, ନହେଲେ ଦାଗ ପଡିଯିବ, ଟିକେ ଆସ୍ତେ ଧରି ଓହ୍ଲେଇବ। କିଏ ତୁମେ ତିନି ଜଣ ଯାକ ଉପରକୁ ଉଠିଯାଉନ।
5: ଆଜ୍ଞା ଆପଣ ନିଶ୍ଚିନ୍ତ ରୁହନ୍ତୁ, ଆମେ କଣ ନୂଆ ମାଲ ଡେଲିଭରି ଦେଉଛୁ କି।
4: ଆରେ ଟେବୁଲ ଡାହାଣ ପାଖରେ ଟେକି ଧର, ଡାହାଣ ପଟଟା
5: ଧରୁଛି,
4: ହଁ ବୋକା କୋଉଠି କା,
5: ତମେ ଧରୁନ,
4: କାହିଁକି ଏମିତି ହଉଛ କହିଲ, ତମେ ଓହ୍ଲେଇ ଯାଅ, ହଁ ଏଥର ଠିକ ହେଲା, ହଁ ଧର ଧର,
2: ଆରେ ଟିକେ ଆସ୍ତେ କିରି ଓହ୍ଲେଇ ଦିଅ, ଆସ୍ତେ
4: ସମ୍ଭାଳିକିରି ସମ୍ଭାଳିକିରି ଆସ୍ତେ, ଆରେ ଠିଆ ହେଇଛି କଣ, ଆସ୍ତେ ଉଠଉନୁ,
5: ଆରେ ଧର ଧର ସେ ପାଖଟା ଉଠେଇକରି ଟିକେ ଧର,
2: ସିଧା ଧରିକିରି ଉଠା, ସିଧା ଧରିକିରି ଉଠା, ଏ ସାମ୍ନା ଦରଜା ଦେଇକିରି ସିଧା ସଳଖ ବୁଝିଲ। ଓହୋ, ଆରେ ସବିତା କୁଆଡେ ଗଲ, ଓହୋ ଦରଜାଟାରେ ଏତେ ବଡ ପର୍ଦାଟା ଝୁଲୁଛି, ଏଇଟା ବି କେହି ଖୋଲି ରଖିଲେନି।
0: ମମି ମମି ଡାଇନିଂ ଟେବୁଲ ଆସିଗଲାଣି, କ୍ୱିକ ମମି।
2: ରୀତା ତୋ ମମି କାଇଁ ଦରଜାରୁ ପର୍ଦାଟା ଖୋଲିଦେଲୁ।
0: ଡାଡି ୟୁ ଆର୍ ଗ୍ରେଟ ଡାଡି, ଓ ମାଇ ଗଡ୍, ଏତେ ଲାର୍ଜ ସାଇଜର ଡାଇନିଂ ଟେବୁଲଟା, ଉଫ୍ ଖୁବ ସୁନ୍ଦର ହେଇଛି ନା ଡାଡି। ଆଚ୍ଛା ଆଚ୍ଛା, ମୁଁ ଜିତୁ ଭାଇଙ୍କୁ ଡାକି ଦିଏ। ଜିତୁ ଭାଇ, ଜିତୁ ଭାଇ,
3: ଜିତୁ କୁଆଡେ ଯାଇଛି, ତୁ ଏମିତି କାହିଁକି ଡକା ପକେଇଛୁ ଯେ।
6: ଆରେ ଆରେ ଏ ଟେବୁଲ ଆସିଯାଇଛି,
3: ଓଲା ତମେ ଏମିତି ଠିଆଟା ହେଇ ରହିଛ କଣ, ଏ ମଜୁରିଆ ମାନଙ୍କୁ କହୁନା ଟେବୁଲଟାକୁ ଘର ଭିତରକୁ ଆଣିବେ।
2: ଆରେ ପର୍ଦାଟାକୁ ଆଗ ଖୋଲ।
3: ମୁଁ ଭୁଲି ଯାଇଥିଲି, ଖୋଲି ଦଉଛି।
0: ମମି ଦେଖ ତ ଖୁବ ସୁନ୍ଦର ହେଇଛି ନା ଟେବୁଲ ଲେଗୁଡାକ, ଦେଖିଲ ଦେଖିଲ, ବାଃ କେତେ ସୁନ୍ଦର ଡିଜାଇନ ହେଇଛି ମ, ଏତେ ବଡ ଡାଇନିଂ ଟେବୁଲ ଏଠି ତ କାହାରି ନାହିଁ ହେ ନା ମମି। ଜିତୁ ଭାଇ କୁଆଡେ ଗଲେ, ମୁଁ ଜିତୁ ଭାଇଙ୍କୁ ଡାକି ଆଣୁଛି ମମି।
2: ଆରେ ଠିଆ ହେଇକିରି ଅନେଇଛ କଣ, ଉଠାଅ, ଦେଖ ଦେଖ ଆସ୍ତେ ଆସ୍ତେ ଉଠାଅ, ଯେମିତି କୋଉଠି ଟିକେ ଦାଗ ନ ପଡେ, ବୁଝିଲ ନା।
4: ଆରେ
2: ଟିକେ କଣେଇକିରି ଧର, ନହେଲେ ଚିତ୍ରେ ତାକୁ ବାହାର କର। ଟେବୁଲର ଉପର ବୋର୍ଡ ଟାକୁ ବାହାର କରି ଅଲଗା ରଖୁ ନା, ଆଗ ସେଇ ଲେଗ୍ ର ଫ୍ରେମ ଟାକୁ ଦରଜାରେ ଦେଇଦିଅ।
5: ଆଜ୍ଞା, ଟେବୁଲ ଉପର ପଟା ପରା ତାର ଲେଫ୍ଟ ଫ୍ରେମ ସାଙ୍ଗରେ ରିପିଟ କରା ଅଛି, ସେ କଣ ଆଜ୍ଞା ବାହାରିବ। ଆଜ୍ଞା ମଜବୁତ କାମ ହେଇଛି, ହୁଲୁ ହୁଲିଆ କାମ ଇଏ ନୁହେଁ, ଇଏ କଣ ଆଜ୍ଞା ଅନ୍ୟ ଡାଇନିଂ ଟେବୁଲ ହେଇଛି ଯେ, ଆପଣ ଯେମିତି କହିବେ ସେମିତି ପଳେଇବ।
2: ଏଇଟା ରିପିଟ କରା ହେଇଛି
4: ଆଜ୍ଞା, ସେମିତିକା ସୁନ୍ଦର ମଜବୁତ କାମ ହେଇଛି ପୁରା।
2: ଆରେ ସବୁ ବୁଝିଲି, ଏଇନେ ଦରଜା ଦେଇକିରି ଏଇଟାକୁ କେମିତି ଭିତରକୁ ନବା।
5: ଆଜ୍ଞା ଟିକେ ରୁହନ୍ତୁ, ଏଇ ଯୋଉ ଚୌକାଟ ଅଛି ନା, ଆଉ ଏ ଦରଜା ଟିକେ ବୋଧେ ଆଜ୍ଞା ଲାଗିବ,
4: ଆପଣ ଚିନ୍ତା କରନ୍ତୁନି, ଦେଖୁଛି ରୁହନ୍ତୁ, ସେପଟେ ଅଣେଇଦେଲ, ତେଳେଇକି ତେଳେଇକି, ଆସ୍ତେ କେମୁ
5: ସେପଟେ ଟିକେ ଧର।

ଏତେ ବେଳେ ଯାଇ କଣ ଶୋଇ ରହିଥିବ? କିଏ କାହିଁ ମିସ୍ତ୍ରୀ ତ ଦେଖା ନାହିଁ, କହୁଥିଲ କଣ ସକାଳୁ ଆସିଯିବେ ବୋଲି, କାହିଁ ଏ ଯାଇ ତ ଆସିଲେନି? ମଲା ଯାଅ ଟିକେ ଦେଖ ଯାଅ।

0: ବାହାର ଦରଜା ସେମିତି ଭଙ୍ଗା ଅବସ୍ଥାରେ ପଡି ରହିଲା। ଏଣେ ପୁଣି ବଜାର ଯିବାର ଅଛି। ଆଜି ସନ୍ଧ୍ୟାରେ ପରା ସମସ୍ତଙ୍କୁ ଡକରା ହେଇଛି। କଣ ଉଠୁଛ ନା ନାଇଁ ମ? କିଏ ଉଠୁଛ?
1: ଟିକେ ଶୋଇବାକୁ ଦିଅ ନା, ରାତି ଯାକ ତ ଘର ଜଗି ଜଗି ଟିକେ ଶୋଇପାରିନି, ଆଉ ଏଇନେ କଣ କରୁଛ?
0: ମିସ୍ତ୍ରୀ ଏଯାଏ ଆସିନି, କାମ କେମିତି ହବ? ଯେମିତି ହେଲେ ଏବେଳା ଦରଜା ଲଗେଇବାକୁ ହବ।
1: ଆଏ ମୁଁ କଣ କରିବି, କହିଥିଲା ତ ସକାଳୁ ଆସି କାମ ଆରମ୍ଭ କରିଦେବାକୁ, ଆସୁଥିବ ବୋଧେ, ଆଉ ତାଙ୍କ କାମ ସିଏ କରିବେ, ମତେ କାହିଁକି ମିଛୁଟାରେ ଉଠେଇଛ କହିଲ?
0: କିଏ କଣ ଏମିତି ରାତି ଯାକ ଘର ଜଗିଲ ଯେ ବେହାଲ ହେଇ ଶୋଇପଡି ରହିଛ?
1: ଓହୋ, ବୁଝିପାରୁନା, ଘରଟା ପୁରା ହାଁ ମେଲା, କେମିତି ରାତି ନିଦ ଆସିବ କହିଲ? ସବୁ ତମରି ଯୋଗୁ।
0: କଣ କହିଲ?
1: ହଁ
0: ମୋ ଯୋଗୁ।
1: ହଁ
0: କଣ କହିଲ? ସବୁ ମୋରି ଯୋଗୁ।
1: ହଁ ହଁ ତମରି ଯୋଗୁ। ଆହୁରି ଆହୁରି ବଡ ଡାଇନିଂ ଟେବୁଲ ଆଣ,
0: ହେଲା? ସବୁ ମୋରି ଦୋଷ। ହେଇଟି ମୁଁ କହିଦଉଛି, ସକାଳୁ ସକାଳୁ ମତେ ତୁମେ ବିରକ୍ତ କର ନା, ଯାଅ ଉଠି ଯାଅ, ମୁହଁ ହାତ ଧୋଇ ଚା ଟିକେ ପିଇ ନିଅ, ଏଇନେ ବଜାର ଯିବାକୁ ହବ, ବହୁତ ଜିନିଷ କିଣିବାକୁ ଅଛି, ଲୋକଙ୍କୁ ଡକେଇ କଣ ବେଜିତ ହବା ନା କଣ, ବୁଝିଲ? ହଁ ଗଲାବେଳେ ମିସ୍ତ୍ରୀକୁ ଶୀଘ୍ର ଟିକେ ପଠେଇ ଦେଇଯିବ ତ, ମୁଁ ଯାଉଛି।
1: ଆଉ ସ୍ୱାଇ ବସେ ଘରେ ଦେବେନି। ଆଚ୍ଛା ଆଚ୍ଛା, ଗୋଟାଏ ଡାଇନିଂ ଟେବୁଲ ଆସିଲା ଯେ, ଇଏ ବଡ ଝମେଲା ହେଲା। ଓଫୋ,
0: ତୁମରି ଖାଲି ସବୁ ଝାମେଲା ହେଇଯାଉଛି, ଆଉ ମୋର କିଛି ହଉନି ନା, ଯିବ ତ ଯା, ନହେଲେ ନାଇଁ ମୁଁ ଯାଏ, ସିଆଡ଼େ ମୋର କେତେ କାମ ଅଛି, କିଏ ଆଙ୍କ ସାଙ୍ଗରେ ଏତେ ବକର ବକର
2: ହବ? ବିନୋଦ ବାବୁ, ବିନୋଦ ବାବୁ ଘରେ ଅଛ କି ନାଇଁ? ଓ ବିନୋଦ ବାବୁ,
0: ଆହି ଶୁଣୁଛ, ବୋଧ ହୁଏ ପାତ୍ର ବାବୁ ଆସିଲେଣି।
1: ଗଦେଇ ଭାଇନା, ଏବେ ଏତେ ସକାଳୁ କାହିଁକି ଆସିଲେଣି? ଆର ମାସ ଭଡ଼ା ତ ଦିଆ ହେଇଯାଇଛି, ଖାଲି ଏଇ ମାସର ଯାହା ବାକି। ଆଚ୍ଛା ଝମେଲା ହେଲା ଆଉ, ଯୋଉଠି ବାଘର ଭୟ ସେଇଠି ସଞ୍ଜ ହେଲା।
2: ଆରେ ଘରେ କିଏ ଅଛ କି ନାହିଁ? ଇଏ କଣ ଘର କଣ ଭଙ୍ଗା ହେଇଛି? ବିନୋଦ, ଆରେ ଘର କଣ ଡକେଇ ତ ପଶିଲା ନା କଣ?
1: ଭାଇନା
2: ସବୁ ଭଙ୍ଗା ରୁଜା କାହିଁକି?
1: ଭାଇନା ନମସ୍କାର, ଆସନ୍ତୁ ଆସନ୍ତୁ, କଥା କଣ କି?
2: କଥା ଆଉ କଣ ହବ, ସବୁ ତ ଭଙ୍ଗା ରୁଜା ଚାଲିଛି।
1: ନାଇଁ ନାଇଁ,
2: ତମେ ତ ଆଚ୍ଛା ବଦଲ ଲୋକ, ଘର ଭଡ଼ାରେ ଦେଇଥିଲେ ରହିବାକୁ ନା ଭାଙ୍ଗିବାକୁ, କୁହା ନାହିଁ ବୋଲା ନାହିଁ, ଇଆଡ଼େ ଘର ଭଙ୍ଗା ଚାଲିଛି, ଏତେ ସୁନ୍ଦର ଗଠନ ଘରଟାର ସତ୍ୟାନାଶ କରିଦେଲ।
1: ଆଜ୍ଞା ଟିକେ ଥୟ ଧରି ମୋ କଥାଟା ଆଗ ଶୁଣନ୍ତୁ।
2: କଣଟେ ଆଉ ଶୁଣିବି, କିଏ ଘରଟା କାହାର, ତମର ନା ମୋର?
1: କଣ ହେଲା?
2: କେତେ କଷ୍ଟରେ ଘରଟା ତିଆରି କରିଥିଲି, ଆଉ ତମେ କଣ କଲ ନା, ଦରଜା ସୁଦ୍ଧା ଚୌକାଠୁ ବି ଉଖାଡି ଦେଲ।
1: ଆଜ୍ଞା, ଉଖାଡିବାର ଉଦ୍ଦେଶ୍ୟ ମୋର ନଥିଲା, ଏବେ କିନ୍ତୁ ମିସ୍ତ୍ରୀ ଆସି ପୁଣି ଚୌକାଠ ସହିତ ଦରଜାଟା ଆଗ ଭଳି ଲଗେଇ ଦବ, ସବୁ ଠିକ୍ ଠାକଣା ହେଇଯିବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ।
2: କଣ କହିଲ, ମୁଁ ବ୍ୟସ୍ତ ହେବିନି, ଏତେ ତମର ସାହସ, ଏସବୁ ଭଙ୍ଗାରୁଜା କରିବା ଆଗରୁ ମତେ ପଚାରିଥିଲ ନା? ନାଇଁ ମତେ ପଚାରିଥିଲ କି, କାହା ଅନୁମତି ଏସବୁ କଲ, ମୁଁ ଟିକେ ଶୁଣେ।
1: ଦେଖ ଦେଖ ଭାଇନା, ଏମିତି ରାଗି ଯାଅନି, କଥାଟା ଟିକେ ବୁଝ। ଏଇ ଯୋଉ ଡାଇନିଂ ଟେବୁଲଟା, ସେଇଟା ଆସିପାରୁନଥିଲା ଯେ,
2: ସେଇଥିପାଇଁ ମୋର ଏଡ଼େ ସୁନ୍ଦର ଦରଜା ସହିତ ଚୌକାଠକୁ ଉଖାଡି ଦେଲ। ତାପରେ ଆଉ କଣ ଏମିତି ଆସି ନ ପାରିଲେ ଘରର କାନ୍ଥ ବାଡ ବି ଭାଙ୍ଗିଦବ ନୁହେଁ? ଘରଟା କାହାର, ମୋର ନା ତମର?
1: ଦେଖ ଭାଇନା, ଘର ଯେ ଆପଣଙ୍କର ଏଇଟା ନିଶ୍ଚିତ, ହେଲେ କଥାଟା ନ ବୁଝି ଏମିତି ରାଗିଯିବାଟା ଏକବାର ଉଚିତ ହଉନି ନା? ଷ୍ଟାଣ୍ଡାର୍ଡ ଦରଜା ତିଆରି ହେଇଥିଲେ ବୋଧେ ଏସବୁ କରିବାକୁ ପଡିନଥାନ୍ତା।
2: ମତେ ଆଉ ଷ୍ଟାଣ୍ଡାର୍ଡ ଦରଜା ଦେଖଉଛ? ହଏ ବିନୋଦ ବାବୁ, ତମେ ଯଦି ଏତେ ଷ୍ଟାଣ୍ଡାର୍ଡର, ତେବେ ଏ ଭଡ଼ା ଘରେ କାହିଁକି ଷ୍ଟାଣ୍ଡାର୍ଡ ଘରଟିଏ କରି ସେଥିରେ ଷ୍ଟାଣ୍ଡାର୍ଡ ଦରଜା ଟିକେ ଲଗେଇ ଦିଅ, ତାକୁ ଭାଙ୍ଗ କି ରଖ, ସେଥିରେ ମୋର କିଛି କହିବାର ନଥିବ, ବୁଝିଲ? ମତେ ଷ୍ଟାଣ୍ଡାର୍ଡ ଦେଖଉଛ?
1: ମୋର କହିବାର ଅର୍ଥ କିନ୍ତୁ ତା ନୁହଁ ଭାଇନା, ମୁଁ କହୁଥିଲି କି ଏଇ ଅଣଓସାରିଆ ଦରଜା ଦେଇକିରି ଡାଇନିଂ ଟେବୁଲଟା ଆସିପାରିଲାନି, ତେଣୁ ଉପାୟ ନ ପାଇକିରି
2: ସିଧା ଘରଟାକୁ ଭାଙ୍ଗିଦେଲ ନୁହେଁ? ହଏ ତମର ଡାଇନିଂ ଟେବୁଲ, ବହୁତ ଟେବୁଲ ମତେ ଦେଖେଇଲଣି, ଗୋଟେ ଟେବୁଲ ସକାଶେ ମୋ ଘରକୁ ଯା ଇଚ୍ଛା ତା କରିଦେଲ, ନା ଏସବୁ ଆଉ ଚଳିବନି ବିନୋଦ ବାବୁ, ଆଉ ହବନି କହୁଛି, ବିଲକୁଲ ନୁହେଁ। ସମସ୍ତ ଭଡ଼ା ତୁଟେଇ ଦେଇ ଶୀଘ୍ର ଶୀଘ୍ର ମାନେ ଯେତେ ଶୀଘ୍ର ପାର ଏ ଘରଟାକୁ ଛାଡି ଦିଅ, ବୁଝିଲ?
1: ଭାଇନା
2: କଣ ଭାଇନା,
1: ଆପଣ ଇଏ କଣ କହୁଛନ୍ତି ଭାଇନା?
2: ମୁଁ ଷ୍ଟାଣ୍ଡାର୍ଡ କଥା କହୁଛି ବିନୋଦ ବାବୁ, ଖୁବ ଷ୍ଟାଣ୍ଡାର୍ଡ କଥା, ଏଇ ହପ୍ତାକ ଭିତରେ ଘର ଖାଲି କରିଦବ, ଜଣେଇ ଦେଇଗଲି, ମୁଁ ଯାଉଛି।
1: ଭାଇନା ଭାଇନା ଶୁଣନ୍ତୁ ନା, ଏମିତି ରାଗି ଯାଆନ୍ତୁନି, ଏଇନେ ଏତେ ଶୀଘ୍ର କୁଆଡେ ମୁଁ ଘର ଖୋଜି ପାଇଯିବି କହିଲେ? ଗୋଟେ ଘର ମିଳିବା ଯେ କେତେ କଷ୍ଟ, ତା ଛଡା ଆପଣଙ୍କ ଭରସାରେ ହିଁ ମୁଁ ଏତେ

0: ଆସୁ କରିକି ଏଠି ଅଧି
1: ସାହସ ତ ଦେଖେଇ ଦେଲ ନା, ମୁଁ ଦେଖି ସାରିଛି ଆଉ ଦେଖିବାର ନାହିଁ। ହପ୍ତାହେ ଟାଇମ ଦେଲି ଆଉ ନୁହଁ, ଶୀଘ୍ର ଘର ଖାଲି କରିଦେବ। ନଚେତ ଜାଣିଥାଉ ବିନୋଦ ବାବୁ, ଘର କେମିତି ଖାଲି କରା ହୁଏ ତା ମୁଁ ବେଶ ଜାଣିଛି।
0: ଭାଇନା ଭାଇନା ଆପଣ କିନ୍ତୁ
1: କିନ୍ତୁ ବିନ୍ତୁ ଆଉ ଶୁଣିବାର ନାହିଁ। ସମସ୍ତ ବାକି ଥିବା ଘର ଭଡ଼ା କାଲି ତୁଟେଇ ଦେବ, ଆଉ ହପ୍ତାକ ଭିତରେ ଘର ଖାଲି କରିଦେବ। ଆରେ ହଁ, ଯଦି କାଲି ଭଡ଼ା ଟଙ୍କା ନ ତୁଟେଇ ପାରୁଛ ତେବେ ଏଇ ଡାଇନିଂ ଟେବୁଲଟା ବନ୍ଧ କର ରହିଲା, ବୁଝିଲ? ଯେବେ ତୁଟେଇବ ତେବେ ଏଇଟା ନେଇଯିବ। ଆଉ ଏ ଦରଜାଟା ଯେମିତି ଥିଲା ସେମିତି ଯେମିତି ଲାଗିଯାଏ, ମନେ ରଖ ହପ୍ତାକ ଭିତରେ। ଏଇଟା ମୋର ଫାଇନାଲ କଥା, ମୁଁ ଯାଉଛି।
0: ଭାଇନା ଭାଇନା ଆଇ ଟିକେ ଶୁଣିଯା ଭାଇନା। ଓ କି ଅନର୍ଥ ହେଲା, ମୁଁ ବୁଝିପାରୁଥିଲି ଗୋଟେ କିଛି ଅଘଟଣ ହବ। କି ଡାଇନିଂ ଟେବୁଲଟା ଆସିଲା ଯେ! ସବିତା ସବିତା, ଏଥର ଭଲ କିରି ଗେଟ୍ ଟୁଗେଦର କର, ତାପରେ ପରେ ଯାଯାବର ଭଳି ଘର ଖୋଜିବାରେ ଲାଗି ପଡ। ଏ ଘରୁ ସେ ଘର, ଏ ପିଣ୍ଡାରୁ ସେ ପିଣ୍ଡା ହଉଥା। ଏଥର ଭଲ କିରି ଡାଇନିଂ ଟେବୁଲଟାକୁ ଧରି ରଖିଥା।
2: ନା ଥାଉ,
0: କଣ
2: ଡାଇନିଂ ଟେବୁଲ ଆଉ ଥରି ରଖିବାକୁ ହବନି।
0: ସବିତା
2: ହଁ, ମୁଁ ଠିକ କହୁଛି ନା? ଡାଇନିଂ ଟେବୁଲ ନା ସେଇ ଖୁସିରେ ଗେଟ୍ ଟୁଗେଦର, କିଛି ହେଲେ ବି ନୁହେଁ, କାହାରି ପ୍ରୟୋଜନ ଆଉ ମୁଁ ମନେ କରୁନି।
0: ତମେ ଏସବୁ କଣ କହୁଛ? ତମେ ଯେ ସମସ୍ତଙ୍କୁ ଆଜି ନିମନ୍ତ୍ରଣ।
2: ତେବେ ହେଲା କଣ, ଆମେ ତ ଆଉ ଏଠି ରହିବୁନି, ହପ୍ତାକ ଭିତରେ ଘର ଛାଡି ଚାଲିଯିବାକୁ ହବ।
0: ହଉ
2: ନା, ତା ସାଥିରେ ଏଇ ଡାଇନିଂ ଟେବୁଲଟାକୁ ବି ଏଇଠି ଏମିତି ଛାଡିଦେବାକୁ ହବ। ତେବେ କାହା ପାଇଁ, କାହା ପାଇଁ ଏ ଗେଟ୍ ଟୁଗେଦର କୁହ, କୋଉଥିପାଇଁ?
0: ସବିତା, ଏ କିନ୍ତୁ ତମର ଅଭିମାନର କଥା।
2: ଅଭିମାନ କାହା ଉପରେ ଅଭିମାନ କରିବି କୁହ, ସବୁକିଛି ଦୋଷ ତ ମୋର।
0: ଆଉ ତମେ ଏମିତି ଭାଙ୍ଗି ପଡୁଛ କାହିଁ କହିଲ? ଏଇ ତ ବର୍ତ୍ତମାନର ଜୀବନ, ଏ ଘର ନହେଲା ତ ଅନ୍ୟ ଦେଖିବାକୁ ହବ, ଏଠି ନୁହଁ ତ ଆଉ କୋଉଠି?
2: ଏଠି ସେଠି ଏମିତି ଜୀବନ ସାରା ଚାଲିଥିବ ନା? ମୁଣ୍ଡ ଗୁଞ୍ଜିବାକୁ ନିଜର ବୋଲି ବଖରାଇ ଘରଟିଏ ନାହିଁ, ସେଥିରେ ପୁଣି ଏମିତି ଇଚ୍ଛା ହେଲା କାହିଁକି ଯେ ସେଦିନ ପାଟିକୁ ନ ଯାଏ ନା, ଏମିତି ଗୋଟେ ଜିଦ ନ ଧରେ ମୁଁ।
0: ଏମିତି ଇଚ୍ଛା ହୁଏ ସବିତା, ହୁଏ, ହେବାଟା ସ୍ୱାଭାବିକ। ତେବେ ସେ ଇଚ୍ଛା ଯଦି ପ୍ରବଳ ହୁଏ ନା, ସେଇଟା ଜିଦ ହେଇଯାଏ। ଜିଦ ଏଇଟି କହ, ଆଗରୁ ମୁଁ ବିରକ୍ତ ହଉଥିଲି ନା, କେବଳ ତମ ଉପରେ ନୁହଁ ଏଇ ଡାଇନିଂ ଟେବୁଲ ଉପରେ ବି ରାଗ ହଉଥିଲା। କିନ୍ତୁ ସେଇଟା ଯେ ଗୋଟେ ନିର୍ଜୀବ ବସ୍ତୁ, ତାର ବୋଧ ଶକ୍ତି ନାହିଁ, ଇଚ୍ଛା ନାହିଁ, ଜିଦ ନାହିଁ, ଯାହା କିଛି ଅଛି ସେଇଟା ତମର ମୋର ଆମ ସମସ୍ତଙ୍କର ଅଛି ସବିତା।
2: ନା ମୁଁ ସତ କହୁଛି, ମୋର ସେମିତି କିଛି ଅତି ବେଶୀ ଇଚ୍ଛା ବା ଜିଦ ନାହିଁ, ମୋ ନଥିଲା ବି। କିନ୍ତୁ ସେଦିନ ହଠାତ୍ କିଛି ନ ବୁଝି ନ ଶୁଝି କାହିଁକି ଯେ।
0: ଓହୋ, ସେମିତି ହୁଏ ସବିତା, ସେମିତି ହୁଏ। ଆମେ ବେଳେବେଳେ ଏତେ ଅନୁକରଣ ପ୍ରିୟ ହେଇଯାଉ ନା, ସେତେବେଳେ ମୁଣ୍ଡରେ କେବଳ ଜିଦ ଛଡ଼ା ଆଉ କିଛି ପଶେନି। ଏ ଯେ କେବଳ ତମର ହିଁ ଇଚ୍ଛା କିମ୍ବା ଜିଦ ତା ନୁହଁ, ଏଇଟା ହଉଛି ଆମର ବର୍ତ୍ତମାନର ରହଣି ସହଣୀର ଗୋଟାଏ ବ୍ୟବସ୍ଥା। ସେଇ ବ୍ୟବସ୍ଥା ଭିତରେ ଏଇ କନ୍ୟର ଦେଖା ଦେଖିରେ ଆମେ ବାଧ୍ୟ ହଉ ଅନୁକରଣ କରିବୁ, ମାନେ ବେଳେବେଳେ ଅନ୍ଧ ଅନୁକରଣ।
2: ଅନୁକରଣ କରିବାକୁ ଯାଇ ଅନ୍ଧ ଭାବରେ ତା ପଛରେ ପଡ଼ିଯାଉ, ଯେମିତି ମୁଁ ସେଇ କଥା କହିବାକୁ ଚାହୁଁନା।
0: ଓହୋ, ତୁମେ ସବୁ କଥା ନିଜ ଆଡକୁ ଟାଣି ନଉଛ କାହିଁକି?
2: ଆଉ କାହା କଥା, କାହା କଥା କହୁଛ ଶୁଣେ?
0: ଇଏ କେବଳ ତମ କଥା ନୁହେଁ ସବିତା, ତମର ମୋର ଆମ ଅଫିସ ମ୍ୟାନେଜରର ଆଉ ଦାସବାବୁଙ୍କର ସମସ୍ତଙ୍କର କଥା ମୁଁ କହୁଛି। ମୋର କଣ ମନେ ହୁଏ ଜାଣ ସବିତା, ଆମେ ସମସ୍ତେ ଏକାଧାରରେ ପରମ୍ପରାଗତ ସତ୍ୟଗଣ୍ଡି ମଧ୍ୟରୁ ବାହାରି ଏକ କ୍ଷଣିକ ବ୍ୟବସ୍ଥା ପଛରେ ଅଣନିଶ୍ୱାସ ହେଇକି ଦାୟୀ ଚାଲିଛେ।
2: ତମେ ଏସବୁ କଣ କହୁଛ କୁହ?
0: ହଁ, ଏଇ ଦେଖ ନା, ଆମ ଅଫିସ ମ୍ୟାନେଜର ଆଜି ଏଠି ଅଛନ୍ତି, କାଲି ହୁଏତ ଟ୍ରାନ୍ସଫର ହେଇକି ଅନ୍ୟତ୍ର ଚାଲିଯାଇପାରନ୍ତି। ଦାସବାବୁ ଆଜି ଅଫିସର ବଡ଼ ବାବୁ, ଆଗାମୀ ଦିନରେ ରିଟାୟାର ହେଇଯିବେ। ଆଜି ଆମେ ଏଠି ଅଛୁ, ହପ୍ତାକ ପରେ ଅନ୍ୟ ଘର ଦେଖିକିରି ଚାଲିଯିବୁ। ଏସବୁ କିନ୍ତୁ ନିଜ ଇଚ୍ଛାରେ ନୁହେଁ ସବିତା, କିଛିଟା ବାଧ୍ୟ ହେଇ ବ୍ୟବସ୍ଥା ଚକ୍ରରେ ପଡ଼ି ଏମ୍ ଚାଲୁଛୁ। ନା ଅଛି ସେଥିରେ ଜୀବନର ମୂଲ୍ୟବୋଧ, ନା ଅଛି ସତ୍ୟ, ଅଛି କେବଳ ଦାସବାବୁଙ୍କ ଭାଷାରେ ଲିଭିଂ ଷ୍ଟାଇଲ।
2: ମାନେ ତମେ କଣ କହୁଛ ଯେ?
0: ମୁଁ କଣ କହୁଥିଲି କି, ଆଜିର ଏ ବ୍ୟବସ୍ଥା ଭିତରେ ରହଣି ସହଣୀର ମାନଦଣ୍ଡ ଉଚ୍ଚ ରଖିବାକୁ ହେଲେ କିଛିଟା ମାନି ନେବାକୁ ହବ। ଦାସବାବୁ କହୁଥିଲେ ନା, ଏଇ ଯେ ଡାଇନିଂ ଟେବୁଲ, ମାନେ ତାଙ୍କ କଥାରେ ଏଇଟା ହଉଛି ସିମ୍ବଲ ଅଫ୍ ଲିଭିଂ ଷ୍ଟାଇଲ, ଏଇଟାକୁ ମାନି ନେବାକୁ ହିଁ ହବ। ମାନେ ନୂଆ ଘରଟିଏ ଯୋଗାଡ଼ ହେଲେ ଏଇ ଡାଇନିଂ ଟେବୁଲଟାକୁ ବି ନେଇଯିବାକୁ ହବ।
2: कौन कहिला?
0: हाँ।

ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର୍ ଆଥ୍ଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ

0: ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ ତିନିଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ ଦୁଇ କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି ଦୁଇ ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
1: ନମସ୍କାର ସାର୍।
2: ନମସ୍କାର ସାର୍।
0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫାସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି। ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ, ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି, ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂ ଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ୁଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
0: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା ଗୁରୁବିନ୍ଦର କହିଲେ ଯେ

0: ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ। ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ ଦୁଇ ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
1: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
0: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ, କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ି ପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
0: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୁହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
0: ଗୁରୁବିନ୍ଦର ବି କିଛି କହିବେ?
1: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
0: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସ୍ମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ

0: ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରି ଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
1: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାତରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତର ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍କୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ ଜୀଙ୍କ ଜୀବନ

ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜ ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୁରୁ ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟ୍ୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍

ଧୈର୍ଯ୍ୟର ସହିତ ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲ୍ଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲ୍ଫିନ୍ କେନାଲ୍ରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ଭୁଲାନ୍ସ ତା'ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲ୍ଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲ୍ଫିନ୍ ଆହତ ହୋଇଯାଏ, କେନାଲ୍ରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍କୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍କୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍କୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୁଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲ୍ରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ୍ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୋଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲ୍ର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ୍ ନେଟ୍ୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ

ମଞ୍ଜୁଳ ମଧ୍ୟାହ୍ନରେ ପ୍ରଚାର କରୁଛୁ। ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରଡ଼ାଗଡ଼ା ମଦନପୁର କେନ୍ଦ୍ରାପଡ଼ାରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଜଙ୍ଗଲ ଲଭ୍। ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ।

ଏଇ ଏସ୍ଏମ୍ଏସ୍ ଟିକୁ ପଠାଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, କାଳିଆ, ସୁଦାମ ଭାଇ। ଆପଣ କିନ୍ତୁ କେଉଁଠାରୁ ପଠାଇଛନ୍ତି ତାର ଆଡ୍ରେସ୍ଟି ଆପଣ ଲେଖିନାହାନ୍ତି, ତଥାପି ଆପଣଙ୍କ ମନପସନ୍ଦର ଗୀତଟିକୁ ଶୁଣାଇ ଦେଉଛୁ। କଥାଚିତ୍ର ପୂଜା, ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା।

ପ୍ରମୋଦ କୁମାର ସାହୁ, ଢିଅ ସାହି, କାଦୁଅପଡ଼ା, ଜଗତସିଂହପୁରରୁ ଆପଣ ଚାହିଁଛନ୍ତି ବର୍ଡର କଥା ଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଠୋର।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଯେଉଁ ଶ୍ରୋତାମାନେ ଆମ ପାଖକୁ ଏସ୍ଏମ୍ଏସ୍ ପଠାଇବାକୁ ଚାହାନ୍ତି ସେମାନେ କ୍ୟାପିଟାଲ ଲେଟରରେ ACTC ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ, ପୁଣି ଥରେ ସ୍ପେସ୍ ଦେଇ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତା'ର ନାଁଟି ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ଆମ ପାଖକୁ ପଠାଇ ଦିଅନ୍ତୁ। ନମ୍ବରଟି ହେଲା 09495963210। ପରବର୍ତ୍ତୀ କଥାଚିତ୍ରଟି ହେଲା ଅର୍ଜୁନ। ଗୀତଟିକୁ ଗାଇଛନ୍ତି କୁମାର ମାପି ଏବଂ ତପୁ ମିଶ୍ର। ଆଉ ଆପଣ ହେଲେ ରଞ୍ଜନ କୁମାର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁନ୍ଦ, ମହମ୍ମଦପୁର ବିଲହାଟ କଟକରୁ। ଶୁଣାଇ ଦେଉଛୁ ଆପଣଙ୍କ ମନପସନ୍ଦର ଗୀତଟିକୁ।

ଏଇ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି। ବ୍ଲକ ଛକ ନିଶ୍ଚିନ୍ତ କୋଇଲିରୁ ଭବାନୀ ଦେବୀ, ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟାନ। ଆପଣମାନଙ୍କ ଅନୁରୋଧର କଥାଚିତ୍ରଟି ହେଲା ଅନାଡ଼ି। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଯାହାକୁ ରଖିବେ ଅନନ୍ତ ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ଅନୁରାଧା ଆଉ ଆପଣମାନେ ହେଲେ ଶ୍ୟାମସୁନ୍ଦର ବେହେରା ବିଜୟଲକ୍ଷ୍ମୀ ବେହେରା ମହମ୍ମଦପୁର ବିଲହାଟ କଟକରୁ।

ଏହି ଏସ୍ଏମ୍ଏସ୍ ଟିକୁ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷା ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଚିହ୍ନା ଅଚିହ୍ନା। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ସ୍ୱାଗତିକା ରଥ।

ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କନ୍ତୁଲ ଆଠଗଡ଼ରୁ ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆତ୍ୟାଶା, କଥାଚିତ୍ର ଜାନି ଦୁସ୍ମନ୍, ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି।

କଥାଚିତ୍ର ପୂଜା ଚନ୍ଦନ, ଗୀତଟିକୁ ଗାଇଛନ୍ତି ଅନୁରାଧା। ଅନୁରୋଧକାରୀ ଶ୍ରୋତା ହେଲେ ସୁନୀଲ କାନ୍ତ ମହାନ୍ତି, ସିଲୁ, ଆକୃତି, ଦେଓକାଲି, ଶଙ୍ଖତ୍ରାସ, କଟକରୁ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟି ପଠାଇଛନ୍ତି ସନ୍ତୋଷ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ମଜବୁର। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ।

0: ଶୁଣୁଥିଲେ ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ ବାବାଜୀ ଚରଣ ଦାସ ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନିଯୁକ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରମ୍ଭ କରୁଛୁ ନାରୀ ମହଲ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ଆପଣମାନେ ଜାଣନ୍ତି, ତମାଖୁ ଏମିତି ଏକ ମାରାତ୍ମକ ଚିଜ ଯାହାର ବ୍ୟବହାର ଆମକୁ ଉଭୟ ଶାରୀରିକ ଏବଂ ମାନସିକ ଦୃଷ୍ଟିରୁ ଭୟଙ୍କର ଦୁଃସ୍ଥିତିରେ ନେଇ ପକାଇଦିଏ। ଆଉ ତମାଖୁର ସେହି ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସକାଶେ ପ୍ରତିବର୍ଷ ମେ ମାସ 30 ତାରିଖରେ ପାଳନ କରାଯାଏ ନୋ ଟବାକୋ ଡେ ବା ତମାଖୁ ବର୍ଜନ ଦିବସ। ଆଜି ଏହି ପରିପ୍ରେକ୍ଷୀରେ ଆମ କାର୍ଯ୍ୟକ୍ରମରେ ରଖିଛି ଗୋଟିଏ ଆଲୋଚନା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ଡକ୍ଟର ରୀନା ରାଉତରାୟ। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ପ୍ରତିବର୍ଷ ପରି ଆଜି ମଧ୍ୟ ଆମେ ପାଳନ କରୁଛୁ ତମାଖୁ ବର୍ଜନ ଦିବସ। ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକିଏ ଧାରଣା ଦିଅନ୍ତୁ।
1: ସମସ୍ତଙ୍କୁ ନମସ୍କାର। ଆଜି ଆମେ ବିଶ୍ୱ ତମାଖୁ ବର୍ଜନ ଦିବସ ଯୋଉଟା ପାଳନ କରୁଛୁ, ସମସ୍ତେ ବି ଜାଣିଛନ୍ତି ଯେ ତମାଖୁ ସେବନର ଅପକାରିତା କ'ଣ, ମାନେ ସେଟା ଆମମାନଙ୍କୁ ବା ଯୋଉ ଯୁବପିଢ଼ି ଆଜିକାଲି ସବୁ ତମାଖୁର ସେବନର ଶିକାର ହେଉଛନ୍ତି ସେଟା କେତେ କ୍ଷତିକାରକ, ଯୋଉଟାକି ଅନୁମାନ କରିକି ଆମର ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଯୋଉଟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 1987 ଏଇ ନୋ ଟବାକୋ ଡେ ଆରମ୍ଭ କରିଛି ବିଶ୍ୱବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ, ଯେ ତମାଖୁ ଗୋଟେ ନିଶା, ତେଣୁ ସେଇଟା ଏବେ ଯୋଉ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ସେଟାକୁ ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଖୁଛି ଯେ ପ୍ରାୟ ବିଶ୍ୱରେ ପ୍ରତ୍ୟେକ ବର୍ଷ 80-90 ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ଏଇ ତମାଖୁ ସେବନର, ଯାହା ତା ପାଇଁକି ଯୋଉ ସ୍ୱାସ୍ଥ୍ୟଗତ ଯେମିତି ଫୁସ୍ଫୁସ୍ ଆକ୍ରାନ୍ତ ହେଉଛି ବା ବିଭିନ୍ନ ପ୍ରକାର ବଡି ଅର୍ଗାନ୍ସ ଗୁଡ଼ାକ ଡ୍ୟାମେଜ୍ ହେଉଛି, ସେଥିପାଇଁ ସେମାନେ ଏଇଟା ଗୋଟେ ଏଇ ସଚେତନତାର ଦିବସ ପାଳନ କରାଯାଉଛି।
0: ଆଜ୍ଞା, ବାସ୍ତବିକ ତମାଖୁ ସେବନ କରିବା ଏବଂ ଏହିପରି ଗୋଟେ କୁ ଅଭ୍ୟାସରେ ପଡିଯିବା ଗୋଟେ ବିଷମ ସମସ୍ୟା। ତେବେ ସାଧାରଣତଃ ତମାଖୁ ସେବନ କ'ଣ କେମିତି ଆରମ୍ଭ ହୋଇଥାଏ ବୋଲି ଆପଣଙ୍କର ମତ?
1: ଦେଖନ୍ତୁ, ମାନେ ଏବେ ତ ଦେଖାଯାଉଛି ଯେ ବେଶୀ ଯୁବପିଢ଼ିମାନେ ବେଶୀ ତମାଖୁ ସେବନରେ ପ୍ରଭାବିତ ହେଉଛନ୍ତି। ଏହାର ଗୋଟେ କାରଣ ହେଲା ଯେ ପିଲାମାନେ ଯୋଉ ୟଙ୍ଗ ଏଜ୍ରେ ଯୋଉ କୁସଙ୍ଗ ବିଭିନ୍ନ ସାଙ୍ଗମାନେ ଯୋଉଠି କୋଉଠି ତମାଖୁ ଖାଉଛନ୍ତି ଆଉ ତାଙ୍କର ଗୋଟେ ଇଣ୍ଟରେଷ୍ଟ, ମାନେ ଏଇଟା କ'ଣ ଦେଖିବା, ବହୁତ ପିଲା ଅଛନ୍ତି ଯେ ଗୋଟେ ନୂଆ କରି ଜାଣିବା ଏଇଟା କ'ଣ, ମାନେ ତାଙ୍କୁ ପିଲାମାନେ ବତାଉଥିବେ ଏଇଟା ପିଇଦେଲେ ବହୁତ ମାନସିକ ଯୋଉ ଚାପ ଥିବ ବହୁତ ରିଲାକ୍ସ ଲାଗେ, ଆନନ୍ଦ ଲାଗେ, ହାଲକା ଲାଗିବ, ତେଣୁ କିଛି ପିଲା ତାର ମଜା ନେବା ପାଇଁ ଏଇଟା ପ୍ରକୃତରେ କ'ଣ ଜାଣିବା ପାଇଁ ଯୋଉ ଚେଷ୍ଟା କରିକି ଧୀରେ ଧୀରେ ଧୀରେ ଧୀରେ ଏଇଟା ଗୋଟେ ନିଶାନା ନିକୋଟିନ୍, ତେଣୁ ଏଇଟା ଧୀରେ ଧୀରେ ସେମାନେ ସେଥିରେ ହାବିଚୁଏଟେଡ୍ ହେଇଯାନ୍ତି ବା ସେଇଟା ବାନ୍ଧି ହେଇଯାନ୍ତି। ଆଉ କେତେ ଜାଗାରେ ଦେଖିବେ ପରିବାରରେ ଯଦି ବଡ଼ ଲୋକ ତାଙ୍କର ବାପା ଭାଇ ସେମାନେ ଯଦି ଏଇଭଳିଆ ତମାଖୁ ଖାଉଥିବେ ଛୋଟ ପିଲା ଦେଖିକି ଅନୁକରଣ କରିବେ ଏଇଟା କ'ଣ ବାପା ଖାଉଛନ୍ତି, ଆଉ ଗୋଟେ ଟେମ୍ପଟେସନ ଭଲ ଲାଗୁଥିବ କ'ଣ ବୋଧେ ବହୁତ ଭଲ ଲାଗୁଛି ସେଥିପାଇଁ, ତେଣୁ ଖାଉ ଖାଉ ଖାଉ ଖାଉ ଧୀରେ ଧୀରେ ସେଟା ଅଭ୍ୟାସରେ ପଡ଼ିଯାଏ। ଆଉ ଦେଖିବେ ବହୁତ ପିଲା ଯେତେବେଳେ କଲେଜ ଯାଉଛନ୍ତି ବାହାରେ ରହୁଛନ୍ତି ବିଭିନ୍ନ ପ୍ରକାର ମାନସିକ ଚାପଗ୍ରସ୍ତ ହେଉଛନ୍ତି, ବହୁତ କାମ ପଡୁଛି ତାଙ୍କୁ, ବ୍ୟସ୍ତ ରହୁଛନ୍ତି ବା ଡିପ୍ରେସନ ହେଉଛି, ସେତେବେଳେ ଭାବୁଛନ୍ତି ବୋଧେ ଯେହେତୁ ଆର ଗୋଟେ ଅଛି ସମସ୍ତେ ଜାଣୁଛନ୍ତି ଏଇଟାକୁ ଖାଇଦେଲେ ବହୁତ ହାଲକା ଲାଗେ, ମନଟା ସୁନ୍ଦର ନିଦ ହୁଏ ଶୋଇପଡ଼ିବା, ତ ସେଥିପାଇଁ ଭାବନ୍ତି ଯେ ଏଇଟା ବୋଧେ ଆମକୁ ଟେମ୍ପରାରୀ ଗୋଟେ ରିଲାକ୍ସ ଦେବ, ଆମକୁ ଟିକେ ଆମଦ ଦେବ ଭାବିକି ସେଥିପାଇଁ ବି ନେଇ ଯାଉଛନ୍ତି ମଝିରେ ମଝିରେ ପିଲାମାନେ ନୌ ନୌକା କ'ଣ, କିନ୍ତୁ ଏଇଟା ଗୋଟେ
0: ଆପଣ କହିଲେ ଯେ ଚାପରୁ ମୁକ୍ତି ମିଳିଲା ଭଳି ଅନୁଭବ ହୁଏ, ଏ କଥା ଆମେ ବି ବହୁତ ଜଣଙ୍କ ସହିତ କଥାବାର୍ତ୍ତା ଛଳରେ କହୁଥିବାର ମଧ୍ୟ ଶୁଣିଛୁ ଯେ ମୋର ବହୁତ ଚାପ ବା ଷ୍ଟ୍ରେସ୍ ରହୁଛି ଆଉ ତମାଖୁ ସେବନ କରିବା ଫଳରେ ସେଥିରୁ ମୁକ୍ତି ମିଳିଲା ଭଳି ବା ମାନସିକ ଚାପରୁ ମୋତେ ମୁକ୍ତି ମିଳିଲା ଭଳି ଅନୁଭବ କରୁଛି ବୋଲି ଅନେକ ଯୁକ୍ତି କରନ୍ତି।
1: ଦେଖନ୍ତୁ, ସେଟା ଯେତେବେଳେ ସେବନ କରାଯାଏ ତା ଭିତରେ ଯୋଉ ନିକୋଟିନ ଯୋଉ ପରିମାଣଟା ଥାଏ, ନିକୋଟିନଟା ଗୋଟେ ନିଶା, ବ୍ରେନକୁ ପାରାଲାଇଜ କହିବାକୁ ଗଲେ କରେ, ମାନେ ସବୁ ଜିନିଷ ଚିନ୍ତା କରିବା ଶକ୍ତି ହଜେଇ ଦବ, କ'ଣ ଗୋଟେ ଡିପ୍ରେ ଆପଣ ଚିନ୍ତା କରିପାରିବେନି, ଆପଣଙ୍କୁ ଅବସାଦ ହେଇଯିବ, ଆପଣଙ୍କର ବଡି

0: ଦେଖନ୍ତୁ, ସବୁଠୁ ସେମାନେ କଟ୍ ଅଫ୍ ହେବେ, ବା ଯଦି ବି ସେମାନଙ୍କ ସହିତ ସମ୍ପର୍କ ରଖିଲେ ସେ ସମ୍ପର୍କଟା ଗୋଟେ ଆଉ
1: ସୁସ୍ଥ ସମ୍ପର୍କ
0: ସମ୍ପର୍କ ହେଇପାରେ।
1: ଆଜ୍ଞା, ଆଉ ଗୋଟେ କଥା ବି ଆମେ ଲକ୍ଷ୍ୟ କରୁ ଯେ ଯେଉଁମାନେ ନିଶା ସେବନ କରନ୍ତି ସେମାନଙ୍କର କାମ କରିବା ପାଇଁ ନିତିଦିନିଆ ସ୍ୱାଭାବିକ ଭାବରେ କାମ କରିବା ପାଇଁ ଆଗ୍ରହ ମଧ୍ୟ କିଛିଟା କମ୍ ହେଇଯାଏ।
0: ହଁ, ସେମାନେ ଯେତେବେଳେ ଡିପେଣ୍ଡେଣ୍ଟ ହେଇଯାନ୍ତି, ନିର୍ଭରଶୀଳ ହେଇଯିବେ ନିଶାରେ, ଦେଖନ୍ତୁ ଯେତେବେଳେ ନିଶାଟା ମାନେ ସେମାନେ ନ ନେବେ, ସେବନ ନ କରିବେ, ସେତେବେଳେ କ'ଣ ହବ, ତାଙ୍କୁ ଆଉ ଭଲ ଲାଗିବନି। କାରଣ ତାଙ୍କର ସେଇଟା ଫିଜିକାଲ ଚେଞ୍ଜେସ ଯୋଉ ବଡି ଭିତରେ ଯୋଉ କରାଏ ନିଶାଟା, ସେଇଟା ଆଉ ହବନି। କାରଣ ସେଇଟା ନେଲେ ହିଁ ତାଙ୍କୁ ଗୋଟେ ଶକ୍ତି ଆସେ, କିନ୍ତୁ ସେଇଟା ଯେତେବେଳେ ତାଙ୍କର ନ ନେଇପାରିବେ ତ ନ୍ୟାଚୁରାଲି ନର୍ଭସ ସିଷ୍ଟମଟା ତାର ଅଟୋମେଟିକାଲି କାମ କରିବାର କ୍ଷମତା ହରାଇଥାଏ ନା, ତେଣୁ ସେମାନେ ସବୁବେଳେ ସେ ଡିପେଣ୍ଡେଣ୍ଟ ହେଇଯାଇଥିବ, ଏଇ ନିଶାଟା ନେଲେ ହିଁ ମୋ କାମଟା, ମାନେ ସେମାନେ ଆଗ୍ରେସିଭ ହେଇକି କିଛି କରିବେ। ଯେତେବେଳେ ନ ନେବେ ସେଠୁ ସେମାନେ ବିଷାଦଗ୍ରସ୍ତ ହେଇ ପଡ଼ିଲେ, ବା ତାଙ୍କର ଟାର୍ଗେଟ୍ ହାସଲ ନ କରିପାରିଲେ, ସାଇକୋଲୋଜିକାଲି ସେମାନେ ଇନଫିରିୟର ଫିଲ୍ କରନ୍ତି ବା ଚାପଗ୍ରସ୍ତ ଫିଲ୍ କରନ୍ତି, ତେଣୁ ସେମାନେ ଧୀରେ ଧୀରେ ଧୀରେ ଧୀରେ ଏଇଟା କହିବାକୁ ଗଲେ ଲଙ୍ଗ୍ ଟର୍ମରେ ଏଇଟା ବହୁତ ହି କ୍ଷତିକାରକ ଶରୀର ପାଇଁ, ମନ ସ୍ୱାସ୍ଥ୍ୟ ପାଇଁ, ସବୁ ପାଇଁ ଏଇଟା ବହୁତ କ୍ଷତିକାରକ।
1: ଆଜ୍ଞା, ତମାଖୁ ସେବନର ଅଭ୍ୟାସକୁ ଛାଡିବାର ଯୋଉ ପ୍ରକ୍ରିୟା ରହିଛି ସେଟାକୁ ଆମେ କେମିତି ଆରମ୍ଭ କରିପାରିବା?
0: ଦେଖନ୍ତୁ, ପ୍ରଥମେ କଥା ହେଲା ଯେ ଯିଏ ସେବନକାରୀ ତାକୁ ଗୋଟେ ଦୃଢ ସଂକଳ୍ପ ନେବା ପାଇଁ ପଡିବ ଯେ ହଁ, ମୁଁ ଛାଡିବି। ଦୁନିଆରେ ଏମିତି କୌଣସି ଜିନିଷ ନାହିଁ ଯେ ମୁଁ ଏଇଟା କରିପାରିବି ନାହିଁ। ସେଇଟା ଯଦି ଭାବିଦେଲ ନାହିଁ, ଏଇଟା ମତେ ଦେଖିଲି ଏଇଟା ମୋର ଏଇ ଏଇ କ୍ଷତି କରୁଛି, ମୋ ନିଜର, ମୋର ପ୍ରଫେସନରେ କ୍ଷତି କଲା, ମୋର ପରିବାରରେ କ୍ଷତି କରୁଛି, ମୋ ସାମାଜିକ ସାଙ୍ଗସାଥି ଏମାନଙ୍କ ସହିତ ବି ସବୁ କ୍ଷତି କରୁଛି ସମ୍ପର୍କରେ, ତ ମୁଁ ଛାଡିବି ଦୃଢ ସଂକଳ୍ପ। ସେ ଯେତେବେଳେ ଦୃଢ ସଂକଳ୍ପ ନେବ, ସେତେବେଳେ ପରିବାର ଆଉ ସମାଜ ବା ସାଙ୍ଗସାଥିମାନଙ୍କର ମଧ୍ୟ ସହଯୋଗ ରହିବା ଉଚିତ। ଯେ ସେତେବେଳେ ସେହି ସମୟରେ ଯେତେବେଳେ ସେ ଚିନ୍ତା କରୁଥିବ ମୁଁ ଛାଡିବି, ଅଛନ୍ତି ବହୁତ ସାଙ୍ଗ, କାହିଁ ଛାଡିବୁ, ତୁ ଗୋଟେ କ'ଣ ହାରିଗଲୁ, ବହୁତ କଥା ତାକୁ ଏମିତି କହିବେ ଯେ ସେଇ ଜାଗାରେ ସେ ପୁଣି ଭାବିବ, ଆରେ ମତେ କ'ଣ ସବୁ ଥଟ୍ଟା କରୁଛନ୍ତି, ମୁଁ ଛାଡ଼ିଦେବି କ'ଣ, ମୁଁ କ'ଣ ୱିକ୍ ଲୋକଟା, ଦୁର୍ବଳ ଲୋକଟା, ଛାଡ଼ିବି ନା, ମୁଁ ଖାଇବି। ତେଣୁ ସେହି ସମୟରେ ପରିବାର ଲୋକ ମଧ୍ୟ ତାକୁ ନାଇଁ ଛାଡିବ, ଠିକ ଅଛି, ତମର କ'ଣ ଦରକାର, ଯେତେବେଳେ ସିଏ କିଛି ଦିନ ତ ରହିବ, ସେ ଯୋଉ ତାଙ୍କର ଯୋଉ ରିଆକ୍ସନଟା ରହିବ ଛାଡିବାରେ, ଯୋଉଟା କୋଉ ଛାଡିଲା ବେଳେ ସେଠି ଡିପ୍ରେସନ ଫିଲ୍ କରିବ ବା ଟିକେ ଦୁର୍ବଳ ଫିଲ୍ କରିବ, ସେହି ସମୟରେ ପରିବାର ବର୍ଗ ତାକୁ ସପୋର୍ଟ କରିବେ, ମାନେ ତାକୁ ସେହି ସମୟରେ ଆଉ ଟିକେ ତାକୁ କାଉନ୍ସେଲିଂ କରିବେ, ନାଇଁ ଠିକ ଅଛି, ତତେ ଯଦି ନ ଭଲ ଲାଗୁଛି ଟିକେ ରେଷ୍ଟ ନେ, ମୁଁ ତତେ ଏଇଟା ଦଉଛି, ତୁ ଏବେ ଟିକେ ଏମିତି ପାଣି ପିଇ, ତୁ ଟିକେ ଭଲରେ ଶୋଇପଡ଼, ଆଜି ବ୍ୟସ୍ତ ହେବା ଦରକାର ନାହିଁ। ତେଣୁ ପରିବାର ତରଫରୁ ଯଦି ତାର ପିଲାମାନେ ହୁଅନ୍ତୁ ବା ଯୋଉ କହନ୍ତି ସହଯୋଗ ସ୍ତ୍ରୀ ବି ହୁଅନ୍ତୁ, ସେମାନେ ଯଦି ସହଯୋଗ କରିବେ ତାହେଲେ ତାକୁ ମାନେ ଗୋଟେ ସହଜ ହବ। ଏବଂ ଯଦି ଆପଣ ଫିଲ୍ କରୁଛନ୍ତି ପରିବାର ଭିତରେ ଛୋଟ ପିଲା, ଆଜିକାଲି ଯୋଉ କିଶୋର ନାବାଳକ ସବୁ ନଉଛନ୍ତି, ବାପା ମା ଫିଲ୍ କଲେ ଯେ ସାଙ୍ଗସାଥୀ ସହିତ ମିଶିକି ଏମିତି କରିଥିଲା, ବଟ୍ ସେ ନିଜେ ରିଅଲାଇଜ୍ କରୁଛି, ବା ତାକୁ ଆମେ ଛଡେଇବା କିଛି ଦିନ, କୁସଙ୍ଗରୁ ଦୂରେଇକି ରଖନ୍ତୁ, ତାକୁ ଛାଡ଼ନ୍ତୁନି ସାଙ୍ଗସାଥୀମାନଙ୍କୁ, ପ୍ରଥମେ କିଛି ଦିନ ତାକୁ ଘରେ ରଖି ଟିକେ ଗୁଡ୍ ହ୍ୟାବିଟ୍ ତାପରେ ଡେଭଲପ୍ କରନ୍ତୁ, ସାଙ୍ଗରେ ନେଇକି ପ୍ରାତ ଭ୍ରମଣରେ ଯାଆନ୍ତୁ, ତାର ମନପସନ୍ଦର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଦିଅନ୍ତୁ, ତାକୁ ଟିକେ ୟୋଗା ପ୍ରାଣାୟମ ହେରିକା କରାନ୍ତୁ, ତାକୁ ସାଙ୍ଗରେ ରହିକି କଲେ, ଯଦି ଜଣେ ଛାଡିବାକୁ ଇଚ୍ଛା କରୁଛି ତାକୁ ଯଦି ଆମେ 15 ଦିନ କି 20 ଦିନ, ଆମର ଯେମିତି କହନ୍ତି ନା ଗୋଟେ 21 ଡେଜ୍ ଗୋଟେ ଥାଏ ଆମର।

0: ସେ ନିଜେ ରିଅଲାଇଜ୍ କରୁଛି ବା ତାକୁ ଆମେ ଛଡେଇବା, କିଛି ଦିନ କୁସଙ୍ଗରୁ ଦୂରେଇକି ରଖନ୍ତୁ, ତାକୁ ଛାଡନ୍ତୁନି ସାଙ୍ଗସାଥୀ ମାନଙ୍କୁ, ପ୍ରଥମେ କିଛି ଦିନ ତାକୁ ଘରେ ରଖି ଟିକେ ଗୁଡ୍ ହ୍ୟାବିଟ୍ ତାପରେ ଡେଭଲପ୍ କରନ୍ତୁ, ସାଙ୍ଗରେ ନେଇକି ପ୍ରାତଃ ଭ୍ରମଣରେ ଯାଆନ୍ତୁ, ତାର ମନପସନ୍ଦର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଦିଅନ୍ତୁ, ତାକୁ ଟିକେ ୟୋଗା ପ୍ରାଣାୟମ ହେରିକା କରାନ୍ତୁ, ତାକୁ ସାଙ୍ଗରେ ରହିକି କଲେ ଯଦି ଜଣେ ଛାଡିବାକୁ ଇଚ୍ଛା କରୁଛି ତାକୁ ଯଦି ଆମେ 15 ଦିନ କି 20 ଦିନ, ଆମର ଯେମିତି କହନ୍ତି ନା ଗୋଟେ 21 ଡେଜ୍ ଗୋଟେ ଥାଏ ଆମର, ଯଦି 21 ଦିନ ଆପଣ ଯୋଉ ଅଭ୍ୟାସଟା କରିବେ ସେଟା ଧୀରେ ଧୀରେ ସେଟା ରହିଯାଏ କରିପାରିବା। ତେଣୁ ସେହି ହିସାବରେ ଆମେ ଯଦି ଯେମିତି ନେଲା ବେଳକୁ ଯଦି ସେ କଣ୍ଟିନ୍ୟୁଅସଲି କି ପାଖାପାଖି 21 ଦିନ ସେ ନେଇଗଲା ତାହେଲେ ସେ ପୁରା ନିଶାରେ ପଡିଯିବ। ସେମିତି ଛାଡିଲା ବେଳେ ଯଦି ତାକୁ ଆମେ ମାସେ 15 ଦିନ ତାକୁ 21 ଦିନ କହୁଛି ଯୋଉ ତାକୁ ଆମେ ଜଗି ଦବା ପିଲାଟିକୁ, ତୁ ସାଙ୍ଗସାଥି ପାଖକୁ ଯା ନା ତୋର କଣ ଇଚ୍ଛା ହଉଛି, ମାନେ ଘର ଭିତରେ ଆଗ୍ରହ ସୃଷ୍ଟି କରିକି ତାକୁ ରଖିବାକୁ ପଡିବ। ତାର ଇଚ୍ଛା ଅଛି ଫିଲ୍ମ ଦେଖିବୁ, ତୁ ଏଠି ଘରେ ବସିକି ଦେଖ ସିନେମାଟା ଦେଖେ, ତୁ ଏଟା ଖାଇବୁ କଣ ମନ ପସନ୍ଦ ଖାଇବା କର। ତେଣୁ ପୁରା କାଉନ୍ସେଲିଂ ଦରକାର ପ୍ୟାରେଣ୍ଟସ ମାନଙ୍କର, ମାସେ ଖଣ୍ଡେ ଯଦି ତାକୁ ସପୋର୍ଟ କରିଦେଲେ ନା ଫ୍ରେଣ୍ଡଲି ହେଇକି ଦେଖିବେ ସେ ଧୀରେ ଧୀରେ ଛାଡିଦେବ।
1: ଏଇ ଯୋଉ ସାନ ପିଲାମାନଙ୍କର ତମାଖୁ ସେବନର କୁଅଭ୍ୟାସରୁ ତାଙ୍କୁ ଦୂରେଇ ରଖିବା କଥା କୁହନ୍ତୁ, ବା ବଡ଼ ମାନେ ସେମାନଙ୍କୁ ତମାଖୁ ଛଡେଇବାର ପ୍ରକ୍ରିୟା କଥା କୁହନ୍ତୁ। ସ୍ତ୍ରୀ ଲୋକଟିଏ ବେଶୀ ସେଥିରେ ପ୍ରଭାବିତ ହେଇଥାଏ ଓ ସିଏ କୋଉଠି ନା କୋଉଠି ପରିବାରର ଅନ୍ୟମାନଙ୍କ ଅପେକ୍ଷା ଅଧିକରୁ ଅଧିକ ଚାହୁଁଥାଏ ଯେ ତା ପିଲା ତା ସ୍ୱାମୀ ତମାଖୁ ସେବନରୁ ଦୂରେଇ ଯାଆନ୍ତୁ, କିନ୍ତୁ ଅନେକ ସମୟରେ ତାର ସ୍ୱୀକୃତି କୁହନ୍ତୁ ବା ତାର ଯୋଉ ଆବେଗ ଆଉ ତାର ଯୋଉ ପ୍ରୟାସଟା ଅନେକ ସମୟରେ ଅଣଦେଖା ହେଇଯାଏ, ସ୍ୱାମୀ ମାନନ୍ତି ନାହିଁ, ପିଲା ମାନନ୍ତି ନାହିଁ। ସେଇଠି ସେ ସ୍ତ୍ରୀ ଲୋକଟି କେମିତି ତା ନିଜକୁ ପ୍ରସ୍ତୁତ କରିବ ଯାହାଫଳରେ କି ସେ ବାରମ୍ବାର ତା ଛୁଆକୁ ହଉ ବା ତାଙ୍କ ସ୍ୱାମୀଙ୍କୁ ହଉ ସେଥିରୁ ଦୂରେଇବାକୁ ଚେଷ୍ଟା କରିବ।
0: ଏଇଟା ଗୋଟେ ବହୁତ ବଡ଼ ମାନେ ସତରେ ଗୋଟେ ବହୁତ ସମ୍ବେଦନଶୀଳ ଜିନିଷ ଯେ ପରିବାର ଯାହାର ସ୍ୱାମୀ ହୁଅନ୍ତୁ ବା ପିଲାମାନେ ଯେତେବେଳେ ନିଶାଗ୍ରସ୍ତ ହୁଏ ପ୍ରକୃତରେ ସବୁଠୁ ବେଶୀ ପ୍ରଭାବିତ ହୁଏ ଘରର ସ୍ତ୍ରୀ ଲୋକଟି। କାରଣ ପ୍ରଥମ କଥା ହେଲା ଯେ ସେ ନିଶାଗ୍ରସ୍ତ ହେଲେ ତାଙ୍କର ଆଚାର ବ୍ୟବହାର ବଦଳିଯିବ, ପିଲା ବି ଆଭଏଡ୍ କରିବ ମା ବାପାଙ୍କୁ, ସ୍ୱାମୀ ସମ୍ମାନ ଦବନି ତାକୁ, ତ ସେଇଟା ହବ। ପ୍ଲସ୍ ଆର୍ଥିକ ସମସ୍ୟା ଦେଇ ସେମାନେ ଗତି କରିବେ ନିଶ୍ଚିନ୍ତ ଭାବରେ, ଏଭଳିଆ ଗୋଟେ ଯଦି ଅଭ୍ୟାସ ରହିଲା ଫାଇନାନ୍ସିଆଲି ବି ଘରେ ଟିକେ ପ୍ରୋବ୍ଲେମ୍ ହବ,
1: ଯୋଉଟା କି କେବେ ଗୋଟେ
0: ଚାହିଁବନି। କିମ୍ବା ପିଲାଟିଏ ବି ଯଦି ଭଲ ପାଠ ନ ପଢିଲା ସେଟା ବି ଗୋଟେ ମାଆର ପ୍ରେସର, ମୋ ପିଲା ମଣିଷ ହେଲାନି ମୁଁ କଣ କରିବି, ସ୍ୱାମୀ ଏପଟେ ନିଶାଗ୍ରସ୍ତ ହେଲା ବେଳକୁ, ସେଇ ଦୃଷ୍ଟିରୁ ସବୁଠୁ ବେଶୀ ପ୍ରଭାବିତ ହୁଏ ମହିଳା। କିନ୍ତୁ ବହୁତ ଜାଗାରେ ମହିଳାଟିଏ ତାକୁ ବହୁତ ଦୃଢ଼ ହେବା ପାଇଁ ପଡିବ। ଆଉ ଗୋଟେ କଥା, ଅନେକ ଜାଗାରେ ଆମେ ଦେଖିଛୁ ସ୍ୱାମୀମାନେ ଜମା ବି ଶୁଣନ୍ତିନି ମହିଳାମାନଙ୍କ କଥା, ତ ସେ ଜାଗାରେ ସିଏ ଦୃଢ଼ ସ୍ଥିର ହେଇକି ସେମାନଙ୍କର ସାଇକୋଲୋଜିକୁ ବୁଝିବାକୁ ଚେଷ୍ଟା କରିବ। ବହୁତ ଜାଗାରେ ମୁଁ ଦେଖିଛି ମହିଳାମାନେ ହାରି ବି ଯାଆନ୍ତି ନା ଆମେ ପାରୁନୁ କରି ହଉନି, ତ ସେ ଜାଗାରେ ମୁଁ ଶୁଣୁଥିବା ସବୁ ମହିଳାମାନଙ୍କୁ ମୁଁ ଏଇଟା କହିବାକୁ ଚାହୁଁଛି ଯେ ଆମକୁ ଟିକେ ଧୈର୍ଯ୍ୟ ଧରି ରହିବାକୁ ପଡିବ ଏବଂ ସ୍ଥିର ହେଇକି ନା ଆମେ ଆମକୁ କାଉନ୍ସେଲିଂ କରିବାକୁ ପଡିବ। ଦେଖନ୍ତୁ ଗୋଟେ ଜିନିଷ, ଯେତେବେଳେ ଆପଣଙ୍କର ପୁଅ ହଉ ବା ସ୍ୱାମୀ ହଉ ଯଦି ନିଶାଗ୍ରସ୍ତ, ଆପଣ ସେ ସମୟରେ ତାକୁ କିଛି କହିବେନି, କାରଣ ସେ ସମୟରେ ଯେତେବେଳେ ସେମାନେ ନିଶାଗ୍ରସ୍ତ ଥାନ୍ତି ସେତେବେଳେ ତାଙ୍କର ମୁଣ୍ଡରେ କିଛି ବୁଝିବା ଶକ୍ତି ନଥାଏ, ତାଙ୍କୁ ସେ ସମୟରେ କିଛି ବୁଝେଇବେନି। ପର ମୁହୂର୍ତ୍ତରେ ଯେତେବେଳେ ସେ ତ ଆଉ 24 ଘଣ୍ଟା ନିଶାଗ୍ରସ୍ତ ହଉନି, ତ ରାତିରେ ଖାଇକି ଆସିଲେ ନିଶା ଶୋଇଲେ କି କଣ କଲେ, ସକାଳୁ ଯେତେବେଳେ ସିଏ ଭଲ ସମୟରେ ମୁଣ୍ଡରେ ବସିଥିବେ, ଯେତେବେଳେ ଆପଣ ଖାଇବାକୁ ଦେଉଛନ୍ତି କି ସେମାନେ ବାହାରିକି ଅଫିସ ବାହାରୁଛନ୍ତି କଣ, ସେଇ ସମୟରେ ଆପଣ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିବେ ଯେ ଦେଖ ଏଇଟା ଖାଇବା ଦ୍ୱାରା ଆମର କଣ କଣ ଅସୁବିଧା ହଉଛି, ଏଇଟା ଖାଇବା ଦ୍ୱାରା ଆମର ଏତେ ପଇସା ଖର୍ଚ୍ଚ ଯାଉଛି, କି ବା ଏଇଟା କରିବା ଦ୍ୱାରା ତମର ଦେହଟା ଦେଖ ଖରାପ ହେଲାଣି, ତମେ ଆସ୍ତେ ଆସ୍ତେ ଦୁର୍ବଳ ହେଇଯାଉଛ, ତମେ ଖାଇପାରୁନ, ଏତିକି ଭାତ ଖାଉଥିଲ ଏତିକି ଭାତ ଏବେ ଖାଉଛ, ବିଭିନ୍ନ ପ୍ରକାର ୱେ ଅଛି ତାଙ୍କୁ ବୁଝେଇପାରିବ। କାରଣ ଦେଖନ୍ତୁ ଏବେ ସବୁ ଯୋଉ ରିହାବିଲିଟେସନ ସେଣ୍ଟର ହଉଛି ସେଠି ବି ତ ଯାଇକି ବହୁତ ଲୋକ ବି ଭଲ ହେଇକି ଫେରୁଛନ୍ତି, କେମିତି ଭଲ ହଉଛନ୍ତି, ସେଠି ଯୋଉ କାଉନ୍ସେଲର ମାନେ ଅଛନ୍ତି କାଉନ୍ସେଲିଂ କରୁଛନ୍ତି, ସେମାନଙ୍କ ଅପେକ୍ଷା ଆମେ ଯେତେବେଳେ ଘରେ ଯୋଉଠି ସ୍ତ୍ରୀ ଲୋକ ସିଏ ବେଶୀ ମନସ୍ତତ୍ଵଟା ବୁଝେ ତା ସ୍ୱାମୀର ବା ତା ପୁଅର, ତ ସେ ଜାଗାରେ ଯଦି ସିଏ ବୁଝେଇବା ପାଇଁ ଚେଷ୍ଟା କରିବ ଭଲ ସମୟରେ ଆପଣ ତାଙ୍କୁ ବୁଝେଇବେ, ଦେଖିବେ ଧୀରେ ଧୀରେ ଧୀରେ ଧୀରେ ବହୁତ ଜାଗାରେ କଣ ହୁଏ କି ସ୍ତ୍ରୀମାନେ ଯେତେବେଳେ ଧୈର୍ଯ୍ୟଚ୍ୟୁତ ହେଇଯାନ୍ତି, ବ୍ୟସ୍ତ ବିବ୍ରତ ହେଇଯାନ୍ତି, ବହୁତ ଜଞ୍ଜାଳ ଏତେ ସବୁ ସମୟରେ ରାଗିକି ଉଚ୍ଚ ସ୍ୱରରେ ସେମାନେ କରନ୍ତି। ଆଉ ପୁରୁଷମାନଙ୍କର ଗୋଟେ ଜିନିଷ ହେଲା ଆପଣ ଯଦି ତାଙ୍କୁ ଆଗ୍ରେସିଭ ହେଇକି ଉଚ୍ଚ ସ୍ୱରରେ ବଡ଼ ପାଟିରେ ଯୁକ୍ତି କରିକି ଯଦି ଆପଣ କହିବେ ସେମାନେ ଶୁଣିବେନି, ସେମାନେ ଆହୁରି ଆଗ୍ରେସିଭ ହେବେ ଆହୁରି କରିବେ। ତେଣୁ ତାଙ୍କୁ ସବୁବେଳେ ସ୍ନେହ ଆଦର ଦେଇକି ତାଙ୍କୁ ଆପଣ ମନେଇକି ଆପଣ ତାଙ୍କୁ ସେ ଅଭ୍ୟାସଟାକୁ ଛଡେଇ ପାରିବେ, ନିଜ କଥାଟାକୁ ରଖିପାରିବେ।
1: ଆଜ୍ଞା, ଏଇ ଯୋଉ ତମାଖୁ ସେବନ କୁପ୍ରଭାବ ଆଉ ତାକୁ ଆମେ କେମିତି ପ୍ରତିହତ କରିବା ସେ ସମ୍ପର୍କରେ ଆଲୋଚନା କଲାବେଳକୁ ଗୋଟେ କଥା ମନକୁ ଆସୁଛି ଯେ ସରକାରଙ୍କର ତମାଖୁ ବିରୋଧୀ ଅନେକ ଆଇନ ଆଉ ସଚେତନତା ଅଭିଯାନ ସବୁ ରହିଛି, ସେଗୁଡ଼ିକ କେତେ ପ୍ରଭାବଶାଳୀ ହେଉଛନ୍ତି ବୋଲି ଆପଣ କହିବେ?
0: ଦେଖନ୍ତୁ ସରକାର ତ ବହୁତ ପ୍ରକାର ନିୟମ ମାନେ ଯେମିତିକି ଧରାଯାଉ ସାର୍ବଜନୀନ ସ୍ଥାନରେ ତମାଖୁ ସେବନ କରିପାରିବ ନାହିଁ କୌଣସି ପ୍ରକାର, ସେଟାକୁ ନିୟମ ଗଲେ ମାନେ

0: ଆଇନରେ ଅଛି ବା ତାଙ୍କର ଜୋରିମାନା ମଧ୍ୟ ରହିଛି, ସର୍ବସାଧାରଣରେ ଆପଣ ସେବନ କରିପାରିବେ ନାହିଁ। ଦୁଇରେ ବିଭିନ୍ନ ପ୍ରକାର ଯୋଉ ଆପଣଙ୍କର ସବୁ ଦେଖିବେ ସିଗାରେଟ୍ ପ୍ୟାକେଟ୍, ତମାଖୁ, ଆପଣଙ୍କର ଯୋଉ ପ୍ୟାକେଟ୍ ଉପରେ ଲେଖୁଛନ୍ତି କି ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ କି ହାନିକାରକ, ଯୋଉଟା ୱାର୍ଣ୍ଣିଂ ବି ଦିଆଯାଉଛି। ତାପରେ ସ୍କୁଲ କଲେଜ ମାନଙ୍କରେ କିଶୋର ପିଲାମାନେ ଯେମିତି ତମାଖୁ ସେବନ ନ କରନ୍ତି ତାର କୁପରିମାଣ ସମ୍ପର୍କରେ ସଚେତନତା କରାଯାଉଛି। ଏସବୁ ସରକାରଙ୍କ ଦ୍ୱାରା ସବୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟ ଚାଲିଛି, କିନ୍ତୁ ତମାଖୁର ଯଦି ଏତେ ଖରାପ ପ୍ରଭାବ ଆମେ ଦେଖୁଛେ, ଏଇଟା ହଉଛି କେବଳ ଯଦି ଆମେ ତାକୁ ବନ୍ଦ କରିବା। ଏସବୁକୁ ଧୀରେ ଧୀରେ ସରକାର ହାତକୁ ନଉଛନ୍ତି, ବନ୍ଦ କରୁଛନ୍ତି ବହୁତ ଆଗ ଅପେକ୍ଷା। ଦେଖନ୍ତୁ ତମାଖୁ ଯେମିତି ଆଗରୁ ବହୁତ ମାତ୍ରାରେ ବିକ୍ରି ହଉଥିଲା, ଯୋଉଠି ପାରେ ସେଇଠି ମାତ୍ରାରେ ସହଜରେ ବହୁତ ଉପଲବ୍ଧ ହେଇଯାଉଥିଲା, ବହୁତ ପିଲା ଆରାମସେ ପାଉଥିଲେ, 10 ଟଙ୍କା ଦେଇକି ନେଇ ଆସୁଥିଲେ ଖାଉଥିଲେ। ଏବେ ଟିକେ ଯୋଉଟା କଡାକରି ହେଲାଣି ଯେ ଛୋଟ ପିଲାଙ୍କୁ ଦିଆଯିବନି, 18 ବର୍ଷର କମ୍ ବାଳକ ବାଳିକାଙ୍କୁ ଏଇସବୁ ଜିନିଷ ଦିଆଯିବନି, ସରକାର ନିୟମ କରିଛନ୍ତି, ତେଣୁ ସେମାନେ ଭୟରେ ବହୁତ ଯାଉନାହାନ୍ତି। ତେଣୁ ବିଭିନ୍ନ ଦିଗକୁ ଚିନ୍ତା କରି ସରକାର ଯଦି ପଦକ୍ଷେପ ନେବେ ଏଇସବୁ ନିଶା ଦ୍ରବ୍ୟର ପ୍ରସ୍ତୁତିକୁ ବନ୍ଦ କରିବା, ତାହେଲେ ମୁଁ ଭାବୁଛି ଏଇଟା ଗୋଟେ ଭଲ ମାନେ ପୁରା ଆମେ ସମୂଳ ନାଶ କରିପାରିବା ସମାଜରୁ ଏସବୁ।
1: ଆଉ ସେ ଦିଗରେ ସରକାରଙ୍କର ଅଭିଯାନ ବା ଚାଲୁ ପ୍ରଚେଷ୍ଟା ମଧ୍ୟ କରୁଛନ୍ତି,
0: ଏଇଟା ତ ରାତାରାତି ହେଇପାରିବ, ଏଇଟା ବହୁତ ଯୁଗର ଜିନିଷ।
1: ଆଜ୍ଞା, ଆପଣଙ୍କ ଦୃଷ୍ଟିରେ ଗୋଟିଏ ତମାଖୁ ବର୍ଜନର ସଫଳ ଘଟଣା କିଛି ଅନୁଭୂତିରେ ଅଛି କି ଆମକୁ କହିବାକୁ ଚାହିଁବେ?
0: ହଁ, ଏଇ ଯୋଉଟା ଆଜିର ଯେମିତି ଦିନ ତମାଖୁ ବର୍ଜନ ଦିବସରେ ଆମର ବିଭିନ୍ନ ପ୍ରକାର ସଂସ୍ଥା ସବୁ ଅଛି, ଏନ୍ଜିଓ ସବୁ ଅଛନ୍ତି ବା ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଏ, ସଚେତନତାର କାର୍ଯ୍ୟକ୍ରମ ଯେମିତିକି ପଥପ୍ରାନ୍ତ ନାଟକ ହଉ ବା କିଛି ୟଙ୍ଗ ପିଲାମାନେ କିଛି ଅଦର ପିଲାମାନେ ଯୋଉମାନେ ଆସୁଛନ୍ତି ତାଙ୍କୁ ଅଟକେଇକି ତମାଖୁ ସେବନର କ୍ଷତି ବିଷୟରେ ସବୁ ବତାନ୍ତି। ଆମର ଗୋଟେ ଏମିତି ଘଟଣା ହେଇଥିଲା, ଯୋଉ ପଥ ଉତ୍ସବ ହୁଏ ସେଠି ବି ଆମର ବିଭିନ୍ନ ପ୍ରକାର ସଚେତନତାର ସବୁ କାର୍ଯ୍ୟକ୍ରମ କରାଯାଏ। ସେଠି ପଥ ଉତ୍ସବରେ ସବୁ ଦଳ ଦଳ ପିଲାମାନେ ବି ଛାତ୍ରମାନେ ସବୁ ଆସୁଥିଲେ, ସବୁ ଶୁଣୁଥିଲେ ବୁଝୁଥିଲେ। ଆମର ଗୋଟେ ସିଗ୍ନେଚର କ୍ୟାମ୍ପେନ୍ କରିଥିଲୁ ଯେ ସେଠି ସେମାନେ ଶପଥ କରିବେ, ଆଜିଠୁ ଆମେ ତମାଖୁ ଛୁଇଁବୁନୁ ବୋଲିକି ଶପଥ କରି ଗୋଟେ ସିଗ୍ନେଚର କରୁଥିଲେ। କିଛି ପିଲା ଆସିଲେ, ତାଙ୍କୁ କୁହାଗଲା ଏଇଟା କରିବା ପାଇଁ, ସେଠି ସମସ୍ତେ ଠିଆ ହେଇକି ସବୁ ହସିଲେ। ତାପରେ ଜଣେ କହୁଥାଏ ତୁ ଛାଡେ ଆଗ ମୁଁ ତାପରେ ଛାଡିବି, ସେ ସେଠୁ ତାର ଆର ଗୋଟେ ସାଙ୍ଗଟେ କହୁଛି ତୁ ଛାଡେ ଆଗ ତାପରେ ମୁଁ ଛାଡିବି। ଏମିତି ଭିତରେ ସେମାନେ 4-5 ଜଣ ତାଙ୍କ ଭିତରେ ସେଠି ଠିଆ ହେଇ କଥା ହେଲେ, ଏବଂ ସେମାନେ ତା ଭିତରେ କଥା ହେଇକି ସେମାନେ 4 ଜଣ ଯାକ ଡିସାଇଡ୍ କଲେ। ଆମ ପାଖରେ ସେ ଭିଡିଓ ଫଟୋ ମଧ୍ୟ ଅଛି, ହାତକୁ ହାତ ଧରାଧରିକି 4 ଜଣ ଯାକ ଆସିଲେ, ଆଉ ସେଇ ଯୋଉ ସିଗ୍ନେଚର ୱାଲ୍ ଯୋଉ ସିଗ୍ନେଚର ଆମର ଥିଲା ସେଇଥିରେ ସେମାନେ ନିଜେ ଲେଖିଲେ ତମାଖୁ ସେବନ କରନ୍ତୁ ନାହିଁ, ଏଇଟା ଫୁସ୍ଫୁସ୍ ଆଉ ମୁଖ ଗହ୍ୱର କ୍ୟାନ୍ସରର କାରଣ। ସେମାନେ ଲେଖିଲେ ଆମେ ଯୋଉ ନିଶାଦ୍ରବ୍ୟ ଖାଉଥିଲୁ ଆଉ ଆଜିର ଦିନରେ ଆମେ ଶପଥ କରିକି ଯାଉଛୁ ଆମେ 4 ଜଣ ସାଙ୍ଗ ଆଉ ଖାଇବୁ ନାହିଁ, ସେଟା ଗୋଟେ କଲେ। ଆଉ ଗୋଟେ ଘଟଣା ମୋର ମନେ ଅଛି, ଜଣେ ଭଦ୍ର ବ୍ୟକ୍ତି ଆମେ ଡାକିଥିଲେ, ସେ କହିଲେ ମୁଁ ବହୁତ ତମାଖୁ ଖାଉଥିଲି, ଥରେ ମୁଁ ଏମିତି ଖାଇଲା ବେଳେ ମୋର ଆଉ ଧାରଣା ନଥିଲା ଯେ ମୋ ପୁଅ ମତେ ଏତେ ଅବଜର୍ଭ କରୁଛି। କହିଲେ ମୋର ଥରେ 4 ବର୍ଷର ପିଲା ଯେତେବେଳେ ମୁଁ ଜରିକୁ ଖୋଲିକି ପାଟିରେ ପକେଇବାକୁ ଚେଷ୍ଟା କଲି, ସେ ଆସି ଆଁ କରିକି ପାପା ମତେ ବି ସେଟା ଦିଅ, ମତେ ବି ମୁଁ ବି ଖାଇବି। ଆଉ ସେଇଦିନ ମୁଁ ନିଜର ଭୁଲ ବୁଝିପାରିଲି, ସେଠି ତାରି ଆଗରେ ମୋ ପାଖରେ ଯାହା ବାକି ଥିଲା ତାକୁ ଫୋପାଡ଼ିଲି ଏବଂ ପିଲାକୁ ବୁଝେଇଲି ମୋର ଭୁଲ ହେଇଯାଇଛି, ଏଇଟା ଗୋଟେ ବହୁତ କ୍ଷତିକାରକ ଜିନିଷ, ମୁଁ ଆଉ ଏଇଟା କେବେ ବି ଖାଇବିନି ବାପା, ଏଇଟା ପାଇଁ ତୁ ବି କେବେ ବି ଏଇଟା ଖାଇବୁ ନାହିଁ। ଏଥିରୁ ଜଣାପଡ଼ୁଛି, ଦେଖନ୍ତୁ ଯଦି ସେ 10-15 ବର୍ଷ ଧରି ଆସକ୍ତ ଥିଲେ ଏବଂ ଗୋଟିଏ ଥରରେ ଦୃଢ଼ ସଂକଳ୍ପରେ ସେ ଛାଡ଼ିଲେ ଏବଂ ସିଏ ଛାଡ଼ି ସାରିକି ସିଏ ବର୍ତ୍ତମାନ ସଚେତନତା କରୁଛନ୍ତି ଆମ ସହିତ, ଯେତେବେଳେ ଆମେ ଯୁଆଡେ ଯାଉଛୁ ସିଏ ସେତେବେଳେ ଆସି ଆମ ସହିତ ମଧ୍ୟ ସଚେତନ କରୁଛନ୍ତି, ଏଇଟା ବହୁତ ଖରାପ। ଏବଂ ସେ ଏକଥା ମଧ୍ୟ କହିଲେ ଯେ ମତେ ଡକ୍ଟର ୱାର୍ଣ୍ଣିଂ ଦେଇଥିଲେ ମୋର ଫୁସ୍ଫୁସ୍ରେ ଗୋଟେ ଦାଗ ଥିଲା, ସେତେବେଳେ ମୁଁ ଛାଡି ନଥିଲି, କିନ୍ତୁ ଯେତେବେଳେ ମୋ ପୁଅ ମତେ କହିଲା ସେବେ ମୁଁ ଛାଡିଦେଲି। ତେଣୁ ସଂକଳ୍ପଟା ବହୁତ ବଡ କଥା, ତେଣୁ ସମସ୍ତଙ୍କୁ ମୁଁ ଆଜିର ଯୋଉ ତମାଖୁ ଦିବସରେ ମୁଁ ସମସ୍ତଙ୍କୁ ସେଇ ଅନୁରୋଧ କରିବି, ଦେହଟା ଆପଣଙ୍କର, ସ୍ୱାସ୍ଥ୍ୟ ଆପଣଙ୍କର, ସୁସ୍ଥ ରହିବା ଆପଣଙ୍କର ଦାୟିତ୍ୱ। ଆପଣ ପାଟି ଭିତରକୁ ବା ଆପଣଙ୍କ ଦେହ ଭିତରକୁ କିଛି ବି ନବା ପୂର୍ବରୁ ଆପଣ ଭାବନ୍ତୁ, ତାକୁ ଥରେ ଅନାନ୍ତୁ, ଦେଖନ୍ତୁ ଯେ ଏଇଟା ମୋର ସ୍ୱାସ୍ଥ୍ୟ ପାଇଁ ହିତକାରକ କି ନାହିଁ। ଥରେ ସେତିକି ଗୋଟେ ମିନିଟ୍ ବି ଯଦି ଆପଣ ସେ ଜିନିଷଟାକୁ ଅନେଇବେ, ଦେଖିବେ ଆପଣ ନିଜେ ନିଜେ ଆନ୍ସର ପାଇପାରିବେ ନା ଏଇଟା ମୋ ପାଇଁ କ୍ଷତିକାରକ ଆଉ ମୁଁ ଖାଇବି ନାହିଁ।
1: ବାସ୍ତବିକ ତମାଖୁ ବର୍ଜନ ନିହାତି ଆବଶ୍ୟକ। ଏଇ ଯୋଉ ଆପଣ କହିଲେ ଯେ ପ୍ରଥମେ ଆମେ ଅନୁଭବ କରିବା ଦରକାର ଯେ ଏଇ ଯୋଉ ଜିନିଷଟିକୁ ଆମେ ଆମ ଦେହ ଭିତରକୁ ନଉଛୁ ବା ପାଟିକୁ ପକଉଛୁ, ଏଇଟା କି ପ୍ରକାର ଭାବରେ ଆମ ଦେହକୁ ପ୍ରଭାବିତ କରୁଛି,
0: କେବଳ ଶରୀର ନୁହେଁ ଆପଣଙ୍କ ପରିବାରକୁ ଡ୍ୟାମେଜ୍ କରୁଛି, ଆପଣଙ୍କ ସାମାଜିକ ପରିସ୍ଥିତିକୁ ଡ୍ୟାମେଜ୍ କରୁଛି, ଆପଣଙ୍କର ଫାଇନାନ୍ସିଆଲ ଯୋଉ କହନ୍ତିନି ଆର୍ଥିକ ସ୍ଥିତିକୁ ଖରାପ କରୁଛି। ତେଣୁ ସବୁକୁ ଆପଣ ଯେତେବେଳେ ଥରୁଟିଏ ଅନେଇବେ, ତାକୁ 20 ସେକେଣ୍ଡ ଯଦି ସେ ପଦାର୍ଥକୁ ଆପଣ ଅନେଇଲେ ନା ଆପଣ ନିଜ ଆନ୍ସର ପାଇପାରିବେ ତା ଦ୍ୱାରା।
1: ବହୁତ ବଢିଆ କଥା କହିଲେ। ତେବେ ଆଜି ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତା ଭଉଣୀ, ସେମାନଙ୍କୁ ଆଜିକାର ଆମର ଏଇ ଯୋଉ ନୋଟ୍ ଟବାକୁ ଡେ ବା ତମାଖୁ ବର୍ଜନ ଦିବସ ଏହି ଅବସରରେ କ'ଣ କହିବାକୁ ଚାହିଁବେ ଶେଷରେ?
0: ଶେଷରେ ଏତିକି କହିବି ଯେ ମହିଳାମାନେ ମତେ ଯୋଉ ଶୁଣୁଛନ୍ତି, ନାରୀମାନେ, ଏଇଟା ସତ୍ୟ

0: ପୁରାଣ କାଳରୁ ମଧ୍ୟ ଦେଖି ଆସିଥିବେ, ନାରୀ ହିଁ ସବୁ ଶକ୍ତିର ଆଧାର, ଆମ ପାଖରେ ସବୁ ଶକ୍ତି ଅଛି। ଆଉ ଗୋଟେ କଥା ବି କହିବା ପାଇଁ ଚାହେଁ, ଦେଖନ୍ତୁ କେବଳ ପୁରୁଷ ବା ଯୁବକ ନୁହନ୍ତି, ଆଜିର ଯୁଗରେ ଯୁବତୀମାନେ ଏବଂ ବହୁତ ଜାଗାରେ ଦେଖନ୍ତୁ ରୁରାଲ ସବୁ ଏରିଆ ଗୁଡ଼ାକରେ ବହୁତ ଦେଖିବେ ମହିଳାମାନେ ମଧ୍ୟ ଏହି ନିଶାର ଆସକ୍ତରେ ଅଛନ୍ତି। ତେଣୁ ସେମାନେ ନିଜେ ଦୃଢ଼ ସଂକଳ୍ପ ନେଇକି ନିଜେ ସେଥିରୁ ସେଇଭଳିଆ ଯାହାର ସେଇଭଳି କୁ ଅଭ୍ୟାସ ରହିଥିବ ସେଥିରୁ ମୁକ୍ତ ହେବା ସହିତ ନିଜ ପରିବାରରେ ଯେଉଁମାନେ ଆପଣଙ୍କର ସ୍ୱାମୀ ହୁଅନ୍ତୁ, ପୁଅ ହୁଅନ୍ତୁ, ଭାଇ ହୁଅନ୍ତୁ, ଯେଉଁମାନେ ସେମାନଙ୍କୁ ଆପଣ ମୁଁ ଯେମିତି କହିଲି ନା ସ୍ନେହ ଆଦରରେ ଆପଣ ସେମାନଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରନ୍ତୁ। କାରଣ ଗୋଟେ ସୁସ୍ଥ ସମାଜ ଗଢ଼ିବାରେ ଯେତିକି ସରକାରଙ୍କର ଭୂମିକା, ଯେତିକି ଗୋଟେ ପୁରୁଷର ଭୂମିକା, ତାଠୁ ବହୁମାତ୍ରାରେ ଭୂମିକା ଗୋଟେ ପରିବାରର ନାରୀର ଉପରେ। ତେଣୁ ସବୁବେଳେ ନିଜକୁ ଶକ୍ତିମୟୀ ଅନୁଭବ କରନ୍ତୁ ଏବଂ ସୁସ୍ଥ ସମାଜ ଗଢ଼ିବାରେ ଯେଉଁମାନେ ସବୁ ବାଧା ରହୁଛି, ଯେଉଁ ପ୍ରତିବନ୍ଧକ ରହୁଛି, ସବୁକୁ ଦୂର କରିବା ପାଇଁ ଅଣ୍ଟା ଭିଡ଼ିକି ସାମ୍ନାକୁ ଆସନ୍ତୁ।
1: ନିଶ୍ଚିତ ଭାବରେ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ଏଇ ତମାଖୁ ବର୍ଜନ ଦିବସ ଅବସରରେ ଏଡ଼େ ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର। ବିଶ୍ୱ ତମାଖୁ ବର୍ଜନ ଦିବସ ଏହି ଅବସରରେ ଶୁଣିଥିଲେ ଆମର ଏହି ଆଲୋଚନା। ଆଲୋଚନା କରିଥିଲେ ସମାଜ ବିଜ୍ଞାନୀ ଡକ୍ଟର ରୀନା ରାଉତରାୟ। ଆଶା କରୁଛୁ ଆଜିର ଆମର ଏହି ଆଲୋଚନାଟି ଶୁଣି ଆପଣମାନେ ମଧ୍ୟ ତମାଖୁର ଭୟାବହତା ସମ୍ପର୍କରେ ଅନୁମାନ କରିଥିବେ, ଆଉ ଯଦି ଆପଣମାନଙ୍କ ମଧ୍ୟରୁ କାହାର ତମାଖୁ ପ୍ରତି ଆସକ୍ତି ରହିଛି ତେବେ ତାଠାରୁ ନିଜକୁ ଦୂରେଇ ଆଣିବାକୁ ନିଶ୍ଚୟ ଚେଷ୍ଟା କରିବେ। ଆପଣମାନେ ଜାଣନ୍ତି ଏହି ଖରାଦିନରେ ଅଂଶୁଘାତର ସମସ୍ୟା ସାଧାରଣତଃ ଟିକେ ବଢ଼ିଯାଇଥାଏ। ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା, ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଏବଂ ଉତ୍ତପ୍ତ ହେବା, ଅଚେତ ହେବା ବା ବାତ ମାରିବା, ଏସବୁ ହେଉଛି ଅଂଶୁଘାତର ଗୋଟିଏ ଗୋଟିଏ ଲକ୍ଷଣ। ତେଣୁ ଆମର କହିବାର କଥା ହେଲା ଭଉଣୀ, ଆମକୁ ଏଥିପାଇଁ ସତର୍କ ରହିବା ନିହାତି ଜରୁରୀ। ଏ ଯେମିତି ଧରନ୍ତୁ ଯେହେତୁ ଦିନ 11ରୁ 3 ମଧ୍ୟରେ ଖରା ତାତି ଅଧିକ ଥାଏ, ତେଣୁ ସେହି ସମୟ ମଧ୍ୟରେ ଚେଷ୍ଟା କରନ୍ତୁ ବାହାରକୁ ନ ଯିବା ପାଇଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ଆଉ ସାଥିରେ ଛତା, ଚପଲ ଏବଂ ପିଇବା ପାଣି ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଧଳା ରଙ୍ଗର ସୂତାର ଢିଲା ପୋଷାକ ପିନ୍ଧନ୍ତୁ, ଆଉ ଛତା ଜୋତା ନିଶ୍ଚିତ ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ, ଖରାରେ ଅଧିକ ଦୂର ଚାଲନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କରନ୍ତୁ ନାହିଁ, ଆଉ ଯେକୌଣସି ପ୍ରକାରର ମାଦକ ଦ୍ରବ୍ୟ ତା'ର ସେବନଠାରୁ ନିଜକୁ ଯଥୋଚିତ ଭାବରେ ଦୂରେଇ ରଖନ୍ତୁ। ତେବେ ଏହିସବୁ ବାଦେ ଯଦି କାହାରିଠାରେ ଅଂଶୁଘାତ ହେବାର ଆପଣ ଜାଣନ୍ତି ତେବେ ତାଙ୍କୁ, ଅର୍ଥାତ୍ ସେହି ଅଂଶୁଘାତ ଆକ୍ରାନ୍ତଙ୍କୁ ଯେତେ ଶୀଘ୍ର ପାରନ୍ତି ସେତେ ଶୀଘ୍ର ଖୋଲା ଏବଂ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍ ନଚେତ୍ ଚିନି ଲୁଣ ସର୍ବତ କିମ୍ବା ସାଦା ପାଣି ପାଖରେ ଯାହା ମିଳୁଛି ତାକୁ ପିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଆଉ ଓଦା କପଡ଼ାରେ ତାଙ୍କୁ ପୋଛି ଦିଅନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଏବଂ ପାଣି ସିଞ୍ଚନ୍ତୁ। ଅବସ୍ଥାରେ ଉନ୍ନତି ହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ବୟସ୍କ, ଗର୍ଭବତୀ ମହିଳା ତଥା ଅସୁସ୍ଥ ବ୍ୟକ୍ତି ଏମାନଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ଥାଏ, ତେଣୁ ସେମାନଙ୍କ ପ୍ରତି ଯଥେଷ୍ଟ ଯତ୍ନବାନ ହୁଅନ୍ତୁ। ତେବେ ଭଉଣୀ ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତାହେଲେ ଭଉଣୀ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ, ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏବଂ ଆଇପିଏଲ୍ କ୍ରିକେଟ୍ର ଟାଇଟଲ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଏବଂ ଗୁଳୁଗୁଳି ସମୟରେ ସତର୍କତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ଶ୍ରୀ ମୋଦି କହିଛନ୍ତି।
2: इसके ज्यादातर हिस्सों में बहुत गर्मी पड़ रही है, तेज धूप गर्म हवाएं, ऐसे मौसम में अपना ध्यान रखना बहुत जरूरी है। पानी पीते रहिए, धूप में अगर निकलना ही पड़े तो थोड़ा संभल कर निकले। इस दिशा में सरकार की भिन्न भिन्न डिपार्टमेंट्स ने जो गाइडलाइंस जारी की है वो भी भूलिएगा नहीं।
1: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତାମ୍ବପାତ୍ରଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଷ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ ହୋଇଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜତିବଳର ସମ୍ପର୍କରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। ଚାରୋଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂହ ଏବଂ ଅନିମେଶ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଷ୍ଣନା କରିଛନ୍ତି।
2: बड़ा इंटरेस्टिंग विषय रहा है आपका। मैं चाहता हूं कि मन की बात के श्रोताओं को पता चले।
3: नमस्ते सर, मेरा नाम अनिमेश कुजूर है। 200 मीटर और 4x100 मीटर का नेशनल रिकॉर्ड होल्डर हूं। मैं छत्तीसगढ़ से बिलोंग करता हूं सर, एंड अभी मैं उड़ीसा से खेलता हूं। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶର ଏକ କେନାଲରେ ଫସି ରହିଥିବା ଡଲ୍ଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ଉଦ୍ଧାର ଆମ୍ଭୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷାଲାଭ କରି ନିଜେ କିଛି ଭଲ କାର୍ଯ୍ୟରେ ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ଦିନ 15,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏ କ୍ଷେତ୍ରରେ ଦେଶରେ ନୂତନ ରେକର୍ଡ ସ୍ଥାପନ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ 4,700 ସୌର ପ୍ରକଳ୍ପ ସ୍ଥାପନ ପାଇଁ ପଞ୍ଜିକରଣ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟ ଏ କ୍ଷେତ୍ରରେ ଦ୍ୱିତୀୟ ରାଜ୍ୟ ହୋଇଛି। ଗୁଜରାଟରେ ଇତିମଧ୍ୟରେ 6,00,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସ୍ୱଚ୍ଛ ଶକ୍ତିର ବ୍ୟାପକତାକୁ ଏହା ପ୍ରତିଫଳନ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଭାରତର 37ତମ ନୌସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡମିରାଲ ଦିନେଶ କେ ତ୍ରିପାଠୀଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଆଡମିରାଲ ସ୍ୱାମୀନାଥନ କହିଛନ୍ତି, ଦେଶର ସ୍ୱାର୍ଥ ସୁରକ୍ଷା ଦିଗରେ ଭାରତୀୟ ନୌସେନା ସର୍ବଦା ସଜାଗ ରହିଛି। ନୌସେନା ଦକ୍ଷତା ବୃଦ୍ଧି ଏବଂ ଆଧୁନିକକରଣ ଦିଗରେ ଗତିଶୀଳ ହେଉଛି ବୋଲି ଆଡମିରାଲ ସ୍ୱାମୀନାଥନ କହିଛନ୍ତି। ବିଦାୟୀ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନାର ନେତୃତ୍ୱ ନେବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା। ଆମେରିକା ଇରାନ ସହିତ ଏକ ପରମାଣୁ ଚୁକ୍ତିର ନିକଟତର ହେଉଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯଦି ଆଲୋଚନା ବିଫଳ ହୁଏ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପରମାଣୁ ଅସ୍ତ୍ରଠାରୁ ଇରାନକୁ ଦୂରେଇ ରଖିବା ପାଇଁ ଆମେରିକା ପ୍ରଶାସନ ପ୍ରାଥମିକତା ପ୍ରଦାନ କରୁଛି। ପରମାଣୁ ଅସ୍ତ୍ର ବିକାଶ ଏବଂ ହାସଲଠାରୁ ଦୂରେଇ ରହିବା ପାଇଁ ଇରାନ ସହମତ ହୋଇଥିବା ଶ୍ରୀ ଟ୍ରମ୍ପ ଦାବି କରିଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି, ତଥାପି ଏକ ସକାରାତ୍ମକ ଢଙ୍ଗରେ ଆଗଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ଏକ ଶାନ୍ତିପୂର୍ଣ୍ଣ ଚୁକ୍ତିରେ ପହଞ୍ଚିବାକୁ ଇଚ୍ଛା ପ୍ରକାଶ କରୁଛି, ତେବେ ଦାବି ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟାବସାୟିକ କୋଠା ଭୁଶୁଡ଼ି ପଡ଼ିବାରୁ 3 ଜଣଙ୍କର ମୃତ୍ୟୁ ହୋଇଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ 11 ଜଣଙ୍କର ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ 5 ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଚିକିତ୍ସା ପରେ ଅନ୍ୟ 3 ଜଣ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ମେହେରୋଲି ପୁଲିସ୍ ଷ୍ଟେସନରେ ଏ ନେଇ ଏକ ଫୌଜଦାରୀ ମାମଲା ଦାୟର କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜବୁତ କରିବା ରଣନୀତିକ ବିଶ୍ୱାସକୁ ସୁଦୃଢ଼ କରିବା ସହଯୋଗ ବୃଦ୍ଧି ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ନୂତନ ମାର୍ଗ ଉନ୍ମୋଚନ କରିବାକୁ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ସରକାର କପା ଉପରେ ଆମଦାନୀ ସୀମାଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। ଆସନ୍ତାକାଲିଠାରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଏହି ସମୟସୀମା ବଳବତ୍ତର ରଖିବ। କେନ୍ଦ୍ର ବୟନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳାକୁ ବିଚାର କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ।

0: ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତ କାଫି ଜଗା ଆପକୋ ମିଲେଗା ଆମ ପନ୍ନା କଚ୍ଚେ ଆମ କା ସ୍ୱାଦ ଅର୍ ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତ ଲସି ମିଲ୍ ଯାଏଗୀ।

0: ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପଞ୍ଚାୟତ ଓ ସହରାଞ୍ଚଳ ବୁଲି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦରେ ସଚେତନ କରାଇବ। ଆସନ୍ତା ଜୁଲାଇ ମାସ 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜୁନ୍ ମାସ 29 ତାରିଖରେ ସ୍ନାନଯାତ୍ରା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଦଇତାପତି ନିଯୋଗ ସହିତ କିପରି ଉତ୍ତମ ସମନ୍ୱୟ ରହିବ ସେ ସମ୍ପର୍କରେ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ଭନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ମସିହାରୁ ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସରେ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତମାଖୁ ସେବନର ଅପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି। ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଡ ଆକାଶବାଣୀକୁ କହିଛନ୍ତି,
1: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
0: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି ଆପଣଙ୍କ ଚିଠିପତ୍ରର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ
1: ଶ୍ରୋତବନ୍ଧୁ ନମସ୍କାର ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ
2: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର
1: ଅନେକ ଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି ତେବେ ଏହି ଚିଠିଟି ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ ତିନି ତାରିଖରେ ପ୍ରସାରିତ ବନ୍ଦନା କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଛି ଏହାର ଶେଷ ଅର୍ଘ୍ୟ ତାଙ୍କ ମନରେ ଅପୂର୍ବ ପୁଲକ ଆଉ ଭକ୍ତିଭାବ ସୃଷ୍ଟି କରିପାରିଛି ସେଥିପାଇଁ ସେ କଣ୍ଠଶିଳ୍ପୀଙ୍କୁ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ମହାଶୟ ତରୁଣକାନ୍ତି ରାଉତଙ୍କ ଅନୁଚିନ୍ତା ବହୁତ ଶିକ୍ଷଣୀୟ ଆଉ ତଥ୍ୟଭିତ୍ତିକ ଥିଲା ମହାଭାରତ ସମୟରେ ବ୍ୟାସଦେବଙ୍କ ବରପ୍ରାପ୍ତ ସଞ୍ଜୟଙ୍କର ଅସାଧାରଣ ସାମ୍ବାଦିକତା ସମ୍ବନ୍ଧରେ ସେଥିରେ ଯେଉଁ ବର୍ଣ୍ଣନା କରାଯାଇଥିଲା ତାହା ଚମତ୍କାର ଥିଲା ବୋଲି ସେ ଲେଖିଛନ୍ତି ସେଥିପାଇଁ ସେ ରାଉତ ମହୋଦୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବିଶ୍ୱ ହସ ଦିବସ ଉପଲକ୍ଷେ ଆମରି ସଂସ୍ଥାରେ ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା ସେଥିରେ ଡାକ୍ତର ଯେଉଁ ବାର୍ତ୍ତା ଦେଇଥିଲେ ତାହା ପ୍ରେରଣାଦାୟୀ ଥିଲା ସେଥିପାଇଁ ସେ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ଡକ୍ଟର ଶାନ୍ତନୁ କୁମାର ରଥ ମହାଶୟଙ୍କ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ସେଥିରେ ତାଙ୍କ ଜୀବନୀ ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳିଲା ତାଙ୍କର ଆତ୍ମଜୀବନୀ ଉନ୍ମୋଚିତ ହେବା ସମ୍ପର୍କରେ ମଧ୍ୟ ସେହି କାର୍ଯ୍ୟକ୍ରମରୁ ସେ ଜାଣିପାରିଲେ ବୋଲି ଲେଖିଛନ୍ତି
0: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଆପଣ ଆପଣଙ୍କ ଚିଠିରେ ଆମର ବିଶେଷଜ୍ଞ ମହାଶୟ ଯେଉଁମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ସମ୍ପର୍କରେ ଲେଖିଛନ୍ତି ସ୍ମୃତିର ପାହାଚ କାର୍ଯ୍ୟକ୍ରମ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି ଆନ୍ତରିକ କୃତଜ୍ଞତା ଜଣାଉଛୁ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଏହି ପ୍ରଶଂସା ପତ୍ରଟି ପଠାଇଥିବାରୁ
1: ଶ୍ରୋତାବନ୍ଧୁ ବିଷ୍ଣୁଚରଣ ସାହୁ ଲେଖିଛନ୍ତି ନବାପାଟଣା ଜଗତସିଂହପୁରରୁ ସେ ଲେଖିଛନ୍ତି ଯେ ଆମର ଏହି କାର୍ଯ୍ୟକ୍ରମକୁ ସେ କିଛିଦିନ ତଳେ ଏକ ଇନ୍ଲାଇନ୍ ଲେଟର ପଠାଇଥିଲେ ତେବେ ତାହାର କାହିଁକି ପ୍ରସାରଣ କରାଗଲା ନାହିଁ ବୋଲି ସେ ଜାଣିବାକୁ ଚାହିଁଛନ୍ତି ଏପ୍ରିଲ ମାସ 24 ତାରିଖ ଶୁକ୍ରବାର ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମରେ ଜଗତସିଂହପୁରର ଅଳକାଶ୍ରମ ସମ୍ପର୍କରେ ଯେଉଁ ତଥ୍ୟମାନ ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ଗୀତନାଟ୍ୟ କୃଷ୍ଣ ସୁଦାମା ଯାହା ଏହି ନିକଟରେ ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ବହୁତ ଭଲ ଲାଗିଛି ସେଥିପାଇଁ ସେ ସମସ୍ତ କଳାକାରମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି
0: ଶ୍ରୋତାବନ୍ଧୁ ଦେଖନ୍ତୁ ଆପଣଙ୍କର ଚିଠି ନିୟମିତ ଭାବରେ ଆମର କାର୍ଯ୍ୟକ୍ରମରେ ସାମିଲ ହେଉଛି ଯାହା ହସ୍ତଗତ ହେଉଛି ଆମର କାର୍ଯ୍ୟକ୍ରମର ଅବଧି 15 ମିନିଟ୍ ଯଦି କୌଣସି ଚିଠି କେବେ ବାଦ ପଡ଼ିଯାଇଥାଏ ତା ପରବର୍ତ୍ତୀ ସମୟରେ ସେ ଚିଠିଗୁଡ଼ିକ ସ୍ଥାନ ପାଇଥାଏ କାରଣ ଆପଣମାନଙ୍କର ଚିଠିଗୁଡ଼ିକ ହିଁ ଆମର ସମ୍ବଳ ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମରେ ଚିଠି ନଥିଲେ ଆମେ କାର୍ଯ୍ୟକ୍ରମରେ ଆଉ କ'ଣ ବା ସାମିଲ କରିପାରିବୁ ଯେଉଁ ଇନ୍ଲାଇନ୍ ଲେଟର କଥା କହିଛନ୍ତି ତାହା ତ କାର୍ଯ୍ୟକ୍ରମରେ ସାମିଲ ହୋଇଛି ଆପଣ ବୋଧହୁଏ ଆମର କାର୍ଯ୍ୟକ୍ରମ ଶୁଣିପାରିନାହାନ୍ତି ଆପଣଙ୍କୁ ଆମର ବିଭିନ୍ନ ନାଟକ ଗୀତନାଟ୍ୟ ଭଲ ଲାଗିଛି ଏବଂ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି ଆପଣଙ୍କୁ ଭଲ ଲାଗିଛି ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ
1: ବାମରା କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ବଳରାମ ସୁତାର ମାନସ ବିକାଶ ଗ୍ରହାଚାର୍ଯ୍ୟ ଏବଂ ବିଶ୍ୱଜିତ ଗ୍ରହାଚାର୍ଯ୍ୟ ସେମାନେ ଲେଖିଛନ୍ତି ଯେ ପ୍ରତିଦିନ ପ୍ରସାରଣ କରାଯାଉଥିବା ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମଟି ସେମାନଙ୍କୁ ବହୁତ ଭଲ ଲାଗୁଛି ଏହି କାର୍ଯ୍ୟକ୍ରମରେ ସେମାନଙ୍କର ପସନ୍ଦର କିଛି ଗୀତ ଫୋନ୍ ମାଧ୍ୟମରେ ପ୍ରସାରଣ କରିବାକୁ କହିଥିଲେ ମଧ୍ୟ ତାହାର ପ୍ରସାରଣ କରାଯାଉ ନାହିଁ ତେବେ ସେମାନେ ଲେଖିଛନ୍ତି ଯେ ସଠିକ୍ ସମୟରେ ଗୀତ କାହିଁକି ପ୍ରସାରଣ କରାଯାଉ ନାହିଁ ସେ ସମ୍ପର୍କରେ ଜଣାନ୍ତୁ
0: ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଥିବାରୁ ଆପଣମାନେ ଚିଠିରେ ଲେଖିଛନ୍ତି ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆପଣ ଟେଲିଫୋନ୍ ମାଧ୍ୟମରେ ଯେଉଁ ଗୀତ ଶୁଣିବା ପାଇଁ ମନ କରନ୍ତି କହିବା ସତ୍ତ୍ୱେ ଏହା ପ୍ରସାରଣ କରାଯାଉ ନାହିଁ କିନ୍ତୁ ଆପଣମାନଙ୍କୁ କହି ରଖୁଛୁ ଆମର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ଏବଂ ଚିରହରିତ କାର୍ଯ୍ୟକ୍ରମରେ ଏସ୍ଏମ୍ଏସ୍ ମାଧ୍ୟମରେ ମନପସନ୍ଦର କଥାଚିତ୍ରର ଗୀତ ହେଉ ବା ଆଲବମ୍ର ଗୀତ ଲଘୁ ସଙ୍ଗୀତର ଗୀତ ପ୍ରସାରଣ କରାଯାଏ ମଞ୍ଜୁଳ ମଧ୍ୟାହ୍ନ ପାଇଁ କଥାଚିତ୍ରର ଗୀତ ଏବଂ ଚିରହରିତ କାର୍ଯ୍ୟକ୍ରମ ପାଇଁ ଲଘୁ ସଙ୍ଗୀତ ଆଲବମ୍ର ଗୀତ ପ୍ରସାରଣ କରାଯାଇଥାଏ ମନପସନ୍ଦର ଗୀତ ଶୁଣିବା ପାଇଁ ଟେଲିଫୋନ୍ ଯୋଗେ ଆମର ମୋ ପସନ୍ଦ କାର୍ଯ୍ୟକ୍ରମ ରହିଛି ଯାହା ପ୍ରତ୍ୟେକ ରବିବାର ଦିନ 9 ବେଳେ ପ୍ରସାରଣ କରାଯାଉଛି ତେଣୁ ଆପଣ ଯଦି ଟେଲିଫୋନ୍ ମାଧ୍ୟମରେ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବୋଧହୁଏ ଏହା ମୋ ପସନ୍ଦ କାର୍ଯ୍ୟକ୍ରମ ତେଣୁ ଆପଣମାନଙ୍କୁ ଅନୁରୋଧ କରୁଛୁ ଆମର ମୋ ପସନ୍ଦ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଯାହାଫଳରେ ଆପଣଙ୍କର ଟେଲିଫୋନ୍ ଯୋଗେ ଅନୁରୋଧ କରିଥିବା ଗୀତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣିପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ ଆପଣମାନଙ୍କର

0: ନା ଗାଁ ଠିକଣା ସହିତ ଗୀତର ପ୍ରସାରଣ କରାଯିବ। ମଞ୍ଜୁଳ ମଧ୍ୟାହ୍ନ ଯାହା ପ୍ରତ୍ୟହ ଦିନ 12ଟାରେ ପ୍ରସାରଣ କରାଯାଉଛି ସେଥିରେ ଭାଗ ନେଇପାରିବେ। ଏସଏମଏସ କରନ୍ତୁ ନା ଆପଣମାନେ।
1: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କର୍ମକର୍ତ୍ତାଙ୍କୁ ସେମାନେ ପ୍ରୀତିଭରା ନମସ୍କାର ଜଣାଇଛନ୍ତି। ସ୍କୃତିର ପାହାଚରେ ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସହ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ସେମାନଙ୍କୁ ଭଲ ଲାଗିଛି। ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ଡକ୍ଟର ସନ୍ତୋଷ କୁମାର ମହାନ୍ତିଙ୍କ ଆଲୋଚନା ଶୁଦ୍ଧ ଓ ମାର୍ଜିତ ଲିଖନ ଶିକ୍ଷଣୀୟ ଥିଲା ବୋଲି ସେମାନେ ଲେଖିଛନ୍ତି। କେତେକ ନାଟକର ନାଁ ମଧ୍ୟ ସେମାନେ ଆମକୁ ଲେଖିଛନ୍ତି। ନାଟକ ଗୁରୁ, ଅଥର୍ବ, ବିସର୍ଜନ, ମାଧବୀଲତା, ଏସବୁ ସେମାନଙ୍କ ମନପ୍ରାଣକୁ ଛୁଇଁ ଯାଇଛି। ନାଟକ ବକ୍ସି ଜଗବନ୍ଧୁର ପ୍ରସାରଣ କରିବାକୁ ସେମାନେ ପୁଣି ଥରେ ଅନୁରୋଧ କରିଛନ୍ତି। ସୁରେନ୍ଦ୍ର ଛୋଟରାୟ ଓ ହାଡ଼ିବନ୍ଧୁ ପଣ୍ଡାଙ୍କର ପାଲାର ପ୍ରସାରଣ କରିବାକୁ ମଧ୍ୟ ସେମାନେ ଲେଖିଛନ୍ତି। ପଲ୍ଲୀବଞ୍ଚରେ ପୂର୍ବଭଳି ପ୍ରଶ୍ନ ପଚାରିବାକୁ ସୁବିଧା ଦିଆଯାଉ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି।
0: ଆପଣ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଯାହା ଭଲ ଲାଗିଛି। ପାଲା ଗାୟକଙ୍କ ନାଁ ଯାହା ଲେଖିଛନ୍ତି ପ୍ରସାରଣ କରିବା ପାଇଁ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା, ଏ ସମ୍ପର୍କରେ ଆମେ ଲୋକସଙ୍ଗୀତ ବିଭାଗକୁ ଜଣାଇଦେବୁ। ଆହୁରି ମଧ୍ୟ ଆପଣ ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ଆଗରୁ ଚିଠି ଆସୁଥିଲା ଆପଣମାନଙ୍କ ପାଖରୁ, ଯେଉଁ ବିଷୟରେ ପ୍ରଶ୍ନ କରିବା ପାଇଁ ଆମେମାନେ ସୂଚନା ପ୍ରଦାନ କରୁଥିଲୁ, ଏହି ପ୍ରଶ୍ନର ଉତ୍ତର ବିଶେଷଜ୍ଞଙ୍କ ମାଧ୍ୟମରେ ଆମର କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଉଥିଲା। କରୋନା ପରବର୍ତ୍ତୀ ସମୟରେ ଏପରି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପରିବେଷଣ କରିବା ସମ୍ଭବ ହେଲା ନାହିଁ। ବେଳେବେଳେ କାର୍ଯ୍ୟକ୍ରମର ସଜୀବ ପ୍ରସାରଣ ମଧ୍ୟ କରାଯାଉଥିଲା ଏବଂ ବିଶେଷଜ୍ଞମାନେ ସେହି ନିର୍ଦ୍ଦିଷ୍ଟ ସମୟରେ ଆମର ଷ୍ଟୁଡିଓରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେବା ମଧ୍ୟ ବେଳେବେଳେ ସମ୍ଭବ ହେଲା ନାହିଁ, ଯାହାଫଳରେ ଏବେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ପଲ୍ଲୀମଞ୍ଚ, କିନ୍ତୁ ତା'ର ରୂପ ବଦଳିଛି। ବର୍ତ୍ତମାନ ଯେପରି ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି, ବିଶେଷଜ୍ଞ ମହାଶୟଙ୍କୁ ଷ୍ଟୁଡିଓକୁ ଡାକି ଆମେ ବିଭିନ୍ନ ଆଲୋଚନା କରୁଛୁ, ଏହାର ପ୍ରସାରଣ କରାଯାଉଛି। ଆପଣ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତୁ ଏବଂ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆମକୁ ଚିଠି ଲେଖନ୍ତୁ।
1: ଶ୍ରୋତାବନ୍ଧୁ ଗୋଲକ ପ୍ରସାଦ ବୟାରୀ ଲେଖିଛନ୍ତି ଅଚକ ମହରମପୁର ଭଦ୍ରକରୁ। ଶ୍ରୋତାବନ୍ଧୁ ଖୁସି ବ୍ୟକ୍ତ କରି ଆମକୁ ଏହି ଚିଠିଟି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏପ୍ରିଲ ମାସ 26 ତାରିଖ ରବିବାର ଦିନ ନାରୀମହଲ କାର୍ଯ୍ୟକ୍ରମରେ ଆଉ ଦିନ 2:45 ସମୟରେ ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମରେ ସେ ପଠାଇଥିବା 2 ଚିଠିର ଉତ୍ତର ଦିଆଯାଇଥିଲା, ସେଥିପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ 5-6 ଦଶକ ଧରି ସେ ଆମର କାର୍ଯ୍ୟକ୍ରମଗୁଡ଼ିକ ଶୁଣି ଆସୁଛନ୍ତି। ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ତାଙ୍କର ଏହି ଚିଠିରେ ଲେଖିଛନ୍ତି। ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ମୁଳିଆଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବହୁତ ଭଲ ଲାଗିଲା। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସର 22 ଓ 23 ତାରିଖ 2 ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ବିମୋହିତ କରିଛି। ସେହିଭଳି ସେ ଲେଖିଛନ୍ତି ନାରୀମହଲର ଲିପିକା କାର୍ଯ୍ୟକ୍ରମ ଶୁଣି ସେ ମୁଗ୍ଧ ହୋଇଛନ୍ତି।
0: ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆମର କାର୍ଯ୍ୟକ୍ରମଗୁଡ଼ିକ ଶୁଣୁଛନ୍ତି। ଦିନ 1:20 ପ୍ରସାରଣ କରାଯାଉଥିବା ନାରୀମହଲ ହେଉ ବା ଅପରାହ୍ନ 2:45 ପ୍ରସାରଣ କରାଯାଉଥିବା ଆପଣଙ୍କ ଚିଠି କାର୍ଯ୍ୟକ୍ରମ ହେଉ, ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ନିଜର ମତାମତ ଏହି ଚିଠିରେ ଲେଖିଛନ୍ତି। ଆପଣ ତ ଆମର ଦୀର୍ଘ ଦିନର ଶ୍ରୋତା, ଏମିତି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ନିୟମିତ ଭାବରେ ଚିଠି ଲେଖିବା ପାଇଁ ଆମେ ଅନୁରୋଧ କରୁଛୁ।
1: ଆୟତପୁର କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରମେଶ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ ଲେଖିଛନ୍ତି ରବିବାର ସକାଳର କାର୍ଯ୍ୟକ୍ରମରେ କୁହାଗଲା ଯେ ଅପରାହ୍ନରେ ଶୁଣିବେ ଶାନ୍ତନୁ କୁମାର ରଥଙ୍କ ସହିତ ସାକ୍ଷାତକାର, କିନ୍ତୁ ଶ୍ରୋତାବନ୍ଧୁଙ୍କର କହିବାର କଥା ହେଉଛି ଯେ ଶାନ୍ତନୁ କୁମାର ରଥ ନୁହନ୍ତି, ବରଂ ଶାନ୍ତନୁ କୁମାର ନାୟକ ହେବା କଥା। ଏଥିରୁ କେଉଁଟା ଠିକ୍ ସେ କଥା ସେ ଜାଣିବାକୁ ଚାହିଁଛନ୍ତି।
0: ଶ୍ରୋତାବନ୍ଧୁ ଆପଣ ଯେଉଁ ପ୍ରଶ୍ନ କରିଛନ୍ତି, ଆମର କାର୍ଯ୍ୟକ୍ରମ ଯଦି ଶୁଣିଥିବେ ତାହେଲେ ଜାଣିପାରିଥିବେ ଆମର ମହାଶୟ ଡକ୍ଟର ଶାନ୍ତନୁ କୁମାର ରଥଙ୍କର ପୂର୍ବରୁ ପ୍ରଚାରିତ ଯେଉଁ ସାକ୍ଷାତକାର ଥିଲା ଏହା 2 ଭାଗରେ ପ୍ରସାରଣ କରାଯାଇଥିଲା। ଆଶା କରୁଛୁ ଏହି କାର୍ଯ୍ୟକ୍ରମ ଆପଣ ଶୁଣିଥିବେ, ଧନ୍ୟବାଦ ଆପଣଙ୍କୁ।
1: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ଶ୍ରୋତାବନ୍ଧୁ ଅନେକ ପ୍ରସ୍ତାବ ଦେଇ ଏହି ଚିଠିଟି ଆମକୁ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଯୁବବାଣୀ ଅନ୍ୟସାରେ କିମ୍ବା ଶିଶୁ ସଂସାର କାର୍ଯ୍ୟକ୍ରମରେ ଯବକ୍ଷାରୀ ଜନ ଏବଂ ଅଙ୍ଗାରକାମ୍ଳ ବିଷୟରେ କିଛି ଆଲୋଚନା କରନ୍ତୁ। ଚଳିତ ବର୍ଷ 10ମ ଶ୍ରେଣୀ ପରୀକ୍ଷା ଶେଷ ହୋଇଛି। ତାଙ୍କର କହିବାର କଥା ହେଉଛି ଓଡ଼ିଶାରେ ସର୍ବୋଚ୍ଚ ନମ୍ଘର ରଖିଥିବା ଛାତ୍ରଛାତ୍ରୀଙ୍କ ସହିତ ଯଦି ସାକ୍ଷାତକାରର ପ୍ରସାରଣ କରାଯାଇପାରନ୍ତା ତାହେଲେ ଭଲ ହୁଅନ୍ତା। ନାଟକ ରୁବିର ରୁବାଇର ପ୍ରସାରଣ ପାଇଁ ସେ ଆଉ ଥରେ ଅନୁରୋଧ କରିଛନ୍ତି। ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି ଯେ ମଞ୍ଜୁଳ ମଧ୍ୟାହ୍ନ ଆଉ ଚିରହରିତ୍ରେ ଏକ ଘଣ୍ଟା ଅବଧିରେ ଯେତିକି ଶ୍ରୋତାଙ୍କର ଏସ୍ଏମ୍ଏସ୍ର ପ୍ରସାରଣ ସମ୍ଭବ ହେଉଛି ସେତିକିର ଗୀତ ସମ୍ପୂର୍ଣ୍ଣ ପ୍ରସାରଣ କରନ୍ତୁ। ଅନେକ ସମୟରେ ଦେଖାଯାଉଛି ଯେ ଅଧିକ ଏସ୍ଏମ୍ଏସ୍ର ପ୍ରସାରଣ କରିବାକୁ ଯାଇ ଗୀତଗୁଡ଼ିକୁ ଅଧାରୁ କାଟି ଦିଆଯାଉଛି।
0: ଶ୍ରୋତାବନ୍ଧୁ, ଆପଣଙ୍କର ଚିଠିରେ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଗଠନମୂଳକ ପ୍ରସ୍ତାବମାନ

0: ଲେଖି ପଠାଇଛନ୍ତି, ବହୁତ ବହୁତ ଧନ୍ୟବାଦ। ଯୁବବାଣୀ ବିଭାଗ ହେଉ, କିଶୋର ଚକ୍ର ବିଭାଗ ହେଉ, କିମ୍ବା ନାଟକ ବିଭାଗ, ଯେଉଁ ପ୍ରସ୍ତାବଗୁଡ଼ିକ ଦେଇଛନ୍ତି ଏ ସମ୍ପର୍କରେ ଆମେ ବିଭାଗୀୟ ମୁଖ୍ୟଙ୍କୁ ଜଣାଇଦେବୁ, ଯାହାଫଳରେ ସମୟ ସୁବିଧା ଦେଖି ଏହିପରି କାର୍ଯ୍ୟକ୍ରମମାନ ପ୍ରସାରଣ କରିବାର ବ୍ୟବସ୍ଥା କରିହେବ। ତେବେ ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଯାହା ଲେଖିଛନ୍ତି, ବହୁତ ଗୁଡ଼ିଏ ଶ୍ରୋତାବନ୍ଧୁ ଯେଉଁ ଗୀତ ଶୁଣିବା ପାଇଁ ମନ କରୁଛନ୍ତି, କେତେଗୁଡ଼ିଏ ଗୀତ ରହିଛି ଯାହାର ଅବଧି 7 ମିନିଟ୍ରୁ ଉର୍ଦ୍ଧ୍ୱ, ଯାହାଫଳରେ ଆମର ଯେ ଉଦ୍ଘୋଷଣା ଦାୟିତ୍ୱରେ ରହୁଛନ୍ତି ଗୀତଗୁଡ଼ିକୁ ବେଳେବେଳେ କାଟୁଛନ୍ତି, ସମ୍ପୂର୍ଣ୍ଣ ଗୀତର ପ୍ରସାରଣ କରିହେଉ ନାହିଁ, ଏସ୍ଏମ୍ଏସ୍କୁ ପ୍ରାଧାନ୍ୟ ଦେଉଛନ୍ତି। ତେବେ ଠିକ୍ ଅଛି, ଆପଣଙ୍କର କଥା ମନେ ରହିଲା। ଆମେ ଏ ସମ୍ପର୍କରେ ଯେଉଁମାନେ ଦାୟିତ୍ୱରେ ରହୁଛନ୍ତି ଉଦ୍ଘୋଷକ ଉଦ୍ଘୋଷିକା ସେମାନଙ୍କୁ ଅବଗତ କରାଇଦେବୁ, ଯାହାଫଳରେ ଗୀତଗୁଡ଼ିକ ନ କାଟି ଏସ୍ଏମ୍ଏସ୍ ଯେତିକି ସ୍ଥାନ ପାଇବା କଥା ସ୍ଥାନ ଦେବେ ଏବଂ ଗୀତଗୁଡ଼ିକର ସମ୍ପୂର୍ଣ୍ଣ ପ୍ରସାରଣ କରିବେ।
1: ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ ଆମକୁ ଏହି ଚିଠିଟି ଲେଖିଛନ୍ତି। ମାର୍ଚ୍ଚ ମାସ 31 ତାରିଖରେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ କଟକ ବଡ଼ ଡାକ୍ତରଖାନାର ଅବସରପ୍ରାପ୍ତ ପ୍ରଫେସର ଉମେଶ ଚନ୍ଦ୍ର ପାତ୍ର ମହୋଦୟ କାମଳ ରୋଗ ସମ୍ପର୍କରେ ସାରଗର୍ଭକ ତଥା ଉପଯୋଗୀ ତଥ୍ୟ ପ୍ରଦାନ କରିଥିଲେ। ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମରି ସ୍ୱାସ୍ଥ୍ୟରେ ନିରୋଗ ଜୀବନ ସମ୍ପର୍କରେ ଯେଉଁ ଆଲୋଚନା କରାଯାଇଥିଲା ତାହା ମଧ୍ୟ ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେ ଆଲୋଚକ ଡାକ୍ତର ନିରଞ୍ଜନ ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପ୍ରିଲ ମାସ 8 ତାରିଖରେ ପ୍ରସାରିତ କଥିକାରେ ଡକ୍ଟର ବନଲତା ଦେବୀ ଆତ୍ମୀୟତାର ସମ୍ପର୍କ ବିଷୟରେ ମନଛୁଆଁ ସରସ ଆଉ ସୁନ୍ଦର ବର୍ଣ୍ଣନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଆପଣ ତ ପ୍ରତ୍ୟେକ ଥର ଆମକୁ ପ୍ରଶଂସା ପତ୍ର ପଠାଇଥାନ୍ତି, ଏଥରକ ମଧ୍ୟ ଏଇଠି ଗୋଟିଏ ପ୍ରଶଂସା ପତ୍ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଆନ୍ତରିକ ଧନ୍ୟବାଦ ଜଣାଉଛୁ। ଏମିତି ଆମର କାର୍ଯ୍ୟକ୍ରମ ଶୁଣି ଚିଠି ଲେଖିବା ପାଇଁ ଅନୁରୋଧ ମଧ୍ୟ କରୁଛୁ।
1: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ରବିକାନ୍ତ ପରିଡ଼ା ସେମାନେ ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ମିଳିତ ଭାବରେ ସେମାନେ ଆମକୁ 2 ଚିଠି ପଠାଇଛନ୍ତି। ସେମାନେ ଲେଖିଛନ୍ତି ଯେ କଣ୍ଠଶିଳ୍ପୀ ସୁଭାଷ ଦାସଙ୍କ ଦ୍ୱାରା ପରିବେଷିତ ଗୀତଗୁଡ଼ିକର ପ୍ରସାରଣ କରାଗଲା, ଯାହା ଶୁଣିବାକୁ ବହୁତ ଭଲ ଲାଗିଲା। ତେବେ ସେମାନଙ୍କର କହିବାର କଥା ହେଉଛି ଏହି ଗୀତଗୁଡ଼ିକ ଯେତେ ପୁରୁଣା ହେଲେ ମଧ୍ୟ ଶୁଣିଲେ ନୂଆ ନୂଆ ଲାଗୁଛି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ବୈଦେଶିକ ବିଳାସର 29ତମ ଭାଗର କଥାବସ୍ତୁ ସେମାନଙ୍କୁ ବହୁତ ଭଲ ଲାଗିଛି। ମୋ ପସନ୍ଦରେ ଫୋନ୍ ଯୋଗେ ଯେଉଁ ବାର୍ତ୍ତାଳାପ କରାଯାଉଛି ତାହା ସେମାନଙ୍କୁ ଭଲ ଲାଗିଥିବା ସେମାନେ ଲେଖିଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ଚିଠିପତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ତ୍ରୁଟିପୂର୍ଣ୍ଣ ସୂଚନାର ପ୍ରସାରଣ କରାଯାଇଥିଲା। ଆଜିର ସୂଚନାରେ ସେଦିନ କୁହାଗଲା ଯେ ଆପଣଙ୍କ ଚିଠି ଶୁଣିବେ ଦିନ 1:45 ସମୟରେ, କିନ୍ତୁ ପ୍ରକୃତରେ 2:45 ସମୟରେ ତ ଚିଠିପତ୍ରର ପ୍ରସାରଣ ହୋଇଥାଏ, ଏଭଳି ତ୍ରୁଟି କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଆମ କେନ୍ଦ୍ରରୁ ପ୍ରସାରିତ ଭାଗବତ ଶୁଣିବାକୁ ସେମାନଙ୍କୁ ବହୁତ ଭଲ ଲାଗୁଛି, ତେବେ ବିଦ୍ୟୁତ୍ ବିଚ୍ଛିନ୍ନ କାରଣରୁ 2 ଭାଗବତକୁ ଶୁଣି ହେଲା ନାହିଁ, ତେବେ କେଉଁଦିନ ଏଭଳି ହୋଇଥିଲା ସେମାନେ ଆମକୁ ଲେଖିନାହାନ୍ତି।
0: ଆପଣ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଚିଠି ଲେଖିଥିବାରୁ। ତେବେ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ହିଁ ଆପଣମାନେ ଲେଖିଛନ୍ତି ଏହି ଚିଠି, ଯେଉଁ ଉଦ୍ଘୋଷଣା ଜନିତ ତ୍ରୁଟି ସମ୍ପର୍କରେ ଆମକୁ ଅବଗତ କରାଇଛନ୍ତି। ଯିଏ ଆମର ଉଦ୍ଘୋଷିକା ରହିଥିଲେ ସକାଳ ଅଧିବେଶନରେ, ସେ ଭୁଲରେ ଅପରାହ୍ନ 2:45 ପରିବର୍ତ୍ତେ ଦିନ 1:45 ଉଦ୍ଘୋଷଣା କରିଥିଲେ, ତାଙ୍କ ଦ୍ୱାରା ଏହି ତ୍ରୁଟି ହୋଇଥିଲା। ଆମେ ମଧ୍ୟ ଏହି ତ୍ରୁଟି ସମ୍ପର୍କରେ ଅବଗତ। ତେବେ ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ମିଳିତ ଭାବରେ ଏହି ଚିଠି ଆମକୁ ଲେଖିଥିବାରୁ।
1: ସିଡିଏ କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରାମଚନ୍ଦ୍ର ଜେନା। ଶ୍ରୋତାବନ୍ଧୁ ଅଭିଯୋଗ କରିଛନ୍ତି ଏହା ପୂର୍ବରୁ ସେ 2 ଚିଠି ଆମକୁ ପଠାଇଥିଲେ, ତେବେ ତାହାର ପ୍ରସାରଣ କରାଗଲା ନାହିଁ। ନାଟକ କରମବାଇ ଦେବଦାସୀଟିରେ କିଏ ଗୀତଗୋବିନ୍ଦ ଗାନ କରିଥିଲେ ତାହା ଜଣାଇବାକୁ ପୂର୍ବ ଚିଠିରେ ସେ ଆମକୁ ଲେଖିଥିଲେ, ଚିଠିର ପ୍ରସାରଣରେ ବାଛ ବିଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
0: ଶ୍ରୋତାବନ୍ଧୁ ଆପଣ ଆମର କାର୍ଯ୍ୟକ୍ରମକୁ ଚିଠି ଲେଖନ୍ତି ଏବଂ ଏହା ମଧ୍ୟ ସ୍ଥାନ ପାଇଥାଏ, ତେବେ ଆପଣଙ୍କର ଚିଠି ଆମର କାର୍ଯ୍ୟକ୍ରମରେ ସାମିଲ ହୋଇନାହିଁ ବୋଲି ଆପଣ ଅଭିଯୋଗ ଯେଉଁ କରିଛନ୍ତି, ବିଗତ ଦିନରେ ଆପଣଙ୍କ ଚିଠି ସ୍ଥାନ ପାଇଛି ପୋଷ୍ଟକାର୍ଡରେ ଦିଆହୋଇଥିବା ଚିଠି। ତେବେ ଆପଣ ଯେଉଁ କରମାବାଇ ନାଟକ ସମ୍ପର୍କରେ ଲେଖିଛନ୍ତି, ଗୀତଗୋବିନ୍ଦର ଗାନ ଯାହା କରାଯାଇଥିଲା ଏହା ଇଫେକ୍ଟ ଭାବରେ ଏହି ନାଟକଟିରେ ପ୍ରସାରଣ କରାଯାଇଥିଲା, ଏହି ନାଟକର ତାହା ଅଂଶବିଶେଷ ନୁହେଁ, ତେଣୁ ଯିଏ ଗୀତଗୋବିନ୍ଦ ଗାନ କରିଥିଲେ ତାଙ୍କ ସମ୍ପର୍କରେ ଏଥିରେ କୁହାଯାଇ ନାହିଁ। ଶ୍ରୋତାବନ୍ଧୁ ଆପଣଙ୍କୁ କହି ରଖୁଛୁ ଆମର ଯିଏ ଉଦ୍ଘୋଷଣା ଦାୟିତ୍ୱରେ ରହିଥାନ୍ତି ନାଟକ ବା ଗୀତିନାଟ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆମର ନାଟକ ବିଭାଗ ସେମାନଙ୍କୁ ଦେଇଥାନ୍ତି। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମର କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ଏବଂ ଆମକୁ ନିୟମିତ ଭାବରେ ଚିଠି ଲେଖୁଛନ୍ତି। ଶ୍ରୋତାବନ୍ଧୁ ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ।

0: 3 7 5 3 0 0 1
1: प्रत्येक को आम शुभकामना जन कार्यक्रम को यही रखुचु
2: नमस्कार।
3: ଶୁଣୁଥିଲେ ଆପଣଙ୍କ ଚିଠି ଉପସ୍ଥାପନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନା କରିଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଦାଗ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ଜଞ୍ଜିର। ଗୀତଟିକୁ ଗାଇଛନ୍ତି ମାନ୍ନା ଦେ।

والا ہم سفر ہم راز ہوں تا قیامت تا قیامت جو

ଆସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ କଟକ ସମୟ ହୋଇଛି ଚିରହରିତ କାର୍ଯ୍ୟକ୍ରମର। ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଅରୁଣ କୁମାର ବେହେରା, ଝରଣା ବେହେରା, ଘାସିବର, ଜେନାପୁର, ଯାଜପୁରରୁ। ଶୁଣାଇ ଦେଉଛୁ ଆପଣମାନଙ୍କର ପସନ୍ଦର ଏହି ଗୀତଟିକୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ତୋର କଲେଜର ଟାଇମ୍ ମନେ ଅଛି?
1: ଆରେ କଲେଜ ସ୍ମୃତି ଛାଡ଼, କେତେ କଥା ଭୁଲି ଯାଇଛି। ସେତେବେଳର ବ୍ୟାଙ୍କ ଆକାଉଣ୍ଟ ବି ମନେ ନାହିଁ।
0: ବ୍ୟାଙ୍କ ଆକାଉଣ୍ଟ ପୁରୁଣା ହେଇଥିଲେ ଜଣା ପଡିପାରିବ?
1: କୋଉଠୁ ଜଣା ପଡିବ?
0: ଉଦ୍ଗମରୁ। RBI ର ଉଦ୍ଗମ ପୋର୍ଟାଲରେ ରେଜିଷ୍ଟର କରିକି ଲଗ୍ ଇନ୍ କରନ୍ତୁ ଆଉ ନିଜର ଡିଟେଲ୍ସ ଭରିକି 10 ବର୍ଷ କିମ୍ବା ତାଠାରୁ ପୁରୁଣା ନିଷ୍କ୍ରିୟ ଖାତାକୁ ସର୍ଚ୍ଚ କରନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ଖାତାକୁ ସକ୍ରିୟ କରନ୍ତୁ।
1: ଆଜି ହିଁ ସର୍ଚ୍ଚ କରିବି।
0: ତ ଆଜିର ଚାହା ତୋ ତରଫରୁ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ମହମ୍ମଦପୁର ବିଲହାଟ କଟକରୁ ଦୁର୍ଯ୍ୟୋଧନ ପାତ୍ର, ମିତୁ ପାତ୍ର ଏବଂ ସୁଦାମ ଦେବତା। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଗାଇଛନ୍ତି ଧନଞ୍ଜୟ ଶତପଥୀ।

ଚିରହରିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ରଚନା କରିଛନ୍ତି କଳ୍ପତରୁ ବଳ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ, ପ୍ରଯୋଜନା ସଦ୍ୟସ୍ମିତା ବେହେରା।

0: ଗତ ସପ୍ତାହର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଥିଲେ ଆକାଶବାଣୀ କଟକର ଅବସରପ୍ରାପ୍ତ ବରିଷ୍ଠ ଉପସ୍ଥାପକ, କଣ୍ଠଶିଳ୍ପୀ, ଲେଖକ, ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ବସନ୍ତ ମହାନ୍ତିଙ୍କ ଜୀବନର ଅନେକ ଅକୁହା କଥା କଥା ତ ଅନେକ ଶୁଣିଥିଲେ। ସେଇଥିପାଇଁ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣେଇଲୁ ସେ ଗାଇଥିବା ଏହି ସୁନ୍ଦର ଗୀତଟି। ଆସନ୍ତୁ ଆଜି ଆଉ କିଛି କଥା ତାଙ୍କ ସ୍ମୃତିର ମାନସପଟରୁ ଜାଣିବା। ତାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ସଦ୍ୟସ୍ମିତା ବେହେରା।
1: ଗତଥର ଆମେ ବସନ୍ତ ମହାନ୍ତିଙ୍କଠାରୁ ଶୁଣିଥିଲେ କେନ୍ଦୁଝର ଆକାଶବାଣୀର ଚାକିରି ଜୀବନର ଆରମ୍ଭ ସମ୍ପର୍କରେ, ଆଉ ତାଙ୍କ ସହ ସେତେବେଳେ ସେଠାରେ ଯେଉଁ ସହକର୍ମୀମାନେ ଥିଲେ ସେମାନଙ୍କ ବିଷୟରେ ବି ଶୁଣିଥିଲେ। ଏବେ ପୁଣି ଥରେ ଫେରିଯିବା, ସେହି ବାର୍ତ୍ତାଳାପକୁ ଶୁଣିବା। କେନ୍ଦୁଝରରୁ କଟକ ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା?
2: ଆରେ ଭଲ କଟୁଥିଲା ଦିନ ସବୁ, କିନ୍ତୁ ମୁଁ କଟକ ଆସିବାକୁ ବାଧ୍ୟ ହେଲି ସେତେବେଳେ ଭାଇ ଭଉଣୀ ମାନଙ୍କ ବାହାଘର କରିବାର ଥିଲା, ବାପା ଚାଲିଯାଇଥିଲେ। ବାପା ଚାଲିଗଲା ପରେ ଦାୟିତ୍ୱଟା ମୋ ଉପରେ ପଡିଲା ଏବଂ ମୁଁ ବାଧ୍ୟ ହେଲି ଆସିବା ପାଇଁ।
1: ଆଚ୍ଛା, ଘର ପରିବାର କଥା ଯେତେବେଳେ ପଡିଲାଣି, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି? ମାଙ୍କ ବିଷୟରେ ପ୍ରଥମେ କୁହନ୍ତୁ କିଛି।
2: ମା ତ ନାହିଁ, ରେଡିଓରେ ସବୁ କାର୍ଯ୍ୟକ୍ରମ ଶୁଣିବ ଏବଂ ତାକୁ
1: କାର୍ଯ୍ୟକ୍ରମ ଶୁଣନ୍ତି।
2: ହଁ, ସବୁ ଶୁଣେ, ନାଟକ ଶୁଣୁଥିବ, ପାଲା ଶୁଣେ, ଦାସକାଟିଆ ଗୀତ ଶୁଣେ। ସେତେବେଳକୁ ତିନି ଭଉଣୀ ମାନେ ବାପା ଗୋଟେ ଭଉଣୀ ବାହାଘର କରିଥିଲେ ଆଉ ମୋ ବାହାଘର କରିଥିଲେ।
1: ଆଚ୍ଛା, ଆପଣ ତ ଆକାଶବାଣୀର ନିୟମିତ ଉଦ୍ଘୋଷକ, ନିଜର ବୃତ୍ତି ପ୍ରବୃତ୍ତି ମଧ୍ୟରେ କିପରି ଆପଣ ସମନ୍ୱୟ ରଖିପାରିଥିଲେ?
2: ସମନ୍ୱୟ ରକ୍ଷା କରୁଥିଲେ ମୋ ସ୍ତ୍ରୀ ପାଇଁ, ସେ ପ୍ରାୟ ସବୁ ଦାୟିତ୍ୱ ନଉଥିଲା, ପିଲାଙ୍କର ପଢିବା, ପିଲାଙ୍କୁ ନବା ଆଣିବା ସବୁ କାମ ସେ କରୁଥିଲା।
1: କେବେ କିଛି ଅଭିଯୋଗ ନାହିଁ?
2: ନା, ଅଭିଯୋଗ ପିଲାମାନଙ୍କର ଥିଲା, ଆମେ ଦେଖୁନୁ, ବାପାଙ୍କୁ ଦେଖୁନୁ, କିନ୍ତୁ ସେ କେବେ ଅଭିଯୋଗ କରିନି।
1: ଏବେ ପିଲାମାନେ କଣ କରୁଛନ୍ତି?
2: ଦୁଇଟି ଝିଅ ସେ ଚାକିରି କରିଛନ୍ତି,
1: ଏବେ ବହୁତ ସମୟ ପାଉଛନ୍ତି, କିନ୍ତୁ ସେମାନେ ଆପଣଙ୍କୁ ଏବେ ସମୟ ଦେଇପାରୁନାହାନ୍ତି, ସେମାନେ ଚାକିରି କ୍ଷେତ୍ରରେ ବ୍ୟସ୍ତ ରହିଯାଉଛନ୍ତି। ଏଇଟା ସମାଜ ଆଉ ସମୟ,
2: ସମୟ ସେମାନେ ବ୍ୟସ୍ତ ରହିଗଲେ, ବର୍ତ୍ତମାନ ମୁଁ ତାଙ୍କୁ କରୁଛି।
1: ଆପଣଙ୍କ ସମୟର ଆକାଶବାଣୀର ସେଇ ସ୍ୱର୍ଣ୍ଣିମ ଯୁଗ ଆଉ ଆଜିର ରେଡିଓ ମଧ୍ୟରେ ଆପଣ କି ପାର୍ଥକ୍ୟ ଦେଖିପାରୁଛନ୍ତି?
2: ପାର୍ଥକ୍ୟ ସେମିତି କିଛି ମୁଁ ଦେଖିପାରୁନି, କେବଳ ଭଲ ପାଇବାର ଅଭାବ। ମୁଁ ଯାହା କରୁଛି ତାକୁ ଆନ୍ତରିକତା ସହିତ କରିବି ଏବଂ ତାକୁ କେମିତି ପ୍ରଚାର ସିଦ୍ଧ ହେବ ଏବଂ ଲୋକମାନଙ୍କ ପାଇଁ ଶ୍ରୁତିମଧୁର ହେବ, ଏଇ ଜିନିଷଟା ନିହାତି ଦରକାର ପିଲାମାନଙ୍କ ଭିତରେ। ସେତେବେଳେ ତ କିଛି ନଥିଲା, ଆମେ ବହୁତ ତକଲିଫ ଭିତରେ ଦେଇକି ସବୁ ଶିଖୁଥିଲୁ। ଏବେ ସବୁ ଅଛି, ଏବେ ଡିଜିଟାଲ ହେଇଗଲା, ସବୁ ପ୍ରକାର ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି।
1: ତାହେଲେ ସମସ୍ତ ସୁବିଧା ସୁଯୋଗକୁ ବିନିଯୋଗ କରି ଆକାଶବାଣୀକୁ ଭଲ ପାଇ ଆମେ କାମ କରିବା। ଆଚ୍ଛା, ଗୋଟେ କଥା, କଟକ ଷ୍ଟେସନ ଆସିଲେ ତାପରେ ଆପଣଙ୍କୁ ଆଉ କେହି ରୋକିପାରିନାହାନ୍ତି, ଆପଣଙ୍କ ଦ୍ୱାରା ଆପଣଙ୍କର ସହଯୋଗରେ ବହୁ କାର୍ଯ୍ୟକ୍ରମ ଏମିତି ଆକାଶବାଣୀ କଟକ କେନ୍ଦ୍ରରୁ ତିଆରି ହୋଇଛି ଯାହା ମାନେ ବହୁ ଚର୍ଚ୍ଚିତ। ତା ମଧ୍ୟରୁ ଶ୍ରୋତାଙ୍କର ଅତି ପ୍ରିୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସକାଳ 6:40ରୁ ଆମ କେନ୍ଦ୍ରରୁ ପ୍ରତିଦିନ ପ୍ରଚାରିତ ଶ୍ରୀମଦ୍ ଭାଗବତ ସମ୍ପର୍କରେ କିଛି ସ୍ମୃତି ସାଉଣ୍ଟିବା।
2: ସୁହାସ ସୁହାନ୍ତି ତାକୁ ପରିଚାଳନା କରୁଥିଲେ। ଗୋଟେ ଘଟଣା କହୁଛି, ଅନ୍ଧବିଶ୍ୱାସ ଲାଗିପାରେ କିନ୍ତୁ ଆମେ ଅଙ୍ଗେଲି ହେଇଛୁ। ଆମେ ଗୋଟାଏ ଦିନ ସ୍ଥିର କଲୁ ବୁଧବାର ହେଇଥାଏ, ସେ ତାରା ପୂର୍ଣ୍ଣା, ସେଗୁଡା ଆଜି ବସନ୍ତ ଇଏ ଖାଇବା ମୁଁ ଭାଗବତ ଏଇଟା ଅଛି, ଆଇଁଷ ଖାଇବା ନାହିଁ।
1: ତାରାକାନ୍ତ ପଣ୍ଡା ସଙ୍ଗୀତ ନିର୍ଦ୍ଦେଶକ,
2: ସଙ୍ଗୀତ ନିର୍ଦ୍ଦେଶକ ସବୁ କାର୍ଯ୍ୟକ୍ରମ ତିଆରି କରୁଥିଲେ, କିନ୍ତୁ ସମସ୍ତେ ବାଧ୍ୟ କଲେ ଆମେ ସବୁ ଆଇଁଷ ଖାଇଦେଲୁ। ଆସି ପହଞ୍ଚିଲୁ, ମେସିନ୍ ଖରାପ ହେଇଗଲା, ମେସିନ୍ ଆଉ ଚାଲିଲା ନାହିଁ। କହିବାକୁ ମୋର ମାନେ କହୁଥାଏ କିନ୍ତୁ ମେସିନ୍ ଚାଲୁନଥାଏ, କଣ କରିବା? ବହୁତ ଚେଷ୍ଟା କଲେ, କରୁ କରୁ ସନ୍ଧ୍ୟା ହେଇଗଲା, ବନ୍ଦ ରହିଲା ରେକର୍ଡିଂ, ସେଦିନ କରିପାରିଲୁ ନାହିଁ। ଏମିତି ଆଉ ଥରେ ବି ହେଇଛି, ସେତେବେଳକୁ ମୋର ଗଳା ପଡ଼ିଗଲା ମନୁ ମନ, ମାନେ ମୁଁ କହିପାରିଲି ନାହିଁ। କେବଳ ସେଇ କଥା ନୁହଁ, ଏଠି ଯୋଉ ଯେତେବେଳେ ଡନ୍ ପ୍ରୋଗ୍ରାମ ତିଆରି ହୁଏ
1: ଚଣ୍ଡୀପାଠ ମହାସପ୍ତମୀର,
2: ସକାଳୁ ଆସିକି କାର୍ଯ୍ୟକ୍ରମ ହୁଏ ଏବଂ ସେତେବେଳେ ସବୁ ତୁଳସୀ ପାଣି ପିଇକି ରହନ୍ତି, ଉପାସ ସମସ୍ତେ। ଏବେ ନନ୍ କିଶୋର ମହାନ୍ତି ଭାରି ଜଗୁଥିଲେ, ସେ ତୁଳସୀ ପାଣି ପିଇକି ଏମିତି ରହିଥିଲେ। ସେଗୁଡା ସବୁ ବିଶ୍ୱାସ, କାର୍ଯ୍ୟକ୍ରମକୁ କିଭଳି ଭାବରେ ଆତ୍ମସାତ କରିବା ସେମାନେ ଜାଣିଥିଲେ, ଭିତରକୁ ନଉଥିଲେ ସେମାନେ ସବୁ ଜିନିଷ।
1: ସେଇଥିପାଇଁ ଏହି କାର୍ଯ୍ୟକ୍ରମ ଗୁଡିକ

0: କହିଲେ ଆକାଶବାଣୀ କଟକର କାଳଜୟୀ କାର୍ଯ୍ୟକ୍ରମ ବର୍ଷ ପରେ ବର୍ଷ ବିତିଗଲା ପରେ ବି ଅନେକ ଥର ଚେଷ୍ଟା ହେଇଛି, କିନ୍ତୁ ସେଇଭଳି ମାନେ କ୍ୱାଲିଟି ଯୋଉ ଆଉ ଆସିନି ପରବର୍ତ୍ତୀ ସମୟରେ। ଆଚ୍ଛା ଗୋଟେ କଥା, ବିଶେଷ କାର୍ଯ୍ୟକ୍ରମର ଉଦ୍ଘୋଷଣା ଦାୟିତ୍ୱରେ ରହିଥାନ୍ତି, ଯେମିତି କରି ମହାସପ୍ତମୀର ଚଣ୍ଡୀପାଠ ହଉ ରଥଯାତ୍ରାର ହଉ, ସେଇ ଦିନଗୁଡ଼ିକର ସ୍ମୃତି ବିଷୟରେ କିଛି କୁହନ୍ତୁ।
1: ବହୁତ ଭଲ ଲାଗେ, ବହୁତ ପବିତ୍ର ଲାଗେ। ଆମେ ସବୁ ଗାଧେଇକିରି ଆସିଥାଉ ରାତି 3ଟାରୁ, ବହୁତ ପବିତ୍ର ଦିନ,
0: ଭୋର ସମୟରୁ ପ୍ରଚାରିତ ହୁଏ ସେଠି,
1: ବହୁତ ଭଲ ଲାଗେ। ଭାରି ମାନେ ତାକୁ କଣ କୁହେ, ଗୋଟେ ଆତ୍ମସନ୍ତୋଷ ମିଳେ ସେସବୁ କାର୍ଯ୍ୟକ୍ରମ।
0: ଏତେ ରାତିରୁ ଉଠି ଏତେ ଗୋଟେ ଲାଇଭ ଷ୍ଟୁଡିଓରେ ଏତେ ଶ୍ରୋତା ଆପଣଙ୍କୁ ଶୁଣୁଛନ୍ତି, ତାପରେ ଗୋଟେ ସିଧା ପ୍ରସାରଣ ହଉଛି, ଆପଣଙ୍କୁ କେବେ ଭୟ ଲାଗେନି କଣ କିଛି ଭୁଲ ହେଇଯିବ କି କଣ?
1: ପରବର୍ତ୍ତୀ କାଳରେ ଭୟ ଲାଗେନି, ଭୁଲ ହୁଏ ନାହିଁ। କାରଣ ଜଣେ ଯଦି ତଟସ୍ଥ ହେଇକି ରହିଲା କାର୍ଯ୍ୟକ୍ରମ କରିବା ପାଇଁ, ଭୟ କାହିଁ ଲାଗିବ?
0: ଆପଣଙ୍କୁ କେମିତି ଲାଗେ, ଯେମିତି ଲକ୍ଷ ଲକ୍ଷ ଲୋକ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶୁଣୁଛନ୍ତି, ତା ପୂର୍ବରୁ ଆପଣ ଯେତେବେଳେ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣଙ୍କ ସ୍ୱରରେ ଶ୍ରୋତାଙ୍କୁ ବଡ଼ଦାଣ୍ଡକୁ ନେଇଯାଆନ୍ତି, ତାଙ୍କୁ ସଂଯୋଗ କରନ୍ତି, ଉଦ୍ଘୋଷକ ଭାବେ ଆପଣ ବି କଣ ଶ୍ରୋତାଙ୍କ ସହ ଜଗନ୍ନାଥ ଭକ୍ତିରେ ତଲ୍ଲୀନ ହୋଇଯାଇଛନ୍ତି?
1: ଜଗନ୍ନାଥ ଯୋଉଠି ରହିଲେ ସେଠି ତ ମାନେ ଲୋକ ମାନେ ନିଜକୁ ଭୁଲିଯିବେ, ତା ଭିତରେ ନିଜେ ଆତ୍ମସ୍ଥ ହେଇକିରି ଆମକୁ ଲାଗିବ ଯେ ଆମେ ଯେମିତି ବଡ଼ଦାଣ୍ଡକୁ ନେଇଗଲୁ ଶ୍ରୋତାଙ୍କୁ, ଆମେ ବି ଚାହିଁଲୁ ସେଠି।

0: ସେତେବେଳେ ଆକାଶବାଣୀର ଜଣେ ଭଦ୍ର ବ୍ୟକ୍ତି କଲିକତାର ପ୍ରଡ୍ୟୁସର ସମ ପୁଦାର ସେ ମୋ ପାଖରେ ବସିଥିଲେ। କଟକ ଭିତରେ କେମିତି ଧାରଣା ସବୁ ଆଣୁଛନ୍ତି, ଅବରୁଦ୍ଧ ଉଦ୍ଧବ ଆଉ ଗୋଟେ ମ୍ୟୁଜିକାଲ ପ୍ରୋଗ୍ରାମ ତାକୁ ଶାନ୍ତନ ରଥ ଲେଖିଥିଲେ, ସେଇଟା ହଉଛି ଅନ୍ଧକାରର ଆଲୋକ। ମାନେ ଅନ୍ଧାରରେ କିଭଳି ଭାବରେ ସବୁ ବଡ଼ ବଡ଼ ଲୋକ ଆସୁଛନ୍ତି। ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ସେଇ ଆଧାରେ, ଅନ୍ଧାର ଭିତରେ କିଭଳି ଭାବରେ ବଡ଼ ବଡ଼ ଇଏ ଆସୁଛନ୍ତି। ବୁଦ୍ଧଦେବ ସେ ଅନ୍ଧାର ଭିତରେ ଘର ଛାଡ଼ି ଚାଲିଗଲେ
1: ରାତ୍ରିର ଅନ୍ଧକାରରେ,
0: ମହମ୍ମଦ ସେଇ ଅନ୍ଧକାର କୂପରେ ରହିକରି ଆଲୋକର ସନ୍ଧାନ କଲେ। ତମେ ଏସବୁ ଆଇଡିଆ କେମିତି ଆଣୁଛ? କଟକ ଗୋଟେ ବହୁତ ଛୋଟ ସହର,
1: କିଛି ନୂଆ କରିବାର ଆଗ୍ରହ
0: ସେଇଟା ମୁଁ କହିଲି। କଟକ ହଉଛି ପରଶମଣି, କଟକ ଛୋଟ ସହର। ଆମର ଏବେ ଆନନ୍ଦଜୀ, କଲ୍ୟାଣଜୀ ଆନନ୍ଦଜୀଙ୍କର ଆନନ୍ଦଜୀ ଯିଏ ବି ବମ୍ବେରେ ଆସିଥିଲେ, ସେ ବି ସେଇ କଥା କହିଲେ କିଭଳି ଭାବରେ ଆପଣମାନେ ଏଇସବୁ ଜିନିଷ ମୁଣ୍ଡରେ ଭାବି ପାରୁଛନ୍ତି। ମୁଁ କଟକର ସ୍ପର୍ଶ,
1: ସେଇଥିପାଇଁ ତ ଜାତୀୟ ସ୍ତରରେ କଟକ ଷ୍ଟେସନର ବହୁତ ନାଁ ରହିଛି।
0: ବହୁତ
1: ଆପଣ ଯେତେବେଳେ ଉଦ୍ଘୋଷଣା ଦାୟିତ୍ୱରେ ଥାନ୍ତି, ଏମିତି ବି ହେଇଥିବ ସାତ ଘଣ୍ଟା ପାଖାପାଖି ଆମେ ଯେତେବେଳେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ସବୁ ତ ଏଡିଟେଡ୍ ପ୍ରଡକ୍ସନ ହେଇଥାଏ, କିନ୍ତୁ ଏମିତି ବି ହୋଇଥାଏ କେତେବେଳେ ଅସୁବିଧା ହେଇଯିବ, ଟେପ୍ ଛିଣ୍ଡି ଯାଇଥିବ କିମ୍ବା ମେସିନ୍ ଖରାପ ହେଇଯାଇଥିବ, ଯାହା ବି ହେଲେ ହଠାତ୍ କି ସିଚୁଏସନ୍ଟାକୁ ଆପଣ ଲାଇଭ୍ ଷ୍ଟୁଡିଓରେ କିଭଳି ସମ୍ଭାଳନ୍ତି?
0: ନର୍ଭସ୍ ଲାଗେ କିନ୍ତୁ ତାପରେ ସ୍ଥିର ହୋଇଯାଏ। ଗୋଟେ ଘଟଣା କହୁଛି, ସୁରେନ ମହାନ ସେତେବେଳେ ଥାନ୍ତି ଟ୍ରେକ୍ସ, ଗୋଟେ ଡ୍ରାମା ହଉଥାଏ, ଡ୍ରାମାରେ ସେ ମୀରାବାଇଙ୍କ ରୋଲ୍ କରୁଥାନ୍ତି ଜଣେ ଅଭିନେତ୍ରୀ। ସେ ଏତେ ଭାବପ୍ରବଣ ହେଇଗଲେ, ସେଠୁ ବେହୋସ ହେଇଗଲେ। ବେହୋସ ହେଇଗଲା ପରେ ସୁରେନ ମହାନ ଦେଖିଲେ କଣ କିଛି ଆସୁନାହିଁ ଡ୍ୟୁଟି ରୁମ୍ରୁ, ସେ ଦୌଡ଼ିକି ଗଲେ ଭିତରକୁ, କଣ ହେଲା ଦେଖିଲାକୁ ଲାଇଭ ହଉଥିଲା। ସିଏ ସେଠୁ ତାଙ୍କୁ ଘୁଞ୍ଚେଇ ଦେଲେ, ମାଇକ୍ରୋଫୋନ୍ ଧରିଲେ, ଆରମ୍ଭ କଲେ, ମୀରାଭାଇ ଆଉ ଚେତନ ସ୍ତରରେ ନାହାନ୍ତି, ଆଖିରୁ ଧାରା ଧାରା ଲୁହ ଝରୁଛି, ସେ ଜାଣିପାରୁନାହାନ୍ତି ସେ କୋଉଠି ଅଛନ୍ତି, ସେ କଣ କୃଷ୍ଣଙ୍କ ପାଖରେ ଅଛନ୍ତି ନା ସେ ନିଜର ଜୀବନ ହାରି ଦେଇଛନ୍ତି। ଚେତନ ସ୍ତରରେ ସେ ନାହାନ୍ତି ସମ୍ପୂର୍ଣ୍ଣ। ଅଧଘଣ୍ଟା

0: ଆସି କହିଲେ ସେ ସେ ଏମିତି ପଢ଼ିଥାନ୍ତେ, ଇଏ ତାଙ୍କର କହି ଚାଲିଥାନ୍ତି ଏବଂ ନାଟକ ସମୟ ସରିଗଲା। ତେଣୁ ସେମାନେ ସବୁ ଥିଲେ ବଡ ବଡ ପ୍ରସାରକ ସେମାନଙ୍କୁ କହିବ।
1: ଆଚ୍ଛା, ଭିଣ୍ଟେଜ ଗ୍ରାମୋଫୋନ ରେକର୍ଡ ସ୍ପୁଲ ଟେପ୍ରୁ ଆରମ୍ଭ କରି ଆଜିର ଡିଜିଟାଲ ଆଉ ଏଫ୍ଏମ୍ ଯୁଗ ପର୍ଯ୍ୟନ୍ତ ଆପଣ ତ ନିଜ ଆଖିରେ ସବୁ ଦେଖିଛନ୍ତି ଆଉ ଆମ ସହିତ ସେହି ସ୍ମୃତି ଗୁଡ଼ିକ ଏବେ ବାଣ୍ଟୁଛନ୍ତି। ତେବେ ଆକାଶବାଣୀର ପରିବର୍ତ୍ତନ ଏ ଯେଉଁ ହେଇଛି, ଏଇ ବୈଷୟିକ ବିପ୍ଳବକୁ ଆପଣ କିପରି ଦେଖନ୍ତି?
0: ଶୁଣନ୍ତୁ, ଅଭାବ ଯଦି ନ ରହିବ ତାହେଲେ ଇନଭେନସନ ଆସିବ ନାହିଁ। ନେସେସିଟି ଇଜ୍ ଦ ମଦର ଅଫ ଇନଭେନସନ।
1: କିନ୍ତୁ ସେତିକି ଅଭାବରେ ବି ଆପଣମାନେ ବହୁତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରୁଥିଲେ, ଶ୍ରୋତାମାନଙ୍କୁ ଭେଟି ଦେଇପାରୁଥିଲେ।
0: ନାଇଁ, ଦେଇପାରୁଥିଲୁ, ସେତେବେଳେ ନଥିଲା, ବର୍ତ୍ତମାନ ଆସିଲା। ବର୍ତ୍ତମାନ ପିଲାମାନେ ଆହୁରି ଭଲ କରିବେ, ଆହୁରି ବେଟର କରିବେ, ଆହୁରି କମ୍ପ୍ୟୁଟର ସାବି ହେଇଯିବେ ସେମାନେ। ବୈଷୟିକ ସୁଯୋଗ ସବୁ ତାଙ୍କ ହାତ ମୁଠାରେ, ସେଇଠି ବସି ସେ ଗୀତ ଟାଇମ୍ ନେଇପାରିବେ ଲାଇବ୍ରେରୀରୁ, ସେଇଠି ବସି ସେ ସବୁ ଇଫେକ୍ଟ ପାଇଯିବେ ସେଠୁ। ତେଣୁ ସବୁ ସୁବିଧା ଅଛି।
1: ତାହେଲେ ସମସ୍ତ ସୁବିଧା ସୁଯୋଗକୁ ବିନିଯୋଗ କରି ଆକାଶବାଣୀକୁ ଭଲ ପାଇ ଆମେ କାମ କରିବା।
0: ତେଣୁ ଭଲ ପାଇବା କ୍ରିଏଟ୍ କରାଯାଉ ତାଙ୍କ ଭିତରେ, ସେମାନେ କେମିତି ଭଲ ପାଇବାକୁ ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉ।
1: ଏଇ ଯୋଉ 90 ବର୍ଷ ଭିତରେ ଦେଶରେ ଟିଭି, ସୋସିଆଲ ମିଡିଆ, ଇଣ୍ଟରନେଟ୍ ଆସିଲା, ତଥାପି ଆକାଶବାଣୀ ପ୍ରତି ଲୋକଙ୍କ ବିଶ୍ୱାସ ଆଜି ବି ଅତୁଟ ରହିଛି କାହିଁକି?
0: ରହିଛି, ରହିଥିବ, କାରଣ ଏବେ ବି ଯୋଉ ସମ୍ବାଦ ଆମେ ଶୁଣୁଛୁ, ବହୁତ ଲୋକ, ବଡ ବଡ ଲୋକ ସବୁ ରେଡିଓ ସମ୍ବାଦକୁ ବିଶ୍ୱାସ କରନ୍ତି। ଅନ୍ୟ ଜାଗାରୁ ଆସିଥିବା ସମ୍ବାଦ ତାଙ୍କ ପସନ୍ଦ ନୁହେଁ, ଆଉ ରେଡିଓର ଗୋଟେ ଆପଣାପଣ ରହିଛି, ସେଇ ଆପଣାପଣଟା ହିଁ ସେମାନଙ୍କୁ ଟାଣି ରଖୁଛି। ଅବଶ୍ୟ କମିଯାଇଛି, କିନ୍ତୁ ଲୋକ ଶୁଣୁଛନ୍ତି।
1: ସେ ଆପଣ ଆପଣ ପାଇଁ କଣ ମୋ ପସନ୍ଦର ସୃଷ୍ଟି?
0: ଆଗରୁ ଫୋନ ଇନ୍ କାର୍ଯ୍ୟକ୍ରମ ସବୁ ହଉଥିଲା,
1: ଡିସ୍କସନ
0: ହଉଥିଲା, କିନ୍ତୁ ଗୀତ ଶୁଣେଇବା ନଥିଲା।
1: ନିଜ ପସନ୍ଦର ଗୀତ ଚିଠିରୁ ହଟେଇ ଫୋନ ମାଧ୍ୟମରେ ଶୁଣେଇବା।
0: ଡକ୍ଟର ଚକ୍ରବର୍ତ୍ତୀ ସେତେବେଳେ ଥାନ୍ତି ଷ୍ଟେସନ ଡାଇରେକ୍ଟର, ସେ ଜଣେ ମନସ୍ତତ୍ୱବିତ୍। ମୁଁ ସେତେବେଳେ କେନ୍ଦୁଝରରୁ ନୂଆ ନୂଆ ବଦଳେଇ ଆସିଥାଏ, ମତେ ସବୁବେଳେ ସକାଳ ଡ୍ୟୁଟି ଦଉଥାନ୍ତି। ସକାଳ ଡ୍ୟୁଟି କରିବା ଭାରି କଷ୍ଟ,
1: ଭଲ ଉଦ୍ଘୋଷକ ସବୁବେଳେ ସକାଳ ଡ୍ୟୁଟି କରନ୍ତି।
0: ସକାଳ ଡ୍ୟୁଟି କରିବା ଭାରି କଷ୍ଟ, ଉଠିକିରି ଆସିବା, ଉପାସ ରହିବା, ଏଇଠି ଇଡ୍ଲି ଦହିବରା ଖାଇବା,
1: ରାତି ସାରା ନିଦ ନଥିବ,
0: ନିଦ ଭାଙ୍ଗୁଥିବ ବାରମ୍ବାର। ସିଏ ମତେ କହିଲେ, ତମେ ଗୋଟେ ପ୍ରୋଗ୍ରାମ କରନ୍ତି, ମାନେ ଯୋଉମାନେ ଡାଇରେକ୍ଟ ଲିସନର ସହିତ କଥାବାର୍ତ୍ତା କରିପାରିବ ଏମିତି କର। କରିବା, ମନା ତ କରି ହବନି, ସେ ବହୁତ କାମ କରୁଛନ୍ତି।
1: ଡକ୍ଟର ଚକ୍ରବର୍ତ୍ତୀ ଅଣ ଓଡ଼ିଆ ନିର୍ଦ୍ଦେଶକ ଥିଲେ,
0: ଅଣ ଓଡ଼ିଆ ଥିଲେ ବି ସେ ଓଡ଼ିଆ ଯେମିତି ବୁଝୁଥିଲେ ଆଉ କେହି ବୁଝିପାରିବନି।
1: କହିପାରୁଥିଲେ, ବୁଝିପାରୁଥିଲେ ନା ଖାଲି ବୁଝିପାରୁଥିଲେ?
0: ବୁଝିପାରୁଥିଲେ, ଖନେଇ ଖନେଇ କହୁଥିଲେ ବି ଅଦ୍ଭୁତ ଭାବରେ, ଆଉ କୋଉଠି ଭୁଲ ହେଲା ସେ ଜାଣିପାରୁଥିଲେ। ସକାଳଟା ବେଶୀ ଶୁଣନ୍ତି। ମୁଁ, ସାର୍ ଯଦି ମତେ ସ୍ୱାଧୀନତା ଦେବେ ତ ମୁଁ କରିବି, ନା ମୁଁ ତମକୁ ପୂର୍ଣ୍ଣ ସ୍ୱାଧୀନତା ଦେବି, ତମେ ଯାହା କରିବାର କଥା କର।
1: ମୋ ପସନ୍ଦ ଖୁବ କମ ସମୟରେ ଲୋକପ୍ରିୟ କେମିତି ହେଲା?
0: ସମାଜ ବାବୁ କେତେ ପାଠ ପଢିଛ, ବୟସ କେତେ, ଏଗୁଡା କେହି ଭଲ ପାଆନ୍ତିନି। ମୁଁ କଣ ଖାଇବାକୁ ଭଲ ପା, କଣ ପିନ୍ଧିଲେ ତମକୁ ଭଲ ଲାଗେ, ଏଇ କଥା ପଚାରେ। ତାଙ୍କ ବ୍ୟକ୍ତିଗତ ଜୀବନ ଭିତରକୁ ପଶିଯାଏ ମୁଁ, ଯୋଉଟା ଏବେ ପଶୁନାହାନ୍ତି କେହି। ଆଉ ସେତେବେଳେ ବଡ ବଡ ଲୋକଙ୍କୁ ବି ଇଣ୍ଟରଭ୍ୟୁ ତା ଦେହରେ କରାଯାଇଛି, ଧରନ୍ତୁ ଆମର ବଡ ବଡ ଯୋଉମାନେ ନିର୍ଦ୍ଦେଶକ ସିନେମା କରୁଛନ୍ତି, ଯୋଉମାନେ ଗୀତ ଗାଉଛନ୍ତି, ଲୋକ କାନ୍ଦନ୍ତି ତା ଦେହରେ। କା ମା କଥା ପଚାରିଲେ ତା ମା ଚାଲିଯାଇଥିବ, ଭାବପ୍ରବଣ ହେଇଯାଇଥି। ଶ୍ରୋତାମାନଙ୍କୁ ଭାବପ୍ରବଣ କରିବା ହିଁ କାର୍ଯ୍ୟକ୍ରମର ସଫଳତାକୁ ନିର୍ଣ୍ଣୟ କରେ। ସେମାନେ ତ ଈଶ୍ୱର, ଆମେ କିଏ? ଆମେ ତିଆରି କରୁଛୁ ସେଇମାନଙ୍କ ପାଇଁ। ସେମାନଙ୍କର ଯଦି ପ୍ରିୟ ହେଲା, ମୁଁ ସେମାନଙ୍କୁ ସବୁବେଳେ ଭାବେ ଈଶ୍ୱର। ସେମାନେ ତାଙ୍କ ଭଲ ପାଇବାଟା ହିଁ ଆମ ପାଇଁ ଆଶୀର୍ବାଦ।
1: ଏମିତି କେବେ ହେଇଛି ଶ୍ରୋତାମାନେ ଆକାଶବାଣୀ କଟକର କାର୍ଯ୍ୟାଳୟକୁ ଆସି ଆପଣଙ୍କ ସହିତ ଦେଖା କରିବା ପାଇଁ ଚାହିଁଛନ୍ତି?
0: ବହୁତ ଥର ହେଇଛି, ଏମିତି ଅସୁବିଧା ବି ହେଇଛି ଅନେକ ଥର। ଜଣେ ତା ପୁଅ ନିଶା ଖାଉଛି, ଜଣେ ବାବାଜୀ ଭଳି ଚେହେରା, ସେ କ୍ୱାର୍ଟରରେ ପହଞ୍ଚିଗଲା, ଏଠି ଆସିକି ପହଞ୍ଚି ପୁଅକୁ ବାଡ଼େଇ ବାଡ଼େଇ ନେଇକି ଯାଉଛି। ବସନ୍ତ ଆଗରେ କହ, ମୁଁ ଟିକେ ଆଶ୍ଚର୍ଯ୍ୟ, ମୁଁ ଇଏ କଣ ନା, ଆପଣ ତାକୁ କୁହନ୍ତୁ,
1: ସେ ଆପଣଙ୍କୁ ବହୁତ ଶୁଣେ ରେଡିଓରେ।
0: ହଁ, ରେଡିଓରେ ଶୁଣେ। ମୁଁ ବୁଝେନି, ମୋ ପିଲାଙ୍କୁ ବାଡ଼ାନ୍ତୁ ନାହିଁ, ତାକୁ ବୁଝେଇ କହିଲେ ସେ ବି ମାନିବ।
1: ଆପଣ ବହୁତ ସୁନ୍ଦର ଭାବରେ, ବହୁତ ଆନ୍ତରିକତା ସହିତ ସବୁ ଶ୍ରୋତାଙ୍କ ପ୍ରିୟ ବସନ୍ତ ଭାଇ ହେଇ ଯାହା ବୁଝାନ୍ତି
0: ସମସ୍ତେ କହନ୍ତି। ରେଡିଓରେ ଥିବା ସବୁ ଲୋକ ଏମିତି ସୁନ୍ଦର ଭାବେ କହନ୍ତି।
1: କିନ୍ତୁ ଆପଣଙ୍କୁ କେହି ରାଗିବାର ଦେଖିନାହାନ୍ତି, କୋମଳ ଭାବେ ଆପଣ ସବୁବେଳେ କଥାବାର୍ତ୍ତା।

0: ନାଇଁ ନାଇଁ ସମସ୍ତେ ରେଡିଓର ସ୍ୱର କୋମଳ ନହେଲେ ସେ ଆସିବେ କେମିତି ଏଠି, ତେଣୁ ସମସ୍ତେ ଯୋଉ କୋମଳତାକୁ ନିଜ ଭିତରେ ଗ୍ରହଣ କରିଥାନ୍ତି। ଖା ଭୁଞ୍ଜୁ ଗିଳି, ଦେଇଥର ତୁ ଖା ତୁ ଗିଳି, ଏ କଥାଟା ବେଳେ ବେଳେ ସେମାନଙ୍କୁ ବିରକ୍ତ କରୁଥିବ କି ଅସୁବିଧା କରୁଥିବ, ତେଣୁ ଶବ୍ଦ ବ୍ୟବହାର ଉପରେ ସବୁବେଳେ ନିଜକୁ ସାବ୍ୟସ୍ତ କରିବାକୁ ପଡିବ, ସୁନ୍ଦର ଶବ୍ଦ କହି ତାଙ୍କୁ ଆମେ ନିଜର କରିବା।
1: ଆପଣ ଉଦ୍ଘୋଷଣା ବିଷୟରେ, ଆପଣଙ୍କର ନାଟ୍ୟ ପରିଚାଳନା ସମ୍ପର୍କରେ, ରେଡିଓ ରୂପାନ୍ତର ସମ୍ପର୍କରେ ବହୁତ କଥା କହିଲେ, କିନ୍ତୁ ଯେଉଁ ମାଧ୍ୟମକୁ ଭିତ୍ତି କରି ଆପଣ ଆକାଶବାଣୀ ସହିତ ପ୍ରଥମଥର ଯୋଡ଼ି ହେଇଥିଲେ, ଗୀତ ବିଷୟରେ କିଛି କହିଲେନି।
0: ଗୀତ ସେମିତି ହେଇଯାଏ,
1: ଗୀତ ଠାରୁ ଆପଣ ବୋଧେ ଦୂରେଇ ଗଲେ,
0: ସମୟ ମିଳିଲାନି,
1: ସଙ୍ଗୀତ ସାଧନାର ସମୟ ନ ମିଳିଲେ ଠିକ ଭାବରେ ଗାଇ ହୁଏ ନା।
0: ମୁଁ କିଛି କ୍ୟାସେଟରେ ଗାଇଛି, ଗୁଡ଼ାଏ ଗୀତ ନାଟ୍ୟ ବି କରିଛି ବାହାରେ, କିନ୍ତୁ ମୁଁ ଆଉ ସମୟ ପାଇଲିନି ଗୀତ ପାଇଁ।
1: ଆପଣ ଏଯାବତ ଅନେକ ନାଟକର ବେତାର ରୂପାନ୍ତର କରିଛନ୍ତି, ନାଟ୍ୟ ପରିଚାଳନା କରିଛନ୍ତି, ସବୁଠାରୁ ଆତ୍ମସନ୍ତୋଷ ଆପଣ କେଉଁ ନାଟକ ଦ୍ୱାରା ପାଇଛନ୍ତି?
0: ଏବେ ବି ମୁଁ ସନ୍ତୋଷ ପାଇନି, ନାଟକଟା ଶୁଣିସାରିଲା କରିସାରିକି ଶୁଣିସାରିଲା ପରେ ମତେ ଲାଗେ ଏମିତି କରିଲେ ଭଲ ହେଇଥାନ୍ତା, ତେଣୁ ମୁଁ ସନ୍ତୋଷ ହେଇନି, ଅତୃପ୍ତି ରହିଛି, ପ୍ରବଳ ଅତୃପ୍ତି ରହିଛି, ତାକୁ ମୁଁ ଆଉ ଥରେ କଲେ ଅଲଗା ପ୍ରକାର କରିପାରିବି।
1: ଯଦି ଏବେ ସୁଯୋଗ ମିଳିବ ତାହେଲେ ଆପଣ କେଉଁ ଉପନ୍ୟାସକୁ ପୁଣି ଥରେ ତାର ନାଟ୍ୟ ରୂପାନ୍ତର କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ଯଦି ସୁଯୋଗ ମିଳେ?
0: ମତେ ଗୋଟେ ଉପନ୍ୟାସ ବହୁତ ଭଲ ଲାଗେ, ସେ ହେଉଛି ଅମାବାସ୍ୟାର ଚନ୍ଦ୍ର।
1: ଆଜ୍ଞା,
0: ସେଇଟା ଯଦି ଆକାଶବାଣୀ ଆଣି କରିପାରନ୍ତା ତାହେଲେ ଓଡ଼ିଆ ସାହିତ୍ୟ ପାଇଁ, ଓଡ଼ିଆ ସଂସ୍କୃତି ପାଇଁ, ଓଡ଼ିଆ ନାଟ୍ୟ ଜଗତ ପାଇଁ ବହୁତ ଉପକାର ହେଇପାରନ୍ତା।
1: ଆପଣ କାହା ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇ ଏଇ ନାଟ୍ୟ ପରିଚାଳନା କ୍ଷେତ୍ରରେ ପାଦ ଥାପିଥିଲେ?
0: ରଣପଦ ଟଣ୍ଡ।
2: ସୁମତି କେତେ କରି କହିଥିଲା ସଖାଙ୍କଠାରୁ କିଛି ମାଗି ଆଣିବା ପାଇଁ, କିଛି ମାଗି ପାରିଲି ନାହିଁ। ଶ୍ରୀଅଙ୍ଗରୁ ଯେଉଁ ରତ୍ନହାରଟି ଦେଇଥିଲେ ତାକୁ ବି ଦାନ କରିଦେଲି। ନାରଦ କହୁଥିଲେ ତାଙ୍କୁ ଯାହା ମାଗିଥିଲେ ତାହା ମିଳିଥାନ୍ତା, କିନ୍ତୁ କିନ୍ତୁ ହରିନାମ ଜପିବା ପାଇଁ ମାଳାଟି ଖୁବ୍ ସୁନ୍ଦର ହୋଇଥିଲା। ଛାଡ଼, ସଖା ଦେଇଥିଲେ ପୁଣି କଣ ଭାବି ତାକୁ ନେଇଗଲେ କେଜାଣି, ସବୁ ତାଙ୍କରି ଇଚ୍ଛା। ଏଇ ତ ଘର ପାଖ ହେଇଗଲାଣି, ସୁମତି ଯାହା ଗାଳି ଦେବ ପଛେ ଶୋଇଯିବି, କଣ ଆଉ କରିବି। କଣ ଦେଖୁଛି, ମୋର ଭଙ୍ଗା କୁଡ଼ିଆ ଯୋଉଠି ଥିଲା ସେଠି ଗୋଟେ କଣ ବିରାଟ ଅଟ୍ଟାଳିକା ଠିଆ ହୋଇଛି। ତେବେ କଣ ସୁମତି ମୋର ଭୋକ ଉପାସରେ ଘର ଠିଆ ବିକି ଗାଁ ଛାଡ଼ି କୁଆଡେ ଚାଲିଯାଇଛି। ଏଇତ ସୁମତି ସେଠି ଠିଆ ହୋଇଛି, ଯାଏ ତାକୁ ପଚାରେ କଣ ହେଇଛି। ହେ ସଖା, ହେ କୃଷ୍ଣ, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା।

0: ତୁମେ କଣ କହୁଛ ସୁମତି? କିଏ ଭାର ପଠେଇଥିଲା?
1: ସିଏ ତ ତୁମ ନାଁ କହିଲା, ମୁଁ କଣ ଜାଣିଛି? ସେ କାଳିଆ ଟୋକା କିଏ?
0: କାଳିଆ?
1: ହଁ,
0: କୁଆଡେ ଗଲା ସେ କାଳିଆ?
2: ସଖା
0: କି
2: ସଖା କୃଷ୍ଣ, ତୁମେ ତୁମେ ସେଇ ଭାରୁଆ ସଖା, ଏ ଦରିଦ୍ର ସଖାଟା ପାଇଁ ତୁମେ ଏତେ କଷ୍ଟ କଲ କୃଷ୍ଣ।
3: ଆଉ ମୁଁ କଣ କିଛି କରିନି?
2: ତେବେ ତୁମେ ତୁମେ ବି ଏ ଦିନ ଅକିଞ୍ଚନ କରି ସୁମତି ସୁମତି ସୁମତି ତୁମେ ମହାଭାଗ୍ୟବତୀ ସୁମତି, କାହାକୁ ତୁମେ ସ୍ନେହ ବନ୍ଧନରେ ବାନ୍ଧି ରଖିଛ ଜାଣ?

0: ଆକାଶବାଣୀକୁ ନେଇ ଆପଣଙ୍କର ଏହି ସ୍କୃତି ଅନୁଭୂତି ଗୋଟିଏ ଯୁଗର କାହାଣୀ ପରି ଲାଗୁଛି। ଏତେ କହିଲେ ତଥାପି ଆମର ତୃଷ୍ଣା ମେଣ୍ଟୁନି, ଶୁଣିବାକୁ ଆହୁରି ଇଚ୍ଛା। ହେଲେ ଏହି ସୀମିତ ସମୟ ମଧ୍ୟରେ ଆପଣଙ୍କ ସିନ୍ଧୁକରୁ ଯେତିକି ପାଇଛୁ ତାହା ତ ଆମ ପାଇଁ ଅମୂଲ୍ୟ ସମ୍ପଦ ପରି ଆମେ ଏହାକୁ ସାଇତି ରଖିବୁ ଆମର ପ୍ରିୟ ଶ୍ରୋତାମାନଙ୍କ ପାଇଁ। ଈଶ୍ୱରଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ, ଆପଣ ସୁଖରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଆପଣଙ୍କର ଅବସରକାଳୀନ ଜୀବନ ନିରାମୟ ରହୁ। ପୁଣି ଥରେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଶୁଣିଲେ ଆକାଶବାଣୀ କଟକର ଅବସରପ୍ରାପ୍ତ ବରିଷ୍ଠ ଉପସ୍ଥାପକ, କଣ୍ଠଶିଳ୍ପୀ, ଲେଖକ, ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ବସନ୍ତ ମହାନ୍ତିଙ୍କ ସହିତ ସାକ୍ଷାତକାରର ଦ୍ୱିତୀୟ ଭାଗ। ତାଙ୍କୁ ଭେଟିଥିଲେ ସଦ୍ୟସ୍ମିତା ବେହେରା। ବସନ୍ତ ମହାନ୍ତିଙ୍କ ସ୍ମୃତି ସବୁ ମିଶି ଆମକୁ ଯେପରି କହୁଛି, ସଫଳତା କେବଳ ପ୍ରତିଭାରେ ନୁହେଁ, ନମ୍ରତା ଆଉ ଅବିରତ ପ୍ରୟାସରେ ଲୁଚିଥାଏ। ସ୍ମୃତିର ପାହାଚ କାର୍ଯ୍ୟକ୍ରମ ତ ଶୁଣିଲେ, ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ସ୍ମୃତିର ପାହାଚ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍କୋଡ଼ 753001। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ପୁଣି ଆଉ କିଛି ସ୍ମୃତି ଆଉ ଅନୁଭୂତି ନେଇ ଆସିବୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
5: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
6: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
5: ତ ଠିକ ନମ୍ବର
6: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
5: ତମେ ତ ବଞ୍ଚେଇ ଦେଲ ଦିଦି,
6: କାମରୁ ନୁହେଁ।
7: ଆର୍ବିଆଇ କହେ,
8: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ପ୍ରଚାର କରୁଛ କାର୍ଯ୍ୟକ୍ରମ ଯୁବବାଣୀ।

0: ପାଇବାରୁ ବହୁତ ବହୁତ ଭଲରେ ଅଛୁ ଭାଇ। ଆଉ ଆମ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି ତ?
1: ମୁଁ ଆପଣଙ୍କ କାର୍ଯ୍ୟକ୍ରମ ସବୁଦିନ, ଏମିତି କୌଣସି ଦିନ ନାହିଁ କାର୍ଯ୍ୟକ୍ରମ ମୁଁ ଶୁଣେନି। ଯୁବବାଣୀ ତ ମୋ ଜୀବନ ସହିତ ଓତପ୍ରୋତ ଭାବେ ଜଡିତ ବା ଅଙ୍ଗାଙ୍ଗୀ ଭାବେ ଜଡିତ। ଯୁବବାଣୀକି ଛାଡିକିରି ମୁଁ ମୁହୂର୍ତ୍ତ ମାନେ ରହିପାରିବିନି। ଯୁବବାଣୀ ହେଉଛି ମୋର ଆଦର୍ଶ ଆଉ ପଥ ପ୍ରଦର୍ଶକ। ଭାଇମାନେ ଯେ ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ସେମାନେ ହେଲେ ମୋର ଜୀବନ, ସେମାନେ ମୋର ଆଦର୍ଶ ଏବଂ ସେମାନେ ମୋର ପଥ ପ୍ରଦର୍ଶକ। କୋଉଠି ଭୁଲି ପାରିବି ଭାଇ? ସବୁଠୁ ଭଲ ଲାଗେ ମତେ ହିମାଂଶୁ ଭାଇଙ୍କର ଉପସ୍ଥାପନା ଶୈଳୀ। ଆଉ ତା ତ ମୋର ଅଛନ୍ତି ତେଜସ୍ୱିନୀ ଅପା, ଆଦରର ଅପା, ତାଙ୍କ ବିଷୟରେ ଯେତେ କହିବି ସେତେ କମ୍ ହବ।
2: ତେବେ ଜାଣିଛୁ ହିମାଂଶୁ, କବିରାଜ ଭାଇ ହେଉଛନ୍ତି ଆମର ନିୟମିତ ଶ୍ରୋତା। ସେ ଆମର ପ୍ରତିଦିନ ଯୁବବାଣୀ କାର୍ଯ୍ୟକ୍ରମ ଶୁଣନ୍ତି, ଆମକୁ ବହୁତ ମାତ୍ରାରେ ଭଲ ପାଇବା ଦିଅନ୍ତି। ତେବେ କବିରାଜ ଭାଇ, ଆପଣ ଆମ ଯୁବବାଣୀର ପ୍ରତିଟି କାର୍ଯ୍ୟକ୍ରମ ବିଷୟରେ କଣ ମତାମତ ରଖିବେ?
1: ଯୁବବାଣୀ ଅଗଣାର ସମସ୍ତ ଅପା ଭାଇମାନଙ୍କୁ ସର୍ବପ୍ରଥମେ ଶୁଭେଚ୍ଛା ଶୁଭକାମନା ଜଣାଉଛି। ବର୍ତ୍ତମାନ ଗୁରୁତ୍ୱ ଆରୋପ କରୁଛି ଚଳିତ ମାସ ଫୋନ୍ ଇନ୍ ସମ୍ପର୍କର କାର୍ଯ୍ୟକ୍ରମର ରୂପରେଖ ବିଷୟ। ପ୍ରଥମେ ପ୍ରାଧାନ୍ୟ ଦେଉଛି ସୋମବାର ଅନ୍ୟତା ବିଜ୍ଞାନ ବିଚିତ୍ରା ଖେଳ।

0: ଯୁବ ବାଣୀ ଅଗଣାର ସମସ୍ତ ଅପା ଭାଇ ମାନଙ୍କୁ ସର୍ବପ୍ରଥମେ ଶୁଭେଚ୍ଛା ଶୁଭକାମନା ଜଣାଉଛି। ବର୍ତ୍ତମାନ ଗୁରୁତ୍ୱ ଆରୋପ କରୁଛି ଚଳିତ ମାସ ଫୋନ୍ ଇନ୍ ସମ୍ପର୍କର କାର୍ଯ୍ୟକ୍ରମର ରୂପରେଖ ବିଷୟ। ପ୍ରଥମେ ପ୍ରାଧାନ୍ୟ ଦେଉଛି ସୋମବାର ଅନ୍ୱେଷା ବା ବିଜ୍ଞାନ ବିଚିତ୍ର ଖେଳ ଖବର ସୂଚନା। ବିଶେଷ କରି ଖେଳ ଖବରରୁ ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ର ପରିସ୍ଥିତି ବିଷୟରେ କିଛି ତଥ୍ୟ ହାସଲ ହୋଇପାରୁଛି। ତତ୍ ସଙ୍ଗେ ସଙ୍ଗେ ସବୁ ପପା ଏବଂ ଭାଇମାନଙ୍କର ସୁନ୍ଦର ଉପସ୍ଥାପନା ସରସ ସୁନ୍ଦର ହୋଇପାରୁଛି। ତତ୍ପରେ ସାହିତ୍ୟକୁ ଆଧାର କରି ବା ଭିତ୍ତି କରି ଗଢି ଉଠୁଥିବା କାର୍ଯ୍ୟକ୍ରମ ସୃଜନୀ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା। ସୃଜନୀରେ ଶିଶିର ବେହେରାଙ୍କ ଆଲୋଚନା ଆମ ସଂସ୍କୃତି ଓ ଆମ ପରମ୍ପରା ସାଙ୍ଗକୁ ଶୀତଳ ଅପା ଶ୍ରୀ ଅପାଙ୍କର ସୁନ୍ଦର ଉପସ୍ଥାପନା ସାଙ୍ଗକୁ କାହାଣୀ ବା ବହୁତ ଶୁଣିଆ ଥିଲା। ସେହିପରି ବାର ପାଞ୍ଚ ସୃଜନୀରେ ସିଏ ଏବଂ ଶୀତଳ ଅପାଙ୍କର ବଳିଷ୍ଠ ଉପସ୍ଥାପନା ଦାୟିତ୍ୱରେ ମୟୀ ଅପାଙ୍କର ସାଧନା ପଥେ ଆଧ୍ୟାତ୍ମିକ ଚେତନାରୁ ବହୁତ କିଛି ଶିଖିବାକୁ ମିଳିଲା। ସବୁଠୁ ଉଚ୍ଚକୋଟୀର ଥିଲା କାହାଣୀ ଫୁଲର କ୍ଷତିପୂରଣ। ଉଣେଇଶ ପାଞ୍ଚ ସୃଜନୀରେ ହିମାଂଶୁ ଭାଇ ଓ ଶୀତଳ ଅପାଙ୍କର ତତ୍ତ୍ୱବଧାନରେ ଆଶୁତୋଷ ମିଶ୍ରଙ୍କର ଆଲୋଚନା ଗୋପୀନାଥଙ୍କ ଉପନ୍ୟାସର ହରିଜନଙ୍କ ସାମାଜିକ ଚିତ୍ରଣ ଆଉ କାହାଣୀ ଅଭିଶାପ ବହୁତ ଭଲ ହୋଇଥିଲା। ଚବିଶ ପାଞ୍ଚରେ କାହାଣୀ ସ୍ୱପ୍ନର ବାଲିଘର ସାଙ୍ଗକୁ ବିଶ୍ୱଜିତ ଅପା ଏବଂ ଅନ୍ୟ ଅପାଙ୍କର ସୁନ୍ଦର ଉପସ୍ଥାପନା ମନକୁ ବେଶ ଛୁଇଁଥିଲା। ବାଇଶ ପାଞ୍ଚ ମଲ୍ଲାରରେ ଗୀତିକଥା ସାଙ୍ଗକୁ ତେଜସ୍ୱିନୀ ଅପା ଏବଂ ପ୍ରୀତି ଅପାଙ୍କର ଉପସ୍ଥାପନା ଶୈଳୀ ବହୁତ ଶିକ୍ଷଣୀୟ ସରସ ସୁନ୍ଦର ସାବଧିନ ଥିଲା। ତେଇଶ ପାଞ୍ଚ ଆକାଶବାଣୀ ନାଇଣ୍ଟି କାର୍ଯ୍ୟକ୍ରମ ଉପଲକ୍ଷେ କୁଇଜ କାର୍ଯ୍ୟକ୍ରମ ଜାତୀୟ କବି ବୀରକିଶୋର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବହୁତ ଭଲ ହୋଇଥିଲା। କିନ୍ତୁ ଟିକେ ସେହି ପୁରୁଣା କ୍ୱେଶ୍ଚିନ୍କୁ ନ ଦୋହରାଇ ଯଦି ଆକାଶବାଣୀ ଆଉ ନୂଆ ନୂଆ କ୍ୱେଶ୍ଚିନ୍ ଉପରେ କୁଇଜ ପଚରା ଯାଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା। ତଥାପି ଯାହା ହେଉ ହିମାଂଶୁ ଭାଇ ଏବଂ ପ୍ରତୀକ୍ଷା ଆପଙ୍କ ଉପସ୍ଥାପନା ଶୈଳୀ ସରସ ସୁନ୍ଦର ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା କୁଇଜର ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନତି ହୋଇ ଯୁବବାଣୀର ଉପସ୍ଥାପିକା ଦାୟିତ୍ୱ ବହନ କରିବାର ସୁଯୋଗ ଲାଭ କରିଥିବାରୁ ଯୁବବାଣୀ ତରଫରୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଚବିଶ ପାଞ୍ଚ ଚିଠିପତ୍ର ସମ୍ପର୍କ ଯାହାର ଉପସ୍ଥାପନାର ଦାୟିତ୍ୱରେ ସୁଚାରୁ ରୂପେ ନିର୍ବାହ କରିଥିଲେ ଶ୍ରୀ ଅପା ଏବଂ ସ୍ୱାତି ଅପା। ବିଶେଷ କରି ଚଳିତ ମାସରେ ମୁଁ ଚିଠିପତ୍ରକୁ ଚାରିଖଣ୍ଡ ଚିଠି ପଠାଇଥିଲେ ମଧ୍ୟ ମୋର ମାତ୍ର ଗୋଟିଏ ଚିଠି ସ୍ଥାନ ପାଇଥିଲା। ସୃଜନୀରେ ଯେଉଁ ଶ୍ରୋତାମାନଙ୍କ କଲମରୁ କବିତା ପାଠ କରାଯାଉଛି ଏଥିରେ ସ୍ପଷ୍ଟ ପ୍ରତୀୟମାନ ହେଉଛି ସବୁ ସପ୍ତାହରେ ପ୍ରାୟ ଦୁଇ ତିନି ଜଣଙ୍କର କବିତା ବାରମ୍ବାର ପଠନ ସତ୍ତ୍ୱେ ଅନ୍ୟ ଶ୍ରୋତାମାନ ନିରାଶ ଭାବ ସୃଷ୍ଟି ହେଉଛି। ତାହା ହେବା ସ୍ୱାଭାବିକ। ତେଣୁ ମୋର କହିବାର କଥା ଯୁବବାଣୀ ଶ୍ରୋତାମାନଙ୍କର ସଂଖ୍ୟା ବଢୁଛି, ଶ୍ରୋତାଙ୍କ କଲମକୁ କବିତାର ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବଢୁଛି। ତେଣୁ ଗୋଟିଏ ସପ୍ତାହରେ ଯେଉଁ ଶ୍ରୋତାଙ୍କର କବିତା ପାଠ କରୁଛନ୍ତି ତା ପୁନରାୟ ନେକ୍ସଟ ମନ୍ଥରେ ପଢି ଅନ୍ୟ ଶ୍ରୋତାମାନଙ୍କୁ ସୁଯୋଗ ଦେବା ନିହାତି ଦରକାର ବୋଲି ମୋର ବିଶ୍ୱାସ ଆଶା ଏବଂ ବିଶ୍ୱାସ ଏ ଦିଗରେ ଟିକେ ଦୃଷ୍ଟି ଦେଲେ ଭଲ ହେବ। ଆଉ ବିଶେଷ କରି ନୂଆ ଅପା ଏବଂ ଭାଇ ଭଉଣୀମାନଙ୍କର ସୁନ୍ଦର ଉପସ୍ଥାପନା ଶୈଳୀ ପାଇଁ ପୁନଃ ତାଙ୍କୁ ଶୁଭେଚ୍ଛା ଶୁଭକାମନା।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ମତାମତ ରଖିଥିବାରୁ। ଆପଣ ଯୋଉ କହିଲେ ସୃଜନୀ କାର୍ଯ୍ୟକ୍ରମରେ ପ୍ରତି ସପ୍ତାହରେ ସମାନ ଦୁଇ ତିନି ଜଣଙ୍କର ଚିଠି ପଠନ କରାଯାଉଛି, ତେବେ ସେମିତି କିଛି ନାହିଁ ଭାଇ। ପ୍ରକୃତରେ ଦେଖିବାକୁ ଗଲେ ଆମେ ସମସ୍ତ ଚିଠିକୁ ଆମେ ଅଗ୍ରାଧିକାର ଦଉ, ସେମିତି ନୁହେଁ କି ଜଣଙ୍କ ଚିଠିକୁ ଆମେ ପଢୁ। ଆମ ପାଖକୁ ଯୋଉ ଚିଠି ଆସିକି ପହଞ୍ଚିଥାଏ ଆଉ ସେଇ କାର୍ଯ୍ୟକ୍ରମକୁ ରିଲେଟ୍ କରି ଯୋଉ କବିତାଟି ଖାପ ଖୁଆଏ ଆମେ ସେଇ କବିତାଟି ପାଠ କରୁ, ତେବେ ଆଗକୁ ନିଶ୍ଚୟ ଆପଣଙ୍କ ମତାମତକୁ ଆମେ ଧ୍ୟାନ ଦଉଛୁ।
2: ବେଳେବେଳେ ଭାଇ ଏମିତି ହୁଏ କି ଆମ ପାଖକୁ ଚିଠି ଆସିବା ଟିକେ ବିଳମ୍ବ ହେଇଯାଇଥାଏ, ଯାହାଫଳରେ କି ଯେଉଁ ଚିଠି ଆମ ପାଖରେ ଥାଏ ସୃଜନୀରେ ସ୍ଥାନ ଦେବା ପାଇଁ ତ ସେଇ ଚିଠିଟା ଆମେ ସ୍ଥାନ ଦେଇଥାଉ। ଏମିତି ନୁହେଁ କି ଭାଇ କାହା ଚିଠିଟା ଆମେ ପଢିଥାଉ, କାହା ଚିଠି ଆମେ ଛାଡି ଦେଇଥାଉ। ତେବେ ନିହାତି ଭାବରେ ଏ ପ୍ରତି ଆମେ ନିହାତି ଦୃଷ୍ଟି ଦେବୁ।
1: ତେବେ ଆଗକୁ ଆପଣ ମଧ୍ୟ ଏମିତି ସୁନ୍ଦର ସୁନ୍ଦର କବିତା ଆମକୁ ପଠାଇବେ, ଆମେ ନିଶ୍ଚୟ ଭାବରେ ସ୍ଥାନିତ କରିବୁ।
2: ତେବେ କବିରାଜ ଭାଇ ଆପଣଙ୍କୁ ଆଉଥରେ ଅନ୍ତରରୁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି ଆମର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ ମିଠା ମିଠା ଭଲ ପାଇବା ଦେଉଥାନ୍ତୁ, ଆପଣଙ୍କର ମତାମତ ଆମକୁ ଚିଠି ମାଧ୍ୟମରେ ହଉ ଅବା ଫୋନ ମାଧ୍ୟମରେ ଜଣାଉଥାନ୍ତୁ, ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।
2: ନମସ୍କାର ଭାଇ, ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ଫୋନ ଇନ୍ ସମ୍ପର୍କ।
3: ତେଜସ୍ୱିନୀ ଅପା ଓ ହିମାଂଶୁ ଭାଇଙ୍କୁ ମୁଁ ନମସ୍କାର ଧନ୍ୟବାଦ ଜଣାଉଛି, ଶୁଭେଚ୍ଛା ଜଣାଉଛି। ମୋର ପରିଚୟ ହେଉଛି ମୁଁ ବୁଲୁ ପଟ୍ଟନାୟକ, ଘସିପୁରା, ଆନନ୍ଦପୁର, କେନ୍ଦୁଝର।
1: ଆପଣଙ୍କୁ ମଧ୍ୟ ବୁଲୁ ଭାଇ ବହୁତ ବହୁତ ଧନ୍ୟବାଦ, ଆମ ତରଫରୁ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। କେମିତି ଅଛନ୍ତି?
3: ମୁଁ ଟିକେ ଭଲରେ ନାହିଁ, ତିନି ମାସ ହବ ଅଣ୍ଟା ଅପରେସନ ହେଇଥିଲି ଆଉ ତିନି ମାସ ପର୍ଯ୍ୟନ୍ତ ଭଲ ହେଇନାହିଁ, ଛୋଟେ ଛୋଟେ ଚାଲୁଛି।
2: ପ୍ରଭୁ ଜଗନ୍ନାଥଙ୍କୁ ଡାକୁଛୁ, ଆପଣଙ୍କ ଦେହ ବହୁତ ଜଲ୍ଦି ସୁସ୍ଥ ହେଇଯାଉ। ତେବେ ଆପଣ ଆମ ଯୁବବାଣୀ କାର୍ଯ୍ୟକ୍ରମର ତ ନିୟମିତ ଶ୍ରୋତା, ଆମର ପ୍ରତିଦିନର କାର୍ଯ୍ୟକ୍ରମ ଗୁଡିକ କେମିତି କଣ ଲାଗେ ଆପଣଙ୍କର ମିଠା ମିଠା ମତାମତ ରଖନ୍ତୁ।
3: ମୋର ମତାମତ ରହିଛି ମଇ ମାସ ସତର ତାରିଖ ଯୁବବାଣୀ ବିଭାଗର ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପକ ହିମାଂଶୁ ଭାଇ ଓ ଆଉ ଜଣେ

0: ତାଙ୍କର ଭିନ୍ନ ଢଙ୍ଗର ଉପସ୍ଥାପନା ତଥା ନୂଆ ମଡେଲର ଉପସ୍ଥାପନା ବହୁତ ଭଲ ଓ ସୁନ୍ଦର ହୋଇଥିଲା। ଆଉ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାମାନଙ୍କ ଠାରୁ ଆସିଥିବା ଅଭିଯୋଗ ପ୍ରଶ୍ନ ଓ ମତାମତର ଉତ୍ତର ଭଲ ସୁନ୍ଦର ଭାବରେ ଦିଆଯାଇଥିଲା। ତେଣୁ ମୁଁ ହିମାଂଶୁ ଭାଇ ଆଉ ଅପାଙ୍କୁ ମୁଁ ଧନ୍ୟବାଦ ଶୁଭେଚ୍ଛା ଜଣାଉଛି। ଏହା ସହିତ ମଇ ମାସ 24 ତାରିଖ ରବିବାର ଯୁବବାଣୀ ବିଭାଗର ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପିକା ଦ୍ୱୟ ଶ୍ରୀ ଅପା ଓ ସ୍ୱାତି ଅପାଙ୍କର ଉପସ୍ଥାପନା ଭଲ ସୁନ୍ଦର ହୋଇଥିଲା। କାର୍ଯ୍ୟକ୍ରମ ସମ୍ପର୍କରେ ଆସିଥିବା ଶ୍ରୋତାମାନଙ୍କର ପ୍ରଶ୍ନ ଅଭିଯୋଗ ଓ ପ୍ରଶଂସା ଚିଠିପତ୍ର ଗୁଡିକୁ ଶ୍ରୀ ଅପା ଓ ସ୍ୱାତି ଅପା ଭଲ ରୂପେ ପାଠ କରି ସୁନ୍ଦର ଭାବରେ ଉତ୍ତର ଦେଇଥିଲେ। ତେଣୁ ମୁଁ ଶ୍ରୀ ଅପା ଓ ସ୍ୱାତି ଅପାଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। ଆଉ ପ୍ରତିକ୍ରିୟା କାର୍ଯ୍ୟକ୍ରମରେ ତେଜସ୍ୱିନୀ ଅପା ଓ ବିଶ୍ୱଜିତା ଅପାଙ୍କର ଉପସ୍ଥାପନା ମଧ୍ୟ ଭଲ ହୋଇଥିଲା। ଉପସ୍ଥାପନାରେ ତେଜସ୍ୱିନୀ ଅପାଙ୍କର ତେଜ ଶକ୍ତି ଓ ବିଶ୍ୱଜିତା ଅପାଙ୍କର ଉପସ୍ଥାପନାରେ ପ୍ରକୃତରେ ଉପସ୍ଥାପନା ବହୁତ ଚମତ୍କାର ହୋଇଥିଲା। ଆଉ ଦେଖିବାକୁ ଗଲେ ବିଶ୍ୱଜିତା ଅପା ବିଶ୍ୱକୁ ଜେଣିଗଲେ। ତେଣୁ ପ୍ରତିକ୍ରିୟା ସ୍ତମ୍ଭରେ ଉପସ୍ଥାପିକା ଦ୍ୱୟ ବିଶ୍ୱଜିତା ଅପା ଓ ତେଜସ୍ୱିନୀ ଅପାଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। ହିମାଂଶୁ ଭାଇ ଓ ତେଜସ୍ୱିନୀ ଅପାଙ୍କୁ ମୋର ଶେଷ ଉପସ୍ଥାପନାରେ ମୁଁ ଏତିକି କହିବି, ଯୁବବାଣୀ ବିଭାଗର ପ୍ରତ୍ୟେକ କାର୍ଯ୍ୟକ୍ରମ ସବୁ କାର୍ଯ୍ୟକ୍ରମର ଆଲୋଚନା ପର୍ଯ୍ୟାଲୋଚନା ଗୀତ କବିତା ଏହିପରିକି ପ୍ରଶ୍ନ ଉତ୍ତର ଉପସ୍ଥାପନା ସବୁ କିଛି ଭଲ ଓ ସୁନ୍ଦର ହେଉଛି। ଆଉ ବିଶେଷ କରି ଚିଠିପତ୍ର ସମ୍ପର୍କ କାର୍ଯ୍ୟକ୍ରମ ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମ ଆଉ ଯୁବବାଣୀ ବିଭାଗର ଆଇନା କାର୍ଯ୍ୟକ୍ରମରେ ନାଟକ ସବୁ ଭଲ ହେଉଛି। ଥରେ ମୋର ଗୋଟେ ମତାମତ ରହିଛି, ଆଇନା କାର୍ଯ୍ୟକ୍ରମରେ ଯୋଉ ନାଟକ ପ୍ରସାର ହଉଛି ସେ ନାଟକ ଗୁଡିକ ପୁରୁଣା ନାଟକ କିନ୍ତୁ ଶିକ୍ଷଣୀୟ ନାଟକ, ଟିକେ ନୂଆ ନୂଆ ନାଟକ ଦେଲେ ଭଲ ହୁଅନ୍ତା। ଆପଣମାନଙ୍କର ବିଶେଷ କରି ହିମାଂଶୁ ଭାଇ ତେଜସ୍ୱିନୀ ଅପାଙ୍କର ଚମତ୍କାର ଉପସ୍ଥାପନା ପାଇଁ ମୁଁ ଶେଷରେ ତାଙ୍କୁ ଧନ୍ୟବାଦ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି।
1: ଆପଣଙ୍କୁ ମଧ୍ୟ ବୁଲୁ ଭାଇ ବହୁତ ବହୁତ ଧନ୍ୟବାଦ। ଆମ କାର୍ଯ୍ୟକ୍ରମକୁ ଆପଣ ଏତେ ଭଲ ଭାବରେ ଶୁଣୁଛନ୍ତି ଆଉ ମତାମତ ଦେଉଛନ୍ତି। ତେବେ ଭାଇ ଆପଣ ଯୋଉ କହିଲେ ଆଇନା କାର୍ଯ୍ୟକ୍ରମରେ ପୁରୁଣା ନାଟକ ଆମେ ପ୍ରଚାର କରୁଛୁ, ତେବେ ଆଗକୁ ମଧ୍ୟ ଆମେ ନିଷ୍ପାଦକ ସାର୍ଙ୍କ ସହ ଆମେ କଥା ହବୁ ନୂଆ ନାଟକ ପ୍ରସାରଣ କରିବା ପାଇଁ।
2: ତେବେ ବୁଲୁ ଭାଇ ଏମିତି ଆମ ସହିତ ଯୋଡି ହେଇକି ରହିଥାନ୍ତୁ, ଆପଣଙ୍କର ମିଠା ମିଠା ମତାମତ ଆମକୁ ଚିଠି ହଉ ଅବା ଫୋନ ମାଧ୍ୟମରେ ଜଣାଉଥାନ୍ତୁ। ଆଶା ରଖିବୁ ଭାଇ ଆପଣ ଆମର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ବହୁତ ମାତ୍ରାରେ ଭଲ ପାଇବା ଦେବେ।
0: ଧନ୍ୟବାଦ, ନମସ୍କାର।
2: ନମସ୍କାର ଭାଇ, ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
3: ମଞ୍ଜିଲ ତୁମ ପାଓ, ରାସ୍ତା ହମ୍ ବନାଏଙ୍ଗେ, ଖୁସ୍ ତୁମ ରହୋ, ଖୁସିଆ ହମ୍ ଦିଲାଏଙ୍ଗେ, ବସ୍ ଦୋସ୍ତ ବନକେ ରହୋ, ଦୋସ୍ତି ହମ୍ ନିଭାଏଙ୍ଗେ। ହ୍ୟାଲୋ ମ୍ୟାମ୍, ହ୍ୟାଲୋ ସାର୍, ନମସ୍କାର ବୋଥ ଅଫ୍ ୟୁ, ଦିସ୍ ଇଜ୍ ମାମା ମିଶ୍ର, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର।
2: ମାମା ଭଉଣୀ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର ସମ୍ପର୍କ ଅଗଣାକୁ। ତେ ଭଉଣୀ ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
3: ବହୁତ ଭଲ ଅଛି, ଆର୍ ମୋ ସାଇରୀ ବୋଧେ ଆପଣ ଖରା ଯୋଉ ହଉଛି ଆପଣ ଝିଅଙ୍କୁ ପୁରା ରିଫ୍ରେସ୍ କରିଦେଇଥିବେ ବୋଲି ମୁଁ ଭାବୁଛି।
1: ନିହାତି ଭାବରେ ଆପଣଙ୍କ ସାଇରୀଟି ବହୁତ ବଢିଆ, ଆମକୁ ତ ଲାଗିଛି ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମଧ୍ୟ ନିଶ୍ଚିନ୍ତ ଭାବରେ ବହୁତ ଭଲ ଲାଗିଥିବ।
3: ଥ୍ୟାଙ୍କ ୟୁ ସାର୍।
2: ତେବେ ହିମାଂଶୁ, ତମେ ଜାଣିଥିବ କି ନାହିଁ, ମାମା ଭଉଣୀ ଆମର ନିୟମିତ ଶ୍ରୋତା, ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ମାତ୍ରାରେ ଭଲ ପାଇବା ଦିଅନ୍ତି। ତେବେ ତାଙ୍କଠୁ ବୁଝିନେବା ଆମର ଯୁବବାଣୀର ପ୍ରତିଟି କାର୍ଯ୍ୟକ୍ରମ କେମିତି କଣ ଲାଗୁଛି।
3: ହଁ, ଫାର୍ଷ୍ଟ ଅଫ୍ ଅଲ୍ ତ ମତେ ହିମାଂଶୁ ସାର୍ଙ୍କ ସହ ଆଜି ଫାର୍ଷ୍ଟ ଟାଇମ୍ କଥା ହେବାକୁ ଚାନ୍ସ ମିଳିଛି, ବହୁତ ଭଲ ଲାଗିଲା। ଆଣ୍ଡ ତେଜସ୍ୱିନୀ ମ୍ୟାମ୍ ତ ନୋ ଡାଉଟ୍ ଅନ୍ ଦ୍ୟାଟ୍ ମୋର ସବୁବେଳେ ଫେଭରେଟ୍ ଅଛନ୍ତି, ଅଲ୍ ଟାଇମ୍ ରହିବେ। ସମ୍ପର୍କ ଉପରେ ମୁଁ କହିବାକୁ ଏବେ ଯାଉଛି, ଫାର୍ଷ୍ଟ ଅଫ୍ ଅଲ୍ ମତେ ଅନ୍ଵେଷା ପ୍ରୋଗ୍ରାମରେ ବହୁତ ଭଲ ଲାଗିଥିଲା। ଆମର ଫ୍ଲାଇଟ୍ରେ ଯୋଉ ବ୍ଲାକ୍ ବକ୍ସ ବିଷୟରେ କେତେ ଜଣ ଲୋକ ଆଣିଥିବେ କି ନ ଜାଣିଥିବେ ସେଟା ମୁଁ କହିପାରିବିନି, ବଟ୍ ଆମେ ଫ୍ଲାଇଟ୍ରେ ସବୁବେଳେ ଯିବା ଆସିବା କରୁଛେ, କିନ୍ତୁ ଏଇଟା ମେନ୍ ତତ୍ତ୍ୱ ଯୋଉଟା ଭଲ ଲାଗିଥିଲା ବ୍ଲାକ୍ ବକ୍ ଉପରେ କୁହା ହେଇଥିଲା। ଆଣ୍ଡ କ୍ରୀଡ଼ା ଉପରେ ମୋତେ ସବୁବେଳେ ଭଲ ଲାଗେ ଯେହେତୁ ଏବେ ଆଇପିଏଲ୍ ଚାଲିଛି। ତାପରେ ମୋତେ ଅନ୍ଵେଷାରେ ଭଲ ଲାଗିଥିଲା ଆମର ମହୁମାଛି ଚାଷ ଉପରେ, ଯୋଉଟା ମୁଁ ନିଜେ ଜାଣିନଥିଲି, ମୁଁ ଆଶ୍ଚର୍ଯ୍ୟ ଅଚମ୍ବିତ ହେଇଗଲି। ଯଦି ଆପଣମାନେ ସବୁ ଶୁଣିବାକୁ ଚାହୁଁଛନ୍ତି, ଜାଣିବାକୁ ଚାହୁଁଛନ୍ତି, ଅନ୍ଵେଷା ହିଁ ସମସ୍ତେ ଶୁଣନ୍ତୁ, ଜାଣିପାରିବେ କେତେ କ'ଣ ଆମେ ଜାଣିବାକୁ ମିସ୍ କରିଦେଉଛେ। ତାପରେ ଆଉ ଗୋଟେ ମୋତେ ଭଲ ଲାଗିଥିଲା ଅନ୍ଵେଷାରେ ଆମର ସୋସିଆଲ ମିଡିଆ କେତେ ଭଲ କେତେ ଖରାପ। ତାପରେ ସୁଜନୀରେ ମୋତେ ଭଲ ଲାଗିଥିଲା ଫୁଲର ଖ୍ୟାତି ପୂରଣ, ସୌମ୍ୟରଞ୍ଜନ ଗପ ପଢ଼ିଥିଲେ। ବୁଧବାର ବିନ୍ଦୁ ଆଇଡ଼ାରେ ମୋତେ ଭଲ ଲାଗିଥିଲା ଯେମିତିକି ମୁଁ ମୁକ୍ତି ଚାହେଁ, ତାପରେ ଆମର ସ୍ୱପ୍ନକୁମାରୀ ହଉ, ତାପରେ ନକ୍ସା ହଉ, ତାପରେ କି ସୁକନ୍ୟା ହଉ। ପ୍ରତିକ୍ରିୟାରେ ଭଲ ଲାଗିଥିଲା ନଶା ମୁକ୍ତ ସମାଜ ଉପରେ, ଯୋଉଟା ବାର ବାର ପଡ଼େ ସୋସାଇଟି ଉପରେ କିଛି ବାର୍ତ୍ତା ଯାଉଛି, ଆମ ପ୍ରୋଗ୍ରାମ ସକ୍ସେସ ହଉ ମୁଁ ଚାହୁଁଛି, ଏ ବାର୍ତ୍ତା ସମସ୍ତେ ଆକ୍ସେପ୍ଟ କରନ୍ତୁ। ବିନୟ ସାର୍ଙ୍କର ଭଲ ଲାଗିଥିଲା କନ୍ଭରସେସନଟା ମାନସ ସାର୍ଙ୍କ ସହିତ ଯୋଉ ସେଇ ନଶା ଆଉ ଡ୍ରଗ୍ସ ଉପରେ। ମୋତେ ଗ୍ରୀଷ୍ମ ଋତୁ ଉପରେ ଭଲ ଲାଗିଥିଲା ପ୍ରୀତି ମ୍ୟାମ୍ ଆଉ ତେଜସ୍ୱିନୀ ମ୍ୟାମ୍ଙ୍କର ସେଇ କାର୍ଯ୍ୟକ୍ରମଟା ବହୁତ ଭଲ ଲାଗିଥିଲା ମୋତେ। ଖରା ଟିକେ କମି କମି ଆସୁଥିଲା, ଏମ୍ ପ୍ରୋଗ୍ରାମ ଶୁଣିକି ବହୁତ ଭଲ ହିଁ ହେଇଥିଲା। ଆଣ୍ଡ ତାପରେ ମୋତେ ଭଲ ଲାଗିଥିଲା ଫ୍ୟାମିଲି ଡେ ଉପରେ ବିଶ୍ୱଜିତା ମ୍ୟାମ୍ ଆଣ୍ଡ ସ୍ୱୟଂପ୍ରଭା ମ୍ୟାମ୍ଙ୍କର ଗୀତି କଥା ଉପରେ ଫ୍ୟାମିଲି ଡେ କୁ ଆକ୍ସେପ୍ଟ କରିକି କୁହାଯାଇଥିଲା। ତାପରେ କାର୍ତ୍ତିକ ଶର୍ମା ଯୁବବାଣୀ ନେକ୍ସଟ ଡେ କୁହାଯାଇଥିଲା, ସେଇଟା ଭଲ ଲାଗିଥିଲା। ତାପରେ ଆମର କଲେଜ କ୍ୟାମ୍ପସ ର ପ୍ରତୀକ୍ଷା ମ୍ୟାମ୍ ଆଣ୍ଡ ହ୍ୟୁମାନ୍ସୁ ସାର୍ ତ ସବୁବେଳେ କରୁଛନ୍ତି, ଆମକୁ ବି ପଚାରନ୍ତୁ ଢଗ ଆମେ ପହଳିକା ଆମେ ବି ଟିକେ ମଜା ନବୁ, ଏଣ୍ଟରଟେନମେଣ୍ଟ ହବୁ, ସେଇଟା ଭଲ ଲାଗିଥିଲା। ସମ୍ପର୍କରେ ଭଲ ଲାଗିଥିଲା, ଫୁଲ ନବ ଫୁଲ ପ୍ରୀତି ମ୍ୟାମ୍ଙ୍କର ଭଲ ଲାଗିଥିଲା। ଲାଷ୍ଟ ଡେ

0: ପଡିଥିଲା, ଲେବର ଡେ ଉପରେ ବି ପଡିଥିଲା, ସେଇଟା ଭଲ ଲାଗିଥିଲା। ଲାଷ୍ଟକୁ ଏତିକି କହିବି, ସମ୍ପର୍କ ଯୋଉ ଦଉଛି କ୍ୱେଶ୍ଚିନ୍ ଗୁଡା ଟିକେ ମାଇଥୋଲୋଜି ଉପରେ ପକାନ୍ତୁ, ରାମାୟଣ ମହାଭାରତ, ତାକି ଆମର ଲିସନର ମାନେ ଆମେ ବି ଜାଣିପାରିବୁ ଆମେ କେତେ ହଦ ତକ କନେକ୍ଟ ହେଇପାରୁଛୁ। ଆଉ ସମ୍ପର୍କ ନାଟକ ଗୁଡା ବହୁତ ପୁରୁଣା ହେଇଗଲାଣି, ଟିକେ ଚେଷ୍ଟା କରନ୍ତୁ ନୂଆ ଦବା ପାଇଁ, ବହୁତ ମାନେ ମିସ୍ କରୁଛି, ଇଗର୍ଲି ୱେଟ୍ କରୁଛି ନୂଆ ନାଟକ ଶୁଣିବା ପାଇଁ। ଆଣ୍ଡ ଲାଷ୍ଟ ବଟ୍ ନଟ୍ ଦ ଲିଷ୍ଟ, ମତେ ନୂଆ ଯୋଉ ଯେତିକି ଆସିଥିଲେ ପ୍ରଜ୍ଞା ଆଣ୍ଡ ଶିବାନୀ, ସେମାନଙ୍କ ଆର୍ଜିଙ୍ଗ ବି ଭଲ ହେଇଛି।
1: ତେବେ ଦେଖିଲେ ତ ହିମାଂଶୁ, ଆମ ମାମା ଭଉଣୀ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ କେତେ ସୁନ୍ଦର ଭାବରେ ଶୁଣିଛନ୍ତି, କେତେ ଟିକି ନିକି ଶୁଣିଛନ୍ତି।
2: ନିହାତି ଭାବରେ ମୁଁ ବି ବହୁତ ଆପଣଙ୍କ ମତାମତ ଶୁଣିକି ବହୁତ ଖୁସି ହେଉଛି, ଆଉ ଆପଣ ଯୋଉ ଅପା ଭାଇମାନଙ୍କୁ ପ୍ରଶଂସା କରିଛନ୍ତି ସେମାନେ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ଶୁଭେଚ୍ଛା ବାର୍ତ୍ତା ଗ୍ରହଣ କରିସାରିଥିବେ। ତେବେ ଆପଣ ଯୋଉ କହିଲେ ନୂଆ ନାଟକ ପ୍ରଚାର କରିବା କଥା, ନିଷ୍ପାଦକ ସାର୍ଙ୍କୁ ଆମେ ଜଣେଇବୁ,
1: ନୂଆ ନାଟକ ଭେଟିଦେବା ପାଇଁ ଆମେ ନିହାତି ଭାବରେ ଚେଷ୍ଟା କରିବୁ।
0: ଖରା ଶୀତ ବର୍ଷା ନ ମାନିକି ଆସିକି ଆମକୁ ଏଣ୍ଟରଟେନମେଣ୍ଟ କରୁଛନ୍ତି, ଆପଣଙ୍କ ପାଇଁ କିଛି ବଡ କଥା ନୁହେଁ। ବିନୟ ସାର୍ଙ୍କର ଆଉ ଗୋଟେ ମତେ ବହୁତ ଭଲ ଲାଗିଥିଲା, ଦମନ ଡାଇରେକ୍ଟରଙ୍କ ସହିତ ବିନୟ ସାର୍ କଥା ହେଇଥିଲେ।
2: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ମାମା ଭଉଣୀ, ଆପଣ ଏମିତି ଆମ କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ, ଆଉ ଆପଣଙ୍କର ମତାମତ ଆମକୁ ଫୋନ ମାଧ୍ୟମରେ ହଉ, ଚିଠି ମାଧ୍ୟମରେ ହଉ ଜଣାଉଥାନ୍ତୁ, ଆମେ ମଧ୍ୟ ଆପଣଙ୍କ ମତାମତକୁ ଗ୍ରହଣ କରୁଛୁ, ଆଉ ଆମ କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଆମେ ଚେଷ୍ଟା କରୁଛୁ।
0: ଓକେ, ଥ୍ୟାଙ୍କ ୟୁ ମ୍ୟାମ୍, ଥ୍ୟାଙ୍କ ୟୁ ସାର୍, ଦୁଇ ଜଣଙ୍କୁ ମୁଁ ନମସ୍କାର କରୁଛି ଏବେ।
1: ତେବେ ଏମିତି ଆମ ଯୁବାଣୀ ସହିତ ଯୋଡି ହେଇକି ରହିଥାନ୍ତୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ସାର୍, ମ୍ୟାମ୍ ରହୁଛି, ନମସ୍କାର।
1: ନମସ୍କାର ଭଉଣୀ।
2: ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
3: ମୁଁ ସୋନୁଲତା ସାହୁ, ବାଲିଆଡ଼ି ରହୁଛି, କେନ୍ଦ୍ରାପଡ଼ାରେ କହୁଛି।
1: ସୋନୁଲତା ଭଉଣୀ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର ସମ୍ପର୍କ କାର୍ଯ୍ୟକ୍ରମକୁ। ତେବେ ଭଉଣୀ, ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି ଆଉ ଏବେ କଣ କରୁଛନ୍ତି?
3: ଏବେ କଣ କରିବି, ଦେହ ଅସୁସ୍ଥ ଅଛି, ଦୁଇ ଚାରି ଦିନ ହବ, ସେଇଥିରେ ମୁଁ ବି କଲ୍ କରୁ।
1: ଯାହା ବି ଭଉଣୀ, ଆପଣଙ୍କର ଦେହ ଅସୁସ୍ଥ ଅଛି, ଆମର ଯୁବବାଣୀକୁ ତଥାପି ଭୁଲି ନାହାନ୍ତି, ଆମ ପାଖକୁ କଲ୍ କରିଛନ୍ତି ଜାଣି ବହୁତ ଖୁସି ଲାଗିଲା। ତେବେ କୁହନ୍ତୁ ଆମର ଯୁବବାଣୀ କାର୍ଯ୍ୟକ୍ରମ କେମିତି କଣ ଲାଗେ, ସେଇ ଉପରେ ଆପଣଙ୍କର ମତାମତ କଣ ରଖିବେ?
3: ଅଂଶୁଘାତ ଉପରେ କବିତା ଦୁଇ ଚାରି ପଦ କହିବି।
2: ନିହାତି ଭାବରେ ଭଉଣୀ, ଆପଣ ଆପଣଙ୍କ କବିତାଟି ପାଠ କରନ୍ତୁ।
3: ବିଷମ ଆସିଲା, ଖରା ଚହଟିଲା, ଅଂଶୁଘାତ ଉଠେ ମାଟି, ମଣିଷ ଜୀବନ ଅସ୍ତବ୍ୟସ୍ତ, ପୁଣି ହୁଅ ଭୀଷଣତା, ସତର୍କ ହୋଇଲେ ସଜାଗ ରହିଲେ ସେଥିରୁ ଯେ ବର୍ତ୍ତିଯିବା, ବାହାରକୁ ଗଲେ ପାଦରେ ଚପଲ, ଟୋପିଟେ ମୁଣ୍ଡରେ ଦେବା, ଆଖିରେ ଚଷମା, ମୁଣ୍ଡରେ ପଗଡ଼ି, ଛତାଟେ ସାଥିରେ ନେବା, ପାଣି ବୋତଲଟେ ସାଥିରେ ଯେ ନେବା, ତା କୁରୁତା ପିନ୍ଧିବା, ଗାଈ ଗୋରୁ ଆଉ ପଶୁପକ୍ଷୀଙ୍କୁ ଯେ ପାଣି ପିଇବାକୁ ଦେବା, କାଞ୍ଜି ତୋରାଣି ଓ ଘୋଳ ଦହି ପୁଣି ସରବତ ପିଉଥିବା, ତରଭୁଜ ଆଉ କାକୁଡି ଖାଇବା, ପଖାଳ ପାଣି ପିଇବା, ଏହିପରି ଆମେ ସତର୍କ ରହିଲେ ଅଂଶୁଘାତକୁ ଜିତିବା।
1: ତେବେ ସୋନଲତା ଭଉଣୀ, ଆପଣଙ୍କର କବିତା ଆବୃତ୍ତି ଆମ ମନକୁ ବେଶ ଛୁଇଁଲା, ଆଶା କରିବୁ ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମଧ୍ୟ ବେଶ ଭଲ ଲାଗିଥିବ। ତେବେ ଆମର ଯୁବବାଣୀ କାର୍ଯ୍ୟକ୍ରମ ବାବଦରେ ଆପଣଙ୍କର ମତାମତ କଣ ରଖିବେ?
3: ସାଧନା ପଥେ ଆଧ୍ୟାତ୍ମିକ ଚେତନା, ବିସ୍ମୟ ସାହୁଙ୍କ ଆଲୋଚନା ବହୁତ ଭଲ ଲାଗିଥିଲା, ଫୁଲର କ୍ଷତିପୂରଣ ସୌମ୍ୟ ରଞ୍ଜନ ମହାନ୍ତି, ସେ ଗପଟିକି ଯୋଉ ପାଠ କରିଥିଲେ ସିଏ ବି ବହୁତ ଭଲ ଲାଗିଥିଲା, ଆଉ ସ୍ୱପ୍ନର ବାଲିଘର ରୋଜାଲିନୀ ମିଶ୍ରଙ୍କର ଗପ, ସେ ବି ବହୁତ ମନକୁ ଛୁଇଁ ଯାଇଥିଲା, ଆଉ ନେଶାରେ ବହୁମାଛି ପାଳକ ରାଜେଶଙ୍କ ସହିତ ସାକ୍ଷାତକାର ନେଇଥିଲେ ବିନୟ ସାର, ତା ମଧ୍ୟ ଶିଖି ନଥିଲା, ବହୁତ ଭଲ ଲାଗିଥିଲା, ଯୁବପିଢ଼ିଙ୍କ ପାଇଁ ଗୋଟେ ପ୍ରେରଣାର ଉତ୍ସ ଥିଲା। ସୂର୍ଯ୍ୟନୀରେ ଗୋବିନ୍ଦ ବେହେରାଙ୍କ କବିତା ମମତାର ବନ୍ଧନ, ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ଫଗୁଣ ଫେରିଛି ବହୁତ ଭଲ ଲାଗିଥିଲା, କ୍ୟାମ୍ପସ ବିଚିତ୍ରା ବହୁତ ଭଲ ଲାଗୁଛି, ଗାଁରୁ ଯୁବନୀତି ପ୍ରସାରଣ କରେ, କାର୍ଯ୍ୟକ୍ରମଟା ଆଉ ଟିକେ ଉନ୍ନତ ଧରଣ ହୋଇପାରିବ, ଟିକେ ଭଲ ଲାଗିବ। ମୋର ଅଭିଯୋଗ ଅଛି, ମୋର ଚିଠି ଦେଇଥିଲି ସମ୍ପର୍କକୁ, ସେ ସ୍ଥାନ ପାଇନି, ତା ଭିତରେ ସୂର୍ଯ୍ୟନୀକି ଦେଇଥିଲି ଦୁଇଟା କବିତା, ତା ମଧ୍ୟ ସ୍ଥାନ ପାଇନି, ଆଉ ସେଥିପାଇଁ ମୋ ମନ ବହୁତ ଦୁଃଖ, କୋଷ୍ଟକାର୍ଡରେ ଦଉଛି ହେଲେ ମୋର ଚିଠି ସ୍ଥାନ ପାଉନି, ସେଥିପାଇଁ ଦୁଃଖ।
2: ନିହାତି ଭାବରେ ଭଉଣୀ, ଆପଣଙ୍କ ଚିଠିପତ୍ର ଆସିପାରୁନି, ଆମେ ମଧ୍ୟ ଦୁଃଖିତ, ଆପଣଙ୍କ ଚିଠିପତ୍ର ଆସିକି ପହଞ୍ଚି ପାରୁନି, ଆମ ପାଖରେ ପହଞ୍ଚିଲେ ଆମେ ନିଶ୍ଚିନ୍ତ ଭାବରେ ସ୍ଥାନିତ କରିବୁ, ଏଥିରେ ଆପଣ ଦୁଃଖ ପ୍ରକାଶ କରନ୍ତୁନି, ଚେଷ୍ଟା କରୁଛୁ ଆମେ ବୁଝାବୁଝି କରିବୁ କ'ଣ ପାଇଁ ଚିଠି ଆମ ପାଖକୁ ଆସି ପହଞ୍ଚି ପାରୁନି, ଆମେ ଏ ଦିଗରେ ଚେଷ୍ଟା କରିବୁ, ଆପଣ ଆପଣଙ୍କ ମତାମତ ଚିଠି ମାଧ୍ୟମରେ ପଠାଉଥାନ୍ତୁ, ଆଉ ଆପଣଙ୍କ ଅଭିଯୋଗକୁ ଆମେ ନିହାତି ଭାବରେ ଗ୍ରହଣ କରୁଛୁ। ଆମେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ କି ଆପଣଙ୍କ ଶରୀର ଯଥାଶୀଘ୍ର ସୁସ୍ଥ ହୋଇଯାଉ ଏବଂ ଆପଣ ଆମ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର ଭାବରେ ଶୁଣନ୍ତୁ, ଆଉ ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
4: ହ୍ୟାଲୋ
1: ଭାଇ ନମସ୍କାର, ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
4: ଦୋଲଗୋବିନ୍ଦ ମିଶ୍ର, ସୁଲେଗାଁ ଝାରସୁଆ ଜିଲ୍ଲାରୁ କହୁଛି।
2: ଭାଇ ଆପଣଙ୍କୁ ଆମ ଯୁବବାଣୀ ସମ୍ପର୍କ କାର୍ଯ୍ୟକ୍ରମକୁ ଅନେକ ଅନେକ ଶୁଭେଚ୍ଛା।
4: ଧନ୍ୟବାଦ।
1: ତେବେ ଭାଇ ଆପଣ ଯୁବବାଣୀକୁ ପ୍ରଥମ ଥର ପାଇଁ କଲ୍ କରିଛନ୍ତି?
4: ହଁ, ଯୁବବାଣୀକୁ ପ୍ରଥମ ଥର ପାଇଁ କଲ୍ କରିଛି ଆଜ୍ଞା।
1: ଯାହା ହଉ ଭାଇ, ବହୁତ ଖୁସି ଲାଗିଲା ଆପଣ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ଏତେ ମାତ୍ରାରେ ଭଲ ପାଇବା ଦଉଛନ୍ତି, ଆମକୁ ପ୍ରଥମ ଥର ପାଇଁ ଯୁବବାଣୀକୁ କଲ୍ କରିଛନ୍ତି। ତେବେ ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
4: ଭଲ ଅଛି ଆଜ୍ଞା।
2: ତେବେ ଭାଇ, ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗେ, ଆପଣ ଆପଣଙ୍କ ମତାମତ ଜଣାନ୍ତୁ।
4: କାର୍ଯ୍ୟକ୍ରମ ଆଜ୍ଞା ବହୁତ ଭଲ ଲାଗେ, ବହୁତ ଜିନିଷ ଶିଖି ହୁଏ, ଜାଣି ହୁଏ, କାର୍ଯ୍ୟକ୍ରମ ବହୁତ ବଢିଆ ଅଛି, ଆମେ ତ ସବୁ ଶୁଣୁଛୁ, ଭଲ ଜିନିଷ ଲାଗୁଛି, ସବୁ ବଢିଆ ଅଛି, ଆପଣଙ୍କ ଯୋଉ କୁଇଜ୍ କାର୍ଯ୍ୟକ୍ରମ ବି ଯୋଉ ହଉଛି ସେଟା ବହୁତ ବଢିଆ ବି ହଉଛି।

0: ନିହାତି ଭାବରେ କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମ କଥା ଭାଇ ଆପଣ କହୁଛନ୍ତି? ଶୁଣିକି ବହୁତ ଭଲ ଲାଗିଲା, ସେ କାର୍ଯ୍ୟକ୍ରମଟି ଆପଣଙ୍କ ହୃଦୟକୁ ଛୁଇଁ ଯାଉଛି।
1: ସେଟା ପୁରା ବହୁତ ଭଲ, ଗତଥର ମୁଁ ଶୁଣିଲି ଏତେ ମତେ ଭଲ ଲାଗିଲା, ବହୁତ ମାନେ ପିଲାମାନେ ଆସିକି ବହୁତ ମାନେ କୋଉ ଜିନିଷଟା ଆମେ ଜାଣୁଛୁ କୋଉଦିନ କୋଉଟା ପ୍ରୋଗ୍ରାମ ହଉଛି, କିନ୍ତୁ ପିଲାମାନେ କେତେଟା ଭୁଲ ବି ଉତ୍ତର ଦେଲେ, କିନ୍ତୁ ଆମକୁ ସେଟା ମାନେ ଇଏ ବି ଲାଗିଲା, ଭଲ ବି ଲାଗିଲା, ଆଉ ଜାଣିବି ହେଲା ପିଲାମାନେ ସେଥିରେ ମାନେ ସମ୍ପୃକ୍ତ ଅଛନ୍ତି ବୋଲି ଜାଣିବି, ବହୁତ ଖୁସି ବି ଲାଗିଲା।
2: ଯାହା ହଉ ଭାଇ, ଆପଣ ଆମର ଯୁବବାଣୀକୁ ପ୍ରତିଟି କାର୍ଯ୍ୟକ୍ରମକୁ ଭଲ ପାଇବା ଦଉଛନ୍ତି, ଆମେ ଆଶା ରଖିବୁ ଆମର ପ୍ରତିଟି କାର୍ଯ୍ୟକ୍ରମ ଆପଣ ଶୁଣିବେ ଏବଂ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ଟେଲିଫୋନ ଜରିଆରେ ହଉ ଅବା ଚିଠି ମାଧ୍ୟମରେ ଲେଖି ପଠାଇବେ ବୋଲି ଆମର ଆଶା।
1: ଧନ୍ୟବାଦ ମ୍ୟାଡମ।
0: ତେବେ ଶ୍ରୋତା ବନ୍ଧୁ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଫୋନ ମାଧ୍ୟମରେ ଜଣାଇଥିବାରୁ। ଏମିତି ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆପଣଙ୍କର ମତାମତକୁ ଆମକୁ ଚିଠି ମାଧ୍ୟମରେ ହେଉ ଫୋନ ମାଧ୍ୟମରେ ଜଣାଉଥାନ୍ତୁ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଜାଣିବା ଗତ ମାସରେ ପଚରା ଯାଇଥିବା ତିନୋଟି ପ୍ରଶ୍ନର ଉତ୍ତର ଏବଂ ସଠିକ୍ ଉତ୍ତରଦାତାମାନଙ୍କର ନାମ।
2: ତେବେ ଆମର ପ୍ରଥମ ପ୍ରଶ୍ନଟି ଥିଲା, ଓଡ଼ିଶାର ଉଚ୍ଚତମ ଜଳପ୍ରପାତର ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ବରହିପାଣି ଜଳପ୍ରପାତ।
0: ଆମର ଦ୍ୱିତୀୟ ପ୍ରଶ୍ନଟି ଥିଲା, ବିଶ୍ୱ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମସ୍ଥାନ କେଉଁଠି? ତାର ସଠିକ୍ ଉତ୍ତର ହେଉଛି ରଘୁରାଜପୁର, ପୁରୀ।
2: ଆମର ତୃତୀୟ ଏବଂ ଶେଷ ପ୍ରଶ୍ନଟି ଥିଲା, April 23 CSK ଏବଂ MI ମ୍ୟାଚ୍ କେଉଁ ଷ୍ଟାଡିୟମରେ ଖେଳାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ୱାଙ୍କଡ଼େ ଷ୍ଟାଡିୟମ, ମୁମ୍ବାଇ।
0: ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଜାଣିବା ଗତ ମାସରେ ପଚରା ଯାଇଥିବା ତିନୋଟି ପ୍ରଶ୍ନର ସଠିକ୍ ଉତ୍ତରଦାତାଙ୍କ ନାମ। ସଠିକ୍ ଉତ୍ତରଦାତାମାନଙ୍କର ନାମ ହେଉଛି
2: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
0: ପାର୍ଥ ସାରଥୀ ଦାସ ଶୈଳଶ୍ରୀ ବିହାର ଭୁବନେଶ୍ୱରରୁ,
2: ନିରଞ୍ଜନ ନାୟକ ଧାମନଗର ମାମଦୁଲା ଭଦ୍ରକରୁ,
0: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ,
2: କାଳୀପ୍ରସନ୍ନ ପଟ୍ଟନାୟକ ପ୍ରଶାନ୍ତି ବିହାର ଭୁବନେଶ୍ୱରରୁ, କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ,
0: ଅନ୍ନଦା ପ୍ରସାଦ ପଟ୍ଟନାୟକ ଗମାଡିଆ କଲୋନୀ ବକ୍ସି ବଜାର କଟକରୁ,
2: ଏବଂ ମାମା ମିଶ୍ର ଭୁବନେଶ୍ୱରରୁ।
0: ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣମାନେ ଆମକୁ ସଠିକ୍ ସମୟରେ ସଠିକ୍ ଉତ୍ତର ପଠାଇଥିବାରୁ। ତେବେ ଶ୍ରୋତା ବନ୍ଧୁ, ଆସନ୍ତା ମାସ ପାଇଁ ଆମର ତିନୋଟି ପ୍ରଶ୍ନ ରହିଛି। ପ୍ରଥମ ପ୍ରଶ୍ନଟି ହେଉଛି, ଶ୍ରୀରାମଚନ୍ଦ୍ରଙ୍କ ଧନୁର ନାମ କ'ଣ ଥିଲା? ପ୍ରଶ୍ନଟିକୁ ଆଉଥରେ କହି ରଖୁଛି, ଶ୍ରୀରାମଚନ୍ଦ୍ରଙ୍କ ଧନୁର ନାମ କ'ଣ ଥିଲା?
2: ଆମର ଦ୍ୱିତୀୟ ପ୍ରଶ୍ନଟି ହେଉଛି, ପାଞ୍ଚ ନଦୀର ଭୂମି କେଉଁ ରାଜ୍ୟକୁ କୁହାଯାଏ? ପ୍ରଶ୍ନଟିକୁ ଆଉଥରେ ଲେଖି ରଖନ୍ତୁ, ପାଞ୍ଚ ନଦୀର ଭୂମି କେଉଁ ରାଜ୍ୟକୁ କୁହାଯାଏ?
0: ଏବଂ ଆମର ତୃତୀୟ ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ନଦୀକୁ ଓଡ଼ିଶାର ଶୋକ କୁହାଯାଏ? ଆଉଥରେ ଶୁଣି ରଖନ୍ତୁ, ଓଡ଼ିଶାର କେଉଁ ନଦୀକୁ ଓଡ଼ିଶାର ଶୋକ କୁହାଯାଏ? ଶ୍ରୋତାବନ୍ଧୁ, ଆସନ୍ତା ମାସର ପ୍ରତିକ୍ରିୟାର ବିଷୟବସ୍ତୁ ହେଉଛି ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱ। ଆଉଥରେ ଶୁଣି ରଖନ୍ତୁ, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱ। ତେବେ ଶ୍ରୋତାବନ୍ଧୁ, ଆମେ ଆଶା ରଖିବୁ ଆମେ ପଚାରିଥିବା ତିନୋଟି ପ୍ରଶ୍ନର ସଠିକ୍ ଉତ୍ତର ଠିକ୍ ସମୟରେ ଆମ ପାଖକୁ ଚିଠି ମାଧ୍ୟମରେ ଏବଂ ମେଲ୍ ମାଧ୍ୟମରେ ପଠାଇବେ। ଶ୍ରୋତାବନ୍ଧୁ, ଜୀବନ ଭଗବାନଙ୍କର ସବୁଠାରୁ ସୁନ୍ଦର ଉପହାର। ଏହି ଜୀବନକୁ ହସ ଖୁସିରେ ଜୀଇଁବା ପାଇଁ ଆମେ କେତେ ସ୍ୱପ୍ନ ଦେଖୁ, କେତେ ପରିଶ୍ରମ କରୁ, କିନ୍ତୁ ବେଳେବେଳେ କିଛି ମାଦକ ପଦାର୍ଥର ମୋହରେ ପଡ଼ି କିଛି ବ୍ୟକ୍ତି ନିଜ ହାତରେ ନିଜ ସଂସାରକୁ ଉଜାଡ଼ି ଦେଇଥାନ୍ତି। ସେଥିମଧ୍ୟରୁ ତମାଖୁ ହେଉଛି ଏକ ଅଦୃଶ୍ୟ ରାକ୍ଷସ, ଯାହା ମଣିଷକୁ ଧୀରେ ଧୀରେ ମୃତ୍ୟୁମୁଖକୁ ଟାଣି ନେଇଥାଏ। ଏହି କରାଳ ସତ୍ୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ May 31 ବିଶ୍ୱ ତମାଖୁ ନିଷେଧ ଦିବସ ଭାବରେ ପାଳନ କରାଯାଏ। ତମାଖୁ ସେବନ କେବଳ ଜଣେ ବ୍ୟକ୍ତିର ଜୀବନ ନେଇନଥାଏ, ଏହା ଏକ ସୁନ୍ଦର ପରିବାରକୁ ଜୀବନ୍ତ କବର ଦେଇଥାଏ। ଧୂମ୍ରପାନ କରୁଥିବା ବ୍ୟକ୍ତି ଜଣକ ହୁଏତ ନିଜ ଦୁନିଆରେ କିଛି ସମୟ ପାଇଁ ହଜିଯାଇପାରେ, କିନ୍ତୁ ଆରପଟେ ଅଭ୍ୟନ୍ତର ଶରୀର ସହିତ ତାଙ୍କ ପରିବାରର ଭବିଷ୍ୟତ ମଧ୍ୟ ଜଳିଯାଉଥାଏ ବୋଲି ସେଥିକୁ ତାଙ୍କର ଲକ୍ଷ୍ୟ ନଥାଏ। ଗୋଟୁକା ଓ ପାନ ମସଲାର ଛୋଟ ପ୍ୟାକେଟ୍ଟି ଖୁବ୍ ଶୀଘ୍ର ମୁଖଗୁହର କର୍କଟ ଭଳି ମାରାତ୍ମକ ଶତ୍ରୁକୁ ଡାକି ଆଣୁଛି ବୋଲି ତାକୁ ମଧ୍ୟ କେହି ଧ୍ୟାନ ଦେଇପାରନ୍ତି ନାହିଁ। ବନ୍ଧୁ, କର୍କଟ ଭଳି ମାରାତ୍ମକ ରୋଗ ଯେତେବେଳେ ଶରୀରକୁ ଆକ୍ରାନ୍ତ କରେ, ସେତେବେଳେ ଅନୁତାପ କରିବା ଛଡ଼ା ଆଉ କିଛି ବାଟ ନଥାଏ। ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀକୁ ଦେଖି ତାଙ୍କ ପରିବାର ସଦସ୍ୟଙ୍କ ଆଖିରୁ ବହୁଥିବା ଲୁହର କୌଣସି ମୂଲ୍ୟ ନଥାଏ। ବନ୍ଧୁ, ଜଣେ ବ୍ୟକ୍ତିର ସାମାନ୍ୟ ନିଶା ପାଇଁ ସମ୍ପୂର୍ଣ୍ଣ ପରିବାରଟି ଆର୍ଥିକ ଏବଂ ମାନସିକ ସ୍ତରରେ ଦେବାଳିଆ ହୋଇଯାଇଥାଏ। ବିଶ୍ୱ ତମାଖୁ ଦିବସ ଆମ ସମସ୍ତଙ୍କ ପାଇଁ ଏକ

0: ଆହ୍ୱାନ ସଦୃଶ୍ୟ। ତେବେ ଆସନ୍ତୁ ବନ୍ଧୁ, କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ସାରା ଜୀବନ ପାଇଁ ତମାଖୁକୁ ନା କହିବା, ନିଜକୁ ଏବଂ ନିଜ ଆପଣାର ଲୋକଙ୍କୁ ଏହି ମୃତ୍ୟୁର ଜାଲରୁ ରକ୍ଷା କରିବା। ମନେ ରଖନ୍ତୁ, ତମାଖୁ ମୁକ୍ତ ଜୀବନ ହିଁ ପ୍ରକୃତ ସୁଖର ସୋପାନ। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆମ କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ଏବଂ ମେଲ୍ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲିବେନି।
1: ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଏବଂ ଆମର ମେଲ୍ ଆଇଡିଟି ମଧ୍ୟ ନୋଟ୍ କରନ୍ତୁ yv.airctc@gmail.com।
1: ତେବେ ଆଜିର ସମ୍ପର୍କ ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ତେଜସ୍ୱିନୀ।
0: ମୁଁ ଥିଲି ହିମାଂଶୁ।
1: ରହୁଛୁ,
0: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଶ କୁଜୁରୁଙ୍କୁ କଲେ ପ୍ରଶଂସା। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ସ୍ନାନଯାତ୍ରା, ନୀତିକାନ୍ତି ନେଇ ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଲୋକମାତା ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଆଇପିଏଲ୍ କ୍ରିକେଟ୍ର ଟାଇଟଲ୍ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ଏବଂ କାଳବୈଶାଖୀର ପ୍ରଭାବରେ ତାପମାତ୍ରା 4ରୁ 5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।
6: ଯହାଁ ଖବରେଁ ତୋଡ଼ି ମରୁଡ଼ି ନହିଁ ଜାତି।
7: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ ହମ ସମଜ ରହେ କି ଆକାଶବାଣୀ ଓ ଦୂରଦର୍ଶନ ଇସକି ରିଲେଭେନ୍ସି କ୍ୟା ହେ।
6: ଯହାଁ ହୋତି ହେ ସିଧି ସଟୀକ ଓ ସଚ୍ଚି ଖବରେଁ।
7: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
6: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ସାଥୀ ଯୋଡ଼ି ମହୁରୀ ବାଦ୍ୟ ଦିନ ଗୋଟାଏ ଦଶ ମିନିଟ୍ରେ ପରିବେଷଣ କରିବେ ଅନିମା ଦଳେଇ। ନାରୀ ମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ଶୁଣିବେ କ୍ଷୀର ଆମ ପାଇଁ କେତେ ଉପକାରୀ ଏ ସମ୍ପର୍କରେ ସୁନିତା ସାହୁଙ୍କ ସହିତ ଆଲୋଚନା। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ ଯୁବବାଣୀ ଅପରାହ୍ନ 5:30ରେ ଏଥିରେ ଶୁଣିବେ ପ୍ୟାନିକ୍ ଆଟାକ୍ କ'ଣ ଓ କାହିଁକି ହୁଏ ଆଲୋଚିକା ଆନନ୍ଦିକା ମହାରଣା ବିଜ୍ଞାନ ବିଚିତ୍ର ଓ କ୍ରୀଡ଼ା ପରିକ୍ରମା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ ସନ୍ଧ୍ୟା 6:10ରେ। ଯୁବଶକ୍ତି ସନ୍ଧ୍ୟା 6:30ରେ ଏଥିରେ ଶୁଣିବେ ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ଆଲୋଚିକା ସୁଚରିତା ମହାନ୍ତି। ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ 7:25ରେ। କୃଷି ସଂସାର 7:30ରେ ଏଥିରେ ଶୁଣିବେ ଗର୍ଭିଣୀ ଗାଈ ଯତ୍ନ ସମ୍ପର୍କରେ ଡକ୍ଟର ଶ୍ରୀନିବାସ ଶତପଥୀଙ୍କ ସହିତ ଆଲୋଚନା। ରାଧାରାଣୀ ମିଶ୍ର ଗାଇଥିବା ଓଡ଼ିଶୀ ଗୀତ 8:30ରେ। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:30ରେ। ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ 10:00ରେ ବିଷୟ 12 ଇୟର୍ସ ଅଫ୍ କମେଣ୍ଟ। ମଲ୍ଲିକାର୍ଜୁନ ମନସୁରଙ୍କର ଶାସ୍ତ୍ରୀୟ ଗାୟନ ପ୍ରଚାର କରିବ 10:35ରେ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 8:30ରେ ଗୀତ ଗୀତିକା 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 12:00। ଅସରନ୍ତି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ଦିନ 3:00। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଓଡ଼ିଆ କଥାଚିତ୍ର ଗୀତ 17:02ରେ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବ 8:02ରେ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 34ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36ଟି ଚକର ଅଖଡେରା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ବୃଦ୍ଧି ପାଉଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପକୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରବଳ ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହିତ ଘରୁ ବାହାରକୁ ଯିବା ପାଇଁ ସତର୍କତା ଅବଲମ୍ଭନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଭଳି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4ଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି।

କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଷ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020ରେ ଡିଜିଟାଲ୍ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋହାହନ ଏବଂ କୌଶଳଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ଭଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ କହିଛନ୍ତି ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରୀ ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନୀଳାଦ୍ରୀ ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ୀୟ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ାମାର୍ଜନା ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅପରାହ୍ନରେ ତିନି ରଥର ସମସ୍ତ ଚକ ଓ ଅଖଗୁଡ଼ିକୁ ଯୋଖାଯାଇଛି। ପରମ୍ପରା ଅନୁସାରେ ଗତ ଭଉଁରୀ ତିଥିରେ ତିନି ରଥର ଦୁଇଯୋଡ଼ା ନାହାକା ଚକରେ ଅଖଡେରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ବାକି ଥିବା ସମସ୍ତ 36ଟି ଚକରେ ମହାରଣା ସେବକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅଖଡେରା କାର୍ଯ୍ୟ ଶେଷ ହୋଇଛି। ତିନି ରଥର 77 ଜଣ ଭୋଇ ସେବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଗାମୀ ଦିନରେ ମେଣ୍ଡି ଲଗାଯିବା ସହିତ ନିର୍ମାଣ ହୋଇଥିବା ଦଣ୍ଡା ପକାଯିବା କାର୍ଯ୍ୟ କରାଯିବ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକୁ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡଗୁଡ଼ିକରେ ପରିଗଣନା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ପଞ୍ଚାୟତରେ ଏସ୍ଆଇଆର୍ ସମ୍ପର୍କିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟିଶୂନ୍ୟ ଓ ମତଦାତା ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ 11 ଶାଳ କାଠଗଣ୍ଡି ପୁରୀ ପଠାଯାଇଛି। ବୈଦିକ ରୀତିନୀତି ଅନୁସାରେ କାଠଗଣ୍ଡଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା।

14 ବର୍ଷରୁ କମ୍ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଖୋ ଖୋ ଚମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 27 ଜଣ କ୍ରୀଡ଼ାବିତ୍ ଅନୁଗୁଳ ଗସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଶିକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପକାରିତା ଏବଂ ଯୋଗ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ନେଇ ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତିରେ ଚାଷୀ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 61,88,000 ଟଙ୍କା ଲାଭାଂଶ ହୋଇଛି। 2,299 ଜଣ ଚାଷୀଙ୍କୁ 7 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

0: নোয়াখালী যেতে পারো মৌকা? ওয়াও, বাপাঙ্কু সারপ্রাইজ দেবি। অল্প কিছু তো ডিটেলস ভরিবার আছে।
1: রহি যা বুদ্ধু।
0: কোন এভলি পপআপস প্রতি সাবধান রহ। স্ক্যামার্স পার্সোনাল ডিটেলস রো ভুল ইউজ করি পারন্তি।
2: হ্যাঁ। ও।
1: তুই বুঝি গলু না? রিল্যাক্স।
0: কিন্তু কার জিতে যাই দিলে? বাপা হোমওয়ার্ক করাই নো থানতে। আরবিআই কহে স্মার্ট বনো কুল রহ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମଣିଷ ଜୀବନରେ ହସ ନିଶ୍ଚିତ ଭାବେ ଏକ ମହୌଷଧି। ବଡ଼ପାଟିରେ ହସିବା ଯେଉଁଠି ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ, ସେଠାରେ ଏକ ଛୋଟ ସ୍ମିତ ହାସ୍ୟ ମଧ୍ୟ ଶାନ୍ତ ଓ ଶାଳୀନ ଭାବ ସହ ଆତ୍ମବିଶ୍ୱାସର ପରିପ୍ରକାଶ କରେ। ଆଜି ବିଶ୍ୱସ୍ତରରେ ପାଳନ କରାଯାଉଥିବା ସ୍ମିତ ହାସ୍ୟ ଦିବସ ମଧ୍ୟ ମୁଖ ଓ ଦନ୍ତର ସ୍ୱାସ୍ଥ୍ୟ ପ୍ରତି ସଚେତନ କରିଥାଏ। ଏହା ସହିତ ସାରା ଦେଶରେ ସମାଜର ଶେଷ ଧାଡ଼ିରେ ରହିଯାଉଥିବା ବଞ୍ଚିତ ସମୁଦାୟଙ୍କ ପାଇଁ ପରୋପକାର ପ୍ରୟାସ କରିବା ଲାଗି ପ୍ରେରଣା ଦେଇଥାଏ। କାରଣ ଜଣଙ୍କ ମୁହଁରେ ଧାରେ ହସ ଆଣିଦେବା ଜୀବନ ସାର୍ଥକ କରିପାରେ। ଆଜିର ସ୍ମିତହାସ୍ୟ ଦିବସରେ ଛୋଟ ଛୋଟ ହସର କିଛି କିଛି କଥା ଜାଣିବା। ହସର ସୂତ୍ର ହେଉଛି 50-40-10। ଏହାକୁ ଖୁସିର ପାଇଚାର୍ଟ ବୋଲି କୁହାଯାଏ। ଏଥିରୁ ଜଣାଯାଏ 50% ଖୁସି ଆନୁବଂଶିକ ହୋଇଥିବା ବେଳେ 10% ଜୀବନର ପରିସ୍ଥିତିକୁ ଆଧାର କରି ମଣିଷ ହାସଲ କରିପାରେ। ତେବେ 40% ଜାଣତରେ କରିଥିବା ବିଭିନ୍ନ କାର୍ଯ୍ୟକଳାପରୁ ପ୍ରାପ୍ତ ହୋଇଥାଏ। ସୋନିଆ ଲ୍ୟୁବୋମିର୍ସ୍କିଙ୍କ ସମେତ ବହୁ ମନୋବୈଜ୍ଞାନିକ ଦ୍ୱାରା ବିକଶିତ ଏହି ସିଦ୍ଧାନ୍ତରୁ ଜଣାଯାଏ, ଆନୁବଂଶିକ ପ୍ରବୃତ୍ତି ଏବଂ ପରିସ୍ଥିତି ସତ୍ତ୍ୱେ ବ୍ୟକ୍ତି ନିଜର ଦୈନନ୍ଦିନ ସଚେତନକାରୀ ବିକଳ୍ପ ବା ନିଜ ମାନସିକତା ମାଧ୍ୟମରେ ନିଜ ପାଇଁ 40% ଖୁସି ଆଣିପାରନ୍ତି। ସ୍ମାର୍ଟଫୋନ୍ରେ ସୁଖଦ ବାର୍ତ୍ତା ପଠାଇବା ବେଳେ ସେଥିରେ ସ୍ମାଇଲି ଯୋଡ଼ିବାକୁ କେହି ଭୁଲନ୍ତି ନାହିଁ। ଏହି ସ୍ମାଇଲି ବାର୍ତ୍ତାର ଭାବକୁ ଆଗୁଆ ସ୍ୱଷ୍ଟ କରିଦିଏ। ଏହି ପ୍ରତିଷ୍ଠିତ ହସିଲା ମୁହଁଟିକୁ ଡିଜାଇନ୍ କରିଥିଲେ ଗ୍ରାଫିକ୍ ଡିଜାଇନର ହାର୍ଭି ବଲ୍। 1963 ମସିହାରେ ମାସାଚୁସେଟ୍ସର ୱର୍ସେଷ୍ଟରର ଷ୍ଟେଟ୍ ମ୍ୟୁଚୁଆଲ୍ ଲାଇଫ୍

0: ଆସୁରାନ୍ସ କମ୍ପାନୀର ଏକ ବୀମା କମ୍ପାନୀ ପାଇଁ ସେ ଏହି ମୁହଁ ତିଆରି କରିଥିଲେ। ଏହାକୁ ପ୍ରାୟ 10 ମିନିଟ୍ ମଧ୍ୟରେ ଡିଜାଇନ୍ କରିଥିଲେ ହାର୍ଭି ଏବଂ ତାଙ୍କୁ ଏହି କାମ ପାଇଁ ମାତ୍ର $45 ଦିଆଯାଇଥିଲା। ସେ କିନ୍ତୁ ନିଜର ଏହି ଡିଜାଇନ୍କୁ ଟ୍ରେଡ୍ମାର୍କ କରିନଥିଲେ। ପରେ ତାଙ୍କ ସମ୍ପୃକ୍ତି ତଥା ସହମତି ବିନା ଅନ୍ୟମାନେ ବହୁଳ ଭାବରେ ଏହାକୁ ବ୍ୟବହାର କରିଥିଲେ ଏବଂ ଏହାକୁ ନେଇ ଭଲ ବ୍ୟବସାୟ ବି ହୋଇଥିଲା। ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହାର୍ଭି କହିଥିଲେ, ମୁଁ ହଳଦିଆ କାଗଜରେ ମୁହଁ ପାଇଁ ହସ ସହିତ ଏକ ବୃତ୍ତ ତିଆରି କରିଥିଲି, କାରଣ ଏହା ସୂର୍ଯ୍ୟକିରଣ ପରି ଉଜ୍ଜଳ ଦେଖାଯାଉଥିଲା। ହାର୍ଭିଙ୍କ ପୁଅ ଚାର୍ଲସ୍ କହିଛନ୍ତି, ତାଙ୍କ ପିତା କେବେ ବି କପିରାଇଟ୍ ପଞ୍ଜିକରଣ ନ କରିଥିବା ନେଇ ଅନୁତାପ କରିନଥିଲେ। ଦନ୍ତ ବିଶେଷଜ୍ଞଙ୍କ ମତରେ ହସ ତିନି ପ୍ରକାରର। ଯଦିଓ ଅନେକ ପ୍ରକାରର ହସ ଅଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଏକ ଅନନ୍ୟ ହସ ରହିଥାଏ, ସେଗୁଡ଼ିକ ଏହି ତିନିଟି ବର୍ଗ ମଧ୍ୟରୁ ଅନ୍ୟତମ, ଯେମିତିକି ସୂକ୍ଷ୍ମ ହସ। ଆକଳନ କରାଯାଇଛି ଯେ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ମୁହଁରେ ସୂକ୍ଷ୍ମ ବା କ୍ୟୁସ୍ପିଡ୍ ହସ ଫୁଟିଥାଏ, ଯାହାକୁ ହୀରା ଆକୃତିର ବୋଲି ବର୍ଣ୍ଣନା କରାଯାଇପାରିବ। ଏହା କିପରି ଦେଖାଯାଏ ବୋଲି ଯଦିଓ କଳ୍ପନା କରିବା କଷ୍ଟକର ହୋଇପାରେ, ତେବେ ସୂକ୍ଷ୍ମ ହସ ଶୈଳୀର ସେଲିବ୍ରିଟିଙ୍କ ସର୍ବୋତ୍ତମ ଉଦାହରଣ ହେଉଛନ୍ତି ଆଞ୍ଜେଲିନା ଜୋଲି ଏବଂ ଜେନିଫର ଆନିଷ୍ଟନ୍। ଯଦି ଆପଣ ହସୁଥିବା ସମୟରେ ଆପଣଙ୍କ ପାଟିର କୋଣ ଉପରକୁ ଏବଂ ବାହାରକୁ ଗତି କରେ, ତେବେ ଆପଣ ନିଜ ହସକୁ ଏହି ପ୍ରକାରର ବୋଲି ଚିହ୍ନଟ କରିପାରିବେ। କମିସିଓର ବା ସଂଯୋଗ ପ୍ରକାରର ହସ ସବୁଠାରୁ ସାଧାରଣ ପ୍ରକାର ବୋଲି କୁହାଯାଏ। ଏହା ବିଶ୍ୱର ପ୍ରାୟ 67% ଲୋକଙ୍କଠାରେ ଦେଖାଯାଏ। ଏହି ପ୍ରକାରର ହସ ଆକାରରେ ଧନୁ ଭଳି, ଏହାକୁ ମୋନାଲିସା ସ୍ମାଇଲ୍ ବୋଲି ମଧ୍ୟ କହିଥାନ୍ତି। ଯଦି ଏହି ପ୍ରକାର ହସକୁ କଳ୍ପନା କରିବା କଷ୍ଟକର ମନେ କରନ୍ତି, ତେବେ ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଏପରିକି ବିରାଟ କୋହଲିଙ୍କ ହସ କଥା ମନେ ପକାଇପାରନ୍ତି। ଏହି ପ୍ରକାର ହସ ହାସଲ କରିବା ପାଇଁ ଓଠର କୋଣ, ଯାହାକୁ କମିସ୍ୱର ବୋଲି ଜଣାଯାଏ, ତାହା ହସୁଥିବା ସମୟରେ ବାହାରକୁ ଉଠି କାନର କୋଣ ଆଡ଼କୁ ବ୍ୟାପିଯାଏ, ଯାହା କୁହାଯାଏ କମିସ୍ୱର ବା ସଂଯୋଗକାରୀ ହସ ହେଉଛି କାନରୁ କାନ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ହସ। ସମ୍ଭବତଃ ଏହି ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ଯାହାଙ୍କର ହସ ଠିକ୍ ଏହିପରି ଥିଲା। ସବୁଠାରୁ ବିରଳ ପ୍ରକାରର ହସ ହେଉଛି ଜଟିଳ ହସ ବା କମ୍ପ୍ଲେକ୍ସ ସ୍ମାଇଲ୍, ଯାହା ଜନସଂଖ୍ୟାର ମାତ୍ର 2% ଲୋକଙ୍କ ପାଖରେ ଦେଖିବାକୁ ମିଳେ ବୋଲି ଆକଳନ କରାଯାଇଛି। ଏହାକୁ ବିରଳ ହସ ବୋଲି କୁହାଯିବାର କାରଣ ହସୁଥିବା ସମୟରେ ଏକକାଳୀନ ତିନିଟି ମାଂସପେଶୀ ଆବଶ୍ୟକ, ଏଥିପାଇଁ ତଳ ଓଠ ସହିତ କୋଣ ଏବଂ ଭିତର ଓଠର ମାଂସପେଶୀ ତଳକୁ ଟାଣି ହୋଇଯାଏ। ଯଦିଓ ଏହା କମିସ୍ୱର ସ୍ମାଇଲ୍ ସହିତ ସମାନ, ତଥାପି ଜଟିଳ ହସ ବହୁତ ଚଉଡ଼ା। ଏହି ପ୍ରକାରର ହସ ଥିବା ଲୋକମାନେ ସାଧାରଣତଃ ହସିବା ସମୟରେ ସେମାନଙ୍କର ଉପର ଏବଂ ତଳଦାନ୍ତ ଅଧିକ ପ୍ରକାଶ କରନ୍ତି। ଜଟିଳ ସ୍ମାଇଲ୍ର ପ୍ରସିଦ୍ଧ ଉଦାହରଣ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଖୁସି କପୁର ଆଦି ଅନ୍ତର୍ଭୁକ୍ତ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସନ୍ଧ୍ୟା 7ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ୍ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36ଟି ଚକର ଅଖଡେରା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅସ୍ତିଙ୍କୁ ଏଡିସି ଭାବେ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାର ରାଜ୍ୟପାଳଙ୍କୁ ଏଡିସି ଭାବରେ କାର୍ଯ୍ୟ କରିବାର ପ୍ରଥମ ମହିଳା ରୂପେ ତାଙ୍କର ଏହି ନିଯୁକ୍ତି ସାର୍ବଜନୀନ ସେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଡ। ତମାଖୁ ସେବନ ଓ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ରାଜୁ ମୋବାଇଲ ଛାଡ଼େ।
2: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, କେବେ କଲ୍ କରୁଛି ଦିଦି?
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ବାପି କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ଭନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ ହୋଇଥାଏ ଯାହାକି ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଂଶୁଘାତରୁ ରକ୍ଷା କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏହା ଏକ ସ୍ୱାସ୍ଥ୍ୟହିତକର ପାନୀୟ ବୋଲି କହିଛନ୍ତି। ସେ ମଧ୍ୟ ଓଡ଼ିଶାରୁ ଉତ୍ପାଦିତ ଆମ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ

କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲ୍ଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ଉଦ୍ଧାର ଆମ୍ଭୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣର ଗତ 12 ବର୍ଷ ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଅନୁଗାମୀରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି। ଦୂରଦର୍ଶନ ସମ୍ଭାଦ ବିଭାଗର ଏକ ପୋଡ୍କାଷ୍ଟ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବା ସହିତ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି। ଡକ୍ଟର ସିଂ କହିଛନ୍ତି, ରାଷ୍ଟ୍ର ମହାକାଶ ଆଣବିକ ଶକ୍ତି କ୍ୱାଣ୍ଟମ୍ ଟେକ୍ନୋଲୋଜି ଜୈବ ପ୍ରଯୁକ୍ତିବିଦ୍ୟା କୃତ୍ରିମ ବୁଦ୍ଧିମତା ଏବଂ ସ୍ୱଚ୍ଛ ଶକ୍ତିର ଉନ୍ନତି ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହିସବୁ କ୍ଷେତ୍ରର ମିଳିତ ଭାବେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତାମତ ଦେଇ ଡକ୍ଟର ସିଂ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବେ ଶାସନ ପରିଚାଳନା ସ୍ୱାସ୍ଥ୍ୟ କୃଷି ଯୋଗାଯୋଗ ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରିପାରିଛି। ସେ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାର ଆକଳନ କରାଯାଇଛି, ଯାହାକି ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯାଇପାରିବ। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରା ସବ୍ଡିଭିଜନ ଅନ୍ତର୍ଗତ ବୈରାଗଡ଼ ସଚ୍ ପାସ୍ କିଲର ସଡ଼କରେ ଗଭୀର ଖାତ ମଧ୍ୟକୁ ଗୋଟିଏ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି କାର୍ଟି ଖାତ ମଧ୍ୟକୁ ଖସିପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଦୁର୍ଘଟଣାସ୍ଥଳୀରୁ ସମସ୍ତ 8ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଛତିଶଗଡ଼ର 7 ଜଣ ପର୍ଯ୍ୟଟକ ଥିବା ଜଣାଯାଇଛି। ଚୀନ୍ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଖଣି ଭୁଶୁଡ଼ିବା ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁନାନ୍ ପ୍ରଦେଶର ବାୟୁ ଗ୍ରାମରେ ବେଆଇନ ଖଣି କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ 6 ଜଣ ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟବସାୟିକ କୋଠା ଭୁଶୁଡ଼ିବା ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ମୋଟ 13 ଜଣଙ୍କୁ ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ମୃତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ରାତିସାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରୁଷ୍ର କ୍ରେମ୍ଲିନ୍ ନିୟନ୍ତ୍ରଣାଧୀନ ଜାଫର୍ଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷ୍ର ରେସ୍ତୋବ୍ ଅଞ୍ଚଳର ଗଭର୍ଣ୍ଣର ୟୁରି ସ୍ଲିସର୍ କହିଛନ୍ତି, ପ୍ଲାଣ୍ଟର ଇନ୍ଧନ ସଂରକ୍ଷଣ ସ୍ଥଳୀ ନିକଟରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଡ୍ରୋନ୍ ଆକ୍ରମଣ ଯୋଗୁଁ ସାର୍ତୋବ୍ କିଭ୍ରେ ବେସାମରିକ ଭିତ୍ତିଭୂମି କ୍ଷେତ୍ର ମଧ୍ୟ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ରୁଷ୍ର ଏହି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି। ରୁଷ୍ର ଆଣବିକ ଶକ୍ତି କମ୍ପାନୀ ପକ୍ଷରୁ କୁହାଯାଇଛି, ଡ୍ରୋନ୍ ଆକ୍ରମଣ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସ୍ଥଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଇବୋଲାରେ ଆକ୍ରାନ୍ତ 5 ଜଣଙ୍କୁ ସୁସ୍ଥ କରାଯାଇପାରିଛି ବୋଲି ପୂର୍ବାଞ୍ଚଳ କଙ୍ଗୋର ବୁନିଆ ପ୍ରଦେଶ ଗସ୍ତରେ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଘୋଷଣା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଦନମ୍ ଘେବ୍ରିୟସ୍ ବୁନିଆରେ ନୂତନ ଇବୋଲା ଚିକିତ୍ସା କେନ୍ଦ୍ର ଉଦ୍ଘାଟନ ଅବସରରେ ଏହା ଘୋଷଣା କରିଛନ୍ତି। ଇବୋଲାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସେଠାକାର ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତ୍ୟତମ ରିପୋର୍ଟ ଅନୁଯାୟୀ ଇବୋଲାରେ 906 ଜଣ ସନ୍ଦିଗ୍ଧ ଆକ୍ରାନ୍ତ ହୋଇଥିବାବେଳେ 223 ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ପଡ଼ୋଶୀ ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇବୋଲାରେ 9 ଜଣ ଆକ୍ରାନ୍ତ ହୋଇଥିବା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇବୋଲାର ତୁରନ୍ତ ପରୀକ୍ଷା ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ନିୟୋଜନ ଏବଂ ନିରନ୍ତର ଆବଶ୍ୟକ ଚିକିତ୍ସା ସେବା

0: ଯୋଗାଇଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଲଦାଖରେ ଆଇନଗତ ମାପ ସମ୍ଭନ୍ଧୀୟ ସୁଧାର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରେ ଜନବିଶ୍ୱାସ ଆଇନ 2026 ଏବଂ ନିୟାମକ ସୁଧାର ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ସରଳ କରିବା ପାଇଁ ଆଲୋଚନା କରାଯାଇଛି। ଖାଉଟି ବ୍ୟାପାର ସଚିବ ନୀତି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜନ ମାପର ନିର୍ମାଣକାରୀ, ଡିଲର ଓ ମରାମତି କରୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ଆଧାରିତ ବ୍ୟବସ୍ଥା ସହିତ ପ୍ରଚଳିତ ଲାଇସେନ୍ସ ବ୍ୟବସ୍ଥାକୁ ବଦଳାଯିବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଛି। ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଡ଼ ଅଞ୍ଚଳରେ ଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ପ୍ରୟୋଗଶାଳାରେ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୋମାର ସଫଳତାର ସହ ପରୀକ୍ଷଣ କରାଯାଇଛି। ବରିଷ୍ଠ ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟର୍ମିନାଲ ବାଲିଷ୍ଟିକ୍ କ୍ଷେପଣ ଗବେଷଣା ପ୍ରୟୋଗଶାଳାରେ ଏହି ପରୀକ୍ଷଣ କରାଯାଇଥିଲା। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆଜି ପୁରୁଷ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଫାଇନାଲ୍ରେ ବିଜୟ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ମହମ୍ମଦ ସୋଇବୁଲ୍ ଫିକ୍ରି ଏବଂ ଫଜର ଆଲ୍ଫିଆନ୍ଙ୍କ ଯୋଡ଼ିକୁ 18-21, 21-17 ଏବଂ 21-16 ପରାସ୍ତ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସିଙ୍ଗାପୁର ଓପନ୍ ସୁପର 750 ଟାଇଟଲ୍ ହାସଲ କରିଥିବା ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ଭନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ବୃହତ ସମନ୍ୱିତ ଇସ୍କାତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 1,25,000 କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ପ୍ରକଳ୍ପର ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଜେଏସ୍ଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ପ୍ରକଳ୍ପରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛତା ସହକାରେ ତଦାରଖ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦୀନଦୟାଲ ପାରାଦ୍ୱୀପ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏ ସମ୍ପର୍କରେ ୟୁନିୟନର ସଭାପତି କ୍ଷୀରୋଦ ଚନ୍ଦ୍ର ପରିଡ଼ା କହିଛନ୍ତି,
3: ମୁଖ୍ୟମନ୍ତ୍ରୀ ପାରାଦ୍ୱୀପଠାରେ ଜେଏସ୍ଡବ୍ଲ୍ୟୁ ତରଫରୁ ସମନ୍ୱିତ ଇସ୍କାତ ପ୍ରକଳ୍ପର ଆରମ୍ଭ କଲେ ଏବଂ ଏହି ପ୍ରକଳ୍ପରେ ଜିନ୍ଦଲର ଯେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମହୋଦୟ ସେ ମଧ୍ୟ କିଛି ଏ ଅଞ୍ଚଳରେ ବିକାଶ କରିବା ପାଇଁ ପ୍ରତିଶ୍ରତି ଦେଇଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଅଞ୍ଚଳର ତିନି ପଞ୍ଚାୟତ ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ତିନି ପଞ୍ଚାୟତରୁ ଯେପରି ଅଧିକରୁ ଅଧିକ ନିଯୁକ୍ତି ମିଳିବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଯେଉଁ ଜିଲ୍ଲାକୁ ଯାଉଛନ୍ତି ସେଠି 80%ରୁ ଉର୍ଦ୍ଧ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।
2: ଜଗତସିଂହପୁର ଜିଲ୍ଲାର ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ପ୍ରକ୍ରିୟା ଆରମ୍ଭ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ ମାସ 28 ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ବିଏଲ୍ଓ ବା ବୁଥ୍ ସ୍ତରୀୟ ଅଧିକାରୀମାନେ ଭୋଟରମାନଙ୍କ ଘରକୁ ଘର ଯାଇ 2 ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ। ଏହି ପ୍ରକ୍ରିୟାରେ ଜିଲ୍ଲାରେ 974,435 ଜଣ ଭୋଟରଙ୍କ ସଂଶୋଧିତ ତଥ୍ୟ ସଂଗ୍ରହ କରାଯିବ। ଚଳିତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ବିଏଲ୍ଓମାନେ ଭୋଟରମାନଙ୍କ ଘରେ ପୂର୍ବାହ୍ନ 11 ଘଟିକା ପର୍ଯ୍ୟନ୍ତ

0: ଏବଂ ଅପରାହ୍ନ 3 ଘଟିକାରୁ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ବୁଥରେ ବସି ଭୋଟରମାନଙ୍କୁ ସହାୟତା କରିବେ। ଯେଉଁମାନଙ୍କର ବୟସ 2026 ଜୁଲାଇ 1 ସୁଦ୍ଧା 18 ବର୍ଷ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନ ପାଇବାକୁ ଫର୍ମ 6ରେ ଆବେଦନ କରିପାରିବେ। ଖସଡ଼ା ଭୋଟର ତାଲିକା ଜୁଲାଇ 5 ତାରିଖରେ ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଦାବି ଓ ଆପତ୍ତିର ନିଷ୍ପଭି ସେପ୍ଟେମ୍ବର 2 ତାରିଖ ସୁଦ୍ଧା କରାଯିବ ଓ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ରରେ 1026 ଜଣ ବିଏଲ୍ଓ ଓ 105 ଜଣ ବିଏଲ୍ଓ ସୁପରଭାଇଜର ଏବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ 23 ଜଣ ଏଇଆର୍ଓ ଏବଂ 4 ଜଣ ଇଆର୍ଓ ନିଯୁକ୍ତି ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପାରାଦୀପଗଡ଼ଠାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଡ୍ରେନେଜ୍ ଏବଂ ଇରିଗେସନ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ବନ୍ୟା ଓ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ୍ ମାଧ୍ୟମରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ରୋକିବା, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟାନ୍ୟ ଔଷଧ ମହଜୁଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୁଜଙ୍ଗ ବ୍ଲକର ହଳଦୀପାଣି କ୍ରିକିକୁ ନଦୀରେ ମିଶାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଖେରସ ଗ୍ରାମରେ ଜାତୀୟ ଆଇନସେବା ପ୍ରାଧିକରଣ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ଘର 1500 ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଦାଲତରେ ବିଚାରପତିମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସମାଧାନ ନିମନ୍ତେ ନିଃଶୁଳ୍କ ସହାୟତା ନମ୍ଘରରେ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ 2025-26 ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଡାଲି ଓ ତୈଳବୀଜ କୃଷି କ୍ରୟ କମିଟି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
5: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ।
6: ପ୍ରଚାର କରୁଛୁ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଆଜି ଏହି କାର୍ଯ୍ୟକ୍ରମରେ ବିଷୟ ଅଛି ତମାଖୁ ବର୍ଜନ ସୁସ୍ଥ ଜୀବନ, ଯାହା ଆମ ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ଏବଂ ସୁସ୍ଥ ସମାଜ ପାଇଁ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ମେ 31 ତାରିଖ ଆମେ ପାଳନ କରୁଛେ ୱାର୍ଲଡ ନୋ ଟୋବାକୋ ଡେ, ଅର୍ଥାତ୍ ବିଶ୍ୱ ତମାଖୁ ବର୍ଜନ ଦିବସ। ଯେଉଁମାନେ ତମାଖୁ ସେବନ କରୁଛନ୍ତି, ଯେତିକି ବିପଦଗାମୀ କିମ୍ବା କୁପଥରେ ଅଛନ୍ତି ତାଠାରୁ ଅଧିକ ସେମାନଙ୍କ ପରିବାର ପରିଜନ ମାନସିକ ଦୁଶ୍ଚିନ୍ତା ଓ ବିପଦର ଶିକାର ହେଉଛନ୍ତି। ତମାଖୁ କିମ୍ବା ନିଶା ସେବନର ଶେଷ ପରିଣାମ ହେଉଛି କ୍ୟାନ୍ସର ଭଳି ରୋଗ, ଆର୍ଥିକ ଅଭାବ ଅନାଟନ, ପାରିବାରିକ ଅଶାନ୍ତି, ପୁଅ ଝିଅମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟରେ ଅବହେଳା, ସାମାଜିକ ବାସନ୍ଦ ଇତ୍ୟାଦି। ବର୍ତ୍ତମାନ ପରିସ୍ଥିତିରେ ଆମେ ଯେତେ ସବୁ କ୍ଷେତ୍ରରେ ଉନ୍ନତି କରିଛୁ, ରୋଜଗାର କରୁଛୁ, ସେହି ପରିମାଣରେ ତମାଖୁ କିମ୍ବା ନିଶା ସେବନର ଶିକାରରୁ ନିଜକୁ ଦୂରେଇ ପାରିନାହୁଁ, ନିଶାର କୁପରିଣାମ ବିଷୟରେ ସଚେତନ ହୋଇନାହୁଁ। ଆମର ଶିକ୍ଷା, ରୋଜଗାର, ଅର୍ଥ, ପରିବାର ସମ୍ମାନ, ତମାଖୁ ବର୍ଜନ କରିବାର ପ୍ରତିଜ୍ଞା, ସବୁକୁ ଯେମିତି ନିଶା ବାରମ୍ବାର ଗ୍ରାସ କରିଚାଲିଛି। ଶ୍ରୋତାବନ୍ଧୁ, ଆଜି ଦିନ ଆମକୁ ପୁଣି ଭଲ ବାଟରେ ଯିବାକୁ ଆହ୍ୱାନ କରୁଛି। ଆଜି ହିଁ ନିଶାଠାରୁ ଦୂରେଇ ରହିବା ପାଇଁ ଉପାୟ ଠିକ୍ କରନ୍ତୁ। ଛୋଟ ହେଉ ଅବା ବଡ଼, ନିଶା ଛାଡ଼ନ୍ତୁ। ସେହି ପଇସାରେ ପିଲାମାନଙ୍କୁ ଶିକ୍ଷା ଉପକରଣ ଦିଅନ୍ତୁ। କୌଣସି ପରିସ୍ଥିତିରେ କିମ୍ବା ବାହାନା କରି ତମାଖୁର ବ୍ୟବହାର କରନ୍ତୁ ନାହିଁ। ଆଜିର ଦିନରେ ତମାଖୁ ବର୍ଜନ ସୁସ୍ଥ ଜୀବନର ଆଭିମୁଖ୍ୟକୁ ଆପଣେଇ ସୁସ୍ଥ ଜୀବନ, ସୁସ୍ଥ ସମାଜ ଗଢ଼ିବା ଆମର ଲକ୍ଷ୍ୟ ହେଉ। ଶ୍ରୋତାବନ୍ଧୁ, ଏ ବିଷୟରେ ଥିବା ଆଲୋଚନା ଶୁଣିବା ଆଗରୁ ଆସନ୍ତୁ ଗୋଟିଏ ଭକ୍ତିଗୀତ ଶୁଣିବା। ପୁରାତନ ରଚନାରୁ ଗାଉଛନ୍ତି ନିମାଇ ଚରଣ ହରିଚନ୍ଦନ।

ମଧ୍ୟ ଏସିଆରେ ଉତ୍ପତ୍ତି ହୋଇଥିଲା। ପରେ ପରେ ଏହିସବୁ ମାଦକତା ଭରା ବୃକ୍ଷଗୁଡ଼ିକ ବିଶ୍ୱର ଅନ୍ୟାନ୍ୟ ଦେଶରେ ଚାଷ ହେଲା। ଉକ୍ତ ବୃକ୍ଷଗୁଡ଼ିକର ଫଳ, ଅଠା, ଫୁଲ, କଲି ଓ ପତ୍ର ଇତ୍ୟାଦିକୁ ପ୍ରୟୋଗ କରି ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଏହି ବୃକ୍ଷଗୁଡ଼ିକରୁ ଆୟୁର୍ବେଦ ଔଷଧ ତିଆରି ହେଉଥିବାରୁ ଆୟୁର୍ବେଦରେ ଏହାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଗଲା। ଏଗୁଡ଼ିକ ନିୟନ୍ତ୍ରଣ ଭାବେ ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଉଥିଲା। ରୋଗର ଉପଶମ ପାଇଁ ଶାରୀରିକ ଓ ମାନସିକ ଯନ୍ତ୍ରଣାକୁ ଆଖି ଆଗରେ ରଖି ଡାକ୍ତରୀ ପରୀକ୍ଷା କରାଯାଇ ଏହି ବୃକ୍ଷଗୁଡ଼ିକର ଔଷଧୀୟ ଉପଚାର ପାଇଁ ବ୍ୟବହାର କରାଯାଉଥିଲା। ଯେଉଁ ଉପାଦାନଗୁଡ଼ିକ ତମାଖୁ ବୃକ୍ଷରେ ମିଳେ ନାହିଁ, ବିଭିନ୍ନ ପ୍ରକାର ଦୂରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ଏଗୁଡ଼ିକର ଉପଚାର କରାଯାଉଥିଲା। ଚିକିତ୍ସା ସମୟରେ ବୈଦ୍ୟମାନେ ରୋଗୀକୁ ଯନ୍ତ୍ରଣାରୁ ଉପଶମ କରିବା ପାଇଁ ଏହିସବୁ ଦ୍ରବ୍ୟକୁ ଔଷଧ ଭାବରେ ପ୍ରୟୋଗ କରୁଥିଲେ। କାଳକ୍ରମେ ଶାରୀରିକ ଯନ୍ତ୍ରଣାରୁ ଉପଶମ ଲାଭ କରିବା ପରେ ଲୋକମାନେ ଏହାକୁ ଆମୋଦଦାୟକ ଦ୍ରବ୍ୟ ଭାବେ ବ୍ୟବହାର କଲେ ସତ, କିନ୍ତୁ ଆୟୁର୍ବେଦ ଚିକିତ୍ସାରେ ଏହି ଦ୍ରବ୍ୟଗୁଡ଼ିକର ନିୟନ୍ତ୍ରିତ ପ୍ରକ୍ରିୟାରେ ଔଷଧ ଭାବେ ବ୍ୟବହୃତ ହେଉଥିଲା। ପରେ ଲୋକମାନେ ନିଜର ଖୁସି ମନେଇବା ପାଇଁ ଏବଂ ଆନନ୍ଦ ପାଇବା ପାଇଁ ଏହିସବୁ ଔଷଧ ଉପରେ ମାନସିକ ଭାବେ ନିର୍ଭରଶୀଳ ହୋଇଗଲେ, ଯାହାଫଳରେ ଔଷଧୀୟ ଦ୍ରବ୍ୟଗୁଡ଼ିକ ଯେତିକି ଔଷଧ ନୁହେଁ ତାଠାରୁ ଅଧିକ ମାଦକ ଦ୍ରବ୍ୟ ହିସାବରେ ଗ୍ରହଣୀୟ ହେଲା। ସେଥିପାଇଁ ଏହା ସାମାଜିକ ବାଧକତାର ସମ୍ମୁଖୀନ ହେଲା। ଆୟୁର୍ବେଦ ଚିକିତ୍ସାରେ ଔଷଧ ଜାତୀୟ ଦ୍ରବ୍ୟଗୁଡ଼ିକ ବ୍ୟବହାରରେ ଯେଉଁ ସଂଯମତା ଅବଲମ୍ବନ ହେଉଥିଲା, ତାହା ପରବର୍ତ୍ତୀ ଅବସ୍ଥାରେ କିଛି ଲୋକ ଅନିୟନ୍ତ୍ରିତ ଭାବେ ଆମୋଦ ପ୍ରଦାନକାରୀ ସାମଗ୍ରୀ ଭାବେ ବ୍ୟବହାର କରିବାରୁ ତାହା ମାଦକ ଦ୍ରବ୍ୟ ତଥା ନିଶାଦ୍ରବ୍ୟ ଭାବେ ବିବେଚିତ ହେଲା। ତଥାପି ଆଇନ କାନୁନରେ ବିଶେଷ କଟକଣା ରହିଥିବାରୁ ଖୋଲାଖୋଲି ଭାବରେ ଲୋକମାନେ ଗଞ୍ଜେଇ, ଅଫିମ ବ୍ୟବହାର କରିପାରୁ ନାହାନ୍ତି, ଯାହାକି ତମାଖୁ କ୍ଷେତ୍ରରେ ସେହିଭଳି କଟକଣା ନାହିଁ। କିନ୍ତୁ କଟକଣା ରହିବା ନିହାତି ଜରୁରୀ। ପ୍ରାଚୀନ ଭାରତରେ ଆୟୁର୍ବେଦ ଚିକିତ୍ସାରେ ତମାଖୁଜାତ ଦ୍ରବ୍ୟର ପ୍ରୟୋଗ ସମ୍ପର୍କରେ ଭାରତୀୟମାନଙ୍କୁ କିଛି ଜଣା ନଥିଲା। ଧୂମ୍ରପାନ ପାଇଁ ଅନ୍ୟ କେତେକ ବୃକ୍ଷ ଯଥା ମହୁଲ, ହୋଲି, କଞ୍ଚାନଳୀ ଜାତ ଦ୍ରବ୍ୟଗୁଡ଼ିକ ବ୍ୟବହାର ହେଉଥିଲା। ପରେ ଆଧୁନିକ ଭାରତରେ ତମାଖୁ ଜାତୀୟ ଦ୍ରବ୍ୟ ତଥା ଧୂଆଁପତ୍ର, ମୋତିଆରା, ଗୁଆ ଇତ୍ୟାଦି ଔଷଧୀୟ ଦ୍ରବ୍ୟ ଭାବେ କେତେକାଂଶରେ ଯୋଡ଼ି ହେଲା, କିନ୍ତୁ ତାର କୌଣସି ବିଜ୍ଞାନସମ୍ମତ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ଗଞ୍ଜେଇ, ଅଫିମ ଓ ତମାଖୁ ତିନୋଟି ଯାକ ମାଦକ ଦ୍ରବ୍ୟ ତଥା ଆସକ୍ତିଜନକ ପଦାର୍ଥ ହେଲେ ମଧ୍ୟ ଏଗୁଡ଼ିକର ମୁଖ୍ୟ ରସାୟନ ଓ ଶାରୀରିକ ପ୍ରଭାବ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଗଞ୍ଜେଇ ହେଲା କାନାବିସ୍ ଶ୍ରେଣୀର। ଏହି ବୃକ୍ଷର ଫୁଲରୁ ମାଦକ ଦ୍ରବ୍ୟ ପ୍ରସ୍ତୁତ ହୁଏ। ଏହାକୁ ଧୂମ୍ର ଆକାରରେ ପାନ କରାଯାଏ। ଏହାର ପତ୍ରକୁ ଭାଙ୍ଗ ହିସାବରେ ଖାଦ୍ୟର ମିଶ୍ରଣ କରି ପାନ କରାଯାଏ। ଏହାକୁ ଦୀର୍ଘଦିନ ଧରି ପାନ କଲେ ଏହାର ପ୍ରଭାବରେ ମସ୍ତିଷ୍କ ଦୁର୍ବଳ ହୋଇପଡ଼େ, ଯାହାଦ୍ୱାରା ମନ ନକାରାତ୍ମକ ଦିଗରେ କାମ କରିଥାଏ, ସ୍ମୃତି ଶକ୍ତିରେ ହ୍ରାସ ଘଟେ, କାର୍ଯ୍ୟ କରିବା କ୍ଷମତା କମିଯାଏ, ଶାରୀରିକ ଶକ୍ତି କମିଯାଏ, ବିଭିନ୍ନ ପ୍ରକାର ମାନସିକ ରୋଗ ବୃଦ୍ଧି ହୋଇଥାଏ ଯଥା ଡିପ୍ରେସନ୍, ସିଜୋଫିନିଆ, ଆଙ୍ଗଜାଇଟି ଇତ୍ୟାଦି। ସେହିପରି ଶାରୀରିକ ସମସ୍ୟା ତୀବ୍ର ହେବା ସହ କ୍ଷତି ମଧ୍ୟ ହୋଇଥାଏ। ସ୍ନାୟୁ ଦୁର୍ବଳ ହୁଏ, ହୃତ୍ପିଣ୍ଡ ସମସ୍ୟା ହୁଏ, ଫୁସ୍ଫୁସ୍ ସମସ୍ୟା ହୁଏ, ଶରୀର ଦୁର୍ବଳ ହୋଇପଡ଼େ, ରୋଗ ପ୍ରତିଷେଧକ ଶକ୍ତି କମିଯାଏ। ସେହିପରି ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ମନ ଅସ୍ଥିର ରହିଲେ କାମଗୁଡ଼ିକ ଭୁଲ ଭାଲ ହୋଇଯାଏ, ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ। ଅଫିମ, ଓପିୟମ୍ ଓ ପପି ଭାବରେ ଜଣାଶୁଣା। ଏହି ବୃକ୍ଷର ଗଣ୍ଠିରୁ ବାହାରୁଥିବା କ୍ଷୀରରୁ ମର୍ଫିନ୍, କୋକେନ୍ ଓ ଅନ୍ୟାନ୍ୟ ଓପିଏଟ୍ ଦ୍ରବ୍ୟ ତିଆରି ହୁଏ। ମାତ୍ରାଧିକ ବ୍ୟବହାର କରିବା ଦ୍ୱାରା ଶ୍ୱାସକ୍ରିୟା ପ୍ରଭାବିତ ହୁଏ, ମତି ଭ୍ରମ ହୁଏ, କୌଣସି ଅନୁଭବ ଆସେ ନାହିଁ, ବାତ ରୋଗ ହୁଏ, ଅନ୍ୟ ଉପରେ ନିର୍ଭରଶୀଳତା ବୃଦ୍ଧି ପାଏ, ବେଳେବେଳେ ଅଫିମ ଶ୍ୱାସ ରୋକିଦିଏ, ଯାହାଫଳରେ ରୋଗୀ ମୃତ୍ୟୁବରଣ କରେ। ସାମାଜିକ ଭାବେ ଥରେ ମଣିଷ ନିଶାପାନ କରି ନିଶାଡି ହୋଇଗଲେ ସେ ସମୁଚିତ ନିଷ୍ପତ୍ତି ନେଇପାରନ୍ତି ନାହିଁ। ଲୋକେ ଥଟ୍ଟା କରନ୍ତି, କୌଣସି କଥାରେ କିମ୍ବା କାମରେ ଗୁରୁତ୍ୱ ଦିଅନ୍ତି ନାହିଁ, ତାଙ୍କ ପ୍ରତି ଘୃଣାଭାବ ସୃଷ୍ଟି ହୁଏ, ତାଙ୍କୁ ସମ୍ମାନ କି ମର୍ଯ୍ୟାଦା ମିଳେ ନାହିଁ, ଫଳରେ ପରିବାର ସଦସ୍ୟମାନଙ୍କୁ ଟାହି ଟପରା ଶୁଣିବାକୁ ପଡ଼େ, ସେମାନଙ୍କର ମନୋବଳ ଭାଙ୍ଗିଯାଏ, ପରିବାରରେ ସଦାସର୍ବଦା ଅଶାନ୍ତି ଓ କଳହ ଲାଗି ରହେ। ସେହିପରି ତମାଖୁ ବୃକ୍ଷରୁ ବିଡ଼ି, ସିଗାରେଟ୍, ହୁକା, ଗୁଟୁକା, ଗୁଡ଼ାଖୁ, ଖଇନି, ଗୁଣ୍ଡି ଇତ୍ୟାଦି ପ୍ରସ୍ତୁତ କରାଯାଏ। ଏହିସବୁ ଦ୍ରବ୍ୟକୁ ଲୋକମାନେ ତାଙ୍କର ଦୈନନ୍ଦିନ ଜୀବନର ଭାତ, ଡାଲି ଭଳି ଏକ ନୀତିଦିନିଆ ସାମଗ୍ରୀ ଭାବେ ବ୍ୟବହାର କରନ୍ତି। ତମାଖୁରେ ନିକୋଟିନ୍ ଥାଏ। ତମାଖୁରେ ଥିବା ନିକୋଟିନ୍ ମସ୍ତିଷ୍କରେ ଡୋପାମିନ୍ ବାହକ ବୃଦ୍ଧି କରି ତମାଖୁଜାତ ଦ୍ରବ୍ୟ ଉପରେ ନିର୍ଭରତା ସୃଷ୍ଟି କରେ।
ତମାଖୁ ସେବନ କରିବା ଦ୍ୱାରା ମଣିଷର ଶରୀର ମନ ଓ ସାମାଜିକ ପ୍ରଭାବ ଅତ୍ୟନ୍ତ କ୍ଷତିକାରକ ଏବଂ ଘାତକ ହୋଇଥାଏ। ତମାଖୁ ସେବନ ଦୀର୍ଘସ୍ଥାୟୀ ସମସ୍ୟା ସୃଷ୍ଟି କରିଥାଏ। ତମାଖୁକୁ ପାଟିରେ ଚୋବାଇ କରି ମଧ୍ୟ ଖିଆଯାଏ, ଯଥା ଗୁଣ୍ଡି, ଗୁଟୁକା, ଖଇନି, ଗୁଡ଼ାଖୁ ଇତ୍ୟାଦିକୁ।

କଳରେ ଚାକିବା କିମ୍ବା ଚୋବାଇ ଖାଇବା ଦ୍ୱାରା ଶରୀରର ଅନେକ ଅଙ୍ଗ ଉପରେ ହାନିକାରକ ପ୍ରଭାବ ପଡ଼ିଥାଏ। ବିଶେଷ କରି ସ୍ନାୟୁ, ହୃତ୍ପିଣ୍ଡ, ରକ୍ତନଳୀ, ମୁଖରେ ପାଇରିଆ, ଗଳା, ଦାନ୍ତମାଢ଼ି, ପାଟି ଏବଂ ସାରା ଶରୀର ଉପରେ କର୍କଟ ରୋଗର ସମସ୍ୟା ସୃଷ୍ଟି କରିଥାଏ। ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାରେ ଏହାର ପ୍ରଭାବ ଧୂମପାନ, ସିଗରେଟ୍, ବିଡ଼ି, ହୁକା ଇତ୍ୟାଦିକୁ ଧୂମ ଆକାରରେ ପାନ କରିବା ଦ୍ୱାରା ଫୁସ୍ଫୁସ୍କୁ କ୍ଷତି କରେ। ଦୀର୍ଘକାଳୀନ ଶ୍ୱାସକଷ୍ଟ କ୍ରୋନିକ୍ ଅବସ୍ଥା ସୃଷ୍ଟି କରି ଶ୍ୱାସରୋଗ ବୃଦ୍ଧି କରେ, ସ୍ନାୟୁ ଦୁର୍ବଳ କରେ, ହୃତ୍ପିଣ୍ଡ ଏବଂ ରକ୍ତନଳୀରେ କୁପ୍ରଭାବ ପକାଇଥାଏ। ତମାଖୁ ସେବନ ଧମନୀକୁ କଠିନ କରିଦିଏ, ଯାହା ହୃତ୍ପିଣ୍ଡ ଓ ଫୁସ୍ଫୁସ୍କୁ ରକ୍ତ ପ୍ରବାହରେ ବାଧା ଦେଇ ମୃତ୍ୟୁର କାରଣ ହୋଇଥାଏ। ବିଶେଷ କରି ଏହାର କୁପ୍ରଭାବ ଫୁସ୍ଫୁସ୍ ହୃତ୍ପିଣ୍ଡ ଉପରେ ପଡ଼ିଥାଏ, ମୁଖ କର୍କଟ ହୁଏ ଓ ରକ୍ତ ସଞ୍ଚାଳନରେ ଦୀର୍ଘକାଳୀନ କ୍ଷତି ପହଞ୍ଚାଏ। କେବଳ ସେତିକି ନୁହେଁ, ପାଖରେ କାରବାର କରୁଥିବା ସମସ୍ତ ଲୋକଙ୍କର ମଧ୍ୟ କ୍ଷତି ହୁଏ। ବିଡ଼ି ସିଗରେଟ୍ ଆକାରରେ ତମାଖୁ ସେବନ କରି ଧୂଆଁ ବାହାର କଲେ ପାଖରେ ଥିବା ଲୋକମାନେ ସେହି ଧୂଆଁକୁ ଶ୍ୱାସ ପ୍ରଶ୍ୱାସରେ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି। ବହୁ ସମୟରେ ସେମାନେ ଅସ୍ୱସ୍ତିକର ଅନୁଭବ କଲେ ବି ସିଗାରେଟ୍ ଟାଣିବା ଲୋକର ପରୱା ପଡ଼େ ନାହିଁ। ତମାଖୁ ନ ଖାଇବା ଲୋକମାନେ ବିନା କାରଣରେ ତମାଖୁ ଧୂଆଁ ଜନିତ ବିଭିନ୍ନ ରୋଗର ଶିକାର ହୁଅନ୍ତି। ଭାରତରେ ତମାଖୁ ସେବନ ସହିତ ଜନଜୀବନର ବହୁତ ନିବିଡ଼ ସାଂସ୍କୃତିକ ଓ ସାମାଜିକ ସଂଯୋଗ ରହିଛି। ଏହା କେବଳ କୃଷିଜ ପଦାର୍ଥ ନୁହେଁ, ଏହା ସାମାଜିକ ଅଭ୍ୟାସ, ପରମ୍ପରା ଏବଂ ଆର୍ଥିକ ନିର୍ଭରତାର ଅଂଶ ହୋଇଯାଇଛି। ଲୋକମାନଙ୍କର ତମାଖୁ ସହ ସାଂସ୍କୃତିକ ସାମାଜିକ ସଂଯୋଗର ଦିଗଗୁଡ଼ିକୁ ଦେଖିଲେ ଜଣାଯାଏ, ଭାରତୀୟ ସଂସ୍କୃତିରେ ତମାଖୁ ଓ ତମାଖୁଜାତ ଦ୍ରବ୍ୟ ସହ ସାଧାରଣ ଲୋକଙ୍କର ଏକ ପୁରାତନ ଓ ଗଭୀର ସମ୍ବନ୍ଧ ରହିଛି। ଏହା ଧାର୍ମିକ ରୀତିରିୱାଜ, ଆଧୁନିକ ସାମାଜିକ ଚଳନି, ଆର୍ଥିକ ବିକାଶର ବ୍ୟବସ୍ଥା ଓ ଲୋକଙ୍କର ଦୈନନ୍ଦିନ ଜୀବନଶୈଳୀ ଉପରେ ପ୍ରଭାବ ପକାଇଛି। ପାରମ୍ପରିକ ଓ ଧାର୍ମିକ ପ୍ରସଙ୍ଗକୁ ନେଇ ଆଲୋଚନା କଲେ ଦେଖାଯାଏ, କୌଣସି ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯଥା ପର୍ବପର୍ବାଣୀ ଉତ୍ସବମାନଙ୍କରେ ପାରମ୍ପରିକ ଭାବେ ତମାଖୁଜାତ ଦ୍ରବ୍ୟର ମାନ୍ୟତା ବୃଦ୍ଧି କରାଯାଇଛି। ପିତାମାତା, ପୂର୍ବପୁରୁଷଙ୍କ ଶ୍ରାଦ୍ଧ, ବିବାହର ରଜ ପର୍ବ ପରି ଅନ୍ୟ କେତେକ ପର୍ବରେ ତମାଖୁ ବ୍ୟବହାର ପୂର୍ବରୁ ନଥିଲା, ଏବେ ତାହା ବହୁମାତ୍ରାରେ ଚାଲିଛି। ହିନ୍ଦୁ କି ବୌଦ୍ଧ ଧର୍ମର ଏହା ଶାସ୍ତ୍ରୀୟ ପରମ୍ପରା ନୁହେଁ। ତମାଖୁ ସେବନକୁ ନେଇ ଆମ ସମାଜରେ କେହି ହୀନ ଦୃଷ୍ଟିରେ ଦେଖନ୍ତି ନାହିଁ, ବରଂ ମଉଜ ମଜଲିସ୍ ଭାବେ ଗ୍ରହଣ କରନ୍ତି। ଯେମିତିକି ଝିଅ ବାହାଘର ବେଳେ ବିଦାକି ସମୟରେ ଝିଅ ବାକ୍ସରେ ଶାଶୁ ଶ୍ୱଶୁରଙ୍କ ପାଇଁ ପାନ, ଗୁଣ୍ଡି, ଗୁଆ, ଚୂନ, ଖଇର ଇତ୍ୟାଦି ସାମଗ୍ରୀ ଦିଆଯାଏ। ଏଗୁଡ଼ିକ ନ ଯାଇଥିଲେ ଝିଅକୁ ମାନସିକ ନିର୍ଯାତନା ମିଳେ। ଗୋଟିଏ ସମୟ ଥିଲା ଯେତେବେଳେ ପୁରୁଷମାନେ ଧୂମପାନ କରୁଥିଲେ, ତାଙ୍କୁ ସଫଳ ମର୍ଦ୍ଦ ଭାବେ ବିଶେଷ ମାନ୍ୟତା ମିଳୁଥିଲା। ବିଶେଷ କରି ସିଗାରେଟ୍ ପିଆ ଯୁବକମାନେ ଯୁବତୀ ଝିଅମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ସିଗାରେଟ୍ ପିଇ କୁଣ୍ଡଳୀ କରି ଧୂଆଁ ଛାଡ଼ିପାରିଲେ କରିତ୍କର୍ମା ପୁରୁଷ ଭାବେ ମାନ୍ୟତା ମିଳୁଥିଲା। ଧୂମପାନ ସେମାନଙ୍କ ପାଇଁ ଏକ ସାମାଜିକ ପରିଚୟ ସୃଷ୍ଟି କରିଥିଲା। ପୁରୁଣା ହିନ୍ଦୀ ଓ ଓଡ଼ିଆ ସିନେମାରେ ବହୁଳ ଭାବରେ ସିଗାରେଟ୍ ପିଆ ଦୃଶ୍ୟ ପ୍ରଦର୍ଶିତ ହୋଇସାରିଛି। ରାଜା, ଜମିଦାର, ଧନୀ ଏପରିକି ଶିକ୍ଷିତ ଲୋକମାନେ ସିଗାରେଟ୍ ଓ ହୁକା ଟାଣିବାର ଦୃଶ୍ୟ ବିଭିନ୍ନ ସିନେମାରେ ଦେଖିବାକୁ ମିଳୁଥିଲା। ଲୋକଭାଷାରେ ପୁରୁଷମାନଙ୍କ ପାଇଁ ଧୂମପାନ ଏକ ସମ୍ମାନର ପ୍ରତୀକ ଥିଲା। ଅତ୍ୟାଧୁନିକ ସମାଜ ଅର୍ଥାତ୍ ବର୍ତ୍ତମାନ ସମାଜରେ ଏହି ଧାରଣା ଧୀରେ ଧୀରେ ପରିବର୍ତ୍ତନ ହେଉଛି। ସଭ୍ୟତାର ବିବର୍ତ୍ତନ, ଜନସ୍ୱାସ୍ଥ୍ୟର ଅଧୋଗତି, କ୍ୟାନ୍ସର ଭଳି ଯନ୍ତ୍ରଣାଦାୟକ ଦୂରାରୋଗ ବୃଦ୍ଧି, ହୃଦ୍ରୋଗର ବୃଦ୍ଧି ଇତ୍ୟାଦି ଏବଂ ତମାଖୁ ସେବନ ବିରୋଧୀ ପ୍ରଚାର ପ୍ରସାର ଏହାର ଲୋକପ୍ରିୟତାକୁ ହ୍ରାସ କରିଛି। ଆର୍ଥିକ, ସାମାଜିକ, ପାରିବାରିକ ଓ ନୀତିଗତ ପ୍ରଭାବକୁ ଦେଖିଲେ ତମାଖୁ ଉଦ୍ୟୋଗ, ଚାଷ ଓ କୃଷିକ୍ଷେତ୍ର କିଛି ଅଞ୍ଚଳରେ ଆର୍ଥିକ ଉତ୍ପାଦନର ଉତ୍ସ ହୋଇଥିଲେ ସୁଦ୍ଧା ଆର୍ଥିକ ଦୁର୍ଗତିର କାରଣ ମଧ୍ୟ ହୋଇଥାଏ। ଯେମିତିକି ବଞ୍ଚିବା ପାଇଁ ଏହା ମୂଳ ଖାଦ୍ୟ ନ ହୋଇଥିବାରୁ ଅଯଥା ଟଙ୍କା ପଇସା ଦେଇ କିଣିବାକୁ ପଡ଼ିଥାଏ। ତମାଖୁ ଖାଇ ସ୍ନାୟୁ ଦୁର୍ବଳ ହେଲେ ଶରୀର ନିସ୍ତେଜ ହୋଇଯାଏ, କାମ କରିବାର ସାମର୍ଥ୍ୟ କମିଯାଏ, ବିଭିନ୍ନ ରୋଗ ହୁଏ, ରୋଗ ପ୍ରତିଷେଧକ ଶକ୍ତି କମିଯାଏ, ଯାହାଫଳରେ ଚିକିତ୍ସା କରିବା ପାଇଁ ଆର୍ଥିକ କ୍ଷତି ପହଞ୍ଚାଇଥାଏ। ଯେଉଁ ଅର୍ଥ ସୁଷମ ଖାଦ୍ୟ କିଣାରେ ଖର୍ଚ୍ଚ ହୋଇ ଆୟୁ ବଢ଼ାଇଥାନ୍ତା, ସେ ଅର୍ଥ ଅମଳ ପାଇଁ ଖର୍ଚ୍ଚ ହୋଇ ଶେଷରେ ରୋଗକୁ ଡାକି ଆଣେ। ପାରିବାରିକ ଓ ସାମାଜିକ ସମସ୍ୟା ଭାବେ ବିଚାର କଲେ ଦେଖାଯିବ, ତମାଖୁ ସେବନ କରି ପାଟିରେ ଘା, ଦାନ୍ତରେ ପାଇରିଆ ହୋଇଥିବା ବ୍ୟକ୍ତିଙ୍କୁ ଲୋକମାନେ ଘୃଣା କରନ୍ତି, ପାଖରେ ବସାନ୍ତି ନାହିଁ,
ଏପରିକି ଦାମ୍ପତ୍ୟ ଜୀବନ ବାଧାପ୍ରାପ୍ତ ହୋଇ

0: ହୋଇଥାଏ। ପରିବାରରେ ସଦାସର୍ବଦା କଳହ ଲାଗି ରହେ, ପାରିବାରିକ ଅଶାନ୍ତି ଲାଗି ରହେ, ଯାହାର କୁପରିଣତି ଶିଶୁ ଓ କିଶୋରମାନଙ୍କ ଉପରେ ପଡ଼ିଥାଏ। ସାଧାରଣତଃ ଛୋଟ ପିଲାଙ୍କୁ ତମାଖୁ ସେବନ ବାରଣ କରାଯାଏ, କିନ୍ତୁ ସେମାନେ ପିତାମାତା, ଜେଜେବାପା, ଜେଜେମା, କକା, ଖୁଡ଼ି ଇତ୍ୟାଦିଙ୍କୁ ଅନୁକରଣ କରନ୍ତି। ଯଦି ସେମାନେ ତମାଖୁ ସେବନ କିମ୍ବା ନିଶାପାନ କରନ୍ତି, ତାହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିଥାଏ। ପିଲାମାନେ ଲୁଚି ଛପି ସ୍କୁଲ ଯିବା ସମୟରେ ତମାଖୁ ସେବନ କରିଥାନ୍ତି। ପ୍ରାୟତଃ ଦେଖାଯାଇଛି କିଶୋର ଅବସ୍ଥାରେ ଜିଜ୍ଞାସୁ ମନୋଭାବ ଯୋଗୁଁ ପିଲାମାନେ ନିଶାଦ୍ରବ୍ୟକୁ ପ୍ରଥମେ ଚାଖିଥାନ୍ତି। ସାମୟିକ ସୁଖ ଓ ଉତ୍ତେଜନା ସେମାନଙ୍କୁ ମାଦକ ଦ୍ରବ୍ୟ ଆଡ଼କୁ ଆକର୍ଷିତ କରିଥାଏ। ପରେ ଏତେ ମାତ୍ରାରେ ନିର୍ଭରଶୀଳ ହୋଇଯାଆନ୍ତି ଯାହା ସହଜରେ ସେମାନେ ଛାଡ଼ିପାରନ୍ତି ନାହିଁ। ଯେତେବେଳେ ତମାଖୁ ତାଙ୍କ ଶରୀରରେ ଅସ୍ଥିମଜାଗତ ହୋଇଯାଏ, ସେତେବେଳେ ତମାଖୁର ପ୍ରଭାବ ତାଙ୍କ ମନ ଓ ଶରୀର ଉପରେ କାମ କରେ ନାହିଁ। ସେଥିପାଇଁ ତମାଖୁଠାରୁ ଯେଉଁ ସବୁ ନିଶାଦ୍ରବ୍ୟ ଅଧିକ ପ୍ରଭାବଶାଳୀ ତାକୁ ପାନ କରନ୍ତି। ସେଗୁଡ଼ିକ ହେଲା ମଦ, ଗଞ୍ଜେଇ, ବ୍ରାଉନ୍ ସୁଗାର, ଔଷଧ ଓ ଇଞ୍ଜେକ୍ଟେଡ୍ ଡ୍ରଗ୍ସ। ନିଶାଗ୍ରସ୍ତ ଶିଶୁ ଓ କିଶୋରମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼େ। ଅନ୍ୟ ଏକ ବିଶେଷ କାରଣ ହେଲା ପରିବାରରେ ଥିବା ବୟସ୍କ ନିଶାଡ଼ି ସଦସ୍ୟମାନେ ପରିବାରର ଆୟର ଅଧିକାଂଶ ଅଂଶ ନିଶାପାନ କରି ନିଜେ ଉପଭୋଗ କରନ୍ତି, ଯାହା ଶିଶୁମାନଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିଥାଏ। ଆମ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମ୍ବିଧାନର 47 ଧାରା ଅନୁସାରେ ରାଷ୍ଟ୍ର ବା ଆମ ସରକାର ତମାଖୁ ସେବନ ନିଷେଧ ପାଇଁ ଆଇନ ପ୍ରଣୟନ କରିଛନ୍ତି। ଏହା କରି ସେ ଉଣା ଅଧିକେ ତାଙ୍କ କର୍ତ୍ତବ୍ୟ କରିଛନ୍ତି। ନୀତିଗତ ଦିଗରୁ ବିଚାର କଲେ ତମାଖୁ ସେବନ ସାଧାରଣ ମଣିଷର ଜୀବନ ଜୀବିକାକୁ କ୍ଷତିରେ ପକାଉଛି, ସାମାଜିକ ଓ ପାରିବାରିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ତେଣୁ ଏହାର ପ୍ରଚାର ଓ ପ୍ରସାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି, କିନ୍ତୁ ଚୋରାରେ ପ୍ରସାର ହେଉଥିବା ଦ୍ରବ୍ୟକୁ ନିୟନ୍ତ୍ରିତ କରିବା ପାଇଁ ଉଦ୍ୟମ କରାଯାଇଛି। ଆଜିକାଲି ସର୍ବସାଧାରଣ ସ୍ଥାନରେ ତମାଖୁ ଉପଲବ୍ଧ ହେବା ଆଇନ ବିରୁଦ୍ଧ, ତଥାପି କିଛି ଅସାମାଜିକ ଓ ଅସାଧୁ ଲୋକ ଲୋଭର ବଶବର୍ତ୍ତୀ ହୋଇ ଚୋରାରେ ତମାଖୁ ବିକ୍ରୟ କରୁଛନ୍ତି। ସେମାନେ ସାଧାରଣତଃ ସ୍କୁଲ ଓ କଲେଜ ପିଲାଙ୍କୁ ଲକ୍ଷ୍ୟ ରଖି ପାଲରେ ପକାଇ ନିଶାସକ୍ତ କରାଇ ଦେଉଛନ୍ତି। ଦୃଢ଼ ନୀତି ଓ କଡ଼ା ଆଇନ କାନୁନ ଅନେକ ସମୟରେ ସାମାଜିକ ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ। ତେଣୁ ସରକାର ଚୋରା ବ୍ୟବସାୟୀଙ୍କ ପାଇଁ ମଧ୍ୟ ନୀତି ଜାରି କରିଛନ୍ତି। ଯଦି କେହି ମାଦକ ଦ୍ରବ୍ୟର ଚୋରା ବ୍ୟବସାୟ କରୁଥିବେ ଏବଂ ତାଙ୍କ ବିଷୟରେ ସରକାରଙ୍କୁ ସୂଚନା ଦିଆଯିବ, ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଆମେ ଯଦି ତମାଖୁ ସେବନକୁ ନିଜର ସଉକ କରି ରଖିବା, ତେବେ ସରକାରଙ୍କର ସବୁ ସାଧୁ ଉଦ୍ୟମ ବିଫଳ ହେବ। ତେଣୁ ସଉକ ନାଁରେ ଅକାଳ ମରଣକୁ ଡାକି ଆଣିବା, ପୁଣି ସୁନ୍ଦର ଜୀବନକୁ ଯନ୍ତ୍ରଣା ଜର୍ଜରିତ କରିବା କୌଣସି ସଚେତନ ନାଗରିକର କାମ ନୁହେଁ। ଅମଳ ଛାଡ଼ିବା ଆଦୌ ସହଜ ନୁହେଁ, ହେଲେ ବଞ୍ଚିବାର ଇଚ୍ଛା ସବୁଠୁ ବଳିଆନ। ଖାଲି ପାଟିରେ ନ ରହିବା ପାଇଁ ଅନେକ ସୁନ୍ଦର ସ୍ୱାସ୍ଥ୍ୟପ୍ରଦ ବିକଳ୍ପ ଅଛି, ଯେମିତିକି ଲବଙ୍ଗ, ଗୁଜୁରାତି, ଅଁଳା, ତ୍ରିଫଳା ଆଦି ପାଟିରେ ରଖିହେବ। ସେଥିପାଇଁ ଆମ ସଂସ୍କୃତିରେ ତମାଖୁ ରହିତ ଅନେକ ମୁଖବିଳାସ ଓ ମୁଖବାସ ରହିଛି, ଏହା ସ୍ୱାସ୍ଥ୍ୟକର ମଧ୍ୟ। ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ତମାଖୁ ପାନର ପରିଣତି ତଥା କ୍ଷତି ସମ୍ପର୍କରେ ସଚେତନତା ବଢ଼ାଇବାରେ ଲାଗିଛନ୍ତି। ବର୍ତ୍ତମାନ ତମାଖୁ ପାନ ବିରୁଦ୍ଧରେ ବହୁତ ଗଣ ଅଭିଯାନ ଚାଲିଛି। ଆମ ସମ୍ବିଧାନ ଆମ ଜୀବନ ଓ ଜୀବିକାକୁ ରକ୍ଷା କରିବାକୁ ସରକାରଙ୍କୁ ଦାୟିତ୍ୱ ଦେଇଛି, ସେମିତି ଆମକୁ ମଧ୍ୟ ନିଜ ଜୀବନ ଓ ପରିବେଶକୁ ସୁସ୍ଥ ସୁନ୍ଦର କରି ରଖିବାକୁ ଚେତାଇଛି। ତମାଖୁଜାତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ ଓ ଜରି ବ୍ୟବହାର କରାଯାଉଛି। ତମାଖୁ ଖାଇଲା ପରେ ଜରି ଓ ପ୍ଲାଷ୍ଟିକକୁ ଏଣେତେଣେ ଫୋପାଡ଼ି ଦିଆଯାଏ, ଏଗୁଡ଼ିକ ମାଟିରେ ସହଜରେ ମିଳେଇ ଯାଏନି, ଯାହାଦ୍ୱାରା ମୃତ୍ତିକାକୁ କ୍ଷତି ପହଞ୍ଚାଏ ଓ ଆମର
1: ଶୁଣିଲେ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର ଦୁଇଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର। ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର। ସତ୍ ଶ୍ରୀ ଅକାଲ।
2: ନମସ୍କାର ସାର୍।
3: ନମସ୍କାର ସାର୍।
1: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
2: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା। ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି। ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି, ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
1: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
3: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09 ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତ।

0: ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫାସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲ୍ଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ୍ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି। ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡାଲ୍ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ ଭାଙ୍ଗିବା ଦେଖିଲି। ଗୋଟିଏ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମୋତେ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
0: ହଁ ସାର୍, ଆମର ହେଉଛି ଗୋଟିଏ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବୀନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ, କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି

0: ମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି। ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୁହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ? ପ୍ରଥମେ ଅନିମେଶ କୁହନ୍ତୁ।
0: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା, ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ। ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି। ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
2: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ, ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ, ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ, ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ, ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ୱୋର୍ଟସ୍ମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ, ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
2: ଧନ୍ୟବାଦ ସାର୍,
0: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି, ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ, ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ, ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମର ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାତରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି।

ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ୍, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତର ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍କୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୁବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ୍ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ୍ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ୍ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ର ଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ର ଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ର ଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ର ଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ର ଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜ ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଷ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ର ଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନ

ଶାସନ କାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୁରୁ ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟ୍ୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲ୍ଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲ୍ଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲ୍ଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲ୍ଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ

0: ଜଳବାୟୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ, ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତାର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲ୍ରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ୍ ଚଳାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲ୍ର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ୍ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତରଣ।

0: ଆକାଶବାଣୀ କଟକ ସମାଚାର ଦର୍ପଣ। ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ। ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଶତକଡ଼ା 40 ଭାଗ ରୋଗୀ ତମାଖୁ ସେବନ କରିଥାନ୍ତି ଏବଂ ଶତକଡ଼ା 15 ଭାଗ ଲୋକଙ୍କ କ୍ଷେତ୍ରରେ ମୁଖ ଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ହୋଇଥାଏ। ଏସବୁର ନିରାକରଣ ଲାଗି ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ତମାଖୁ ସେବନର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କଠାରୁ।
1: ଆମେ ଯେଉଁଗୁଡ଼ିକ ନିଶାଦ୍ରବ୍ୟ ଧରନ୍ତୁ ତମ୍ବାଖୁ ହେଉ, ମଦ୍ୟପାନ ହେଉ, ଯେଉଁ ସାଇକୋଟ୍ରୋପିକ୍ ଡ୍ରଗ୍ସର ଆବ୍ୟୁଜ୍ କଥା, ଯେଉଁ କଥା ବ୍ୟବହାରର କଥା ହେଉ, ଏଥିରେ ମଣିଷ ଶରୀରର ତା ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି, ଯେଉଁଭଳି ଭାବରେ ବିଭିନ୍ନ ଭାବରେ ରୋଗାକ୍ରାନ୍ତ ହୋଇକି ମୃତ୍ୟୁ ଆଡ଼କୁ ଆମକୁ ଗୋଟିଏ ଗୋଟିଏ ପାଦ ଆଗକୁ ଚଲେଇକି ନେଉଛି, ଇଏ ସଚେତନତାର ଅଭାବ ଆଜି ତାରିଖରେ ବି ଆମ ଭିତରେ ଅଛି। ଆମେ ସରକାରକୁ 2 ବର୍ଷ ହେଲା ଏଠି ଓଡ଼ିଶାରେ ଆସିବା ପରେ ବିଶେଷ କରିକି ୱାର୍ଲଡ ଟବାକୋ ଡେ ଦିନ ଆମେ ଗୋଟିଏ କ୍ୟାମ୍ପେନ୍ ଆରମ୍ଭ କରୁଥିଲୁ ଅବକାରୀ ବିଭାଗ ତରଫରୁ। ଏଇଥର ଟିକେ ସମସ୍ୟା ହୋଇଥିଲା ଏଥିପାଇଁ ଯେ ଯେଉଁ ଲଟେରୀ ଇତ୍ୟାଦି ଥିଲା, ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ଥିବା କାରଣରୁ ବିଭାଗ ତାକୁ ଟିକେ ବିଳମ୍ବିତ କରିଛି। ପ୍ରତିବର୍ଷ ଆମେ ବର୍ଷରେ 3 ଥର ଲେଖେ ଏହି କଥାକୁ ନେଇକି ଆୱାରନେସ୍ କ୍ୟାମ୍ପେନ୍ ସମଗ୍ର ରାଜ୍ୟରେ ତାକୁ ପ୍ରକ୍ରିୟା ଆରମ୍ଭ କରିଛୁ। ବିଭିନ୍ନ ଜାଗାରେ ଯେମିତି ଭାବି ଦିଅନ୍ତୁ, ମୁଁ ଅନେକ ଜାଗାରେ ତମ୍ବାଖୁ ନେଉଥିବା ଲୋକମାନେ, ଯେଉଁମାନେ ଯେଉଁ ଗୁଟ୍କା ପାନରେ ତମ୍ବାଖୁ ନେଉଥିବା ଲୋକ ବହୁତ କମ୍ ବୟସରେ, ବେଳେବେଳେ ଏକଥାକୁ ହୃଦୟକୁ ବାଧେ ଯେ କମ୍ ବୟସରେ ତାଙ୍କର କାହାର କ୍ୟାନ୍ସରରେ କିଏ ପୀଡ଼ିତ ହୋଇଥିବ, ମାଉଥ୍ କ୍ୟାନ୍ସରରେ କିଏ, ତାର ଲିଭର ଡ୍ୟାମେଜ୍ ହୋଇଥିବ, କାହାର ଷ୍ଟମାକ୍ କ୍ୟାନ୍ସରରେ କିଏ ପଡ଼ିଥିବ, ଏଭଳିଆ ଅବସ୍ଥାରେ ହୋଇକି ବଞ୍ଚିବାକୁ ଅଦମ୍ୟ ଇଚ୍ଛା ଥିବ, ପ୍ରଚୁର ଇଚ୍ଛା ଥିବ, ବଞ୍ଚିବି କେମିତି, କିନ୍ତୁ ବଞ୍ଚିବାକୁ ଆଉ ସୁଯୋଗ ନଥିବ, 4th stage କ୍ୟାନ୍ସର ହୋଇଥିବ ଏବଂ ମୃତ୍ୟୁ କେବଳ ଅପେକ୍ଷା କରୁଥିବେ। ଏବଂ ପରବର୍ତ୍ତୀ ସମୟରେ ବି ମୁଁ ତାଙ୍କ ପରିବାରମାନଙ୍କୁ ଦେଖିଛି, ଘରେ କମ୍ ବୟସର ପତ୍ନୀ, ବାପା, ମା, ଏମାନେ ଯେଉଁ ନିର୍ବାକ ହୋଇଯାଇଥାନ୍ତି, ମାନେ ସେମାନେ କମ୍ ବୟସରେ ଯେତେବେଳେ ପିଲାଟେ ଘରର ରୋଜଗାରିଆ ପିଲା ତମ୍ବାଖୁ ସେବନ ପାଇଁ ହେଉ କି ମଦ୍ୟପାନ କାରଣରୁ ହେଉ ଯେତେବେଳେ ଚାଲିଯାଇଥାଏ, ଘରେ ସମସ୍ତେ ନିର୍ବାକ ହୋଇକି ବସିଥାନ୍ତି, ଏଭଳିଆ ସ୍ଥିତି ଦେଖିଲା ପରେ ବେଳେବେଳେ ହୃଦୟକୁ ବହୁତ ବାଧେ। ଏବଂ ତାଠୁ ଆହୁରି ଭୟଙ୍କର ଏବଂ କଷ୍ଟଦାୟକ କଥା ହେଉଛି ଯେତେବେଳେ ଆମେ ଯେଉଁ ପରିବାରଗୁଡ଼ିକର ପିଲାମାନେ କୌଣସି କାରଣ ବାଟ ହୋଡ଼ିକି ସେମାନେ ବିଭିନ୍ନ ପ୍ରକାରର ଯେଉଁ କେମିକାଲ ଡ୍ରଗ୍ସର ବ୍ୟବହାର କରୁଛନ୍ତି, ସେସବୁ ବ୍ୟବହାର କରୁଥିବା ପିଲାମାନେ ତାଙ୍କ ପରିବାରକୁ ଦେଖିଲେ ଆହୁରି କଷ୍ଟ ଲାଗେ। ସେହି ଦୃଷ୍ଟିକୋଣରୁ ଆମେ ସମ୍ପୂର୍ଣ୍ଣ ରୂପେ ନିଶା ବିରୁଦ୍ଧରେ ନିଶା ନୁହେଁ ଜୀବନ ଏଭଳି ଏକ ସ୍ଲୋଗାନରେ ଆମେ ନେଇକି ତାର କ୍ୟାମ୍ପେନ୍ ଆରମ୍ଭ କରିଛୁ। ଗାଁ ଗାଁକୁ ବିଭିନ୍ନ କଲଚର ଗ୍ରୁପ୍କୁ ପଠାଇକି ସେଠି କ୍ୟାମ୍ପେନ୍ କରିବା ହେଉ, ସେଠି ଷ୍ଟ୍ରିଟ୍ ପ୍ଲେ ମାଧ୍ୟମରେ ଏହାର ଭୟବହତା

ଦେଖାଇବା କଥା ହଉ, ବିଭିନ୍ନ ପ୍ରକାରର ଯୋଉ ଛୋଟ ସର୍ଟ ଫିଲ୍ମ କରିକି ସେଥିରେ ଲୋକଙ୍କ ଭିତରେ ସଚେତନତା ଆଣିବା କଥା ହଉ, ଏସବୁ କଥାକୁ ଆରମ୍ଭ କରିଛୁ। ଏଇ ବର୍ଷ ଯୋଉ ଏକ୍ସାଇଜ୍ ପଲିସିରେ ଆମେ ଗୋଟେ ନୂଆ କଥା ସେଥିରେ ଯୋଡ଼ିଲୁ, ସେଟା ଆମର ଗୋଟେ ପାଖାପାଖି 6-7 ମାସର ବିଭିନ୍ନ ଯୋଉ ଡିସ୍କସନ୍ ଡେଲିଭରେସନ୍ ଥିଲା ସେଥିରେ ତାର ଆଉଟକମ୍ ଥିଲା ସେଇଟା, ଯେ ଆମେ ଗୋଟେ ଡି ଆଡିକ୍ସନ୍ ସେସ୍ ଏଇ ବର୍ଷ 0.5% ଡି ଆଡିକ୍ସନ୍ ସେସ୍ ସେଥିରେ ଯୋଡ଼ିଲୁ। ଯୋଉ ଡି ଆଡିକ୍ସନ୍ ସେସ୍କୁ ଆମେ ଏଇ ଯୋଉ ନିଶା ନୁହେଁ ଜୀବନ ଏଇ କ୍ୟାମ୍ପେନ୍ ପାଇଁ ସମ୍ପୂର୍ଣ୍ଣ ଭାବରେ ତାକୁ ଖର୍ଚ୍ଚ କରିବୁ। ଏବଂ ସେଥିରେ ଆଉ ଗୋଟିଏ କଥା ବି ଆମେ ଯୋଡ଼ିବାକୁ ଚାହୁଁଛୁ, କିଛି ବିଭିନ୍ନ ସଂଗଠନ ସହିତ ଯୋଉ ଏନ୍ଜିଓ ମାନେ କାମ କରୁଛନ୍ତି ଏ ଦିଗରେ ତାଙ୍କୁ ସହାୟତା ଦେବା, ଏବଂ ବିଶେଷ କରିକି ଯୋଉ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ସ, ଆଜି ତାରିଖରେ ଅନେକ ଗୁଡ଼ିଏ ଡି ଆଡିକ୍ସନ୍ ସେଣ୍ଟର ଅଛି ବିଭିନ୍ନ ଜାଗାରେ, କିନ୍ତୁ ସେଥିରେ ତାଙ୍କର ଯୋଉ ପ୍ରପର ମ୍ୟାନେଜମେଣ୍ଟ ନ ହେଉଥିବା କାରଣରୁ ବାସ୍ତବରେ କ'ଣ ହେଉଛି, ସେଥିରେ ଅନେକ ଗୁଡ଼ିଏ ପିଲାଙ୍କର ରିଲାପ୍ସ ହେଉଛି। ଥରେ ସେଠୁ ଯାଇକି ଡି ଆଡିକ୍ଟ ହେଇକି ଆସିବା ପରେ ବି ରିଲାପ୍ସ ହେଉଛି, ସେ ରିଲାପ୍ସେସନ୍ କେମିତି ନ ହେବ ସେଥିପାଇଁ ଗୋଟେ ମଡେଲ ଡି ଆଡିକ୍ସନ୍ ସେଣ୍ଟର ପ୍ରତି ଜିଲ୍ଲାରେ ତିଆରି କରାଇବା, ଏବଂ ଡି ଆଡିକ୍ସନ୍ର ପ୍ରୋସେସ୍ ଏବଂ କ୍ୟାମ୍ପେନ୍ ସଚେତନତା ଆଣିବା ପାଇଁ କ୍ୟାମ୍ପେନ୍, ଇଏ ଯୋଡ଼ିଏ କଥାକୁ ଅତ୍ୟନ୍ତ ପ୍ରାଥମିକତା ଦେଇକି ଓଡ଼ିଶା ସାରା ଆମେ ତାର ପ୍ରଚାର ପ୍ରସାର କରାଇବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ଆରମ୍ଭ କରୁଛୁ, ଏବଂ ଡି ଆଡିକ୍ସନ୍ ସେସ୍ରେ ଯାହା ଆମକୁ ଅର୍ଥ ମିଳିବ ସେ କଥାକୁ ପୁରାପୁରି ଭାବରେ ସେ ଅର୍ଥକୁ ଆମେ ସେହି ଦିଗରେ ବିନିଯୋଗ କରିବୁ। ଆମର ଆଶା ଅଛି ଯେ ଲୋକେ ନିଶାଠୁ ଗୋଟେ ନିଜ ଭିତରେ ସଚେତନତା ଆସୁଛି ଯେ ନିଶାଠୁ ମୁଁ ଦୂରେଇକି ରହିବି, ଏ କଥାଟାର ସଚେତନତା ସମ୍ପୂର୍ଣ୍ଣ ରୂପେ 100%-100% କେମିତି ଆସିବ, ଗୋଟେ ହୁଏତ ଇଏ ଗୋଟେ ବର୍ଷ କି 5 ମାସ କି 6 ମାସର କଥା ନୁହେଁ, ଗୋଟେ ଲମ୍ବା ସମୟର ଲୋକ ଖରାପ ଜିନିଷଟାକୁ ଶୀଘ୍ର ଆଡପ୍ଟ କରିଯାଏ, ତେଣୁକରି ଖରାପ ଜିନିଷରୁ ଲୋକକୁ ମୁହଁ ଫେରାଇବା ପାଇଁ ଯେଉଁ ପରିଶ୍ରମ ଦରକାର ଅଛି ସେଥିରେ ସମସ୍ତଙ୍କର ସେଥିରେ ଆବଶ୍ୟକତା ଅଛି, ସରକାରଙ୍କର ଭୂମିକା ଦରକାର ଅଛି ସେଥିରେ, ବିଭିନ୍ନ ଯୋଉ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ସେମାନେ କାମ କରୁଛନ୍ତି ତାଙ୍କର ଭୂମିକା ଅଛି, ସମାଜର ବୁଦ୍ଧିଜୀବୀମାନଙ୍କର ଭୂମିକା ଅଛି, ସ୍କୁଲରେ କଲେଜରେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠୁ ଆରମ୍ଭ କରିକି ତାଙ୍କର ଯେଉଁମାନେ ଲିଡ୍ କରୁଛନ୍ତି ସେ ପ୍ରସେସକୁ ତାଙ୍କର ଆବଶ୍ୟକତା ଅଛି, ସମାଜର ସମସ୍ତ ବରିଷ୍ଠ ଲୋକମାନଙ୍କର ଆବଶ୍ୟକତା ଅଛି, ପରିବାରର ମୁଖିଆମାନଙ୍କର ବି ଆବଶ୍ୟକତା ଅଛି, ଏଥିରେ ଭୂମିକା ନିର୍ବାହନ କରିବା ପାଇଁ ଆମେ ସମସ୍ତଙ୍କର ସହଯୋଗ ବି କାମନା କରୁଛୁ। ଆମେ ମଦ ଏବଂ ଯୋଉ ଡ୍ରଗ୍ସ ମାନଙ୍କର ବ୍ୟବହାର ହେଉଛି ଏବଂ ତାର ଯୋଉ ଟ୍ରାନ୍ସପୋର୍ଟେସନ୍ ଟ୍ରେଡିଂ ହେଉଛି ତା ଉପରେ ଅବକାରୀ ବିଭାଗ, ପୁଲିସର ଏସ୍ଟିଏଫ୍ ସ୍ପେଶାଲ ଟାସ୍କ ଫୋର୍ସ ଏବଂ ଏନ୍ସିବି ନାର୍କୋଟିକ୍ସ କ୍ରାଇମ୍ ବ୍ୟୁରୋ ଆମେ ମିଳିତ ଭାବରେ ଉଦ୍ୟମ ଆରମ୍ଭ କରିଛୁ, ଏବଂ ବିଶେଷ କରିକି ଯୋଉ ଜାଗାରେ ସବୁ ହେମ୍ପ କଲ୍ଟିଭେସନ୍ ହେଉଛି, ଗଞ୍ଜେଇ ଚାଷ ହେଉଛି, ଗଞ୍ଜେଇ ଚାଷ ହେଉଥିବା ଜାଗାଗୁଡ଼ିକ ତାକୁ ଧ୍ୱଂସ କରାଇବା, ଏବଂ ଯୋଉ ଜାଗାରେ ଏସବୁ ଭଳିଆ ଯୋଉ ଡ୍ରଗ୍ସର କାରବାର ହେଉଛି ତାଙ୍କୁ ଗିରଫ କରିବା, ଏ ଗୋଟେ ଲମ୍ବା ସମୟ ଧରିକି ପାଖାପାଖି 2 ବର୍ଷ ଧରିକି ଆମେ ଏ ଡ୍ରାଇଭ୍କୁ ପୁରା ସଶକ୍ତ ଭାବରେ ତାକୁ ଚଲାଇବା ଆରମ୍ଭ କରିଛୁ। ବହୁତ ପାଖାପାଖି ଗତ ବର୍ଷ ପାଖାପାଖି 150 କୋଟି ଟଙ୍କାର ଜିନିଷ ଆମେ ତାକୁ ସିଜ୍ କରିଥିଲୁ, ଏବଂ ପରବର୍ତ୍ତୀ ସମୟରେ ଆମେ ଯୋଉ ହଜାର ହଜାର ହେକ୍ଟରର ଗଞ୍ଜେଇ ଚାଷ ହେଉଥିବା ଜାଗାକୁ ତାକୁ ଧ୍ୱଂସ କରିଥିଲୁ। ଏଭଳି ଗୁଡ଼ିଏ ଅଭିଯାନ ଚାଲିଛି, ତାକୁ ଆହୁରି ଅଧିକ କ୍ଷମତା ଦେଇକି ତାଙ୍କୁ ସେମାନଙ୍କୁ ଆମେ ସେ କାମ ଆରମ୍ଭ କରିଛୁ। ଇଣ୍ଟେଲିଜେନ୍ସ ୱିଙ୍ଗ ସେଥିପାଇଁ ଆମେ ତିଆରି କରୁଛୁ, ସେ କୋଉଠି କୋଉଠି କ'ଣ ହେଉଛି ତାର ଇଣ୍ଟେଲ ଆସିବା ପାଇଁ, ଏସବୁ କଥା ଚାଲିଛି। ଏବଂ ଯୋଉ କଥା ସ୍ୱାସ୍ଥ୍ୟ ବିଭାଗ ଆଉ ଅବକାରୀ ବିଭାଗ ବାବଦରେ ନିଶ୍ଚିତ ଭାବରେ ଆମେ ଏକ ଜଏଣ୍ଟ ମୁଭମେଣ୍ଟ ବହୁତ ଶୀଘ୍ର ଆରମ୍ଭ କରିବାର ପରିକଳ୍ପନା ବି କରୁଛୁ, ଏବଂ ଏହି ଆର୍ଥିକ ବର୍ଷ ଭିତରେ ହିଁ ଆମେ ସେ ଖୁବ୍ କମ୍ ଦିନ ଭିତରେ ଆମେ ଜଏଣ୍ଟ ମୁଭମେଣ୍ଟ ଆରମ୍ଭ କରିବୁ, ଏବଂ ସମ୍ପୂର୍ଣ୍ଣ ରୂପେ ତମ୍ବାଖୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ମାନସିକତା ଅଛି ତାକୁ ବି ସେ କଥାରେ ନିଶ୍ଚିତ ଭାବରେ ପ୍ରତିଫଳନ। କିଛି ଜିନିଷ ଆମର ପରଭ୍ୟୁ ଭିତରେ ଅଛି, କିଛି ଜିନିଷ ଆମର ପରଭ୍ୟୁ ଭିତରେ ନାହିଁ। ଏକ୍ସାଇଜ୍ର ଯେଉଁ ନିୟମାବଳୀ ଅଛି ସେଥିରେ ଆମେ କିଛିଟା ପରିବର୍ତ୍ତନ ଏବେ ଆମେଣ୍ଡମେଣ୍ଟସ୍ କିଛି ଆଣିବାକୁ ଚାହୁଁ, ଯେମିତି ଯେଉଁ ସାଇକୋଟ୍ରପିକ୍ ଡ୍ରଗ୍ସର ଉପରେ ଆମର ବିଶେଷ କିଛି ରେଗୁଲେସନ୍ ନାହିଁ, ଅବକାରୀ ବିଭାଗ କେବଳ ମଦର ବିକ୍ରି ବଟା ଏସବୁ ଉପରେ, ବିଷାକ୍ତ ମଦ, ଡୁପ୍ଲିକେଟ୍ ମଦ ଏସବୁର ବିକ୍ରି ବଟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସେଥିରେ ଆଇନରେ ବହୁତ ଗୁଡ଼ିଏ ପ୍ରାବଧାନ ଅଛି, କିନ୍ତୁ ଆମେ ଧୀରେ ଧୀରେ ଏ ସମସ୍ତ କଥାକୁ ତମ୍ବାକୁଠୁ ଆରମ୍ଭ କରିକି ଯେଉଁଗୁଡ଼ିକ ମଣିଷ ଜୀବନ ପାଇଁ କ୍ଷତିକାରକ ଅଛି, ଯେଉଁ ପ୍ରକାର ନିଶା ବି ହେଉନା କାହିଁକି, ସେ ସବୁଗୁଡ଼ିକୁ ଏହାର ପ୍ରାବଧାନ ଭିତରକୁ ଆଣିବା ପାଇଁ ଆମେ ଏକ୍ସାଇଜ୍ର ଆକ୍ଟ ଆଉ ରୁଲ୍ସରେ କିଛିଟା ପରିବର୍ତ୍ତନ କରିବା ପାଇଁ ଏବେ ଲ କମିଶନଙ୍କ ସହିତ, ଷ୍ଟେଟ୍ ଲ କମିଶନଙ୍କ ସହିତ ବି ଆଲୋଚନା ଆରମ୍ଭ ହୋଇଛି। ସେ ବାବଦରେ ଆମେ ତାକୁ ବହୁତ ଶୀଘ୍ର ସେ ବାବଦରେ କିଛି ପରିବର୍ତ୍ତନ ଆଣିବୁ, ଏବଂ କଡ଼ାକଡ଼ି ଭାବରେ କୌଣସି ପ୍ରକାରର ନିଶାଦ୍ରବ୍ୟର ବ୍ୟବହାର ଏବଂ ତାର ଅପ୍ରାସଙ୍ଗିକ ଅନୈତିକ ବ୍ୟବହାର ତାକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଯାହା ଯାହା ଆବଶ୍ୟକତା ତାକୁ ନିଶ୍ଚିତ ଭାବରେ ଆମେ କରିବୁ।
टबाको च्युईंग टबाकोर व्यवहार को सरकार निषिद्ध करते गोटे नुआ ढांचारे जमी आसला आगर गुटका सहित मिसिकी आसुला टबाको।

ମୂଳକତାକୁ ବ୍ୟବହାର କରୁଥିଲେ ଏବେ ଗୋଟେ ନୂଆ ଢାଞ୍ଚାକୁ ସେମାନେ ହେଇଛନ୍ତି ଟବାକୋ ଅଲଗା ମିଳୁଛି ଗୁଟ୍କା ଅଲଗା ମିଳୁଛି ତେଣୁକରି ତାକୁ କୌଣସି ଜାଗାରେ ତାକୁ ପୁଣି ମିଶେଇକି ଲୋକ ଖାଇବା ଆରମ୍ଭ କରିଛନ୍ତି ତେଣୁକରି ମୋ କହିବା କଥା ୟାକୁ ଯୋଉ ଲାଭଖୋର ବ୍ୟବସାୟୀମାନେ କରୁଛନ୍ତି ସେହି ଦିଗରେ କ'ଣ ରେଗୁଲେସନ କଣାଯାଇପାରିବ ଏବଂ ଯୋଉମାନେ ବିକ୍ରି କରୁଛନ୍ତି ତାଙ୍କ ପାଇଁ କ'ଣ କରାଯାଇପାରିବ ସବୁ ଜିନିଷରେ ଗୋଟେ ଏନ୍ଫୋର୍ସମେଣ୍ଟ ଆକ୍ଟିଭିଟି ଯଦି ପ୍ରପର ହେବ ଏବଂ ତା ଏନ୍ଫୋର୍ସମେଣ୍ଟ ସହିତ ଯୋଉମାନେ ଏ ନିୟମକୁ ଭାଙ୍ଗୁଛନ୍ତି ତାଙ୍କ ପ୍ରତି ପ୍ରସିକ୍ୟୁସନ୍ ବି ଠିକ୍ ଢଙ୍ଗରେ ହେବ ନିଶ୍ଚିତ ଭାବରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବ ଏଟା ମୋର ବିଶ୍ୱାସ ଅଛି ତେଣୁକରି ମୁଁ ଏ ବାବଦରେ ଯାହା କରିବା କଥା ତାକୁ ଆମେ ନିଶ୍ଚିତ ଭାବରେ କରିବୁ ଏବଂ ମୋର ଆଶା ଅଛି ଯେ ଆକୁ ପ୍ରତିହତ କରିବା ପାଇଁ ଆକୁ ରେଷ୍ଟ୍ରିକ୍ଟ କରିବା ପାଇଁ କଣ୍ଟ୍ରୋଲ କରିବା ପାଇଁ ସେ ମେକାନିଜମ୍ ଆମେ ବହୁତ ଶୀଘ୍ର ନିଶ୍ଚିତ ଭାବରେ କାଢିବୁ ଏବଂ ଏହି ଚଳିତ ପାଞ୍ଚ ବର୍ଷ ଭିତରେ ଆଉ ଯେଉଁ ତିନି ବର୍ଷ ଆମ ସରକାରର ଅଛି ଏବେ ଏହି ଚଳିତ ପାଞ୍ଚ ବର୍ଷ ଭିତରେ ଆମେ ଓଡ଼ିଶାକୁ କେବଳ ତମ୍ବାକୁ ନୁହେଁ ତମ୍ବାକୁ ଏବଂ ଅନ୍ୟ ନିଶାଦ୍ରବ୍ୟର ବ୍ୟବହାର ଦୃଷ୍ଟିକୋଣରୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରାଇବା ପାଇଁ ନିଶ୍ଚିତ ଭାବରେ

0: ଏନ୍ଫୋର୍ସମେଣ୍ଟ ସହିତ ଯେଉଁମାନେ ଏ ନିୟମକୁ ଭାଙ୍ଗୁଛନ୍ତି ତାଙ୍କ ପ୍ରତି ପ୍ରସିକ୍ୟୁସନ୍ ବି ଠିକ୍ ଢଙ୍ଗରେ ହେବ, ନିଶ୍ଚିତ ଭାବରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବ, ଏଇଟା ମୋର ବିଶ୍ୱାସ ଅଛି। ତେଣୁକରି ମୁଁ ଏ ବାବଦରେ ଯାହା କରିବା କଥା ତାକୁ ଆମେ ନିଶ୍ଚିତ ଭାବରେ କରିବୁ, ଏବଂ ମୋର ଆଶା ଅଛି ଯେ ଆକୁ ପ୍ରତିହତ କରିବା ପାଇଁ, ଆକୁ ରେଷ୍ଟ୍ରିକ୍ଟ କରିବା ପାଇଁ, କଣ୍ଟ୍ରୋଲ କରିବା ପାଇଁ ସେ ମେକାନିଜମ୍ ଆମେ ବହୁତ ଶୀଘ୍ର ନିଶ୍ଚିତ ଭାବରେ କାଢିବୁ। ଏବଂ ଏହି ଚଳିତ ପାଞ୍ଚ ବର୍ଷ ଭିତରେ, ଆଉ ଯେଉଁ ତିନି ବର୍ଷ ଆମ ସରକାରର ଅଛି ଏବେ, ଏହି ଚଳିତ ପାଞ୍ଚ ବର୍ଷ ଭିତରେ ଆମେ ଓଡ଼ିଶାକୁ କେବଳ ତମ୍ବାଖୁ ନୁହେଁ, ତମ୍ବାଖୁ ଏବଂ ଅନ୍ୟ ନିଶାଦ୍ରବ୍ୟର ବ୍ୟବହାର ଦୃଷ୍ଟିକୋଣରୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବା ପାଇଁ ନିଶ୍ଚିତ ଭାବରେ ଯାହା ଯାହା ପଦକ୍ଷେପ ନେବା କଥା ତାହା ନେବାକୁ ଯାଉ। ମୁଁ ସମସ୍ତଙ୍କୁ ନିଶ୍ଚିତ ଭାବରେ କହିବି ଯେ ତମ୍ବାଖୁ ହେଉ, ମଦ୍ୟପାନ ହେଉ, ଡ୍ରଗ୍ସର ବ୍ୟବହାର ହେଉ, ଏସବୁଠୁ ସମସ୍ତେ ଦୂରେଇ ରହନ୍ତୁ। ଏବଂ ଶେଷରେ ମୁଁ ଏତିକି କହିବି ଯେ ନିଶା ନୁହେଁ, ଜୀବନକୁ ଆପଣମାନେ ବାଛନ୍ତୁ ଏବଂ ଅଧିକ ଦିନ ବଞ୍ଚନ୍ତୁ, ପରିବାର ସହିତ ଖୁସି ସୁଖ ଏ କଥାକୁ ବାଣ୍ଟନ୍ତୁ।
1: 2008 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧକୁ ବିଶ୍ୱରେ ଅକାଳ ମୃତ୍ୟୁ ରୋକିବାର ସବୁଠାରୁ ବଡ଼ କାରଣ ଭାବେ ଦର୍ଶାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତମାଖୁ ସେବନ ଦ୍ୱାରା 28 ପ୍ରକାର ରୋଗ ହୋଇଥାଏ। ଏହା ମଧ୍ୟରୁ ଅଧିକାଂଶ ବିପଦଜନକ, ଯେପରିକି କର୍କଟ ରୋଗ, ବିଶେଷକରି ଫୁସ୍ଫୁସ୍ କର୍କଟ, ହୃଦ୍ରୋଗ, ଶ୍ୱାସକ୍ରିୟା ସଂକ୍ରାନ୍ତ ବା ଶ୍ୱାସ ସଂକ୍ରମଣ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରୀ ଡିଜିଜ୍ COPD ଇତ୍ୟାଦି। ତମାଖୁ ସେବନ ତଥା ଧୂମପାନ ଯୋଗୁଁ ମୁଖ୍ୟତଃ ମଣିଷର ସ୍ୱରପେଟିକା, ମୁଖ ଗହ୍ୱର ଓ ଅଗ୍ନାଶୟରେ କର୍କଟ ରୋଗ ହୋଇଥାଏ। ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁଁ ହେବାର ଆଶଙ୍କା ଯଥେଷ୍ଟ ଅଧିକ। ତେବେ କେତେ ସମୟ ଧରି ଓ କେତେ ସଂଖ୍ୟାରେ ଧୂମପାନ ହେଉଛି ତା' ଉପରେ ଏହାର ପ୍ରଭାବ ମଧ୍ୟ ନିର୍ଭର କରେ। ଅଳ୍ପ ବୟସରୁ ଧୂମପାନ ଆରମ୍ଭ ଓ ସିଗାରେଟ୍ରେ ଥିବା ଟାର୍ ଏହି ରୋଗ ଆଶଙ୍କା ବଢ଼ାଇଦିଏ। ଏହା ମଣିଷର ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ। ତମାଖୁ ସେବନ ଓ କର୍କଟ ରୋଗର ଭୟାବହତା ସମ୍ପର୍କରେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସ କହନ୍ତି,
2: ତମ୍ବାଖୁ ରିଲେଟେଡ୍ ଯଦି ମୁଁ କ୍ୟାନ୍ସର ହିସାବରେ କହିବି, ଆମେ ଆଜି ୟଙ୍ଗ 20 ବର୍ଷ 30 ବର୍ଷ 40 ବର୍ଷରେ ଲଙ୍ଗ୍ କ୍ୟାନ୍ସର ଦେଖୁଥିଲୁ, ଯେଉଁଟା କେବେ ଭାବିପାରୁନଥିଲେ ଯେ 60 ବର୍ଷ ଥିଲୁ। ଆଜି ମୁଖ ନାକ ଗଳା କ୍ୟାନ୍ସର ଯେଉଁଟା ଆମ ଓଡ଼ିଶାରେ କମନ୍, ଯେଉଁଟାରେ ଆମେ ଓରାଲ ସ୍ମୋକ୍ଲେସ୍ ଟବାକୋ, ଆମେ ୟଙ୍ଗ 25, 30, 40 ଲୋକଙ୍କୁ ହରାଇ ଦେଉଛୁ ବର୍ଷେ 2 ବର୍ଷ ଟ୍ରିଟମେଣ୍ଟ, ଆଣ୍ଡ ସେଥିରେ ସେ ଏତେ ପେନ୍ଫୁଲ୍ ଟ୍ରିଟମେଣ୍ଟରେ ଯାଉଛନ୍ତି, ଖର୍ଚ୍ଚାନ୍ତ ବି ହେଉଛନ୍ତି, ଗଭର୍ଣ୍ଣମେଣ୍ଟ ବି ବିଭିନ୍ନ ପ୍ରକାର ଖର୍ଚ୍ଚ କରୁଛି। ସୋ ଆଜିକା ଡେରେ ଉଦ୍ଦେଶ୍ୟ ହେଉଛି ଯେ ଆମେ କେମିତି ୟଙ୍ଗଷ୍ଟର୍ସ ମାନଙ୍କୁ, ଯେତେବେଳେ ସେମାନେ ମ୍ୟାଚ୍ୟୁର୍ଡ ହୁଅନ୍ତି ନାହିଁ ବା ବହୁତ ସମୟ ସେମାନେ ଡାଇରେକ୍ଟ ଫ୍ୟାମିଲି ବା ପେରେଣ୍ଟସ୍ ମାନଙ୍କର ଗାଇଡେନ୍ସରୁ ଦୂରେଇ ଥାନ୍ତି, ସୋ ସେମାନେ ଆକର୍ଷିତ ହୁଅନ୍ତି ବିକଜ୍ ଅଫ୍ ପିୟର୍ ଗ୍ରୁପ୍, ବିକଜ୍ ବିଭିନ୍ନ ସୋସିଆଲ ଷ୍ଟ୍ରାଟାରୁ ସେମାନେ ପିଲାମାନେ ଆସନ୍ତି, ଯେଉଁଟା ହଷ୍ଟେଲ ରହୁଛନ୍ତି ବା PG ହିସାବରେ ରହୁଛନ୍ତି, ଆଣ୍ଡ ସେତେବେଳେ ହିଁ ସେମାନେ ଏଇ ଆକର୍ଷିତ ହୁଅନ୍ତି। ସେଇ ଜିନିଷ ଗୁଡ଼ାକୁ ଆମକୁ ତାଙ୍କ ପାଖରେ କେମିତି ପହଞ୍ଚି ପାରିବା।
1: ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଢ କହନ୍ତି,
3: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତିବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯୋଉ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯୋଉ ଯାଇଛି ରକ୍ତନଳୀ, ହାର୍ଟକୁ ଯୋଉ ଯାଇଛି ରକ୍ତନଳୀ, ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ ବହୁମାତ୍ରାରେ ବ୍ୟାପୁଛି ଏବେ, ଯାହା ଶ୍ୱାସନଳୀ ଖରାପ କରୁଛି, ଶ୍ୱାସନଳୀ କର୍କଟ, ମୁଖ ଗହ୍ୱର କର୍କଟ, ପାନକ୍ରିୟସ୍ କର୍କଟ, ଗର୍ଭାଶୟ କର୍କଟ, ଏଗୁଡ଼ାକ ବି ହେଉଛି। ତ ଏଣୁ ସମସ୍ତେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।
1: ଆଜିର ଦିନରେ ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ, ଆମର ତମାଖୁ ନୁହେଁ ଜୀବନ ଦରକାର। ତମାଖୁ ଚାଷୀଙ୍କୁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସ୍ଥାୟୀ ପୁଷ୍ଟିକର ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ଏତିକିରେ ଶେଷ ହେଲା ସମାଚାର ଦର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36ଟି ଚକର ଅଖଡେରା କାର୍ଯ୍ୟ ଶେଷ। କଟକ ସିଡିଏ ସେକ୍ଟର 6 ପରିବର୍ତ୍ତେ 1 ଜୁନ୍ଠାରୁ ଗୋପାଳପୁରସ୍ଥିତ ସ୍ୱୟଂଚାଳିତ ଡ୍ରାଇଭିଂ ପରୀକ୍ଷା କେନ୍ଦ୍ରରେ ହେବ ଡ୍ରାଇଭିଂ ପରୀକ୍ଷା। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସମ୍ମୁଖରେ 156 ରନ୍ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ ଟାଇଟନ୍ସ। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ଓଭରରୁ 4 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 132 ରନ୍। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ଅଖଣ୍ଡାନନ୍ଦ ସ୍ୱାମୀ ଶ୍ରୀମଦ୍ ଭାଗବତର 53ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ୍।

କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ତୃପ୍ତି ଦାସ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା ଜୟ ମା ତ୍ରିଲୋକ ପାଳିନୀ ଜୟ ମା କମଳା କମଳେ ଅନୁଢା ଶ୍ରୀକରେ କମଳ ଧାରିଣୀ।

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ନବକିଶୋର ମିଶ୍ର ପୁରାତନ ରଚନାରୁ। ଜଗନ୍ନାଥ କଲେଜା ଅନାଥରେ ଆଉ କେ ହରିବ ଦୁଃଖ।

ରୀତି ମହାନ୍ତି ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଅନ୍ନପୂର୍ଣ୍ଣାନନ୍ଦଙ୍କ ରଚନା। ପରସ ନ ଦେଲେ ନ ଦିଅ ପ୍ରଭୁହେ, ଅନୁଭବ ଟିକେ ଦିଅ ସେ ପରମ ସୁଖ ଅପୂର୍ବ ପୁଲକ ହରିନେଉ ସବୁ ମୁହଁ।

ଏଥର ନାରାୟଣ ପ୍ରସାଦ ସିଂଙ୍କ ରଚନା ଗାଇଛନ୍ତି ରାଧା ଗୋବିନ୍ଦ ପଟ୍ଟନାୟକ। ତୁମରି ଆଦି ସେ ସୁଖ ଦୁଃଖ ଆସେ ଆସେ ରାତି ଆସେ ଦିନ, ତୁମରି ଆଦି ସେ କର୍ମସୂଚୀରେ ଆଜି ମୁଁ କ୍ଳାନ୍ତିହୀନ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ରାଗେଶ ରିପଟନାୟକ, ରାମକୃଷ୍ଣଙ୍କ ରଚନା। ଗଳାମାଳି ଦିନେ ଭାଙ୍ଗିଯିବ ମତ ଗଜ ଚାଲି।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ରଚନା, ଗାଇଛନ୍ତି ପ୍ରଦୀପ କୁମାର ଦାସ। ଅରୂପରେ ରୂପ ଅଜପାରେ ଜପ ଅଲେଖାରେ ଲେଖ ତୁମେ ଅନାମରେ ନାମ ଅଧାମରେ ଧାମ ଅବନା ତୁମରି ନାମେ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ମଣିଷର ଜୀବନକାଳ ସର୍ବଦା ଆରାମଦାୟକ ଭାବେ ଅତିବାହିତ ହେବ ବୋଲି ଆଶା କରିବା ଉଚିତ ନୁହେଁ। ଏହା ସୁଖ ଦୁଃଖ ବା ଉତ୍ଥାନ ପତନର ସମଷ୍ଟି। ଅନେକ ସମୟରେ ଖରାପ ପରିସ୍ଥିତିର ସମ୍ମୁଖୀନ ହେଲେ ମଣିଷ ହତାଶ ହୋଇପଡ଼ି ଜୀବନ ଉପରୁ ଆଶା ତୁଟାଇ ଦେଇଥାଏ। ମାତ୍ର ଦୁଃଖଦାୟକ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟ ଆବଶ୍ୟକ। ନିଜର ବିଚାରଣା ଶକ୍ତିର ପ୍ରୟୋଗ କରି ସମସ୍ୟାଟିକୁ ଏକ ବୃହତ୍ତର ପରିବେଶକୁ ନେଇଗଲେ ଜୀବନ ପ୍ରତି ଦେଖାଦେଇଥିବା ବିତୃଷ୍ଣା ଦୂର ହୋଇପାରିବ। ଏ ସମ୍ପର୍କରେ ଏକ ସୁନ୍ଦର ଉଦାହରଣ ଅଛି। ଥରେ ଜଣେ ତତ୍ତ୍ୱଦର୍ଶୀ ବୟସ୍କ ବ୍ୟକ୍ତି ଗୋଟିଏ ସୁନ୍ଦର ହ୍ରଦ କୂଳରେ ଥିବା ବରଗଛ ମୂଳରେ ବସି ଅତି ଆନନ୍ଦରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ଏହି ସମୟରେ ନାନା ପ୍ରକାର ସମସ୍ୟାରେ ଜଡ଼ିତ ହୋଇପଡ଼ିଥିବା ଜଣେ ଯୁବକ ତାଙ୍କ ନିକଟକୁ ଆସି ତାହାର ଦୁଃଖର ଅବତାରଣା କଲା। ଯୁବକଟି ସହ କିଛି ସମୟ କଥାବାର୍ତ୍ତା ହେବା ପରେ ଭଦ୍ରବ୍ୟକ୍ତି ଜଣକ ଯୁବକ ଜଣକୁ କହିଲେ, ନିକଟରୁ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣ ଓ ତାକୁ ଏକ ଗ୍ଲାସ୍ ପାଣିରେ ପକାଇ ଘାଣ୍ଟି ଦିଅ। ଯୁବକ ଜଣକ ଆଦେଶ ଅନୁଯାୟୀ ଲୁଣ ଆଣି ଗୋଟିଏ ଗ୍ଲାସ୍ ପାଣିରେ ଘାଣ୍ଟି ଦେଲା। ତାପରେ ସେହି ଲୁଣ ମିଶା ପାଣିକୁ ପିଇବା ନିମିତ୍ତ ଯୁବକ ଜଣକୁ ଭଦ୍ରବ୍ୟକ୍ତି କହିଲେ। ଯୁବକଟି ସେ ପାଣିକୁ ପାଟିରେ ପୁରାଇବା ମାତ୍ରେ ଭୃକୁଞ୍ଚନ ପୂର୍ବକ ଥୁ ଥୁ କରି ପାଣିକୁ ଫୋପାଡ଼ି ଦେଲା। ଭଦ୍ରବ୍ୟକ୍ତି ପଚାରିଲେ, କଣ ଅସୁବିଧା ହେଲା? ଯୁବକଟି କହିଲା, ଆଜ୍ଞା, ଏହା ଅତି ଖରାପ ଲାଗୁଛି। ପିଇବା ତ ଦୂରର କଥା, ଏହି ଲୁଣିଆ ପାଣିକୁ ପାଟିରେ ଦେବା ମଧ୍ୟ ଅସମ୍ଭବ। ଏଥର ଭଦ୍ରବ୍ୟକ୍ତି ଜଣଙ୍କ ଯୁବକଙ୍କୁ ଆଉ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣି ନିକଟସ୍ଥ ହ୍ରଦରେ ପକାଇବାକୁ କହିଲେ। ଯୁବକ ତାହା ହିଁ କଲେ। ତାପରେ ଭଦ୍ରବ୍ୟକ୍ତି ଜଣଙ୍କ ସେହି ହ୍ରଦରୁ ଏକ ଗ୍ଲାସ୍ ପାଣି ଆଣି ପିଇବା ନିମିତ୍ତ ଯୁବକଙ୍କୁ ନିର୍ଦ୍ଦେଶ ଦେଲେ। ଯୁବକ ଜଣକ ତାଙ୍କ କଥା ମାନି ହ୍ରଦରୁ ପାଣି ଆଣି ଆରାମରେ ପିଇଦେଲେ। ଏହା ଦେଖି ଭଦ୍ରବ୍ୟକ୍ତି ପଚାରିଲେ, କଣ ପାଣି ଲୁଣିଆ ଲାଗୁନାହିଁ? ଯୁବକ ଜଣକ ସହାସ୍ୟ ବଦନରେ ନା ବୋଲି କହିଲେ। ତାପରେ ଭଦ୍ରବ୍ୟକ୍ତି ଜଣକ ଯୁବକ ଜଣକୁ ଡାକି ନେଇ ଗଛ ତଳେ ନିଜ ପାଖରେ ବସାଇଲେ ଓ ତାର ପିଠିକୁ ଆଉଁସି ଦେଇ କହିଲେ, ବାବୁରେ, ଜୀବନରେ ସମ୍ମୁଖୀନ ହୋଇଥିବା ସମସ୍ୟା ବା ଯନ୍ତ୍ରଣା ଗୁଡ଼ିକ ଠିକ୍ ତୁମେ ପାଣିରେ ମିଶାଇ ଏହି ଲୁଣ ପରି, ଏହାଠାରୁ ବେଶୀ ନୁହେଁ କି କମ୍ ନୁହେଁ। ତୁମେ ଦେଖ, ଯେତେବେଳେ ଲୁଣ ତକ

ଗୋଟିଏ ଗ୍ଲାସ୍ ପାଣିରେ ମିଳାଇ ଯାଉଛି, ସେ ପାଣିକୁ ପାଟିରେ ଦେବା ଅସମ୍ଭବ ହୋଇପଡୁଛି। ମାତ୍ର ସେହି ଲୁଣ ହ୍ରଦ ମଧ୍ୟରେ ମିଳାଇଗଲେ ହ୍ରଦର ପାଣି ବିଲକୁଲ ଲୁଣିଆ ଲାଗୁନାହିଁ। ଠିକ୍ ସେହିପରି ତୁମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ବର୍ତ୍ତମାନ ପାଇଁ ହୁଏତ କଠିନ ବୋଲି ମନେ ହୋଇପାରେ, ମାତ୍ର ତୁମର ସମୁଦାୟ ଜୀବନକାଳ ସହ ତୁଳନା କଲେ ଏଗୁଡ଼ିକ ଅତି ନଗଣ୍ୟ ମନେ ହେବ। ପୁନଶ୍ଚ ତୁମେ ତୁମ ସମ୍ମୁଖରେ ସମସ୍ୟାଗୁଡ଼ିକ ନ ରଖି ଏ ସୃଷ୍ଟିର ମାଲିକ ପରମ କାରୁଣିକ ଭଗବାନଙ୍କ ସମ୍ମୁଖରେ ରଖିଦିଅ। ସେ ହିଁ

ସମ୍ମୁଖରେ ସମସ୍ୟା ଗୁଡ଼ିକ ନ ରଖି ଏ ସୃଷ୍ଟିର ମାଲିକ ପରମ କାରୁଣିକ ଭଗବାନଙ୍କ ସମ୍ମୁଖରେ ରଖିଦିଅ, ସେ ହିଁ ସେଗୁଡ଼ିକର ସମାଧାନ କରିବେ। ମନେ ରଖ, ଜୀବନରେ କେବେ ହେଲେ ତୁମର ସମସ୍ୟା ଗୁଡ଼ିକ କେତେ ବିରାଟ ସେ କଥା ଭଗବାନଙ୍କୁ କୁହ ନାହିଁ, ବରଂ ତୁମେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକୁ କୁହ ଯେ ମୋ ଭଗବାନ ସବୁଠାରୁ ମହାନ, ସେ ଯେତେବେଳେ ମୋ ପାଖେ ପାଖେ ଅଛନ୍ତି ତୁମେ ସବୁ ମୋର କିଛି କରିପାରିବ ନାହିଁ। ଭଦ୍ର ବ୍ୟକ୍ତିଙ୍କ ଉପଦେଶ ସବୁ ଶୁଣିବା ପରେ ଯୁବକ ଜଣକ ଆଶ୍ୱସ୍ତ ହେଲେ, ତାଙ୍କର ସମସ୍ତ ଚିନ୍ତା ଅପସରିଗଲା ଓ ସେ ଅତ୍ୟନ୍ତ ଆନନ୍ଦରେ ବିଦାୟ ନେଲେ। ତେଣୁ ପ୍ରକୃତରେ ଜୀବନର ମଧୁରତା ବା ତିକ୍ତତା ଆମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ନୁହେଁ, ବରଂ ସେହି ସମସ୍ୟାଗୁଡ଼ିକୁ ଆମେ କେଉଁ ମନୋବୃତ୍ତିରେ ବିଚାର କରୁଛୁ ତା ଉପରେ ହିଁ ନିର୍ଭର କରିଥାଏ।

ପୁଅ କାନ୍ଦିବା ଶବ୍ଦରେ ମୁନିଙ୍କ ଧ୍ୟାନ ଭାଙ୍ଗିଗଲା। ନିଜ ଗୋଳାରେ ସାପ ଦେଖି ଆସନରୁ ଉଠି ଗୋଳାରୁ ସାପକୁ କାଢ଼ି ପକାଇଲେ। ପୁଅଠାରୁ ସବୁ ଶୁଣି ମୁନି ପୁଅକୁ କହିଲେ, ରାଜାଙ୍କ ଅଳ୍ପ ଅପରାଧ ପାଇଁ ଏତେ ବଡ଼ ଦଣ୍ଡ ଦେଲୁ। ସେ ଧାର୍ମିକ ରାଜା, ତାଙ୍କୁ ଏପରି ଦଣ୍ଡ ଦେବା ଉଚିତ ନଥିଲା। ସେ ରାଜାଙ୍କ ଅନ୍ତେ ରାଜ୍ୟ ଅରାଜକ ହୋଇଯିବ, ତାଙ୍କର ଭୋକ ଶୋଷ ବେଳେ ତୋର ତାକୁ ଶାନ୍ତି କରାଇବା କଥା। ଏହାପରେ ମୁନି କୃଷ୍ଣଙ୍କୁ ମନେ ମନେ ଧ୍ୟାନ କଲେ, ପୁଅର ଦୋଷ ପାଇଁ କ୍ଷମା ମାଗିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 35ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଂଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଅଧାନ କିଣ୍ଡାରେ ଶତକଡ଼ା 85% ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକା ମିଡ୍ ନାମକ କୀଟନାଶକ 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରାଟାନିଲିପ୍ରୋଲ 18.5% SC 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ

ଓ ଅଗ ଝାଉଁଳା ବା ଶତକଡ଼ା 14% ପୋକଡ଼ା ଫଳ ଦେଖୁଛନ୍ତି, ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।

0: ଶ୍ରେଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
1: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି।

0: ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତା'ର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲାପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ସୁପ୍ରଭାତର ଏଇ ପାବନ ବେଳାରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ନମସ୍କାର, ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ସେ ଥାନ୍ତି ସବୁଥିରେ, ଶିଶୁର ଦରଟି ଭାଷାରେ, ହସଭରା ମୁହଁରେ, କଳ ଖରାର ନରମ ଛୁଆଁରେ, ଘାସ ପତ୍ରର କାକର ବିନ୍ଦୁରେ। ଆଉ ଏଇ ପହିଲି ସକାଳରେ ତାଙ୍କର ଏସବୁ ମନୋରମ ଆଭା ଅଧିକ ମାତ୍ରାରେ ପ୍ରକାଶିତ ହେଇଥାଏ। ସବୁ ଲାଗେ ଶାନ୍ତ ଆଉ ପବିତ୍ର, ଇଚ୍ଛା ହୁଏ ସେଇ ପରମ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ।

0: ତେବେ ଆଜି ପ୍ରଭାତରେ ପ୍ରଭାତି ଅନୁଭୂତି ଏବଂ ଆଧ୍ୟାତ୍ମିକତାର ଭାବ ନିବେଦନ କରନ୍ତି ଶ୍ରୀଜଗନ୍ନାଥ ଚେତନାର ପ୍ରଚାରିକା ଚଞ୍ଚଲ ସାହୁ।
1: ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନ ସିଂହାସନ, ପାପୀମାନେ ତରିଗଲେ ଦେଖିଥବ ଦର୍ଶନ। ସତରେ ପ୍ରଭୁଙ୍କର ଯୋଉ ବାଳମୁକୁନ୍ଦ ବେଶ, ପ୍ରଭୁଙ୍କର ଯେଉଁ ଶିଙ୍ଖୁଳି ଭୋଗ ପ୍ରଭାତ ମୁହୂର୍ତ୍ତରେ ହିଁ ହୋଇଥାଏ। କହନ୍ତି ଯଦି ସକାଳେ ଉଠି ଆମେ ଭଲ ଭାବିବା, ଭଲ ଚିନ୍ତିବା, ତେଣୁ କର୍ମଫଳ ଆମର ଭଲ ହବ। ଭାସ୍କରଂ ଦକ୍ଷିଣ ନେତ୍ରଂ ବାମ ନେତ୍ର ବିଭୂପମଂ। ଭାସ୍କରଂ ହଉଛନ୍ତି ସୂର୍ଯ୍ୟ, ଯିଏକି ସକାଳ ପ୍ରହରରୁ ଆସନ୍ତି ସୂର୍ଯ୍ୟ ନାରାୟଣ, ସେ ହଉଛନ୍ତି ପ୍ରଭୁଙ୍କର ଡାହାଣ ନେତ୍ର। ତେଣୁ ସେ ସୂର୍ଯ୍ୟଙ୍କୁ ଆଖିରେ ରଖିଛନ୍ତି, ପ୍ରଭାତକୁ ଆଖିରେ ରଖିଛନ୍ତି। ଦିନର ଅୟ ଆରମ୍ଭ ହୁଏ ପ୍ରଭାତ ସମୟରୁ, ତେଣୁ ପ୍ରଭାତର ଯୋଉ ଦର୍ଶନ, ପ୍ରଭାତର ଯୋଉ ଅନୁଚିନ୍ତନ, ଯଦି ପ୍ରଭୁଙ୍କ ସହିତ ଆମେ ନିମଜିତ ନ ହବା, ତେଣୁ ପ୍ରଭାତର ଯୋଉ ସମୟକୁ ଯଦି ମଙ୍ଗଳମୟ ନ କରିବା, ତାଙ୍କର ମଙ୍ଗଳ ଆଳତି ନ କରିବା, ଦିନ କଣ ଜୀବନ ହିଁ ଭଲରେ କଟିବ ନାହିଁ। ପ୍ରଭାତ କହନ୍ତି ଗୋଟିଏ ଅକ୍ଷର ଗୋଟିଏ ନାମକୁ ତମେ ମାନେ ଜପ ତପ, ଅର୍ଥାତ କଣ ଜପ ସ୍ମର ଗୋବିନ୍ଦଂ ସ୍ମର ଗୋବିନ୍ଦଂ। ସେ ଗୋବିନ୍ଦ ହିଁ ତମର ପାର କରିବେ, ସେ ଗୋବିନ୍ଦ ହିଁ ତୁମର ସାକ୍ଷୀ ରହିବେ। ସେ ପ୍ରଭୁଙ୍କର ଦର୍ଶନ ପ୍ରଭାତ ମୁହୂର୍ତ୍ତରୁ କରନ୍ତୁ। ପ୍ରଭାତ ମୁହୂର୍ତ୍ତରୁ କଲେ ଅତିମ ମଙ୍ଗଳ ହୁଏ, କାରଣ ପ୍ରଭାତ ମୁହୂର୍ତ୍ତରେ ମନରେ ହିଂସା ନଥାଏ, କ୍ରାମ ନଥାଏ, କ୍ରୋଧ ନଥାଏ, ଅର୍ଥାତ ଭଲ ମନଟିଏ ଥାଏ। ଆଉ ଜଗନ୍ନାଥଙ୍କର ଯେତିକ ରହସ୍ୟ, ଜଗନ୍ନାଥଙ୍କର ଯେତେ ଭେଷ, ଜଗନ୍ନାଥଙ୍କର ଯେତେ ତିଥି, ଜଗନ୍ନାଥଙ୍କର ଯେତେ ଉତ୍ସବ, ଜଗନ୍ନାଥଙ୍କର ଯେତେ ପ୍ରକାର ସବୁକିଛି, ସେ ପ୍ରଭାତ ବନ୍ଦନାରୁ ଆରମ୍ଭ ହେଇଯାଏ ଏବଂ ପ୍ରଭାତ ବନ୍ଦନାରୁ ହିଁ ଶେଷ ହେଇଯାଏ। ତେଣୁ ପ୍ରଭାତ ମୁହୂର୍ତ୍ତରେ ପ୍ରଭୁଙ୍କୁ ଜପ କଲେ ବା ତପ କଲେ ତ ପ୍ରଭୁ ମିଳନ୍ତି।

ଇତିହାସ ପୃଷ୍ଠାରୁ ମେ 14 ତାରିଖରେ ଘଟିଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା। 1610 ମସିହା ଆଜି ତାରିଖରେ ଫ୍ରାନ୍ସରେ ଚତୁର୍ଥ ହେନରିଙ୍କୁ ହତ୍ୟା କରାଯାଇ ତ୍ରୟୋଦଶ ଲୁଇସ୍ଙ୍କୁ ସିଂହାସନରେ ବସାଯାଇଥିଲା। 1908 ଆଜି ଦିନରେ ପ୍ରଥମ କରି ଉଡ଼ାଜାହାଜରେ ଯାତ୍ରା କରିବା ଆରମ୍ଭ ହେଲା। ଆଜିର ଦିନରେ ଭାରତ ତାମିଲ ଟାଇଗର ନାମରେ ଖ୍ୟାତ ଶ୍ରୀଲଙ୍କାର ବିଦ୍ରୋହୀ ସଂଗଠନ ଏଲ୍ଟିଟିଇ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଶ୍ରୋତାବନ୍ଧୁ, ବନ୍ଦେ ମାତରମ୍ ସଙ୍ଗୀତ କେବଳ ଏକ ଗୀତ ନୁହେଁ, ଏହା ଆମ ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ମନ୍ତ୍ର। 2025 ମସିହା ନଭେମ୍ବର 7 ତାରିଖ ଠାରୁ 2026 ମସିହା ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ବନ୍ଦେ ମାତରମ୍ ସଙ୍ଗୀତର 150ତମ ବାର୍ଷିକ ଉତ୍ସବ ଦେଶବ୍ୟାପୀ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି। ବନ୍ଦେ ମାତରମ୍, ଯାହାର ଅର୍ଥ ହେଉଛି ମା ମୁଁ ତୁମକୁ ପ୍ରଣାମ କରୁଛି। ଦିନେ ଆମ ଦେଶରେ ବନ୍ଦେ ମାତରମ୍ ସଙ୍ଗୀତ ହୋଇଥିଲା ଏକ ଉଜ୍ଜଳମୟ, ଶକ୍ତିମୟ, ସ୍ୱାଧୀନ ଭାରତର ସୁଦୃଢ଼ ଚଷ୍ଟି। ଏହି କାଳଜୟୀ ଗୀତକୁ 1875 ମସିହା ନଭେମ୍ବର 7 ତାରିଖରେ ପ୍ରସିଦ୍ଧ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚନା କରାଯାଇଥିଲା। 1882 ମସିହାରେ ତାଙ୍କ ଦ୍ୱାରା ପ୍ରକାଶିତ ଉପନ୍ୟାସ ଆନନ୍ଦ ମଠରେ ଏହି ଗୀତକୁ ସାମିଲ କରାଯାଇଥିଲା। 1896 ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ପ୍ରଥମ କରି ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ବନ୍ଦେ ମାତରମ୍ ଗାନ କରିଥିଲେ। 1905 ମସିହା ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ଗୀତ ଦେଶଭକ୍ତିର ସ୍ଲୋଗାନ ପାଲଟି ଜନସାଧାରଣଙ୍କୁ ଦେଶପ୍ରେମ ପାଇଁ ପ୍ରେରିତ କରିବା ସହିତ ଏକତା ଭାବ ଜାଗରଣ କରିଥିଲା। 1950 ମସିହା ଜାନୁଆରୀ 24 ତାରିଖରେ ଏହି ଗୀତର ପ୍ରଥମ ଦୁଇ ପଦକୁ ରାଷ୍ଟ୍ରୀୟ ଗୀତ ରୂପେ ଗୃହୀତ ହୋଇଥିଲା। ତେବେ ଆସନ୍ତୁ ଆମେ ସମସ୍ତେ ଆମର ପ୍ରିୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ଙ୍କୁ ଏହି ଅବସରରେ ଶ୍ରଦ୍ଧା ସମ୍ମାନ ଜ୍ଞାପନ କରିବା ସହ ଏକ ବର୍ଷ ବ୍ୟାପୀ ପାଳନ କରିବାର କାର୍ଯ୍ୟକ୍ରମରେ ସହଭାଗୀ ହେବା।

ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଏହି କାର୍ଯ୍ୟକ୍ରମକୁ ପଠାଇ ପାରିବେ। ଏଥିସହିତ ଆପଣଙ୍କ ଗାଁର କଥା, ଯେମିତିକି ଗାଁର ଅବସ୍ଥିତି, ପାଳିତ ହେଉଥିବା ପର୍ବପର୍ବାଣୀ, ଗାଁ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବା ପୁରାଣ ପ୍ରସିଦ୍ଧ ସ୍ଥାନ, ଗାଁରେ ଥିବା ନୂତନ ପୁରାତନ ଅନୁଷ୍ଠାନ ଓ ଶିକ୍ଷା ସଂସ୍କୃତି ସମ୍ବନ୍ଧରେ ସବିଶେଷ ତଥ୍ୟ ଲେଖି ଆମକୁ ପଠାନ୍ତୁ। ଆମ ଠିକଣା ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7533।

0: ତାହେଲେ ଆଜି କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବୈଜୟନ୍ତୀ ମାଳା ହରିଚନ୍ଦନ। ଆକାଶବାଣୀ କଟକ। କଥିକାରେ ଶୁଣନ୍ତୁ ଏକ ସଂକ୍ଷିପ୍ତ ଆଲୋଚନା, ଆମ ଗ୍ରାମ୍ୟ ଗୀତିର ସାରସ୍ୱତ ସମ୍ଭାର। ଆଲୋଚନା କରିଛନ୍ତି ନନ୍ଦକିଶୋର ସିଂ।
2: କେବଳ ଆମ ସାହିତ୍ୟ କାହିଁକି, ସମ୍ଭବତଃ ବିଶ୍ୱ ସାହିତ୍ୟର ଆଦ୍ୟ ରୂପ ହେଉଛି ପଦ୍ୟ। ଆଦିମ ମାନବ ଯେତେବେଳେ ବଣ ପାହାଡ଼ରେ ଘୁରି ବୁଲୁଥିଲା, ପତ୍ରର ମର୍ମର, ଝରଣାର କୁଳୁକୁଳୁ ତାନ, ପକ୍ଷୀର କୁହୁକୁ କୁଜନ, ଭ୍ରମରର ଗୁଣୁଗୁଣ ଗୁଞ୍ଜନ, ବର୍ଷାର ଟପ୍ ଟପ୍ ପତନ ଶୁଣି ଶୁଣି ଛନ୍ଦ ତାଳ ଲୟ ସହ ଅଜାଣତରେ ପରିଚିତ ହୋଇ ସେହିସବୁ ଶବ୍ଦର ଅନୁସରଣ ଓ ଅନୁକରଣରେ ଯେତେବେଳେ ମନକୁ ମନ ଗୁଣୁଗୁଣେଇ ଉଠିଥିବ, ତାହା ହିଁ ଥିବ ପଦ୍ୟର ଆଦ୍ୟ ରୂପ। ସୃଷ୍ଟିର ଅୟମାରମ୍ଭରୁ ଆଜି ପର୍ଯ୍ୟନ୍ତ ସାହିତ୍ୟର, ବିଶେଷତଃ ପଦ୍ୟ ସାହିତ୍ୟର ଯେଉଁ ବିକାଶ ଘଟିଛି, ତାହାକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା। ତାହା ହେଉଛି ବିଦଗ୍ଧ ସାହିତ୍ୟ ଓ ଲୋକ ସାହିତ୍ୟ। କହିବାକୁ ଗଲେ ଲୋକ ସାହିତ୍ୟର ବିକଶିତ ଓ ବିବର୍ତ୍ତିତ ରୂପ ହିଁ ବିଦଗ୍ଧ ସାହିତ୍ୟ। ତେବେ ଉଭୟ ସାହିତ୍ୟର ଧାରା ଅଲଗା ଅଲଗା। ଲୋକ ସାହିତ୍ୟ ମୁଖ୍ୟତଃ ମନୋରଞ୍ଜନ ଧର୍ମୀ, ଏହା ମାଧ୍ୟମରେ ସମାଜ କିଛି ଶିକ୍ଷା ଗ୍ରହଣ କଲା ତ ଭଲ କଥା। ଲୋକ ସାହିତ୍ୟ ଗତି ଓ ପ୍ରକୃତି ମାନସିକ ବିକାଶର ପଥସେନା ଉନ୍ମୁକ୍ତ କରିଥାଏ, ମାତ୍ର ବୌଦ୍ଧିକ କସରତ, ଶବ୍ଦାନୁଶୀଳନ, ବ୍ୟାକରଣଗତ ଜଟିଳ ସୂତ୍ର ପ୍ରୟୋଗ ପାଇଁ ଏଥିରେ ଅବକାଶ ନଥାଏ। ମୋଟ ଉପରେ କହିବାକୁ ଗଲେ ବୌଦ୍ଧିକ ସାହିତ୍ୟ ଚିନ୍ତାପ୍ରସୂତ ଆଉ ଲୋକ ସାହିତ୍ୟ ସ୍ୱତଃସ୍ଫୁତ। ଲୋକଗୀତକୁ ଆମେ କେତେବେଳେ ହଳିଆ ଗୀତ ରୂପେ ନାମକରଣ କରିଛେ ତ କେତେବେଳେ କାନ୍ଦଣା, କେତେବେଳେ ନାନା ବା ଗୀତର ସଂଜ୍ଞା ପ୍ରଦାନ କରିଛେ। ଏହି ଲୋକଗୀତି ବା ଗ୍ରାମ୍ୟ ଗୀତିର ସୃଷ୍ଟି ପଛରେ ସାହିତ୍ୟିକ ଉଦ୍ଦେଶ୍ୟ ଅପେକ୍ଷା ବ୍ୟବହାରିକ ଆବଶ୍ୟକତା ଅଧିକ। ଶିଶୁ କାନ୍ଦିଲେ ମା' ବୋଧ ଦେବା ପାଇଁ, ଅଝଟ ଶିଶୁକୁ ସୁହାଇବା ପାଇଁ, ଝିପିଝିପି ବର୍ଷାରେ ଭିଜିଭିଜି କିଶୋର କିଶୋରୀ ଖେଳିବାର ଆନନ୍ଦ ପାଇଁ, ହଳିଆ ବିଲରେ ହଳ କରୁଥିବା ବେଳେ ଝାଳ ଗମ୍ ଗମ୍ ବହିବା ସାଙ୍ଗକୁ ସୁରୁସୁରୁ ବାହାର ପରସ ପାଇଁ ଯେଉଁ ସ୍ୱତଃସ୍ଫୁତ ରାଗରାଗିଣୀ ଛାଡ଼ିଥାନ୍ତି, ତାହା ହିଁ ଗ୍ରାମ୍ୟ ଗୀତିର ଅସଲ ସ୍ୱରୂପ। ତେବେ ଏହି ଗ୍ରାମ୍ୟ ଗୀତି ହିଁ ଆମ ସାଂସ୍କୃତିକ ଜାଗରଣରେ ଭଲ ଭାବେ ସହାୟକ ହୋଇପାରିଛି। ମନୋରଞ୍ଜନ ସାଙ୍ଗକୁ ନୀତିଶିକ୍ଷା କରିବା, ସାମାଜିକ ସଦ୍ଭାବ ପ୍ରତିଷ୍ଠା କରିବା, ଗଣଚେତନା ଆଦି ବହୁବିଧ ପ୍ରକ୍ରିୟାରେ ଏହା ସହଯୋଗୀ ହୋଇପାରିଛି। ବିଦଗ୍ଧ ସାହିତ୍ୟର ଯେତେ ବିକାଶ ହେଲେ ବି ଆ ଜନମାମୁ ସ୍ୱର୍ଗ ଶସି, ମୋ କାନୁ ହାତରେ ପଡ଼ରେ ଖସି, ଧୋରେ ବାୟା ଧୋ, ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେହି କିଆରୀରେ ସ୍ୱର ମାଧୁର୍ଯ୍ୟ ରହିଛି ଏବଂ ରହିଥିବ ମଧ୍ୟ। ଆଜି ସେହି ଲୋକ ସାହିତ୍ୟର ବିଭିନ୍ନ ବିଭାଗ ଯଥା ଢଗଢମାଳି, କାନ୍ଦଣା, କେନ୍ଦ୍ରା ଗୀତ, ପଦ୍ମତୋଳା, ଦୋଳିଗୀତ, ଭିକାରୀ ଗୀତ, ଚକୁଳିଆ ପଣ୍ଡା, କଥନି, ପ୍ରାଚୀନ ରୂପ ଗୁଣ ସମ୍ବନ୍ଧରେ ବହୁ ଆଲୋଚନା ବିଭିନ୍ନ ପ୍ରାବନ୍ଧିକ କରିସାରିଛନ୍ତି। ପ୍ରାଚୀନ କାଳରେ ପଲ୍ଲୀଗୀତି ମୁଖ୍ୟତଃ କେଳାକେଳୁଣୀ ଫାର୍ସ, ଚିତାକୁଟା, ଗହଣାଠାର, ପଦ୍ମତୋଳା, ଘୋଡ଼ାନାଚ, ଗୋବିନ୍ଦମୂଷା ଖେଳ ଆଦି ମାଧ୍ୟମରେ ମୌଖିକ ଭାବେ ପ୍ରଚଳିତ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମୁଦ୍ରଣ ଶିଳ୍ପର ବିକାଶ ଯୋଗୁଁ ଏହାର ଲିଖିତ ରୂପ ଦେଖିବାକୁ ମିଳିଲା। ଆମ ଓଡ଼ିଆ ସାହିତ୍ୟରେ ପଲ୍ଲୀଗୀତ ରଚନାର ଭିତ୍ତି ପ୍ରଦାନ କରିଛନ୍ତି ନନ୍ଦକିଶୋର ବଳ। ପୁନଶ୍ଚ ଏହିସବୁ ଲୋକବାଣୀ ଲୋକକଥାର ସଂଗ୍ରାହକ ଭାବେ ଆମେ ଡକ୍ଟର କୁଞ୍ଜବିହାରୀ ଦାସ ଓ ଚକ୍ରଧର ମହାପାତ୍ରଙ୍କୁ ମନେ ପକାଇଥାଉ। ତେବେ ସଭ୍ୟତାର କ୍ରମବିକାଶ, ମୁଦ୍ରଣ ଯନ୍ତ୍ରର ଉନ୍ନତି, ଆକାଶବାଣୀ, ଦୂରଦର୍ଶନ ଆଦି ପ୍ରତିଷ୍ଠା ଯୋଗୁଁ ପଲ୍ଲୀଗୀତି ବା ଗ୍ରାମ୍ୟଗୀତିରେ ମଧ୍ୟ ବିବର୍ତ୍ତିତ ରୂପ ଦେଖିବାକୁ ମିଳୁଛି। ପ୍ରାଚୀନ ଲୋକଗୀତିଗୁଡ଼ିକରେ ବକ୍ତାର ଭାବୋଚ୍ଛ୍ୱାସର ପରିପ୍ରକାଶ ଘଟିଥାଏ, ଅନୁରୂପ ଭାବେ ଆଧୁନିକ ଯୁଗର ଲୋକଗୀତିଗୁଡ଼ିକରେ ସମାଜର ଚାଲିଚଳଣୀ ପରିବର୍ତ୍ତିତ ସାମାଜିକ ଢାଞ୍ଚାର ସୂଚନା ଦେଇଥାଏ। ପୂର୍ବକାଳରେ କାନ୍ଦଣା ମାଧ୍ୟମରେ ଝିଅ ଶାଶୁଘରକୁ ଯିବାବେଳେ ନିଜ ମନର ଗୋପନ କଥା କହୁଥିଲା, ଆଜି ଏହା କେବଳ ଯାତ୍ରା ବା ଚଳଚ୍ଚିତ୍ର ଦୃଶ୍ୟରେ ସୀମିତ। ରଜଦୋଳି ଗୀତ ବା କୁଆଁରପୁନେଇ ଗୀତ ଆଜି ପ୍ରାୟ ଆଉ ଶୁଣିବାକୁ ମିଳୁନି, ଯଦି ବା ମିଳୁଛି ତା ରେଡିଓରେ ବା ଚଳଚ୍ଚିତ୍ରରେ। ଏଣୁ ଯୁଗ ରୁଚି ବଦଳୁଛି, ଯୁଗରୁଚିକୁ ଚାହିଁ ଏ ଯୁଗର ଗୀତକବିମାନେ ମଧୁର ଗ୍ରାମ୍ୟ ଗୀତି ରଚନା କରୁଛନ୍ତି। ସାହାଡ଼ା ସୁନ୍ଦରୀ ଲୋକକଥା ଆଜି ରୂପ ପାଇଛି ଭିନ୍ନ ରୂପରେ। ଏଇ ଯେମିତି ଲୋ ସାହାଡ଼ା, ତୋଲାଗି ମୁଁ ଯୋଗୀ ବେଶ ହେଲି, ନିଆଁରେ ପଶିଲି ସାତ ଦରିଆ ଡେଇଁଲି, ତୋଲାଗି ୱାସ ତୋଳି ବିଶ୍ୱକର୍ମା ଡାକି, ସୁବର୍ଣ୍ଣ କାନ୍ଥେ ଖଞ୍ଜିଲି ହୀରା ନୀଳା ମତି, ତୋ ଆସିବା ବାଟେ ତରା ଦିହୁଡ଼ି ଜାଳିଲି ଲୋ ସାହାଡ଼ା। ଠିକ୍ ସେହିପରି ପ୍ରାଚୀନ ଢଗଢମାଳିକୁ ନେଇ କିଛି ଗୀତ ମଧ୍ୟ ରଚିତ। କଂସାରୀ ଘର ପାରା, ତାକୁ କୁଲା ଢାଉଁ ଢାଉଁ ଧରା, ଏକ ବହୁଚର୍ଚ୍ଚିତ ଲୋକବାଣୀ।

0: ଏହାକୁ ଆଧାର କରି ଏ ଯୁଗର ଗୀତିକବି ବିନୋଦିନ ଦେବୀ କହନ୍ତି, ସେ ତ କଂସାରୀ ଘର ପାରା, ତାକୁ କୁଲା ଢାଉଁ ଢାଉଁ ଡରା, ରାଧା ରାଧା ବୋଲି ଡାକେ ବଇଁଛି, ରାଧା କାନ୍ଦୁଥିଲା କଣରେ ବସି, ଏକା ମାଘ କେତ ଶୀତ ସରେ ନାହିଁ, କାଳଯାକ ଅଛି ପରା। ଠିକ୍ ସେହିପରି ଅଇଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠା, ନଈରେ ବାଳିଆ ଚହଟିଲା, ଅକଲ ମକଲ ଟକଲଟିଆଁ, ମେଘ ଉଠେଇଛି କଳାହାଣ୍ଡିଆ, ଚଇତେ ଫୁଟଇ ମଲି, ଖସିଗଲା ଗୋଡ଼ ତଳକୁ ତଳକୁ, ମହାନଦୀ ପାଣି କଳା ଘୁମରା ଆଦି ଲୋକବାଣୀକୁ ନେଇ ଏ ଯୁଗର ଗୀତିକବି ନୂଆ ଢଙ୍ଗରେ ନୂଆ ତଥ୍ୟ ପ୍ରଦାନକାରୀ ଗୀତିମାନ ରଚନା କରିଚାଲିଛନ୍ତି। ଭବରୁଚିଙ୍କ ମତରେ ସବୁ ରସଠାରୁ କରୁଣ ରସ ଶ୍ରେଷ୍ଠ। ସାଧାରଣତଃ ଯାତ୍ରା ବା ଚଳଚ୍ଚିତ୍ରରେ ହାସ୍ୟରସ ଓ କରୁଣ ରସକୁ ପ୍ରାଧାନ୍ୟ ଦିଆଯାଇଥାଏ। ଆମ ଗ୍ରାମ୍ୟଗୀତିଗୁଡ଼ିକରେ ମଧ୍ୟ ହାସ୍ୟ ଓ କରୁଣ ରସର ଭରପୁର ଉପାଦାନ ରହିଛି। ପ୍ରାଚୀନ କାନ୍ଦଣା, ଚୌତିଶା ଆଦିରେ ସେପରି କରୁଣ ରସ ହୋଇଛି। ଯଦୁମଣି, ଗୋପାଳ ଫାଣ୍ଡଠାରୁ ଆରମ୍ଭ କରି ଫକୀରମୋହନଙ୍କ ଲାଳିକା ଯାଏ ହାସ୍ୟରସର ଖୋରାକ ଭରପୁର। ଏ ଯୁଗର ଗୀତିକବିମାନେ ମଧ୍ୟ ଏ ଦିଗରେ ପଛରେ ପଡ଼ିନାହାନ୍ତି। ଗ୍ରାମ୍ୟ କାବ୍ୟଚଷା ବେଶ୍ ସାଦାସିଧା ସରଳ। ବିଦଗ୍ଧ ନାୟିକାର ରାଜକୀୟ ପରିବେଶ ଏଥିରେ ନାହିଁ ସତ, କିନ୍ତୁ ସରଳ ତରଳ ଛନ୍ଦ ଚପଳ ମନମୁଗ୍ଧକର ଭାଷା ମାଧ୍ୟମରେ କୋଇଲି କୁଠୁ ଅଧିକ ମଧୁର ମୂର୍ଚ୍ଛନା ତୋଳି ଚାଲିଛି ଏ ଗ୍ରାମ୍ୟ ଗୀତି। ଏହା କାବ୍ୟ ନୁହେଁ ସତ, କିନ୍ତୁ ଏଥିରେ କାବ୍ୟିକ ଉପାଦାନ ଭରି ରହିଛି।
1: କଥିକାରେ ଶୁଣୁଥିଲେ ଏକ ସଂକ୍ଷିପ୍ତ ଆଲୋଚନା, ଆମ ଗ୍ରାମ୍ୟ ଗୀତିର ସାରସ୍ୱତ ସମ୍ଭାର। ଆଲୋଚନା କରିଥିଲେ ନନ୍ଦକିଶୋର ସିଂ। ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଦାନ କରିଛନ୍ତି କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଦୀପ କୁମାର ରାଉତ। ଗୀତ ରଚନା ରଜନୀକାନ୍ତ ନାୟକ। ପ୍ରଥମ ଗୀତରେ ଗାଇଛନ୍ତି କୁମକୁମ ମିଶ୍ର, ରଜନୀକାନ୍ତ ନାୟକଙ୍କ ରଚନା। ମୁଁ ଏକା ଥିଲେ ତୁମ ଛବି ଦେଖୁଥାଏ, କେବେ କେବେ ତୁମ ଆଖି ମତେ ଦେଖି ହସିଦିଏ।

ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା ଥରେ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲି ବି ଭାବୁଛି ପାରୁନି ମୁଁ ଭୁଲି।

ଶେଷ ହେଲା ସଜଫୁଲ। କଣ୍ଠଦାନ କରିଥିଲେ ସୁନୀଲ କୁମାର ମଲ୍ଲିକ ଏବଂ କୁମକୁମ ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ କୁମାର ରାଉତ। ଆକାଶବାଣୀ କଟକ।

0: ନନ୍ଦକିଶୋର ଦଳାଇ ଆମ ସମୟର ଜଣେ ଜଣାଶୁଣା ଲେଖକ। କବିତା, ଗପ, ପ୍ରବନ୍ଧ ସାଙ୍ଗକୁ ଶିଶୁ ସାହିତ୍ୟ ମଧ୍ୟ ନନ୍ଦକିଶୋରଙ୍କର ସୃଜନର ସ୍ୱାକ୍ଷର। ନନ୍ଦକିଶୋର ଦଳାଇଙ୍କ ଜନ୍ମ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ରାମଚନ୍ଦ୍ରପୁର ଗ୍ରାମରେ। ପିତା ମୁସେଇ ଦଳାଇ, ମାତା ନିମଦେଇ। ବାଲ୍ୟ ଶିକ୍ଷା ରଘୁନାଥ ବିଦ୍ୟାପୀଠ କୋଟପଦା। କଟକ ସ୍ଥିତ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲରେ ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରି ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବରେ ଓଡ଼ିଶା ସରକାରଙ୍କ ଅଧୀନରେ ବୃତ୍ତିଗତ ଜୀବନ ଆରମ୍ଭ କଲେ। ଏ ସମ୍ପର୍କରେ କିଛି ଅଧିକ ଜାଣିନେବା ଲେଖକ କଳାକାର ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ପାଖରୁ।
1: ଆମ ଗାଁ ରାମଚନ୍ଦ୍ରପୁର ପୋଷ୍ଟ ଚାଇପାଳ ଭାୟା କୁଆପାଳ କଟକ। ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ପାସ୍ କଲା ପରେ ଘରର ପରିସ୍ଥିତି ମୋତେ ପାଠ ପଢିବା ପାଇଁ ସହଯୋଗ କରିପାରୁନଥିଲେ, ଯାହାଫଳରେ ମୁଁ ରହିଯାଇଥିଲି। କିନ୍ତୁ ମୁଁ ତୃତୀୟ ଶ୍ରେଣୀରେ ପ୍ରଥମ ହୋଇଥିବାରୁ ମୋତେ ରଘୁନାଥ ବିଦ୍ୟାପୀଠ କୋଟପଦାର ପଞ୍ଚମ ଶିକ୍ଷକ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଷଡ଼ଙ୍ଗୀ, ସେ ଯେତେବେଳେ ମୋତେ ଦେଖିଲେ ସେ ଚିନ୍ତା କଲେ, କ'ଣ ତୋର ଅସୁବିଧା? ମୁଁ କହିଲି ଆମ ଘରର ପରିସ୍ଥିତି ମୋତେ ପାଠ ପଢିବା ପାଇଁ ସୁଯୋଗ ଦେଇପାରୁନାହାନ୍ତି। ସେହି ହିସାବରେ ସାର୍ ମୋତେ କହିଲେ ସମସ୍ତ ସୁବିଧା ମୁଁ ଏବଂ ଗୁରୁଗୌରବ ବନମାଳୀ ବ୍ରହ୍ମଚାରୀ, ସେ ମଧ୍ୟ ମୋତେ ଆଶ୍ୱାସନା ଦେଲେ ସମସ୍ତ ପ୍ରକାର ସୁବିଧା ତୁମକୁ ଯୋଗାଇ ଦିଆଯିବ। ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ସେହି ସ୍କୁଲରେ ପଢ଼ି ସବୁଥିରେ ଶହେ ଶହେ ମାର୍କ ରଖିକି ଚାଲିଲି। ତାପରେ ରଘୁନାଥ ବିଦ୍ୟାପୀଠ କୋଟପଦା ହାଇସ୍କୁଲରେ ପୁନଶ୍ଚ ପାଠପଢା ଆରମ୍ଭ କଲି। ସେଠାରେ ମଧ୍ୟ ଗଣିତରେ ଶତପ୍ରତିଶତ ମାର୍କ ରଖିଥିବାରୁ ବୋଥ ଉଭୟ କମ୍ପଲସରି ଏବଂ ଅପ୍ସନାଲରେ ମୋତେ ପ୍ରତ୍ୟେକ ମାସରେ ସ୍କଲାରସିପ୍ ମିଳିଚାଲିଲା, ଯାହାଫଳରେ ମୋର ପାଠପଢ଼ାରେ କୌଣସି ଅସୁବିଧା ହେଲା ନାହିଁ। ମୁଁ ପ୍ରଥମ ଶ୍ରେଣୀରେ ଭଲ ମାର୍କ ରଖି ପାସ୍ କରି ଆସିଲି। ତାପରେ ପାଠପଢ଼ାରେ ଆଗକୁ ଯିବି ନା ନ ଯିବି ଏଭଳି ସ୍ଥିର କରିବା ଭିତରେ ମୁଁ ଯାଇକରି କ୍ଷେତ୍ରପାଳ ହାଇସ୍କୁଲ ମାଳିହତାରେ ସଂସ୍କୃତ ଶିକ୍ଷକ ଭାବେ ଦେଢ଼ ବର୍ଷ କାମ କଲି। ସେଠାରେ ଥିବା ହେଡ୍ମାଷ୍ଟର ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ମୋତେ ଇଞ୍ଜିନିୟରିଂ ପଢ଼ିବା ପାଇଁ ପ୍ରବର୍ତ୍ତାଇଲେ ଏବଂ ଦିନେ ମୋତେ ସାଥିରେ ଆଣି କଟକର ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂକୁ ଦେଖାଇଲେ ଫର୍ମ ପୂରଣ କରାଇଲେ। 80 ଟଙ୍କା ଦରମା ଏବଂ 40 ଟଙ୍କା ଡିଏରେ ମୁଁ ସେଇଠି ଦେଢ଼ ବର୍ଷ ଚାକିରି କଲି। ତାପରେ ମୋର କଟକରେ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ପାଠ ପଢ଼ିବା ଆରମ୍ଭ କଲି। ଗୋଟିଏ ମାସ ଭିତରେ ମୋତେ ନ୍ୟାସନାଲ ସ୍କଲାରସିପ୍ ମିଳିଗଲା ମାସକୁ 60 ଟଙ୍କା ହିସାବରେ, ଯାହାଫଳରେ ମୁଁ ଆନନ୍ଦ ସହିତ ସ୍କୁଲରେ ପାଠ ପଢ଼ିପାରିଲି। କାରଣ ମେସ୍ରେ ଥିଲା 33 ଟଙ୍କା, ସ୍କୁଲ ଡ୍ୟୁଜ୍ 10 ଟଙ୍କା, ବାଲାନ୍ସ ପଇସା ମୋ ପାଖରେ ରହିଯାଏ। ମୁଁ ସେଠୁ ଉତ୍ତୀର୍ଣ୍ଣ ହେଲା ପରେ 8 ଦିନ ଭିତରେ ଚାକିରିଟି ପାଇଗଲି। 3 ବର୍ଷ ମୁଁ ସେଇଠି ଟେମ୍ପୋରାରୀ ଚାକିରି ଭଞ୍ଜନଗରରେ କାମ କଲି, ଯାହାକି ମୋର ଜୀବନଶୈଳୀକୁ

0: ପୁରା ବଦଳାଇ ଦେଲା। କାରଣ ସିଏ ଥିଲା BTTLC ବାଲିମେଳା ତାଲଚେର 220 KV ଲାଇନ କନଷ୍ଟ୍ରକ୍ସନ।
1: ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ଏଯାବତ 25ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ ପାଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଚାଲିଛି। ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକ ଗୁଡିକ ମଧ୍ୟରୁ କେତୋଟିର ଟାଇଟେଲ ହେଲା ଜ୍ଞାନ ଉଦୟ ଉପଦେଶ, ହରି ଭରସା, ଫୁଲ ପାଖୁଡା, ଗୁରୁ ଭକ୍ତି ଓ ଅନ୍ୟାନ୍ୟ ଗଳ୍ପ, ଭୀମ ଭୋଇଙ୍କ ସାହିତ୍ୟ ଏକ ଅନୁଶୀଳନ, ପିଲାଙ୍କ ଭାଗବତ, ସାକ୍ଷୀ ଗୋପାଳ, ହିତକଥା।

0: ଓ ଅନ୍ୟାନ୍ୟ ଗଳ୍ପ ଭୀମ ଭୋଇଙ୍କ ସାହିତ୍ୟ ଏକ ଅନୁଶୀଳନ ପିଲାଙ୍କ ଭାଗବତ ସାକ୍ଷୀ ଗୋପାଳ ହିତକଥା ଗପ ପଢିବା ବଡ ହୋଇବା ଠାକୁର ଭରସା ଯାହାକୁ ଇତ୍ୟାଦି ଇତ୍ୟାଦି ନନ୍ଦକିଶୋର ଦଳାଇଙ୍କ ଦ୍ଵାରା ସମ୍ପାଦନା ପୁସ୍ତକ ମଧ୍ୟରେ ରହିଛି ଇନ୍ଦୁମତୀ ତପସ୍ୱିନୀ ଗୀତାଭିନୟ ଗୀତିନାଟ୍ୟମାଳା ସୀତା ବନବାସ ମାଣବସା ଗୁରୁବାର ଇତ୍ୟାଦି ଇତ୍ୟାଦି ଲେଖକ ଜୀବନ ସମ୍ପର୍କରେ ଆସନ୍ତୁ ଶୁଣିନେବା ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ପାଖରୁ
1: ଛୋଟ ପିଲା ସମୟରୁ ଗିରିପା ନଦୀ କୂଳରେ ବସି ବହୁ ସମୟ ଚିନ୍ତା କରେ ଯେ ଏହିସବୁ ପ୍ରାକୃତିକ ଜିନିଷକୁ ଉପଲବ୍ଧି କରିବି ଏବଂ ଆକୁ କିଛି କବିତା କିମ୍ବା ଗପ ଆକାରରେ ଲେଖିବି କିନ୍ତୁ ସେତେବେଳେ ସୁବିଧା ଜୁଟିଲା ନାହିଁ ଚାକିରି ପିରିୟଡରେ ମୋତେ ଯେତେବେଳେ ଅବସର ମିଳେ ମୁଁ ଏହିସବୁ ବିଷୟ ଚିନ୍ତା କରି ଛୋଟ ଛୋଟ ଲେଖା ଆରମ୍ଭ କରିଥିଲି ଚାକିରିରୁ ଅବସର ନେଲା ପରେ ମୁଁ ପ୍ରାୟ ସବୁବେଳେ ସେହି ବହିପତ୍ର ପଢ଼ିବା ବିଭିନ୍ନ ଗ୍ରନ୍ଥ ବିଭିନ୍ନ ଲେଖା ବିଭିନ୍ନ କବିଙ୍କର ପାଠ ପଢି ତାକୁ ମୁଁ ଅନୁସରଣ କଲି ଏବଂ ଲେଖା ଆରମ୍ଭ କଲି ଯାହାକୁ ଅଦ୍ୟାବଧି ମୁଁ ଚାଲୁ ରଖିଅଛି
0: ବହି ପଢିବାକୁ ଖୁବ୍ ଭଲ ପାଆନ୍ତି ନନ୍ଦକିଶୋର ବିଶେଷ କରି ଗଣକବି ବୈଷ୍ଣବ ପାଣିଙ୍କ ଗାଁ ପାଖର ମଣିଷ ନନ୍ଦକିଶୋର ତେଣୁ ବୈଷ୍ଣବ ପାଣିଙ୍କ ପ୍ରଭାବ ତାଙ୍କ ସାହିତ୍ୟିକ ଜୀବନ ଉପରେ ପଡିଛି
1: ଗଣକବି ବୈଷ୍ଣବ ପାଣି ଯିଏକି କୋଟପଦା ହାଇସ୍କୁଲରେ ଆମ ପାଠ ପଢିବା ସମୟରେ ସେ ରୋଷେଇଆ ଭାବରେ କିଛି କାମ କରୁଥିଲେ ଫୁଲ ତୋଳିକିନି ଦଉଥିଲେ ଖାଦ୍ୟପେୟର ଯତ୍ନ ନଉଥିଲେ

ପିଲାଦିନେ ବୈଷ୍ଣବ ପାଣିଙ୍କ ଗୀତି ନାଟ୍ୟର ଗୀତ ହେଉ ବା ପାରମ୍ପରିକ ଗୀତ ହେଉ, ଯେମିତି ଗାଉଥିଲେ ଏବେ ବି ସେମିତି ଗାଇପାରନ୍ତି। ନନ୍ଦକିଶୋର ଦଳାଇଙ୍କ ଠାରୁ କିଛି ଗୀତ ଶୁଣିବା କି? ହଁ ହଁ, ଆପଣ ମାନେ ଶୁଣନ୍ତୁ, ଆଉ ମୁଁ ବି ଶୁଣୁଛି।

0: ଚାକିରି ପିରିୟଡ ମଧ୍ୟରେ ମୁଁ ଆମର ଗାଁ ସ୍କୁଲ ବିଭିନ୍ନ ସମୟରେ ମୋର ବାପାଙ୍କର ଶ୍ରାଦ୍ଧ ଗାଁ ସ୍କୁଲ ପିଲାଙ୍କୁ ନେଇ କରେ, ମାଙ୍କର ଶ୍ରାଦ୍ଧ ଗାଁର ସ୍କୁଲ ପିଲାଙ୍କୁ ନେଇକି କରିଛି। ଏବଂ ମୁଁ ଯେହେତୁ ଗଣିତକୁ ଭଲ ପାଉଥିଲି ଏବଂ ସଂସ୍କୃତ ମୋର ଏକ ଭଲ ବିଷୟ ଥିଲା, ସେଥିପାଇଁ ମୁଁ ଆମ ଗାଁ ଏବଂ ମାଳିହତା କ୍ଷେତ୍ରପାଳ ହାଇସ୍କୁଲ ଏବଂ ରଘୁନାଥ ବିଦ୍ୟାପୀଠ ଯେଉଁଠି ମୁଁ ପଢୁଥିଲି ସେ ଜାଗାରେ ଦୁଇ ଦୁଇଟି ପ୍ରାଇଜ୍ ପିଲାମାନଙ୍କ ପାଇଁ ମୁଁ ପ୍ରୋଭିଜନ ରଖିଦେଇଛି। କିଛି ପଇସା ବ୍ୟାଙ୍କରେ ଡିପୋଜିଟ୍ ରଖିଛି, ଯାହାର ସୁଧରେ ସେ ପିଲାମାନେ ପ୍ରତିବର୍ଷ ଗଣିତରେ ଅଧିକ ନମ୍ବର ରଖିଥିବା ଏବଂ ସଂସ୍କୃତ ଭଲ କରିଥିବା ଦୁଇ ଜଣ ପିଲାଙ୍କୁ ଦୁଇଟି ଲେଖା ପ୍ରାଇଜ୍, ଛଅଟି ପ୍ରାଇଜ୍ ଦିଆଯାଉଛି।
1: ନନ୍ଦକିଶୋର ଦଳାଇ ଏକାଧାରରେ ଲେଖକ, ଯନ୍ତ୍ରୀ ତଥା ମାନବିକ ଗୁଣାଧିକାରୀ ବ୍ୟକ୍ତିତ୍ୱ। ବିରୂପ ନଦୀ କୂଳରେ ବସି ପଡିଲେ ଲେଖନ୍ତି କବିତା। ନଦୀର ବିସ୍ତୀର୍ଣ୍ଣ ବାଲୁକା ରାଶିକୁ ଦେଖି ଭାବବିହ୍ୱଳ ହୋଇ ପ୍ରକୃତିକୁ ବର୍ଣ୍ଣନା କରନ୍ତି। ପରିବେଶର ସୁରକ୍ଷା ପାଇଁ ଲଗାନ୍ତି ଗଛ। ଗାଁରେ ପରମ୍ପରାର ଓ ସଂସ୍କୃତିର ବିକାଶ ପାଇଁ ସୃଷ୍ଟି କରନ୍ତି ଆଧ୍ୟାତ୍ମିକ ପରିବେଶ। ସେହି ପରିବେଶ ମଧ୍ୟରୁ କିଛି ସ୍ୱତନ୍ତ୍ର ଶବ୍ଦ ସହିତ ନନ୍ଦକିଶୋର ଦଳାଇ।
0: ନାଇଁ, ଆଧ୍ୟାତ୍ମିକ ଜୀବନ ପାଠ ପଢିବା ସମୟରେ ବହୁ ସମୟରେ ମତେ ବାପା ଏ ଉପଦେଶ ଦିଅନ୍ତି, ତୁ ଯାହା କରିବୁ ଜଣକୁ ସାକ୍ଷୀ ରଖି ତୋର କାମ କରିବୁ, ଯେକୌଣସି ଠାକୁର ହୁଅନ୍ତୁ, ତୋର ଗୁରୁ ଗୁରୁଜନ ହୁଅନ୍ତୁ, ତେଣୁ ତୁ ସବୁବେଳେ ଜଣକୁ ଆଗରେ ରଖି ତୁ ଚାଲିବୁ। ପଞ୍ଚମରେ ପଢୁଥିଲା ବେଳେ ସାହିତ୍ୟ କୁସୁମରେ ଗୋଟିଏ ଥିଲା, ଯୁଗଳ ଦେବତା କାନ ଶୁଣେ ଅଛନ୍ତି ଦେବତା, କାହିଁ ଉଚ୍ଚ ସ୍ୱରଗରେ ଘର, ନିଅନ୍ତି ସେ ଭୀଷଣ ପରୀକ୍ଷା, ବହୁ କଷ୍ଟରେ ଦିଅନ୍ତି ସେ ବର। କିନ୍ତୁ ଯେଉଁ ଦୁଇ ଜଣ ଠାକୁରଙ୍କୁ ଆମେ ଦେଖିଛେ, ଯିଏ ଆମ ସହିତ ସଦାବେଳେ ରହୁଛନ୍ତି, କଥା କହୁଛନ୍ତି, ଆମର ଖାଦ୍ୟପେୟ ପାଠପଢା ଭଲମନ୍ଦ ଏସବୁ ବୁଝୁଛନ୍ତି, ସିଏ ହେଉଛନ୍ତି ବାପା ଆଉ ମା। ତେଣୁ ଏଇ ବାପାଙ୍କର ଆଦର୍ଶକୁ ମୁଁ ପିଲାଦିନରୁ ଅନୁସରଣ କରିଛି।

ନନ୍ଦକିଶୋର ଦଳାଇ କ୍ଲାନ୍ତି ଠାରୁ ଅନେକ ଦୂରରେ କ୍ରାନ୍ତିର ମନ୍ତ୍ର ଉଚ୍ଚାରଣ କରି ସେ ଲେଖି ଚାଲିଛନ୍ତି କବିତା, କବିତା ଠାରୁ ଗପ ଓ ଗପ ଠାରୁ ପ୍ରବନ୍ଧ। ନିଜ ଆତ୍ମକଥାକୁ ସଜାଇ ଚାଲିଛନ୍ତି କିଛି କଥା ଓ ବ୍ୟଥା ଭିତରେ। ମହାଙ୍ଗା ସୀତା ରାମଚନ୍ଦ୍ରପୁର ବାସଭବନରେ।

0: ଦାଦା
1: ମେଘ ଉଠେଇଛି ଆଗଧାଡିର ଅଗ୍ରିମ ଅତିଥି ସେ ପରା ଅଗ୍ରଗଣ୍ୟ ଅଥଚ ସପ୍ତର୍ଷିର ସ୍ୱପ୍ନ ପାଇଁ ପୂର୍ଣ୍ଣମାସୀର ସେ ନୀଳ କଇଁ ନାଇଁ ନାଇଁ ଆଉ କହିବିନି କବିତା ଯାହା ରହିଲା ଆର ଥରକୁ କାରଣ ସମୟଟା ଭାରି ନିଷ୍ଠୁର ତେବେ ଶ୍ରୋତା ବନ୍ଧୁ ଆଜିର ପ୍ରଶ୍ନ ଲେଖନ୍ତୁ ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର କେଉଁ ଗ୍ରାମରେ ପ୍ରଶ୍ନଟି ଆଉ ଥରେ ଶୁଣି ନିଅନ୍ତୁ ଇଞ୍ଜିନିୟର ନନ୍ଦକିଶୋର ଦଳାଇଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର କେଉଁ ଗ୍ରାମରେ ଉତ୍ତର ଓ ମତାମତ ଆମ ନିକଟକୁ ନିଶ୍ଚୟ ଲେଖନ୍ତୁ ଆଉ ପୁରସ୍କାର ପାଆନ୍ତୁ ଆମ ଠିକଣା କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ମାର୍ଫତ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ 12 ଯୋଗାଯୋଗ ନମ୍ବର 8763356210 ଇମେଲ୍ bbdash1612@gmail.com
2: ଗତ 16/4/2026 ମସିହାରେ ପ୍ରସାରିତ କାର୍ଯ୍ୟକ୍ରମର ପ୍ରଶ୍ନର ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ପୁରସ୍କାର ବିଜୟୀ ହେଲେ ଶୁଭଶ୍ରୀ ଶୁଭସ୍ମିତା ସାହୁ ଗଣ୍ଡକିପୁର କୁଜଙ୍ଗ ଜଗତସିଂହପୁର ପୁରସ୍କାର ବିଜୟୀ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭଉଣୀ ଆପଣଙ୍କ ପୁରସ୍କାର ଡାକ ଯୋଗେ ପଠାଇ ଦିଆଯିବ
1: ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି ଆଲେଖ୍ୟ ସୁପ୍ରଭା ଦାସ ଉପସ୍ଥାପନାରେ ମୁଁ ଥିଲି ଶୁଭଶ୍ରୀ ଶତପଥୀ ନମସ୍କାର
3: ବାହାଘର ବ୍ରତଘର ଜନ୍ମଦିନ ସତ୍ୟନାରାୟଣ ପୂଜା ଷୋଳ ପୂଜା ସମେତ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ପାଇଁ ଆବଶ୍ୟକ ମନପସନ୍ଦର ନିମନ୍ତ୍ରଣ କାର୍ଡର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।

0: ମନ୍ତ୍ରଣ କାର୍ଡ ପାଇଁ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ। ମନେ ରଖନ୍ତୁ, ଆପଣଙ୍କ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
1: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।

ନବମ ଛାନ୍ଦର 22-33 ପଦରେ ବର୍ଣ୍ଣିତ ଏହି ଭାଗରେ ରାମ ଲକ୍ଷ୍ମଣ ବୀରଦର୍ପରେ ଯଜ୍ଞଶାଳାରେ ପ୍ରବେଶ କଲେ। ଏହା ଦେଖିବା ମାତ୍ରେ ରାଜାମାନଙ୍କର ଧୈର୍ଯ୍ୟରୂପୀ ପଦ୍ମଫୁଲ ବିନା ସ୍ପର୍ଶରେ ଉପୁଡ଼ି ପଡ଼ିଲା ବୋଲି ଭଞ୍ଜ ବର୍ଣ୍ଣନା କରିଛନ୍ତି। ବିଶ୍ୱାମିତ୍ର କହିଲେ, ଦଶରଥଙ୍କର ଦୁଇ ପୁତ୍ର ତାରକା ରାକ୍ଷସୀକୁ ବଧ କରି ମୋର ଯଜ୍ଞ ରକ୍ଷା କରିଛନ୍ତି। ୟାଙ୍କରି ପାଦସ୍ପର୍ଶରେ ଗୌତମ ପତ୍ନୀ ଅହଲ୍ୟା ସାପମୁକ୍ତା ହୋଇ ପଥରରୁ ନାରୀ ଭାବରେ ରୂପଲାଭ କରିଛନ୍ତି। ଏମାନେ ଶିବଧନୁ ଦେଖିବାକୁ ଇଚ୍ଛା କରୁଛନ୍ତି। ଜନକ କହିଲେ, ଦେଖିଲେ ଦେଖନ୍ତୁ, ଏମାନେ ତ ଛୁଆ, ଏମାନଙ୍କ ହାତରେ କ'ଣ ହେବ। ଜନକ କହିଲେ, ପରଶୁରାମେ ଧନୁ ଭାଙ୍ଗି ନପାରି ପୂଜା କଲେ, ବାଣାସୁର ଓ କାର୍ତ୍ତବୀର୍ଯ୍ୟ ସହସ୍ର ଭୁଜରେ ଏହାକୁ ଟେକି ପାରିଲେ ନାହିଁ। ବିଶ୍ୱାମିତ୍ର କହିଲେ, କେବଳ ନାଗ ହିଁ ପୃଥିବୀକୁ ମଥାରେ ଧରନ୍ତି, ବିଛା ଓ କଙ୍କଡ଼ାମାନେ ଏହା ପାରନ୍ତି ନାହିଁ। 20 ହାତ ଥିବା ରାବଣ କଥା ନ କହିଲେ ଭଲ, ତାକୁ ସହସ୍ରାର୍ଜୁନ ଓ ବାଳି ବାନ୍ଧିଛନ୍ତି। ଏହା ଶୁଣି ଜନକ ରାମ ଲକ୍ଷ୍ମଣଙ୍କୁ ସଭାକୁ ଆଣିଲେ। ତାଙ୍କର ଶୋଭା ଦେଖି ରାଜାମାନେ ମୋହିତ ହେଲେ। ଗୋଟିକ ପରେ ଗୋଟିଏ ରାଜା ଧନୁ ଟେକି ନ ପାରି ଲାଜ ପାଇଲେ। ସିଂହକୁ ଦେଖି ଷଣ୍ଢ ଓ ସାପକୁ ଦେଖି ମୂଷା ଭଳି ସେମାନେ ପଳାଇଲେ। ଜନକ କହିଲେ, ରାମ ତୁମେ ଆସ। ଲକ୍ଷ୍ମଣ କହିଲେ, ଭାଇ ନମ୍ର ଭାବେ ନଈ ଧନୁକୁ ଧରିବ ନାହିଁ, ଏମାନେ କହିବେ ଧନୁକୁ ତୁମେ ପ୍ରଣାମ କଲ। ବିଶ୍ୱାମିତ୍ର ଆଖିଠାରି ଏହାକୁ ସମର୍ଥନ କଲେ। ଲକ୍ଷ୍ମଣଙ୍କ ହାତରେ ଶସ୍ତ୍ର ଦେଇ ରାମ ଧନୁ ଧରିବାକୁ ବାହାରିଲେ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 23ତମ ଭାଗ। ପ୍ରଯୋଜନା କରିଥିଲେ ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି। ସଙ୍ଗୀତ ସଂଯୋଜନା କରିଥିଲେ ହରମୋହନ ଖୁଣ୍ଟିଆ। କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ରାଜେନ୍ଦ୍ର କୁମାର ସ୍ୱାଇଁ ଏବଂ ସରୋଜ କୁମାର ପରିଡ଼ା। ବର୍ଣ୍ଣନାରେ ଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ମିସ୍ ସୀମା,
2: ଆଜ୍ଞା,
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
2: କାହିଁକି? କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
2: ଡିଜିଟାଲ ଆରେଷ୍ଟ?
1: 1,00,000 ଦିଅନ୍ତୁ, ବଞ୍ଚିଯିବେ।
2: ଏତେ ଟଙ୍କା?
1: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
2: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
3: ହ୍ୟାଲୋ ମମା,
2: ହାଇ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି ଅନ୍ତରଙ୍ଗ କଥା ଆଉ କିଛି ମନଛୁଆ ସଙ୍ଗୀତର ସମ୍ଭାରକୁ ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା କାର୍ଯ୍ୟକ୍ରମକୁ। ସ୍ୱାଗତ ଆପଣଙ୍କୁ ଶ୍ରୋତାବନ୍ଧୁ। ଭୂମିରୁ ଭୂମା ଅତୀବ ସୌନ୍ଦର୍ଯ୍ୟମୟ ସୃଷ୍ଟି, କେତେ ସୁନ୍ଦର ଏ ଆକାଶ କହିଲେ। ସେ ହେଇଥାଉ ମେଘଢଙ୍କା ଅବା ନୀଳ ନିର୍ମଳ, ହେଇଥାଉ ଧଳା ଧଳା ବୁଦୁ ବୁଦୁ ଭସା ବାଦଲରେ ଚିତ୍ରିତ, ଅବା ସେ ଆକାଶରେ ସୂର୍ଯ୍ୟ ଚନ୍ଦ୍ର ତାରା। ସବୁଠୁ ବେଶୀ ସୌନ୍ଦର୍ଯ୍ୟମୟ କିନ୍ତୁ ଆମର ଧରିତ୍ରୀ, ବୃକ୍ଷଲତା, ନଦ ନଦୀ, ସାଗର, ହ୍ରଦ ଆଉ ପର୍ବତରାଜି। କେଉଁଠି ବାଲୁକାରେ ପୂର୍ଣ୍ଣ ମରୁଭୂମି ତ କେଉଁଠି ଶସ୍ୟଶାଳିନୀ ଉର୍ବର ଏହାର ପିଠି। କେବଳ ସୌନ୍ଦର୍ଯ୍ୟମୟ ନୁହେଁ ଶ୍ରୋତାବନ୍ଧୁ, ଏ ଧରିତ୍ରୀ ଆମର ମା, ସେ ମମତାମୟୀ, ଯାହାର କୋଳରେ ଏ ସୃଷ୍ଟିର ସମଗ୍ର ପ୍ରାଣୀ ଉଦ୍ଭିଦ ଆତଜାତ ଲାଳିତ ପାଳିତ, ଯାହାର ବୁକୁରୁ ଝରୁଥିବା ଅମୃତ ପାନ କରି ଆମେ ଏକ ସ୍ୱର୍ଗୀୟ ସୁଖର ଶୀତଳତା ଅନୁଭବ କରୁ। ହେଲେ ଆଜି ସେହି ଧରିତ୍ରୀ ମା'କୁ ତାର ଅଯାଚିତ ସ୍ନେହର ପ୍ରତିଦାନରେ ଦେଇଛୁ କ'ଣ? ଆମେ ଦେଇଛୁ କେବଳ ଦୁଃଖ, ଯାତନା ଆଉ ଜ୍ୱଳନ, ଯାହାର ଦାବାନଳରେ ସେ ପାଲଟିଛି ଆଜି ଗୋଟିଏ ଉତ୍ତପ୍ତ ଧରିତ୍ରୀ।

ଶ୍ରୋତା ବନ୍ଧୁ, ସମୟ ସତରେ କେତେ ବଦଳି ଗଲାଣି। ନା ଅଛି ସୁଲୁ ସୁଲୁ ସୁଶୀତଳ ମଳୟର ଅଭିସାର, ନା ଅଛି କଳକଳ ତଟିନୀର ମନଭୁଲା ମାୟା, ନା ଅଛି ଜହ୍ନରାତିର ମାଦକତା, ନା ଅଛି କୋଇଲିର କୁହୁରେ ଶିଶୁରିଲାପଣ। ଆସିବ ବା କେମିତି? ଏବେ ତ ସବୁଠି କେମିତି ଗୋଟେ ଅତିଷ୍ଠ ଅତିଷ୍ଠ ଭାବ, ଅତୀତ ବାତାବରଣ। ଉତ୍ତପ୍ତ ଧରିତ୍ରୀର ପ୍ରଶ୍ୱାସରେ ତ ଏବେ ଡହ ଡହ ତାତି। ସକାଳଠୁ ରାତି ଯାଏ ବର୍ଷସାରା ଫ୍ୟାନ୍, ଏସି, କୁଲରର ସୁଇଚ୍ ବନ୍ଦ ହୁଏ ନାହିଁ। ସବୁଠି ସମସ୍ତଙ୍କର କଂକ୍ରିଟ୍ ରାସ୍ତା, ପକ୍କା ଘର ପାଇଁ ପ୍ରତିଯୋଗିତା। ରାତି ପାହିଲେ ଧୂଳି ଧୂଆଁ ଆଉ ଧାଁଦୌଡ଼। ଉଫ୍, ଅଣନିଶ୍ୱାସୀ ଧରିତ୍ରୀ, କିଏ ବୁଝୁଛି ତାର ଶରୀର ପୀଡ଼ା ତାତିକୁ? ସାରା ଦେହରେ ଆଜି ତାର ଖଇ ଫୁଟା ତାତି।

ଶ୍ରୋତାବନ୍ଧୁ, ଏ ଧରିତ୍ରୀ ଆଜି ରୁଗୁଣ। ପ୍ରଚଣ୍ଡ ତାତିରେ ମାଟି ତାର ନୁଖୁରା ଟାଙ୍ଗରା, ଆଗପରି ଆଉ ସେ ଉର୍ବରତା ନାହିଁ। ମାଟି ତଳର ଜଳସ୍ତର ବି କମି କମି ଯାଉଛି। ରଜରେ ସେ ଆଉ ଗାଧୋଇ ପାରୁନି। ତା ଦେହ ସାରା ଯାନବାହନ କଳକାରଖାନାରୁ ନିର୍ଗତ କଳାଧୂଆ ନିଶି ହୋଇଗଲାଣି। ତାର ଶିରା ପ୍ରଶିରାରେ ଯେଉଁଠି ଗଙ୍ଗା ପରି ପବିତ୍ର ନିର୍ମଳ ଜଳ ପ୍ରବାହିତ ହେବା କଥା, ସେଠି ନାଳନର୍ଦ୍ଦମାର ପ୍ରଦୂଷିତ ଜଳ, କୁଢ଼କୁଢ଼ ଆବର୍ଜନା। ଥଣ୍ଡା ପବନ ଟିକେ ପାଇବାକୁ ଚାହିଁଲେ ବି ସବୁଠୁ ତ ପ୍ରଦୂଷଣର ବଳୟ। ଏ ପରିସ୍ଥିତିରେ ଧରିତ୍ରୀର ଉତ୍ତାପ ବଢ଼ିବନି ତ ଆଉ କମିବ? ରୁଗ୍ଣ ଧରିତ୍ରୀ କେମିତି ବା ପରଶିବ ତାର ସନ୍ତାନମାନଙ୍କୁ ନଅତି ଅଣ ଛଅ ପଛା? ସନ୍ତାନର ତଣ୍ଟି ଶୁଖି ଯାଉଥିବା ବେଳେ ଅମୃତ ବଦଳରେ ଆଜି ତାହାର ଜହର ଦବା ଛଡ଼ା ଆଉ କିଛି ଚାରା ନାହିଁ।

ଟିକେ ତାତିରୁ ଉପଶମ ଚାହୁଁଛି, ହେଲେ ଆମେ ଆମର ଆଖପାଖରେ ଥିବା ବୃକ୍ଷଲତା ସବୁକୁ ଧ୍ୱଂସ କରି ଚାଲିଛୁ। ଧରିତ୍ରୀ ମା କିନ୍ତୁ ନିଜ ପାଇଁ ନୁହେଁ, ଆମମାନଙ୍କ ପାଇଁ ଟିକେ ଛାଇ ମାଗୁଛି। ଛଟପଟ ହେଉଛି ନିଜ ସନ୍ତାନମାନଙ୍କର ଏ ଦୁର୍ଦ୍ଦଶା ଦେଖି।

ଶ୍ରୋତାବନ୍ଧୁ, ସଂସାରର ଶ୍ରେଷ୍ଠ ପ୍ରାଣୀ ମଣିଷ ଆଜି ସଂସାରର ସବୁଠାରୁ ନିର୍ବୋଧତାର ପରିଚୟ ଦେଉଛି। ଯେଉଁ ଡାଳରେ ବସିଛି ସେ ଡାଳକୁ ଚୋଟ ପକାଉଛି, ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁଛି, ଆପଣା ହସ୍ତେ ଆପଣାର ଜିହ୍ୱା ଛେଦୁଛି। ଜ୍ଞାନ ବିଜ୍ଞାନରେ ଏତେ ଉନ୍ନତ ହେବା ପରେ ମଧ୍ୟ ନିଜର ଜ୍ଞାନ ଆଉ ଚେତନାକୁ ହରାଇ ବସୁଛି ମଣିଷ। ଗୋଟିଏ କଥା କିନ୍ତୁ ସ୍ୱୀକାର କରିବାକୁ ପଡ଼ିବ ଯେ ମଣିଷ ସବୁ ପ୍ରକାରର ପ୍ରତିକୂଳତା ସହ ସଂଘର୍ଷ କରିପାରେ ଆଉ ଏ ପୃଥିବୀରେ ନୂତନ ଆଲୋକର ସଞ୍ଚାର କରିପାରେ। ଏବେ କିନ୍ତୁ ସେହି ଆଲୋକର ସନ୍ଧାନରେ ଆମକୁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଉତ୍ତପ୍ତ ଧରିତ୍ରୀକୁ ସୁଶୀତଳ, ଶସ୍ୟ ଶ୍ୟାମଳ, କଳକଳ ଛଳ ଛଳ କରିବାକୁ ଆଗେଇ ଆସିବାକୁ ହେବ।

ଶ୍ରୋତାବନ୍ଧୁ ଆଉ ସମୟ ନାହିଁ ନେଡ଼ିଗୁଡ଼ କହଣୀକୁ ବୋହିବା ଆଗରୁ ବୁଝିବାକୁ ହେବ ଯେ ଧରିତ୍ରୀରେ ଆଜି ଯେଉଁ ଉତ୍ତାପ ଯେଉଁ ଜ୍ୱଳନ ବୃଦ୍ଧି ଘଟିଛି ସେଥିପାଇଁ ଆମେ ଦାୟୀ। ତେବେ ଅନୁତାପ ପଶ୍ଚାତାପ ବା ବଡ଼ ବଡ଼ ଭାଷଣବାଜିରେ ସାଗ ସେଯିବନି, ସୁଧୁରିବାକୁ ପଡ଼ିବ, ସୁଧାରିବାକୁ ପଡ଼ିବ। ତେବେ ପ୍ରଥମ ପଦକ୍ଷେପ ହେଉଛି ବୃକ୍ଷରୋପଣ, ଜଙ୍ଗଲ କ୍ଷୟ ଜଙ୍ଗଲ ନିଆଁ ପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡ଼ିବ। ଦ୍ୱିତୀୟ ହେଉଛି ଇନ୍ଧନ ଚାଳିତ ଯାନବାହନ ଆବଶ୍ୟକତାଠାରୁ ଅଧିକ ବ୍ୟବହାର ନ କରିବା, ପ୍ଲାଷ୍ଟିକ୍ ପଲିଥିନ୍ର ବ୍ୟବହାରକୁ ନିୟନ୍ତ୍ରଣ କରିବା ଅଥବା ବର୍ଜନ କରିବା। ତାପରେ ଜଳର ଅପଚୟକୁ ରୋକିବା, ସର୍ବୋପରି ପ୍ରଦୂଷଣର ମାତ୍ରା ନିୟନ୍ତ୍ରଣ କରିବା ସହିତ ଆମ ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବା।

ଶ୍ରୋତାବନ୍ଧୁ, ଆମର ଏହି ଛୋଟ ଛୋଟ ପ୍ରୟାସରେ, ଆମର ସ୍ନେହଭରା ସ୍ପର୍ଶରେ ଧୀରେ ଧୀରେ ଏ ପୃଥିବୀ ହେବ ଶାନ୍ତ, କାନ୍ତ, ମନୋରମ। ତା ବଣତର ଛାଇରେ ଶୋଇ ଆମେ ଦେଖିପାରିବା ଏକ ସୁନ୍ଦର ସୁସ୍ଥ ଭବିଷ୍ୟତର ସୁନେଲି ସ୍ୱପ୍ନ। ଏଣିକି ଆଉ ଋଷି ଯିବନି ମେଘ, ଅଭିମାନରେ ଫେରିଯିବନି ଶୀତ, ଫେରିବ ଫେରିବ ବୋଲି ଅଳି କରିବ ଫୁଲେଇ ଫଗୁଣ, କୋଇଲି ଗାଇବ ଗୀତ, ସେ ଗୀତରେ ନାଚୁଥିବେ ବିଲବାଡ଼ିରେ ସବୁଜ ଫସଲ, ଅଣ୍ଟା ଭାଙ୍ଗି ନଦୀଟା ଚାଲି ଯାଉ ଯାଉ ପଛକୁ ଫେରି ଟିକେ ହସି ଦେଉଥିବ, ପାହାଡ଼ ସବୁ ଭାବୁକ ସାଜି ଲେଖୁଥିବେ ପ୍ରେମ କବିତା, ଜହ୍ନ ତାରାଙ୍କ ଚମକ ଆହୁରି ଚମକୁଥିବ, ଏଣିକି ସୂର୍ଯ୍ୟ ଆସିବେ,

ତେବେ ଆମର ଉତ୍ତପ୍ତ ଧରିତ୍ରୀକୁ ଶୀତଳତା ପ୍ରଦାନ କରିବାକୁ ଆମର ପ୍ରୟାସ ନିଶ୍ଚିତ ଭାବରେ ଜାରି ରହିବ। ତା ସହିତ ଏ ଯେଉଁ ଭୟଙ୍କର ଭାବରେ ଗରମ ହେଉଛି, ଗୁଳୁଗୁଳି ହେଉଛି, ଗ୍ରୀଷ୍ମ ପ୍ରବାହ ହେଉଛି, ସେଥିପ୍ରତି ଆମେ ମଧ୍ୟ ସତର୍କ ରହିବା। ଅଧିକ ପାଣି ପିଅନ୍ତୁ, ଓଆର୍ଏସ୍ ଲେମ୍ବୁ ପାଣି ପିଅନ୍ତୁ, 12ରୁ 3ଟା ପର୍ଯ୍ୟନ୍ତ ଅତି ଆବଶ୍ୟକ ନ ହେଲେ ବାହାରକୁ କେହି ଆମେ ଯିବାନି। ସୂତା ପୋଷାକ ବିଶେଷ ଭାବରେ ପିନ୍ଧିବା, ଛୋଟ ଶିଶୁ ଏବଂ ବୃଦ୍ଧମାନଙ୍କର ବିଶେଷ ଯତ୍ନ ନିଆଯିବା ଆବଶ୍ୟକ। ତେବେ ଏହି ପ୍ରଚଣ୍ଡ ଖରାରେ ଗଲାବେଳେ ଯଦି କେବେ ମୁଣ୍ଡ ଘୂରାଇବା, ବାନ୍ତି ଲାଗେ, ଶରୀର ଅସୁସ୍ଥ ଲାଗେ, ତେବେ ସାଙ୍ଗେ ସାଙ୍ଗେ ଏହାର ଆଶୁ ପଦକ୍ଷେପ ନେବା ଦରକାର, କିମ୍ବା ନିକଟସ୍ଥ ଡାକ୍ତରଖାନାକୁ ନେଇଯିବା ଦରକାର, ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଦରକାର।

ଏଡି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ ଶୁଣନ୍ତୁ ନାଟକ କମ୍ପାନୀ ଦାୟୀ ନୁହେଁ। ରଚନା ଗୋପାଳଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା କିଶୋର ମହାନ୍ତି। ନାଟକ କମ୍ପାନୀ ଦାୟୀ ନୁହେଁ।

0: ପାଗଳ ବୁଝିଲ ଶଙ୍ଖ ବାବୁ ପାଗଳ
1: ଓ ଶୃଗାଳ ଲାଙ୍ଗୁଡ କଟା ଶୃଗାଳ
0: ମାନେ ମାନେ ପାଗଳ ଆଉ ଶୃଗାଳ ଇଏ ଶଙ୍ଖ ବାବୁ ସେ ଦକ୍ଷିଣ ପଟ ରୁମ୍ରେ ଯୋଉ ଝିଅଟା ଦୁଇ ମାସ ଖଣ୍ଡେ ହେଲା ଆସି ଭଡ଼ାରେ ରହିଛି ମ ତମେ ତାକୁ ଦେଖିଛ
1: ଓ ଶିଲା ସାବତ ତ ହଁ ଥରେ ଅଧେ ଦେଖିଛି
0: ଆରେ ବା ଇଏ ନା ଭାବି ଜାଣିଗଲଣି ଟି ଘର ମାଲିକ ତାହେଲେ ଠିକ କହୁଥିଲେ
1: ତାକୁ ଦେଖି ତମର କୁଆଡେ ମୁଣ୍ଡ ଘୁରି ଗଲାଣି
0: ବୁଝିଲ ଶଙ୍ଖ ବାବୁ ଆମ ଦାଦାଙ୍କର ଗୋଟେ କଳା ମୁହିଁ ବୁଢୀ ମାଙ୍କିଡି ଥିଲା ଟିକେ ପାଖକୁ ଗଲେ ଖିଙ୍କାରି ହବ ଇଏ ଝିଅଟାକୁ ଦେଖିଦେଇ ମୋର ସେଇ କଥା ପରା ମନେ ପଡିଗଲା
1: କଣ ଖିଙ୍କାରିଲା ତମେ କାହିଁ ତା ପାଖକୁ ଯାଉଥିଲ ଯାହା କହିଲ ନାରୁ ବାବୁ ଗୋଟେ ମାଙ୍କିଡିଟେ ମୁଁ ପରା ଆଜି ଯାକେ ତା ସାଙ୍ଗରେ ପଦେ କଥା ବି ହେଇନି
0: ମୁଁ ତ ତା ଆଡକୁ ଅନାଏ ବି ନାହିଁ ଚାଲିଲା ବେଳେ ମାଇ ଭାଲୁ ପରି ଯେମିତି ଧୂସୁ ଧୂସୁ ଶବ୍ଦ କରେ ନା ମୁଁ ଶୁଣିଲା ମାତ୍ର ପରେ ମୋର ବାଟ ଭାଙ୍ଗି ପଳେଇ ଯାଏ
1: ବୁଝିଲ ଅପରଛନିଆ ଝିଅଟେ
0: ଏକଦମ ଅପରଛନିଆ ଝିଅଟେ ଏଇଟା କୋଉଠୁ କୁଆଡୁ ଆସି ଏଠି ପହଞ୍ଚିଗଲା କେଜାଣି
1: ନନ୍ଦ ବାବା ଆମର କହୁଛନ୍ତି ବୁଝିଲେ ଆମେ କୁଆଡେ ଏଇଟାର ପ୍ରେମରେ ପଡିଗଲେଣି
0: ଏଟାକୁ କିଏ ବୁଡ଼ିବ ପ୍ରେମ କର ମ ତାକୁ କଣ ମାଇ ଭାଲୁଟେ ମିଳୁନି
1: ମାନେ କଥାଟା କଣ କି ଆପଣ ଏଠିକି ଦି ମାସ ହବ ଆସିଲେଣି ମାନେ ଏକା ଏକା ରହୁଛନ୍ତି ଆମେ ଏତେ ପାଖରେ ଥାଇ ଆପଣଙ୍କୁ ଆସି ଦେଖା ନ କରିବାଟା
2: ହଉ ନାଇସ୍ ହଉ ନାଇସ୍ ବହୁତ ଧନ୍ୟବାଦ ଫୁଲ ତୋଡ଼ାଟି ଭାରି ସୁନ୍ଦର ବାସ୍ନା ହଉଛି କିନ୍ତୁ ଆରେ ୟା ଭିତରେ ଏଟା କଣ ଏଟା ତ ଗୋଟେ ସୁନ୍ଦର ହେୟାର ବ୍ରଶ କିନ୍ତୁ ଶଙ୍ଖ ବାବୁ ଆପଣ ଏତେ ଟଙ୍କା ଖର୍ଚ୍ଚ କରି ମୋ ପାଇଁ
1: ମାନେ କଥା କଣ କି ପ୍ରଥମ କରି ଆପଣଙ୍କୁ ଦେଖା କରିବାକୁ ଆସିଲି ତ
2: ତଥାପି ଏତେ ଟଙ୍କା ଖର୍ଚ୍ଚ କରି
1: ସେ କିଛି ନୁହେଁ ମାନେ କଥାଟା କଣ କି
2: କହୁନାହାନ୍ତି କୁହନ୍ତୁ ନା
1: ନାଇଁ ଆପଣ କାଳେ ରାଗ କରିବେ
2: ମୁଁ ଜମା ରାଗ କରିବିନି କୁହନ୍ତୁ ନା
1: କଥାଟା କଣ କି ଶିଲା ଦେବୀ ମାନେ ଆପଣଙ୍କ ମୁଣ୍ଡର ଏତେ ସୁନ୍ଦର ଏତେ ବଡ ସେ ଖୋସାଡ଼ା ଦେଖି ମୁଁ ଏକଦମ ସେଇଥିପାଇଁ ଭାବିଲି ଯଦି କିଛି ପ୍ରେଜେଣ୍ଟେସନ ନେବି ତାହେଲେ ସେଇ ସୁନ୍ଦର ଖୋସା ପାଇଁ
2: ଶଙ୍ଖ ବାବୁ ଶଙ୍ଖ ବାବୁ ଶଙ୍ଖ ବାବୁ ଆପଣଙ୍କର ବଡ ଖୋସା ଭାରି ପସନ୍ଦ ନା
1: ଶିଲା ଦେବୀ ଆପଣଙ୍କର ସବୁ କିଛି ଭାରି ଭାରି ଭାରି
2: ସତରେ ଆପଣ ନିଶ୍ଚୟ ମତେ ଖୁସି କରିବାକୁ ଏମିତି କହିଛନ୍ତି ସତରେ ଆପଣ ମତେ ଏତେ ଭଲ ପାଆନ୍ତି ଏ ମା ମୁଁ ତ ଭୁଲି ଯାଇଛି ଆପଣ ଏତେ ପସନ୍ଦ କରି ଏତେ କଷ୍ଟ କରି ଏସବୁ ଜିନିଷ ଆଣିଛନ୍ତି ଅଥଚ ମୁଁ ମାନେ ମୁଁ ଏ ଜାଗା ଆପଣଙ୍କୁ କପେ ଚା କି ଗିଲାସ ସର୍ବତ ବି ଦେଇପାରୁନି
1: କିଛି ଦରକାର
2: କଣ କରିବି କହିଲେ ଆଜି ଚାକରଟି ବି ପାଇନି ସବୁ କାମ ମତେ ଏକା ଏକା କରିବାକୁ ପଡୁଛି ଭାରି କଷ୍ଟ
1: ସତରେ ଭାରି ଦୁଃଖର କଥା ତ
2: ଆପଣଙ୍କ ସାଙ୍ଗରେ ବସି କଣ ଗପ କରିବି କହିଲେ ଏବେ ଯିବି ବାସନ ମାଜିବି
1: ନାଇଁ ଶିଲା ଦେବୀ ମୁଁ କଣ କହୁଥିଲି କି ଯଦି ଆପଣଙ୍କର କିଛି ଆପତ୍ତି ନଥାଏ
2: ନା ନା ଦେଖନ୍ତୁ ଆପଣ ପୁଣି ଏସବୁ କାମ
1: ଠିକ ପାରିବି ଆଜ୍ଞା କହୁନାହାନ୍ତି କଣ କଣ କରିବାକୁ ଅଛି
2: ସତରେ କରିବେ
1: ସିଓର
2: ହଉ ଆଚ୍ଛା କୋଉଟା ଆଗେ କରିବେ କହିଲେ
1: କହୁନାହାନ୍ତି
2: ବାସନ ମଜା ନା ଘର ପୋଛା ନା ଉପୁଣି ବଛା କାମର ତାଲିକା ଦେଖି ଡରିଗଲେ ବୋଧେ ନାଇଁ ମାନେ କଥା କଣ କି ମୁଁ ସବୁ କାମ ଏକା ଏକା କରିଦେଇ ପାରିବି ଯେ ହେଲେ ଏଇ ଯୋଉ ଉପୁଣି ବଛା କାମଟା ନା ଦେଖନ୍ତୁ ତ କି ଝାମେଲାରେ ମୁଁ ପଡିଛି ବାହାର କାମ ସବୁ ମୁଁ କରିବି ଘର କାମ ସବୁ ମୁଁ କରିବି ମଝିରେ ମଝିରେ ଟିକେ ପ୍ରେମ ପ୍ରେମ ବି କରିବି ଏତେ କାମ ସାଙ୍ଗକୁ ଆହୁରି ପୁଣି ଉକୁଣି ପଛା କାମ ପରି ବାଜେ କାମ କି ଝାମେଲା କହିଲେ ଏଇ ଧରନ୍ତୁ ଆପଣ ଆସିଲେ କେତେ ସୁନ୍ଦର ଜିନିଷ ସବୁ ଆଣିଦେଇଛନ୍ତି କେତେ ସୁନ୍ଦର କଥା ସବୁ କହୁଛନ୍ତି ଯଦି ସିନେମାଟା ହେଇଥିଲେ ଆମେ ଯାଇ କୋଉ ପାର୍କ ଫାର୍କରେ ପରସ୍ତେ ନାଚି ସାରନ୍ତେଣି ଅଥଚ ଏଠା ଗୋଟେ ଏତେ ବାଜେ ଡ୍ରାମା ଯେ

0: ମୁଁ ଆପଣଙ୍କୁ ଉକୁଣି ପଛା କାମ କଥା କହୁଛି। ଆଚ୍ଛା କହିଲେ ହିରୋଇନ ମୁଣ୍ଡରେ ଏମିତି ମୁଣ୍ଡେ ଉକୁଣି ରହିବା କଣ ଭଲ କଥା? ଜମା ନୁହେଁ, ସେମିତିକା ଡ୍ରାମାରେ ଏଠି ଡ୍ରପ୍ ସିନ୍ ପଡିବା କଥା ନୁହେଁ। ଶଙ୍ଖ ବାବୁ କଣ ଆପଣ କାହିଁକି ମଝିରେ ମଝିରେ ଏମିତି ବାହାରକୁ ଅନଉଛନ୍ତି? କଣ କେହି ଆସିବେ?
1: ନାଇଁ ନାଇଁ ନାଇଁ, ମାନେ ନିରୋଳା ସମୟଟା ତ ଏଇ ସମୟରେ ଟିକେ ଚାରିପଟକୁ ନଜର ନ ରଖିଲେ ବୁଝିଲେ ନା ଶିଲା ଦେବୀ, ଦାଣ୍ଡ କବାଟଟା ଟିକେ ଆଉ ଯେଇ ଦେଲେ
0: କାହିଁକି? ବୁଝିଲି ବୁଝିଲି, ଟିକେ ଛନ୍ ଛନ୍ ଲାଗୁଛି ନାଇଁ ଏ ନିରୋଳା ସମୟରେ କବାଟ ଆଉ ଯେଇ ଦେଇ ବସି ଖୁସି ଗପ କରିବାକୁ ଭାରି ମଜା ଲାଗିବ ନାଇଁ? କିନ୍ତୁ ଶଙ୍ଖ ବାବୁ, ସେଟା ତ ତୃତୀୟ କି ଚତୁର୍ଥ ଦୃଶ୍ୟର କଥା, ଏଟା ତ ପ୍ରଥମ ଦୃଶ୍ୟର ସେ କଥା ଦେଖେଇଦେଲେ ଡ୍ରାମାଟା ମାନେ ଗଣ୍ଡଗୋଳ ହେଇଯିବ। କଣ କରୁଛନ୍ତି? ଦେଖନ୍ତୁ ଦେଖନ୍ତୁ, ଏଇନେ ଜମା ତିନିଟା ବାଜି, ଆପଣ ନିଶ୍ଚୟ ଅଫିସରୁ ନ କହି ପଳେଇ ଆସିଛନ୍ତି। ବରଂ ଯାଆନ୍ତୁ, କହିଦେଇ ଆସିବେ, ତାପରେ ବସି ଗପ କରିବା ହେଲା। ନମସ୍କାର, ଆସିବେ କିନ୍ତୁ ପ୍ଲିଜ।
1: ମାନେ ଯିବି, ହଉ ଯାଉଛି, ନମସ୍କାର।
0: ନମସ୍କାର। ଶଙ୍ଖ ବାବୁ, ଶଙ୍ଖ ବାବୁ, ଶଙ୍ଖ ବାବୁ
1: କହୁନାହାନ୍ତି
0: କଥା କହନ୍ତି ଯେ
1: କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ ନାଇଁ କୁହନ୍ତୁ
0: ନାଇଁ, ମାନେ ମତେ ଲାଜ ମାଡୁଛି।
1: ଲାଜ କରିବାର କଣ ଅଛି କହୁନାହାନ୍ତି?
0: ଦେଖୁନାହାନ୍ତି, ଆପଣ ଏତେ ସୁନ୍ଦର ସୁନ୍ଦର ଦାମିକା ପ୍ରେଜେଣ୍ଟେସନ ଆଣିଦେଲେଣି, ମାନେ ପୁଣି ତା ଉପରେ?
1: ନାଇଁ ସେଥିପାଇଁ ଜମା କିଛି ଭାବିବେ ନାହିଁ, ମୁଁ ଆଣିଦେବି ମୁଁ ଆଣିଦେବି, ଯେତେ ଦାମିକା ହେଲେ ବି ମାନେ ଶାଢୀ ଫାଡ଼ି ଆପଣ ଯାହା କହିବେ ମୁଁ ନିଶ୍ଚୟ ଆଣିଦେବି।
0: ଆଣିଦେବେ?
1: ହଁ,
0: ତାହେଲେ କହିବି।
1: କହୁନାହାନ୍ତି,
0: ମୋ ଉପରେ ରାଗିବେନି ତ?
1: ନାଇଁ ନାଇଁ କୁହନ୍ତୁ, ପ୍ଲିଜ ପ୍ଲିଜ ପ୍ଲିଜ କୁହନ୍ତୁ।
0: କହିବି ଶଙ୍ଖ ବାବୁ, ମାନେ ମୋ ପାଇଁ, ମୋ ପାଇଁ ଗୋଟେ ଉକୁଣି ମାରି ଚୂର୍ଣ୍ଣ ଆଣିଦେବେ? ଉକୁଣି ମାରି ଚୂର୍ଣ୍ଣ,
1: ଉକୁଣି ମାରି ଚୂର୍ଣ୍ଣ,
0: ହଁ ଉକୁଣି ମାରି ଚୂର୍ଣ୍ଣ ମାନେ ଅସଲି ଢୋଲକି ମାର୍କା ଆଣିଦେବେ ତ?
1: ଆଣିଦେବେ
0: ଆଣିଦେବେ, ଯା ଆପଣଙ୍କୁ ପୁଣି କଷ୍ଟ ଦେଲି। କଣ ମୋ କଥା ମନେ ରହିଲା ତ? ଉକୁଣି ମାରି ଚୂର୍ଣ୍ଣ
1: ଢୋଲକି ମାର୍କା ମନେ ରହିଲା, ଆସୁଛି ଆଜ୍ଞା। ନମସ୍କାର।
0: ନମସ୍କାର। ନାଇଁ ଆଜ୍ଞା, ଖୋଲକି ମାର୍କା ଉକୁଣି ମାରି ଚୂର୍ଣ୍ଣ ଢୋଲକି ମାର୍କା ଆଉ ଯାଦୁର ମଲମ ଖୋଲକି ମାର୍କା।
1: ଉକୁଣି ମାରି ଚୂର୍ଣ୍ଣ
0: ନାଇଁ ନାଇଁ ନାଇଁ, ଉକୁଣି ମାରି ଚୂର୍ଣ୍ଣ ନୁହେଁ, ଯାଦୁର ମଲମ। ମୋର ଉକୁଣି ହେଇନି, ମୋ ଯାଦୁ ହେଇଛି।
2: ଆପଣଙ୍କର ଯାଦୁ ହେଇଛି?
0: ଦେହ ସାରା ପାଦରେ ବି ଆପଣ ଏତେ ସୁନ୍ଦର ପାଉଁଜ ହଳେ ଆଣିଦେଇଛନ୍ତି, ଅଥଚ ମୁଁ ୟାକୁ ପିନ୍ଧି ବାହାରକୁ ବାହାରିଲେ ଲୋକେ ମତେ ଥଟ୍ଟା କରିବେ, କହିବେ ଦେଖ ୟାର ପାଦରେ ଯାଦୁ ସାଲୁ ବାଲୁ, ଇଏ ପୁଣି ପାଉଁଜି ପିନ୍ଧି ବାଜା ବଜାଉଛି, ମତେ ଲାଜ ଲାଗିବନି।
2: କିଏ କିଏ ଥଟ୍ଟା କରିବ? ମ କିଏ ଥଟ୍ଟା କରିବ? କେହି କହିପାରିବେ ନାହିଁ ବୁଝିଲ, କିଏ ପାଦରେ ଯାଦୁ ହେଲା ବୋଲି କଣ ପାଉଁଜ ପିନ୍ଧିବାକୁ ମନା? ଆପଣ ପିନ୍ଧନ୍ତୁ, ଯଦି କିଏ ଥଟ୍ଟା କଲା ନା ମୁଁ ତା କଥା ବୁଝିବି, ମୁଁ ବୁଝିବି, ମୁଁ ବି ବକ୍ସିଂ ଫକ୍ସିଂ ଜାଣିଛି ମ।
0: ବହୁତ ଧନ୍ୟବାଦ, ମୁଁ ଏଥର ନିଶ୍ଚୟ ପିନ୍ଧେ, ଦେଖିବା କିଏ ଥଟ୍ଟା କରୁଛି।
2: କଥାଟା କଣ କି ମାନେ ମାନେ ମାନେ ଆପଣଙ୍କୁ ଗୋଟେ ଭାରି ଭଲ ଲାଗିଯାଇଛି ତ? ଇଏ ଶିଲା ଦେବୀ, ପାଉଁଜଟା ଭଲ ଲାଗିଲା ତ?
0: ଭଲ ଲାଗିଲା, ଭାରି ଭଲ ଲାଗିଲା, ଇଟ୍ ଇଜ୍ ଲଭଲି। ତେବେ ଏଥିରେ ଯଦି ପାଞ୍ଚଟା ଘଣ୍ଟି ଲାଗିଥାନ୍ତା ନା, ଆହୁରି ସୁନ୍ଦର ବାଜୁଥାନ୍ତା।
2: ବ୍ୟୁଟିଫୁଲ ବ୍ୟୁଟିଫୁଲ,
0: ହେଲେ କଣ ହବ, ମନଟା ତ ସବୁବେଳେ ସେଇ ଯାଦୁରେ
2: ମାର୍ଗୁଲିସ ଯାଦୁକୁ। ସୁନ୍ଦରୀ ସ୍ତ୍ରୀ ମାନଙ୍କ ପାଦରେ ଘାଟେ ହାତରେ କାଛୁଟା ହେଇଗଲେ କଣ ସେ ଅସୁନ୍ଦର ହେଇଗଲେ? ନୋ, ସୁନ୍ଦରୀ ସୁନ୍ଦରୀ ସବୁବେଳେ ସୁନ୍ଦରୀ, ଯାଦୁ ଓ ନ ଯାଦୁ ଆପଣ ପିନ୍ଧନ୍ତୁ।
0: ନାରୁ ବାବୁ, ଆପଣ ସତରେ ଭାରି ରୋମାଣ୍ଟିକ, ବାହା ହେଲା ପରେ ସ୍ତ୍ରୀଙ୍କି ସେମିତି ଘଣ୍ଟି ଲଗା ପାଉଁଜ କିଣିଦେବେ ଯେ ସେ ତାକୁ ପିନ୍ଧି ଋଣୁ ଝୁଣୁ ଶବ୍ଦ କରୁଥିବେ, ଆପଣ ଦୂର ଦୂର ହେଇ କମ୍ପି ଉଠୁଥିବେ।

0: କିନ୍ତୁ ନାରୁ ବାବୁ, ଆପଣ ବେଳେବେଳେ ଝରକା ବାଟ ଅନ୍ଧାର କେମିତି ଛକି ଛକି ଅନଉଛନ୍ତି କାହିଁକି?
1: କାହିଁ କାହିଁ ନାହିଁ ତ,
0: ଆପଣଙ୍କର ଅନ୍ଧାର ଗୁଡୁଗୁଡି କି ଡର ଅଛି କି?
1: ଅନ୍ଧାର ଗୁଡୁଗୁଡି ସିଏ ପୁଣି କିଏ?
0: ମଲା ଅନ୍ଧାର ଗୁଡୁଗୁଡି କିଏ ଆପଣ ଜାଣିନାହାନ୍ତି? ମୋ ବୋଉ ତା ନାଁ କହି ଆମକୁ ପିଲାଦିନେ ଭାରି ଡରଉଥିଲା, ସେ କୁଆଡେ ଅନ୍ଧାର ଭିତରେ ଲୁଚି ଥାଏ, ସୁବିଧା ଦେଖି ହୁଟ୍ କି ଘର ଭିତରକୁ ପଶି ଆସେ। ଆପଣ ନିଶ୍ଚୟ ତାକୁ ଡରୁଛନ୍ତି ଆଉ?
1: ମୁଁ କାହାରିକି ଡରେ ନାହିଁ ମ, ମୁଁ ବକ୍ସିଂ ଫକ୍ସିଂ ଜାଣେ ଟି, ମୁଁ କାହାକୁ ଡରେ ନାହିଁ। ଗୋଟାଏ ମୁଥରେ ତା ମୁହଁଟାକୁ ଏକଦମ ଫ୍ଲାଟ କରିଦେବି।
0: ତାର କଣ ମୁହଁ ଥାଏ? ସେ ପୁରା ଗୋଟେ ଗୁଡୁଗୁଡି। ଆପଣ ବରଂ ବେଶୀ ଅନ୍ଧାର ହବା ଆଗରୁ ପଳାନ୍ତୁ, ନହେଲେ ଯଦି ସେ ଆପଣଙ୍କୁ ଦେଖିଦେଲା ନା?
1: ଦେଖୁ ଦେଖୁ, ମୁଁ ବି ତାକୁ ଦେଖିଦେବି।
0: ହଉ ତାହେଲେ ଯାଆନ୍ତୁ। ନମସ୍କାର।
1: ନମସ୍କାର, ଯାଉଛି।
0: ନମସ୍କାର। ନାରୁ ବାବୁ, ନାରୁ ବାବୁ
1: କଣ
0: ଆଣିଦେବେ ନା ପ୍ଲିଜ?
1: ନିଶ୍ଚୟ ଆଣିଦେବି, ଏଇ ଘଣ୍ଟି ଲଗା ପାଉଁଜ ତ, ନିଶ୍ଚୟ କାଲି ଆଣିଦେବି।
0: ଘଣ୍ଟି ଲଗା ପାଉଁଜ ନୁହେଁ, ଚାଦୁର ମଲମ ମନେ ରହିବ ତ? ଚାଦୁର ମଲମ
1: ଖୋଲକି ମାର୍କା ତ? ହଁ ମନେ ରହିବ।
0: ରହିଲି।
2: ଶଙ୍ଖ ବାବୁ
1: ସାର,
2: ନାରୁ ବାବୁ
1: ସାର,
2: ସବୁ ଠିକ ଚାଲିଛି? ଏଭ୍ରିଥିଙ୍ଗ ଇଜ ଓକେ?
1: ସବୁ ଠିକ ଚାଲିଛି, ଏଭ୍ରିଥିଙ୍ଗ ଇଜ ଓକେ ସାର।
2: ପାଦ ମାନେ
1: ଜବତରେ ଅଛନ୍ତି ସାର?
2: ଗୁଡ, ସେମିତି ହୁସିଆର ଥିବେ। ପ୍ରେମଟା ଗୋଟେ ଭାରି ଗୋଳମାଳିଆ ଜିନିଷ, ଥରେ ପଙ୍କରେ ପଶିଗଲେ ନା ଏକଦମ ନଟର ପଟର ହେଇଯିବେ। ଗୋଟେ ପାଦ ତା ଭିତରୁ କାଢିଲେ ତ ଆର ପାଦଟା ପଶିଯିବ। ଓକେ
1: ସାର।
2: ଆଉ ଯଦି ବାହା ହବାକୁ ମନ କଲେ ତେବେ ସିଧା ଚାଲିଯିବେ, ବାହା ହେଇପଡ଼ିବ।
1: କୋଉଠିକି ଚାଲିଯିବୁ ସାର?
2: ଯୋଉଠିକି ଚାଲିଯିବେ ସେଇଠିକି ଚାଲିଯିବେ। ଓକେ
1: ସାର, ଚାଲିଲି। ଚାହାଟା ସାର
2: ଖାଉ।
1: ଇଏ ଶଙ୍ଖ ବାବୁ, ସାର ତ ଗଲେ ମୁଁ ବି
3: ଯିବେ। କୁଆଡକୁ?
1: ଏଇ ଯୁଆଡକୁ ସିଆଡକୁ। ଇଏ ଶଙ୍ଖ ବାବୁ, ଶୁଣିଲି ଆପଣ କୁଆଡେ ଲମ୍ବ ଧାଡି ପାଇଁ କୋଉ ଛେଳିଆ ପାଖକୁ ଯାଇଥିଲେ?
3: ମୁଁ ତ ଶୁଣିଲି ଫଟା ଜାମା ପାଇଁ ଆପଣ କୁଆଡେ କୋଉ ରଦି ମାଲ ଦୋକାନକୁ ଯାଇଥିଲେ।
1: ଇଏ କଣ ବୁଝିଲେ ନା ଶଙ୍ଖ ବାବୁ, ବୃଦ୍ଧ ନନ୍ଦ ବାବାଙ୍କର ଭାରି ସନ୍ଦେହ ଯେ ଶିଷ୍ୟ ମାନଙ୍କୁ ନ ଜକିଲେ ସେ ବିଚରା ମାନେ ସେ ଝିଅଟାର ପ୍ରେମ ପଙ୍କରେ ଟୁପ୍ କିନି ଗଳି ପଡିବେ। ଅଛ ତ ସେ ଝିଅଟା ସାଙ୍ଗରେ ମୁଁ ଆଜି ଯାଏ ଭଲ କରି ପଦେ କଥା ବି ହେଇନାହିଁ।
3: କଥା କଥା କଣ କହୁଛନ୍ତି ମ ବୁଝିଲେ, ମୋ ଆଡକୁ ତ ସେ କେତେ ଥର ହମ ହମ ହେଇ ଆସିଲାଣି, ହେଲେ ମୁଁ ମୁହଁ ବୁଲେଇ ଦେଇ ଚାଲି ଯାଉଛି।
1: ଆରେ ଜାଣିଲେ, ଥରେ ପରା ଖବର ନେଇକି ସେ ଆମ ଅଫିସରେ ଯାଇକି ହାଜର, ମୁଁ ଯେମିତି ଦେଖି ଦେଇଛି ଖଚିକି ତ ପାର ବୁଝୁନାହାନ୍ତି। ଏମିତିକା ବାଜେ ଝିଅଟା ମୋର ଚିହ୍ନା ବୋଲି ଜାଣିଲେ ଅଫିସ ବାଲା ମତେ କଣ କହିବେ କହିଲେ? ହେଇଛି ସେଇଟା ଦେହରୁ କୁଆଡେ ପଚା ଗନ୍ଧଗୁରା ବାହାରୁଛି,
3: ଦେହରେ ଘା ଫା ବୋଧେ ହେଇଥିବ ବୁଝିଲ, ଏବେ ଦୁଇ ଆଠ ଦଶ ଦିନ ହବ ସେ ଗାଧୋଉ ନାହିଁ ନା କଣ?
1: କୁଆଡେ ଶସ୍ତା ବୋଲି ବାସି ମାଛ ଗୁଡା କିଣି ଖାଉଛି।
3: ନାରୁ ବାବୁ, ଆଉ ଗୋଟେ କଥା ଜାଣିଛ?
1: କଣ?
3: ସେଟା କୁଆଡେ ହରଦମ ବିଡି ଟାଣୁଛି, ଘଡ ଘଡ କରି ଘୁଙ୍ଗୁଡି ବି ମାରୁଛି କୁଆଡେ।
1: ଛିଛି ଛିଛି ଛିଛି, ଏଇଟାକୁ କିଏ ପ୍ରେମ କରିବ କହିଲ?
3: ଠିକ କଥା, ତଥାପି ହୁସିଆର ଥିବେ
1: ଆପଣ ବି
3: ବୁଝିଲେ ନାରୁ ବାବୁ, ପାଗଳ ଏକଦମ ପାଗଳ,
1: ପାଗଳ ଓ ସୁଗାଳ।

0: ଫିଲ୍ମର ନାଁ ଟା ଶୁଣି ମୋର ଗୋଟେ କବିତା ମନେ ପଡିଯାଉଛି, କହିବି? ଜହ୍ନ ହାତରେ ଦେଇଛି ତୁମକୁ ମୁଁ ଏ ପ୍ରେମ ପତର, ଏ ଜହ୍ନ ଯେବେ ଉଇବ ତୁମ ଆକାଶରେ, ପ୍ରିୟାଗ ପ୍ରିୟାଗ ଦେବ ନିଶ୍ଚୟ ତା ହାତରେ ଚିଠିର ଖଣ୍ଡିଏ ଉତ୍ତର। କିନ୍ତୁ ଶଙ୍ଖ ବାବୁ, ଏ କବିତାଟା ମନେ ପଡିଗଲେ ମୋ ମନ ଦୁଃଖରେ ଭରି ଯାଉଛି।
1: କାହିଁକି ଶିଲା ଦେବୀ,
0: ଛାଡନ୍ତୁ, କଣ ଲାଭ ସେ କଥା?
1: ନାଇଁ ନାଇଁ, କୁହନ୍ତୁ କୁହନ୍ତୁ, ପ୍ଲିଜ କୁହନ୍ତୁ ନା, କହୁନାହାନ୍ତି।
0: ଭାରି ସ୍ୱପ୍ନ ଦେଖିଥିଲି, ଦିନେ କିଏ ଜଣେ ସୁନ୍ଦର ଯୁବକ ଆସିବ ଆଉ ମୋ ପାଖକୁ ପ୍ରେମ ପତ୍ର ଲେଖିବ।
1: ଶିଲା ଦେବୀ,
0: କିନ୍ତୁ କାହିଁ ସେ ସୁନ୍ଦର

0: କେମିତି ଏତେ ବଡ ପାଚିଟାକୁ ଡେଇଁବି କେଜାଣି, ପଡିଗଲେ ଆଉ ଜମା ଆଦାୟ ହେବି ନାହିଁ ରେ ବାପା। ରହ ରହ ରେ ସ୍କାଉଣ୍ଡେଲ, ତତେ ମୁଁ ଯଦି ଗୋଟା ଜବର ପାନ ନ ଦେଇଛି। ଶିଲାଦେବୀ ଯାଉଛି।
1: ଶିଲାଦେବୀ
2: ଆଜ୍ଞା। ମୁଁ ନାରୁ ନାରୁ।
3: ଆରେ ଆପଣ, ଏ ମୁଁ ଭାବିଲି ଆସନ୍ତୁ ଆସନ୍ତୁ ଭିତରକୁ ଆସନ୍ତୁ।
2: ଭାରି ବ୍ୟସ୍ତ ଥିଲେ ବୋଧେ।
3: କଣ କରିବି କହିଲେ, ରନ୍ଧା ବଢା ବାସନ ମଜା ସବୁ କାମ ନିଜେ ନିଜେ।
2: ଭାରି କଷ୍ଟ ହଉଥିବ।
3: ହେଲେ ବି ଆଉ ଉପାୟ କଣ ଅଛି?
2: ଶିଲାଦେବୀ ଆପଣ ଗୋଟେ କଥା କରନ୍ତୁ, ଆପଣ ବାହା ହେଇ ପଡୁନାହାନ୍ତି?
3: ବାହା ହେଇଯିବା? ବାହା ହେଇ ପଡିଲେ ସ୍ୱାମୀ ଆସି କଣ ରନ୍ଧା ବଢା କରିବେ ନା ବାସନ ମାଜିବେ? ତେବେ ଆଇଡିଆଟା ମନ୍ଦ ନୁହେଁ। କାଗଜରେ ବିଜ୍ଞାପନଟେ ଦେଇଦେବି କି, ସ୍ୱାମୀ ଦରକାର, ଉଚ୍ଚତା 3 ଫୁଟ 3 ଇଞ୍ଚ, ମୋଟେଇ 55 ଇଞ୍ଚ, ଓଜନ 85 କେଜି, ନିଶା ନଥିଲେ ଭଲ, କିନ୍ତୁ ଥିଲେ ବିନା ଅନୁମତିରେ ମୋଡି ପାରିବେନି।
2: ବିନା ଅନୁମତିରେ ମୋଡି ପାରିବେ ନାହିଁ?
3: ମୁଁ ଜାଣିଛି ଆପଣ ଜମା ବରଦାସ୍ତ କରିବେନି, ଜଣେ କିନ୍ତୁ ଅଛନ୍ତି ସେ ନିଶ୍ଚୟ କରିବେ।
2: କିଏ କିଏ ସେ କିଏ ସେ ଲୋକ?
3: ଗୁପ୍ତ ସ୍ୱାମୀଙ୍କ ନାଁ କଣ କୁହାଯାଏ?
2: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ବୁଝିଲି ବୁଝିଲି, ସେଇ ରାସ୍କେଲ ଶଙ୍ଖ ସାରୁ ତ। ଆରେ ସେଇଟା ପରା ଗୋଟାଏ ବିଲ କୁଆ, ସେଇଟାର ଦେହରେ ପଳେ ମାଂସ ନାହିଁ, ସେଇଟା ଆପଣଙ୍କର କି ସ୍ୱାମୀ ହବ? ମୁଁ ବକ୍ସିଂ ଫକ୍ସିଂ କରି ମୋ ଦେହକୁ କେମିତି ତନଛନ୍ କରି ରଖିଛି ଆପଣ ଦେଖୁଛନ୍ତି ତ? ସେଇଟା ଏଠି ଆପଣଙ୍କୁ ମିଠା ମିଠା କଥା କହୁଛି, ହେଲେ ବାହାରେ ଆପଣଙ୍କର ଯୋଉ ବଦନାମ କରୁଛି ନା।
3: ସତରେ? ଭେରି ବ୍ୟାଡ୍।
2: କିନ୍ତୁ ଆପଣ ସେଥିପାଇଁ ଜମା ବ୍ୟସ୍ତ ହେବେ ନାହିଁ, ତା କଥା ମୋ ଉପରେ ଛାଡି ଦିଅନ୍ତୁ। ଆଉ ଥରେ ଯଦି ସେମିତିକା କଥା କହିବାର ଶୁଣିଲି, ତାହେଲେ ସେଇଠି ମୁଁ ତାର ଗୋଟେ ଏମିତିଆ ଦୁର୍ଘଟଣା କରିଦେବି ଯେ।
0: ଶିଲାଦେବୀ!
2: କିଏ ବା, କିଏ ଡାକିଲା?
0: ଶିଲାଦେବୀ ଖୋଲନ୍ତୁ।
2: ଶିଲାଦେବୀ, ଏଇଟା ସେଇ ସ୍କାଉଣ୍ଡେଲ, ଏଇଟାକୁ ଧକ୍କା, ଖାଲି ଧକ୍କା, ଏକଦମ ଦୁଆର ପାଖରୁ ଧକ୍କା। ଏଇଟା ଆପଣଙ୍କୁ ଚୁଟକି ମୁଣ୍ଡି ଫୁଟକି ମୁଣ୍ଡି କହୁଛି
3: ମୋତେ?
2: କବାଟଟା ଖୋଲି ଦେଇ ତା ମୁଣ୍ଡଟାକୁ ଝୁଙ୍କେଇ ଦିଅନ୍ତୁ, ସବୁ ମାନିଯିବ। ମୁଁ ବରଂ
3: ଜମା ସେ ଭୁଲ କରିବେନି, ଜମା ସେ ଭୁଲ କରିବେନି, ଜାଣି ପକେଇଲେ ଶଙ୍ଖ ହାଲ୍ଲା କରିଦେବେ। ଆପଣ ବରଂ ଗୋଟେ କାମ କରନ୍ତୁ, ଏଇ ଯୋଉ ପଛପଟ ପାଚେରୀ ଡେଇଁ ପଳାନ୍ତୁ, ମୁଁ ତାଙ୍କ କଥା ବୁଝୁଛି।
2: ପାଚେରୀ ଡେଇଁ? ଆଜ୍ଞା, ସେ ପାଖରେ ତ ସଫେଇ ନାଳିଟା ମାନେ ଭାରି ଅପରିଷ୍କାର ହେଇଥିବ, ମୋ ଦେହ ହାତ ଏକଦମ ନାନାସ୍ଥାନ ହେଇଯିବ। ଆଜ୍ଞା,
3: ଡେଇଁପାରିବିନି ବୋଲି ଡର ମାରୁଛି ନିଶ୍ଚୟ?
2: ମୁଁ ଡରୁନି ଯେ, ମୁଁ ଡରୁନି, ଜରୁର ଡେଇଁପାରିବି, ହେଲେ କଥା କଣ କି, ସେପଟଟା ଭାରି ଅପରିଷ୍କାର ତ।
0: ଶିଲାଦେବୀ, ମୁଁ ଶଙ୍ଖ ସାହୁ।
2: କଣ ବା ଶଙ୍ଖ ସାରୁ, ମୁଁ ଯୁଆଡେ ଗଲି ସିଆଡେ ଯାଇ ପହଞ୍ଚି ଗଲା ରାସ୍କେଲ।
3: ନାରୁ ବାବୁ ପ୍ଲିଜ ଜଲ୍ଦି ଯାଆନ୍ତୁ ନା।
2: ହଉ ଗଲି। ଏଇତି ଶୁଣନ୍ତୁ, ଆପଣଙ୍କୁ ତା ମୁଣ୍ଡକୁ ଝୁଙ୍କେଇ ପକେଇବେ, ଝୁଙ୍କେଇବେ ଯେମିତି ଲଣ୍ଡା ହେଇଯିବ, ଯଦି ସେ ପଙ୍କ କାଦୁଆରେ ପଡିଗଲେ ନା। ହଉ ହଉ ରେ ଶଙ୍ଖ ସାରୁ, ମୋର ଯଦି କିଛି ହେଇଯାଇଛି ନା, ତୋର ଏମିତି ଏକ ଦୁର୍ଘଟଣା କରିଦେବି ଯେ ଦେଖିବୁ।
0: ଶିଲାଦେବୀ,
3: ଆରେ ଶଙ୍ଖ ବାବୁ, ଆପଣ ପୁଣି ଥରେ
0: ଭିତରକୁ ଚାଲନ୍ତୁ, ଭିତରକୁ ଚାଲନ୍ତୁ ଚାଲନ୍ତୁ, ମୁଁ କବାଟଟା ଦେଇଦଉଛି, ବାରଟା ପରା ମାତିଛି, ପଶି ଆସିବ କେତେବେଳେ, ଗଲାଣି ସେଇଟା ସେଇ ବାଟରେ, ମାନେ ସେ ଗନ୍ଧ କାଦୁଆରେ ରାଟର ବାଟର ଠିକ ହେଇଛି, ସେ ରସ୍କେଲକୁ ଠିକ ହେଇଛି, ଆଉ ଦିନେ ଆପଣଙ୍କ ପାଖ ବସିବ ନାହିଁ।
3: ଆପଣ ବି ତ ସେଇ ବାଟେ ଡେଇଁ ତନଛନ୍ ଦିଶୁଛନ୍ତି। ଏଇଟା ତ ଗୋଟେ ଲଫାପା, କି ସୁନ୍ଦର ବାସ୍ନା ହଉଛି, କଣ ଅଛି ଆ ଭିତରେ?
0: ଲୁଗାପଟା ବଦଳି ସଫା ସୁତରା ହେଇ ଆସୁ ଆସୁ।
3: ଦେଖନ୍ତୁ କାଲି ସକାଳେ, ମାନେ କାଲି ସକାଳେ ୟାକୁ ସବୁ ମୁଁ ଛାତ ଉପରେ ବସି ପଡିବି। କଣ କହୁଛି ଶଙ୍ଖ ବାବୁ,
0: ପଡିବା ତ
3: ସତର? କଣ ଆପଣ ମୋତେ ଏତେ ଭଲ ପାଉଛି?
0: ଶିଲାଦେବୀ, କଣ କହି ମୋ ମନ କଥା ମୁଁ ଆପଣଙ୍କୁ।
2: ଶିଲାଦେବୀ
0: ପୁଣି ଏଇଟା ଗୋଟା କିଏ ମଣିଷକୁ ଭଲରେ ଦୀପଦ କଥା କହିଦେବେ ନାହିଁ?
2: ଶିଲାଦେବୀ

0: ସେଇସ୍ କାଉଣ୍ଡେଲଟା ସେଇଟା ପୁଣି ଆସି ପହଞ୍ଚିଗଲାଣି। ତାପ ମତଲବ କିଛି ଭଲ ଜଣାଯାଉନି ଆଉ, ମୁଁ ଜୁଆଡ଼େ ଗଲି, ମୋ ପିଛା ଜମା ଛାଡ଼ିଲା ନାହିଁ ଆଉ। ଶିଲା ଦେବୀ, ତାହେଲେ ମୁଁ ଗୋଟେ ଥର ଯିବି, ମାନେ ସେଇ ବାଟେ। ନାଇଁ ନାଇଁ ନାଇଁ, ଥରେ ସିନା ସମ୍ଭାଳି ଗଲି, ଆଉ ପାରିବି ନାହିଁ। ନାଇଁ ଲୋ ବାପା, ଏଥର ନିଶ୍ଚୟ ମୋ ଗୋଡ ହାତ ସବୁ ଭାଙ୍ଗିଯିବ। ଶିଲା ଦେବୀ, ମତେ ୟାରି ଭିତରେ ଇଏ ଖଟ ତଳେ ଭିତରେ।
1: ଶିଲା ଦେବୀ, ବୋଲନ୍ତୁ ଜଲ୍ଦି, ନାରୁ।
2: ଏ ଶଙ୍କ ବାବୁ, ନାରୁ ବାବୁଙ୍କ ସ୍ୱରଟା କେମିତି କଡା ଶୁଭୁଛି, କାହିଁକି
0: ଶୁଭୁଛି ଯା? ହେଲେ ପାଚିରିଟା ଡେଇଁବାକୁ ପରେ ସାହସ ହଉନାହିଁ।
2: ସାହସ ହଉନି, ତାହେଲେ ପାଚିରି ଡେଇଁବେନି, ୟାରି ଭିତରେ ରହିବେ। ଠିକ ଅଛି, କିଛି ଦୁର୍ଘଟଣା ହେଲେ ମତେ କିଛି କହିବେନି, ମୁଁ କହିଦଉଛି।
1: ଶିଲା ଦେବୀ, ସେଟାକୁ ଜମା ଛାଡ଼ିବେ ନାହିଁ, କହିଦଉଛି।
0: ସମଲେଶ୍ୱରୀ ମା ମହାମା ମାଲୋ, ଏ କାଦୁଅ ପଙ୍କରୁ ମତେ ଉଦ୍ଧାର କରି ସେଇଟାକୁ ମାଟି ଦେଲ ମାଲୋ।
1: ଶିଲା ଦେବୀ,
2: ଆରେ ନାରୁ ବାବୁ, ଇଏ କଣ କଣ ହେଇଛି ଲୁଗାପଟା, କି ଗନ୍ଧ, ନାଳରେ ପଡିଗଲେ?
3: କୁଆଡେ ଗଲା, କୁଆଡେ ଗଲା,
2: କିଏ
3: କୁଆଡେ ଗଲା? ସେ ରାସ୍କେଲ, ଡାକନ୍ତୁ ତାକୁ ଏଠିକି, ମୁଁ ତାକୁ ଟିକେ ଭଲ କରି ପ୍ରେମ ଆଲିଙ୍ଗନ କରିଦିଏ, ନହେଲେ ବାସ୍ନାରେ ବାହାରି ଯାଉଛି ମୋର।
2: ପଳେଇଲେଣି,
3: ହଉ ଠିକ ଅଛି, ଦେଖୁଛି କୁଆଡେ ପଳେଇବ ସେ ଶଙ୍ଖ ସାରୁ, ରହରେ କୁଆଡେ ଯାଉଛୁ। ମୁଁ ଯଦି ତତେ ସେ ପଙ୍କରେ 100 ଥର ନ ଘୋଷାରିଛି, ମୋ ନାଁ ନାରୁ ଷଡଙ୍ଗ ନୁହଁ, ବୁଝିଲୁ? ପଳଉଛୁ।

0: 예? 예, 세전 나라 치라야지? 아래? 성커바부? 아빠네, 온다래? 예, 거쳐 퍼쳐 머지래, 까행기 엠티 치라해, 루지러이셨디? 예? 아빠는 거 니어자가 이해 건 라겠지? 뭔 사고라? 까두어 나오겠지? 이씨, 이 건더! 성커바부? 꼭 너르더만 퍼르더만에 버리겠지?
1: 아, 두 세트로 건 빠이봐.
0: 아, 바보 달래 ठीक 거우틀래? 뭐때 세 거일래? 떨에 돌달 섭다 후틀라. 건 벌라 걸루 데키부? 아픈 거 우티에 밑에 할래?
1: 어, 두 세트로 건 빠이부 소나?
0: 아니, 바보 그거라 안코 데카 할 거이비?
2: 뭔가 다뤄.
0: 아, 걍?
1: 거타타 바리 어루와 더리 자이치 벌리 부치 바루나 허? 이 구라 건 바보 거 구하 자?
0: 자이 나이 자?
1: 뭔가래, 흔들 거터나. दुर्घटना बुझिलु
0: की दुर्घटना
1: शिला देवी को रूम पछ पटा सफेलन रे पानी गाली रे
0: ए आपण सेठी कोन करथिले
1: किछु बुझि पारु ना किछु बुझि पारु ना से लेन रे जो पंक समुद्र अछि सेथिरे कोन की खुशी मन रे एमितिका निशा स्नान करे दिहात जाक खाली तो कादो गुडा अठापटी लाग गेलनी कुंडी होछि रे बापा
0: ତାହେଲେ ଯାଉନାହାନ୍ତି ଧୁଆ ଧୁଇ ହେଇ ପଡିବେ ଏଠି ଛିଡା ହେଇଛନ୍ତି କାହିଁକି
1: ବାରା
0: ମାତିଛି
1: ବାରା ମାତିଛି ଏଠୁ ବାହାରିବି କେମିତି
0: ବାରା ୟା ଭିତରେ ବାରା ଫାରା ଓହୋ ବୁଝିଲି ବୁଝିଲି
1: ବୁଝିଲା ତ ବୁଝିଲା ଓହୋଟେ କାହିଁକି ହଉଛ
0: ଆହେ ନାରୁ ବାବୁ ପରା ତାଙ୍କ ଘରେ ଯାଇ କବାଟ କିଳି ପଶିଲେଣି ଆପଣ ଆଉ ଡରୁଛନ୍ତି କାହିଁକି ଯାଆନ୍ତୁ ତାଙ୍କର ବି ଏମିତି ଗୋଟେ ନିଶା ସ୍ନାନ ହେଇଯାଇଛି ନା କଣ
1: ଗଙ୍ଗାଧର ଏତେ ଜୋରରେ ନ ହସିଲେ କଣ ହବ ନାହିଁ
0: ହଉ ହଉ ମୁଁ ଯାଉଛି ଆପଣ ବି ଆପଣଙ୍କ ରୁମକୁ ଯାଆନ୍ତୁ ଆପଣଙ୍କର ଆହୁରି ସ୍ନାନ ଯୋଗ
1: ଗଙ୍ଗାଧର ଗଙ୍ଗାଧର ଇଏ ଆଖ ଦେଖା ହାଲ ଯେମିତି କେହି ନ ଶୁଣନ୍ତି
3: ଆଉ କାଲି ଦିନ ଯାକ କୋଉ ବିଡ଼ରେ ଛପିକି ରହିଗଲ ଶଙ୍ଖ ସାରୁ ମାଟି ତଳେ ନା ପଟି ତଳେ ଲୁଚିଗଲ ବୋଲି ବଞ୍ଚିଗଲ ଜାଣ ନହେଲେ ମୁଁ ତମର ଏମିତି ଏକ ଦୁର୍ଘଟଣା କରିଦେଇଥାନ୍ତି ଯେ ତମ ଦାନ୍ତ ପାଟିରୁ ଫାଳେ ନିଖୋଜ ହେଇଯାଇଥାନ୍ତା
1: ତମେ ଭାବୁଛ ମୁଁ ତମକୁ ଛାଡି ଦେଇଥାନ୍ତି ନା ମୁଁ ବି ତମ କାନରୁ ଗୋଟାକୁ ଏମିତି ମଜାରେ ହଜେଇ ଦେଇଥାନ୍ତି ଯେ
3: ବୁଝିଗଲି ଶଙ୍ଖ ବାବୁ ସେଇଟା ତମ ଗୋଡ ହାତରୁ ଜଣା ପଡିଯାଉଛି ବୟସ କେତେ ହେଲା ଦଶ ନା ବାର
1: ୟୁ ସଟ୍ ଅପ୍
3: ୟୁ ସଟ୍ ଅପ୍ ୟୁ ସଟ୍ ଅପ୍ ସେ ଝିଅ

0: ତ ଚାଲିଗଲା ବେଳେ ତମ ନାକ ପଚା ଗନ୍ଧରେ ଫାଟି ଯାଉଥିଲା, ସେଇଟା ପୁଣି ଅତର ପରି ମହ ମହ ହେଇ ବାସିଲା କେମିତି?
1: ସେ ଝିଅର ମୁହଁଟା ତ ତମ ଦାଦାଙ୍କ ବୁଢୀ ମାଙ୍କିଡି ପରି ଦିଶୁଥିଲା, ପୁଣି କେମିତି ସେଇ ପରମା ସୁନ୍ଦରୀ ମୁହଁକୁ ଚାହିଁ ଚାହିଁ ତମ ଚେତା ହଜିଗଲା? ମା,
0: ମୁହଁରୁ କୁଆଡେ ଭଗ ଭଗ ଅନ୍ଧ ବାହାରୁଥିଲା,
1: ତା ଦିହ ଜାକରେ କୁଆଡେ ଯାଦୁ ସାଲ ସାଲ ହେଇଥିଲା,
0: ତା ବାଳ କୁଆଡେ ଝୋଟର ତିଆରି,
1: ତଥାପି ତ ତମେ ତା ଘରେ ବାସନ ମାଜୁଥିଲା,
0: ତଥାପି ତ ତମେ ତା ଘରେ ଘର ପୋଛୁଥିଲା,
1: ତଥାପି ତ ତମେ ତା ଗୋଡ ଘସୁଥିଲା।

0: ଆଉ ଆପଣଙ୍କର ନାଲି ଶାଢୀ ବ୍ଲାଉଜ ଯାଉଛେ ହୁସିଆର ଥିବେ, ସେ ବଦମାସ ଟାକୁ ଜମା ଘରେ ପୁରେଇବେ ନାହିଁ। ଆଉ ଗୋଟେ କଥା ଥିଲା, ଆଉ ସେ ଦାଦାଙ୍କ ଗୁମାସ୍ତା ଟାକୁ ବି ମୁଁ ରହିଲି।
1: ଆପଣ ବି ଅନ୍ଧାର ଗୁଡୁ ଗୁଡୁକି ହୁସିଆର ଥିବେ, ସେମାନେ ବି ଅନ୍ଧାର ଭିତରେ ଲୁଚି ଥାନ୍ତି।
0: ହଉ ମୁଁ ଗଲି ସିଲା ଦେବି। ବାଏ
1: ବାଏ।

0: କି ଫାଟିଯିବ ତାଙ୍କ ସାଙ୍ଗରେ ମୋର ବାହାଘର ହବ
1: ହଠାତ୍
0: ବଡ ଝାମେଲା ଲୋକ ତ ଇଏ ହଇ ତମେ ତ କୋଉ କାଳୁ ନାକଚ ହେଲଣି ପୁଣି ଆମ ପଛରେ ଲାଗିଛ କାହିଁକି ଚୁପଚାପ ଏଥର ମଠକୁ ଯାଅ ବାବା ଆଉ ଝାମେଲା କର ନା
1: ସେ ମତେ କହିଛନ୍ତି ମୁଁ ତାଙ୍କୁ ବାହାହେବି
0: ଓ ପୁଣି କାହିଁକି ସେମିତି ଝାମେଲା କରୁଛ ହେ
1: ହଠାତ୍ ମୁଁ ତାଙ୍କୁ ଅଲବତ୍ ବାହାହେବି ସେ ମତେ କହିଛନ୍ତି
0: ତମେ ନାରୁ ବାବୁ ଏଠି ଚୁପଚାପ ଛିଡ଼ା ହୁଅ ମୁଁ ଡାକେ
1: ବଡ଼ ପାଟିରେ ଡାକୁ ନା
0: ଶିଲାଦେବୀ
1: କିଏ ବଡ଼ ପାଟିରେ ଡାକୁନ ସେମିତି ମିମି ହେଇ କାଇଁ ଡାକୁଛ
0: ରୁହ ସବୁ କଥାରେ ହମ ହମ ଜମା 4:30 ବାଛି ଶୋଇଥିବେ କି କଣ ମୁଁ ଡାକିଦେବି କାଇଁ ଏତିକି ଗୋଟେ ଏମିତି ହଲା କରୁଛି
1: ଶିଲାଦେବୀ କଣ କବାଟ କଣ ତାଲା
0: ମାନେ ଶିଲାଦେବୀ ଭିତରେ ନାହାନ୍ତି ସେଠି ନାହାନ୍ତି ଏଠି ବି ନାହାନ୍ତି ତାହେଲେ ଗଲେ କୁଆଡେ ଆଉ ଗୋଟାଏ ଯାତ୍ରା ବୁଝିଲା ନାରୁ ବାବୁ ଆଉ ଗୋଟାଏ ଯାତ୍ରା ଶିଲାଦେବୀ ତାହେଲେ କୁଆଡେ ଗଲେ ନାଇଁ
1: ମୁଁ କେମିତି ଜାଣିବ
0: ତମେ ଜାଣିନ
1: ଓହୋ ମୁଁ କେମିତି ଜାଣିବି
0: କେମିତି ଜାଣିବି ଯାତ୍ରା ହଉଛି ଯାତ୍ରା ନାଇଁ ତମେ ଅଳ୍ପ ଜାଣିଛ ହେଇତି କହି ପକା କହୁଛି ନହେଲେ ନେଇକି ଥାନାରେ ବନ୍ଧେଇଦେବି ବରାବର ତାଙ୍କ ପଛରେ ଲାଗିଥିଲ ତମକୁ ବାହା ହବାକୁ ମନା କରିଦେଲେ ବୋଲି ତମେ ତାଙ୍କୁ କୁଆଡେ ଉଡେଇ ନେଇଛ ସଫା ସଫା ସବୁ କଥା ମାନି ଯାହା କହିଦଉଛ
1: ହେଇତି ସେମିତିକା ବାଜେ କଥା ମତେ କହିବ ନାହିଁ କହିଦଉଛି ଗୋଟା ବାପ ମୁଥ ଦେବି ମୁହଁଟାକୁ ଯେ ଫ୍ଲାଟ କରିଦେବି ବୁଝିଲ ମୁଁ ବକ୍ସିଂ ଫକ୍ସିଂ କରେ ବୋଲି
0: ସେ ବକ୍ସିଂ ଫକ୍ସିଂ ଗୁଡା ଥାନା ବାଲାଙ୍କୁ ଦେଖେଇବ ମତେ ଆଗେ କୁହ ଶିଲାଦେବୀଙ୍କୁ ନେଇ କୋଉ ଅଶୋକ ବନରେ ରଖିଛ
1: ଗୋଟେ ନିହାତି ବାଜେ ଲୋକଟା ଦେଖୁଛି କହୁଛି ପରା ମୁଁ ଜାଣିନାହିଁ
0: ସତ କହୁଛି ତମେ ଜାଣିନ
1: ନା ମୁଁ ତମ ପରି ଗାଲୁଆ ନୁହେଁ
0: ଗାଲୁଆ ନାଇଁ ତାହେଲେ ଶିଲାଦେବୀ ଆଉ ଗଲେ କୁଆଡେ ନାରୁ ବାବୁ କଥାଟା ଭାରି ସିରିୟସ ହେଇଗଲାଣି ମତେ ଲାଗୁଛି ସେଠୁ ଅନ୍ଧାରେ ମନ୍ଦିରକୁ ଗଲାବେଳେ ତାକୁ କେହି ଲୋକ ଉଠେଇ ନେଇଛି
1: ମାନେ କିଡନାପ କରିନେଇଛି
0: ତମରି ପାଇଁ ଖାସ ତମରି ପାଇଁ ତାଙ୍କର ଏମିତି ହେଲା ମତେ କେତେ ଭଲ ପାଉଥିଲେ ମତେ ବାହାକୁ ତାଙ୍କର କେତେ ମନ ଥିଲା
1: ତାଙ୍କୁ
0: ତ କିଏ କୁଆଡେ ନେଇ ପଳେଇ ଗଲାଣି ଲୋ ନାରୁ ବାବୁ ଆଉ ସେ କଥା ଗୁଡାକ କାହିଁକି କହୁଛ ଇଏ ସତରେ ସେ କଣ ଆଉ ଫେରିବେ ମୁଁ କଣ ତାଙ୍କୁ ଆଉ ସତରେ ଇଏ ଚକ୍ଷୁରେ ଦେଖିବି ତାଙ୍କର କେତେ ମନ ଥିଲା ଆମେ ବଲାଙ୍ଗୀର ଯିବୁ ସେଠି ବାହାହବୁ ହନିମୁନ୍ କରିବୁ ମୋର ସବୁ ସରିଗଲା ଲୋ ନାରୁ ବାବୁ ଇଏ ମୋ ଛାତି ଖୋରି ହେଇଯାଉଛି ମୋ ହୃଦ ଫାଟି ଯାଉଛି ମୁଁ ଆଉ ଜମା ବଞ୍ଚିବି ନାହିଁ ଇଏ ଜୀବନ ହାରିଦେବି ଇଏ ହାରିବି ଜୀବନ ହୋଇବି ସହିଦି କି ହେବ ରଖିଏ ପ୍ରାଣ ନାହାନ୍ତି ସେ ଯଦି ନିହାତି ବାଜେ ଲୋକଟେ ନାହିଁ ଟିକେ ବୁଦ୍ଧି ଏ ବାହା ହେବି ବୋଲି କଲା ହରଦମ ଜିଦି ଏ ଶେଷରେ ସଫେଇ ପଙ୍କା ପଡି ହେଲା ରଦି ଏଥର ଧୋଉଥା ଅଖା ଗାଉଥା ଥୁମୁରି ଏ ମୁଁ ଚାଲିଲି ବନସ୍ତକୁ ପିନ୍ଧି ଚିରା ଖଦି
1: ଶଙ୍ଖ ବାବୁ କଣ ସବୁ ହଉଛି
0: ହାରିବି ଜୀବନ
1: ଇଏ
0: ତମେ ନାରୁ ବାବୁ ଇଏ ଗୋଟା ଅକର୍ମଶିଳା ଶିଲାଦେବୀ କେତେ ସୁନ୍ଦର ଝିଅ ଥିଲେ ଇଏ କେଡେ ସୁନ୍ଦର କଥା କହୁଥିଲେ କେତେ ଭଲ ପାଉଥିଲେ ତାକୁ କିଏ କୁଆଡେ ନେଇଗଲାଣି ତମକୁ ଟିକେ କାନ୍ଦ ମାଡୁ ନାହିଁ
1: କଣ କରିବାକୁ ହବ କହୁନା କାହିଁକି
0: ମତେ ଟିକେ ଶିଲାଦେବୀଙ୍କ ପାଖକୁ ନେଇଯା ମତେ ଟିକେ ତାଙ୍କ ପାଖକୁ ନେଇଯା ମୋ ମୁଣ୍ଡ ବରା ଜମା କାମ କରୁନାହିଁ ମୋ ମୁଣ୍ଡ କାମ କରେ ମତେ ପଚାରୁଛ ମତେ କଣ ପଚାରୁଛ
1: ଚାଲ ତାହେଲେ ଘର ମାଲିକଙ୍କ ପାଖକୁ ଯିବା ଥାନାକୁ ବି ଯିବାକୁ ପଡିପାରେ ଚାଲ
0: ଚାଲ।

0: ইয়া ছাতি কৰি হৈ যাওঁছি হাৰিবি জীৱন মুহি।
1: শঙ্খ বাবু শঙ্খ বাবু, ইয়ে নন্দ বাবুঙ্ক ৰুম হৈগলা, তুমি এই সামনাৰ চুপচাপ হৈকিনে ছিড়া হোৱা, মই ডাকুছি।
0: এতিকে জলদি আসিবা স্যার, জরুরি কথা আছে স্যার।
1: ମୁଣ୍ଡା
0: କାମ କରୁନାହିଁ, ମୁଁ ସମସ୍ତଙ୍କୁ ସାର ଡାକୁଛି, ଯେତେବେଳେ ଗଙ୍ଗାକୁ ସାର, ପଙ୍ଖାକୁ ସାର, ସମସ୍ତଙ୍କୁ ସାର, ତମକୁ ସାର, ସାର ସାର ସାର।
2: ଆରେ ଶଙ୍ଖ ବାବୁ, ନାରୁ ବାବୁ, ଗ୍ରେଟ ମର୍ଣ୍ଣିଂ, ଆସନ୍ତୁ ଆସନ୍ତୁ ବସନ୍ତୁ।
0: ସାର୍, ମୋ ଛାତିକି ଗୋଟେ ଗୁଳି ମାରିପାରିବେ ସାର୍? ଦୁଃଖରେ ମୋ ଛାତିଟା ଫାଟି ଯାଉଛି।
2: କାହିଁ କାହିଁ
0: କିଛି
2: ଗୋଟେ ଗୁରୁତର କଥା ପରି ଲାଗୁଛି, କଣ ହେଇଛି?
0: ଗୁରୁତର, ଭାରି ଗୁରୁତର କଥା ସାର୍, ଗୋଟେ ଦୁର୍ଘଟଣା ହେଇଯାଇଛି।
3: ଶିଲା ଦେବୀ ନାହାନ୍ତି ସାର୍, ତାଙ୍କ ରୁମ୍ରେ ତାଲା ପଡିଛି।
2: ଇଜ୍ ଦାଟ ସୋ? ସେ ରୁମ୍ରେ ନାହାନ୍ତି? ଭେରି ବ୍ୟାଡ, ଭେରି ସିରିୟସ୍।
0: ତାକୁ ବୋଧେ କାହିଁ କିଡନାପ କରି ନେଇଯାଇଛି ସାର୍।
2: କିଡନାପ କରି ନେଇଛି? ତାହେଲେ ତ ପୁଲିସକୁ ବି ଯିବା କଥା
0: ତାଙ୍କର ସାର୍। ମୋ ସାଙ୍ଗରେ କାଲି ସାର୍ ରାତି ଦିଟାରେ ଉଗ୍ରେଶ୍ୱରୀ ମନ୍ଦିର ପଛରେ ସାର୍ ଦେଖା କରିବାର ଥିଲା, ସେଉଠୁ ଆମେ ବଲାଙ୍ଗୀର ଯାଇଥାନ୍ତୁ ସାର୍ ହବାକୁ,
2: କିନ୍ତୁ ଗଲେ ନାହିଁ। ଇଜ୍ ନଟ ଇଟ୍? ତାପରେ
3: ସେଇ ମନ୍ଦିରକୁ ରାତି ଅନ୍ଧାରେ ଯିବା ବାଟରେ ହୁଏ ତ କେହି
0: ଚାକିରି ଗୋଟେ ଗୁଳି ମାରିଦେବେ ସାର୍, ଇଏ ଦୁଃଖରେ ଖାଲି କରି ହେଇଯାଉଛି, ଖାଲି କରି ହେଇଯାଉଛି।
2: କି ବନ୍ଧ, ଗୁଳିରେ ବି ଖର୍ଚ୍ଚ ଅଛି।
0: କାଇଁ ସେମିତି ଶଙ୍ଖ ବାବୁ, ଶଙ୍ଖ ବାବୁ ହଉଛ, ମୋ ହୃଦୟଟା କୋରି ହେଇଯାଉଛି। ଶଙ୍ଖ ବାବୁ, ଇଏ ସାର୍, ଆପଣଙ୍କ ଆଗରେ ମୁଁ ଦୋଷ ମାନିଯାଉଛି, ଆପଣ ମନା କରିଥିଲେ ବି ତାଙ୍କ ସାଙ୍ଗରେ ମୋର ପ୍ରେମ ହେଇଯାଇଥିଲା ସାର୍, ମୋର ପ୍ରେମ ହେଇଯାଇଥିଲା, ମୋର ପ୍ରେମ ହେଇଯାଇଥିଲା। ଶଙ୍ଖ ବାବୁ ମାନିଯା ରେ, ମାନିଯା ନାରୁ ଗାରୁ, ତମେ ବି ତାଙ୍କ ସାଙ୍ଗରେ ଝାମଲା କରୁଥିଲ ବୋଲି ସାର୍ଙ୍କ ଆଗରେ ମାନିଯା। ସାର୍ କ୍ଷମା କରିଦେବେ ସାର୍, ଆମକୁ କ୍ଷମା କରିଦିଅନ୍ତୁ ସାର୍, ଜଲ୍ଦି କିଛି କରନ୍ତୁ, ଜଲ୍ଦି କିଛି କରନ୍ତୁ।
2: ୟେସ୍ ୟେସ୍, ଜଲ୍ଦି କିଛି କରିବାର କଥା, ଭେରି ସିରିୟସ୍ ମ୍ୟାଟର ପରି ଲାଗୁଛି। ଏଇଟା ଖାଲି କିଡନାପିଂ ନୁହେଁ, ଗୋଟେ ମର୍ଡର କେସ୍ ବି ହେଇପାରେ।
0: ମର୍ଡର କେସ୍ ବି ହେଇପାରେ, ମାନେ ମାନେ ଶିଲା ଦେବୀଙ୍କୁ କେହି ମର୍ଡର ବି କରିଦେଇପାରିଥାଏ। ଆପଣ ବି ମତେ ମର୍ଡର କରିଦିଅନ୍ତୁ ସାର୍, ମୁଁ ଆଉ ବଞ୍ଚିବି ନାହିଁ।
2: ଆଚ୍ଛା ଶଙ୍ଖ ବାବୁ, ନାରୁ ବାବୁ, ଆଚ୍ଛା ଆପଣ ମାନେ କାଲି ରାତିରେ ଆମର ଏ ହତା ଭିତରେ କିଛି ଘଟିବାର ଦେଖିଛନ୍ତି?
3: ନାଇଁ ତ ସାର୍, ଆପଣ ଦେଖିଛନ୍ତି?
2: କାଲି ରାତି ଗୋଟାଏ ବେଳେ ମୁଁ ଦେଖିଲି।
3: କଣ ଦେଖିଲେ ସାର୍?
2: ଦେଖିଲି କେହି ଜଣେ ସ୍ତ୍ରୀ ଲୋକ ୟା ଭିତରୁ ବାହାରି ବାହାରକୁ ଗଲେ।
0: ସେ କଳା ଶାଢୀ ପିନ୍ଧିଥିଲେ ସାର୍? ତାହେଲେ ସାର୍ ସେଇ ସେଇ ସାର୍?
3: ନାଇଁ ସାର୍, ନାଇଁ ସାର୍, ସେ ନାଲି ଶାଢୀ ପିନ୍ଧିଥିଲେ।
0: ତମେ ଦେଖିଛ ସେ ନାଲି ଶାଢୀ ପିନ୍ଧିଥିଲେ? ମଝିରେ ଖାଲି ଝାମଲା କରିଦଉଛ।
3: ତମେ ଦେଖିଛ ସେ କଳା ଶାଢୀ ପିନ୍ଧିଥିଲେ?
0: ତମେ ଦେଖିଛ ସେ ନାଲି ଶାଢୀ ପିନ୍ଧିଥିଲେ?
3: ସତ? ୟୁ ସତ? ୟୁ ସତ?
2: ନାରୁ ବାବୁ, ଶଙ୍ଖ ବାବୁ,
3: ସାର୍
2: ଭେରି ସିରିୟସ୍ ମ୍ୟାଟର, ଭାରି ଗୁରୁତର କଥା, ଏକଦମ ସାଇଲେନ୍ସ।
0: ସାର୍ ଏକଦମ ସାଇଲେନ୍ସ, ନାରୁ ବାବୁ ଏକଦମ ସାଇଲେନ୍ସ। ତାପରେ କଣ ହେଲା ସାର୍?
2: ତାପରେ ତାପରେ ସେ ଗଲେ ଯେ ଆଉ ଆସିଲେ
0: ଆଉ ଆସିଲେ ନାହିଁ,
2: ନାହିଁ
0: ଆଉ ଆସିବେ ନାହିଁ ସାର୍।
3: ଶଙ୍ଖ ବାବୁ ସାର୍, ତାପରେ
2: ତାପରେ କଣ ହେଲା ମୁଁ କହିପାରିବିନି, ମୋ ସ୍ତ୍ରୀ କହିପାରିବେ।
3: ଆପଣଙ୍କ ସ୍ତ୍ରୀ? ଆପଣ କଣ ୟା ଭିତରେ?
2: ହଁ, ଏ ଭିତରେ ମୁଁ ବାହା ହେଇ ପଡିଛି, ରେଜିଷ୍ଟ୍ରି ମ୍ୟାରେଜ।
0: ଆପଣ ୟା ଭିତରେ ବାହା ହେଇ ପଡିଛନ୍ତି? ହରି ହରି ହରି, ଇଏ ଆମକୁ ଏତେ କଥା କହୁ କହୁ ଏତେ ଉପଦେଶ ଦଉ ଦଉ, ଆପଣ ନିଜେ ଯାଇ ସାର୍ ସାର୍ ସାର୍ ତାଙ୍କୁ ଟିକେ ଡାକନ୍ତୁ, ଆମେ ଟିକେ ଦେଖିବୁ, ତାଙ୍କଠୁ ଶିଲା ଦେବୀଙ୍କ କଥା ଟିକେ ଶୁଣିବୁ, ମନଟା ଭାରି ଉଚ୍ଚାଟ ହଉଛି, ଡାକନ୍ତୁ ସାର୍ ଟିକେ ଡାକନ୍ତୁ।
2: ହଉ ହଉ, ତେବେ ଡାକୁଛି। ଆରେ ଶୁଣୁଛ?
0: ଆପଣ ସ୍ୱୟଂ ହଉଛନ୍ତି ସାର୍ଙ୍କର? ହରି ହରି ହରି ହରି, ଏ କି ଝାମେଲା।

0: শিলা, এমানে হচ্ছন্তি আমার ভড়াটিয়া বন্ধু, এমানকু চিনিথিব
1: নিশ্চয়। ଆମକୁ ମ୍ୟାଡାମ ଜମା ଚିହ୍ନି ନାହାନ୍ତି, ଆମକୁ ଜମା ଚିହ୍ନି ନାହାନ୍ତି, ସେଥିପାଇଁ ମୁଁ ଟିକେ ଚିହ୍ନା କରିଦଉଛି ବୁଝିଲେ। ମୋ ନାଁ ହଉଛି ବଲାଙ୍ଗୀରି କୁଆ, ଆଉ ଇଏ ଯୋଉ ବାବୁ ଘଡ଼ିଏ ହେଲାଣି ଭେଲଗାଙ୍କ ପରି ଚାହିଁଛନ୍ତି, ସିଏ ହେଲେ ବାରିପଦା ଭୁଆ। ତାଙ୍କର ମୁଣ୍ଡ ବୋଲା ରୋଗ ଅଛି, ଆଉ ମୋର ପାଦ ଖସିବା ରୋଗ ଅଛି। ସେ ବାବୁ ରାତି ଦିଟାରେ ଅନ୍ଧାରିଆ ତୋଟା ଦେଖି ହାୱା ଖାଇବାକୁ ଯାଆନ୍ତି, ମୁଁ ମୋର ଯାତ୍ରା କରିବାକୁ ଯାଏ। ହେଲେ ସାର୍, ହେଲେ ସାର୍, ଗୋଟାଏ କଥା ପଚାରିବି, ଆପଣଙ୍କର ଏଇ ଯୋଉ ଦୁର୍ଘଟଣାଟି ଘଟିଗଲା, ଏଇଟା କଣ ଗୋଟାଏ ଦୈବୀ ଦୁର୍ଘଟଣା?
0: ଏଥିପାଇଁ କିନ୍ତୁ କମ୍ପାନୀ ଦାୟୀ ନୁହେଁ।

ଶୁଣୁଥିଲେ ନାଟକ କମ୍ପାନୀ ଦାୟୀ ନୁହେଁ। ରଚନା କରିଥିଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା କିଶୋର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନନ୍ଦବାବୁ ନେତ୍ରାନନ୍ଦ ମିଶ୍ର, ଶଙ୍ଖ ସାହୁ ସୁରେଶ ଚନ୍ଦ୍ର ବଳ, ନାରୁ ଷଡ଼ଙ୍ଗୀ ନିରଞ୍ଜନ ପାଣ୍ଡେ, ଗଙ୍ଗାଧର ଶରତ ଚନ୍ଦ୍ର ମୁଳିଆ ଏବଂ ଶିଲାଦେବୀ ଜ୍ୟୋତ୍ସ୍ନାରାଣୀ ଶତପଥୀ।

ଦିନ 11:10 ଅଭୁଲା ଗୀତରେ ଶୁଣିବା ଆଧୁନିକ ଗୀତ ଗାଇଛନ୍ତି ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ସୌମ୍ୟଶ୍ରୀ ରଥ। ପାଲା ଦିନ 11:30 ପରିବେଷଣ କରିବେ ବସନ୍ତ କୁମାର ରଥ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଦିନ 12:00।

ଭତ୍ରା ଗୀତ ଦିନ ଗୋଟାଏ 10 ମିନିଟ୍ରେ ପରିବେଷଣ କରିଛନ୍ତି ମଙ୍ଗାରୀ ଭତ୍ରା। ନାରୀମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ଶୁଣିବେ ପାକଶାଳା ବଗିଚା ସମ୍ପର୍କରେ କହିବେ ଧରିତ୍ରୀ ପାତ୍ର। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02।

0: ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ ତିନିଟାରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ ଚାରିଟାରେ ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ ଚାରିଟା 55 ମିନିଟ୍ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ ଯୁବବାଣୀ ସନ୍ଧ୍ୟା 5:30ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 17ତମ ଭାଗ ସନ୍ଧ୍ୟା 6:10ରେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30ରେ ଜିଲ୍ଲା ହାଲଚାଲରେ ଆଜି ରହିଛି ନୂଆପଡ଼ା ଜିଲ୍ଲାର ହାଲଚାଲ ରାତି 7:25ରେ କୃଷି ସଂସ୍ଥାର ରାତି 7:30ରେ ଏଥିରେ ଆଲୋଚନା ଚାଷ ପାଇଁ ମାଟିର ଉର୍ବର ଶକ୍ତି ବଜାୟ ରଖିବା କିପରି ଆଲୋଚନା କରିବେ ଏ ସମ୍ପର୍କରେ ଡକ୍ଟର ଦେବଦତ୍ତ ସେଠୀ ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ ଖେଳ ଦୁନିଆ ରାତି 8:30ରେ କଣ୍ଟ୍ରି ୱାଇଡ୍ ଅର୍ ଇନ୍ସାଇଟ୍ସ ରାତି 9:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଓଡ଼ିଶୀ ଗୀତ ଛାନ୍ଦ ଏବଂ ଚମ୍ପୁ ରାତି 10:02ରେ ଗାଇଛନ୍ତି ରମେଶ ଚନ୍ଦ୍ର ରଥ ମନମୋହନ ପ୍ରଧାନ ମହାପାତ୍ର ମିନତୀ ଭଞ୍ଜ ଲତା ଘୋଷ ଏବଂ ପ୍ରଭାତୀ ଦାସ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30ରେ ରାତି 7:30ରେ କୃଷି ସଂସ୍ଥାରେ ଆଜି ରହିଛି ଆଲୋଚନା ଚାଷ ପାଇଁ ମାଟିର ଉର୍ବର ଶକ୍ତି ବଜାୟ ରଖିବା କିପରି ଆଲୋଚନା କରିବେ ଡକ୍ଟର ଦେବଦତ୍ତ ସେଠୀ ନାରୀମହଲ ଦିନ 1:20ରେ ଏଥିରେ ଶୁଣିବେ ପାକଶାଳା ବଗିଚା ସମ୍ପର୍କରେ କହିବେ ଧରିତ୍ରୀ ପାତ୍ର ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଏଥର ଶୁଣନ୍ତୁ ପାଣିପାଗ ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଦିନର ତାପମାତ୍ରା 38°C ଏବଂ ସର୍ବନିମ୍ନ 26°C ରହିପାରେ ଶୁଣିଲେ ପାଣିପାଗର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଣ୍ଟ୍ରି ଚଏସ୍
4: ପୁଲିସ
5: ମିସ୍ ସୀମା
4: ଆଜ୍ଞା
5: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
4: କାହିଁକି କିନ୍ତୁ
5: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି
4: ଡିଜିଟାଲ ଆରେଷ୍ଟ
5: 1 ଲକ୍ଷ ଦିଅନ୍ତୁ ବଞ୍ଚିଯିବେ
4: ଏତେ ଟଙ୍କା
5: ଆଚ୍ଛା ଠିକ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
4: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସାରିଛି ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ

0: ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ୍ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
1: ହେଲୋ ମମା,
2: ହାଇ।
3: ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅଭୁଲା ଗୀତରେ ଆଜି ଶୁଣୁଥିଲେ ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ସୌମ୍ୟାଶ୍ରୀ ରଥ ଗାଇଥିବା ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ବସନ୍ତ କୁମାର ରଥ ଏବଂ ସାଥୀ ଶରତ ଚନ୍ଦ୍ର ରଥ, ଅରକ୍ଷିତ ପଣ୍ଡା, ମନ୍ଦରଧର ମହାନ୍ତି ଏବଂ ନିରଞ୍ଜନ ରଣା।

ଦେବଗୁରୁ ବୃହସ୍ପତିଙ୍କର ପୁତ୍ର କଚ ପିତାଙ୍କର ଆଦେଶରେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ବିଦ୍ୟା ଶିକ୍ଷା କରିବା ପାଇଁ ମର୍ତ୍ତ୍ୟପୁରରେ ପହଞ୍ଚିଲା। ମର୍ତ୍ତ୍ୟପୁରରେ ସେ ଆଜି ଗୋଟିଏ ମନୋହର ଆଶ୍ରମ ଦେଖୁଛି।

ପଚ ଲକ୍ଷ କଲା ହରିଣ ଗଣ ବିସ୍ତୃତ ଭାବରେ ଚରୁଛନ୍ତି ବୃକ୍ଷ ସମୂହ ଫଳ ପୁଷ୍ପ ଭରା ଆଶ୍ରମସ୍ଥ ଗାଭୀ ଗୁଡିକ କପିଳ ବର୍ଣ୍ଣ ଆଉ ମଧ୍ୟ ଅନେକ ସ୍ଥାନରେ ଯଜ୍ଞ ଧୂମ ଶିଖା ଉଠୁଛି ତନ୍ମଧ୍ୟରେ ଜଣେ ତପସ୍ୱୀଙ୍କୁ ଦେଖି କଚ ତାଙ୍କର ପଦ ତଳେ ପ୍ରଣିପାତ କଲା ପଦ ଧୂଳି ନେଇ ମସ୍ତକରେ ଲଗେଇଲା ଏହି ସମୟରେ ତପସ୍ୱୀ ପଚାରିଲେ କିଏ

ଆଶ୍ରମରେ ପାଠ ପଢିବୁ, କେତେ ଗୁଡିଏ ନୀତି ଶିକ୍ଷା ମାନିବାକୁ ହବ। ହନୁମାନଜୀ ମହାନାଟକରେ ଗୋଟିଏ ଶ୍ଳୋକ ଲେଖିଲେ, ବାଞ୍ଚା ସଜନ ସଙ୍ଗମେ ପରଗୁଣେ ପ୍ରୀତି ଗୁରୁ।

ନବୁ। ଏତିକି କଚକୁ ବୁଝେଇ ଶୁକ୍ରାଚାର୍ଯ୍ୟ ଋଷି ନିଜର କନ୍ୟାକୁ ଡାକିଲେ। ଏହି ସମୟରେ ପିତାଙ୍କର ଡାକରେ ଦେବଯାନୀ ପହଞ୍ଚିଗଲା। ସମ୍ମୁଖରେ ଦେଖିଲା ସୁନ୍ଦର ଯୁବକ ଜଣେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ। ଭାଗ୍ୟ

କୁ ଦର୍ଶନ କରିବା ସମୟରେ ଦେବଯାନୀ ଅନ୍ତରେ ସ୍ୱାମୀ ରୂପରେ ବରଣ କରିନେଲା। ସ୍ତ୍ରୀ ଯେଭଳି ସ୍ୱାମୀର ସେବା କରେ ଦେବଯାନୀ ମଧ୍ୟ ଗୃହିଣୀ ପରି ସେବା କରିବାକୁ ଲାଗିଲା।

କୁ ଦର୍ଶନ କରିବା ସମୟରେ ଦେବଯାନୀ ଅନ୍ତରେ ସ୍ୱାମୀ ରୂପରେ ବରଣ କରିନେଲା। ସ୍ତ୍ରୀ ଯେଭଳି ସ୍ୱାମୀର ସେବା କରେ, ଦେବଯାନୀ ମଧ୍ୟ ଗୃହିଣୀ ପରି ସେବା କରିବାକୁ ଲାଗିଲା।

କଚ ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ପାଠ ପଢୁଛି। ଦିନକର ଦାନବ ରାଜା ବୃଷପ୍ରଭା ପହଞ୍ଚିଗଲେ। ଅଦ୍ଭୁତ ଯୁବକକୁ ଦେଖି ବାଳକ ମାନଙ୍କୁ ପଚାରିଲେ, ଜାଣିପାରିଲେ ସେ ମର୍ତ୍ତ୍ୟପୁରର ସନ୍ତାନ ନୁହେଁ, ସ୍ୱର୍ଗପୁର ଦେବଗୁରୁ ବୃହସ୍ପତିଙ୍କର ପୁତ୍ର। ହଠାତ୍ ଚମକି ପଡିଲେ, ଶୁଣି

ପରବା ରାଜା ଚିନ୍ତା କଲେ ଛଳେ ବଳେ କୌଶଳେ ଗୁପ୍ତଚରକୁ ବିନାଶ କରିବାକୁ ହେବ, ତା ନହେଲେ ଶିବ ବ୍ରହ୍ମା ଅଜ୍ଞାନ୍ତ ଆଜି ମୃତ ସଞ୍ଜୀବନୀ ମନ୍ତ୍ରକୁ ଅପହରଣ କରି ସ୍ୱର୍ଗକୁ ନେଇଯାଇପାରେ। ଏଣୁ ରାକ୍ଷସ ଶିଶୁମାନଙ୍କୁ ଏକତ୍ରିତ କଲେ, ତାଙ୍କୁ ନିର୍ଦ୍ଦେଶ ଦେଲେ, ଉପଯୁକ୍ତ ସମୟରେ ଏକାନ୍ତରେ ଦେଖି କଚକୁ ବିନାଶ କରିବାକୁ ହେବ। ରାକ୍ଷସ ଶିଶୁମାନେ ଅପେକ୍ଷା କରିଛନ୍ତି। ପ୍ରତ୍ୟେକ ଦିନ ଭଳି କଚ ପୁଷ୍ପ ଚୟନ କରିବାକୁ ଏବଂ ଗାଭୀମାନଙ୍କୁ ଚାରଣ କରିବା ପାଇଁ ଦୂର ଜଙ୍ଗଲକୁ ଯାଏ। ଦିନେ ପ୍ରଭାତ ସମୟରୁ ଗାଭୀମାନଙ୍କୁ ଚରାଇବାକୁ ବାହାରିଛି। ଏହି ସମୟରେ ଦେବଯାନୀ ବାରଣ କଲା, କଚ ଭାଇ

ଜାଣି ରବାରଣକୁ ନ ଶୁଣି କଚ ଆଶ୍ରମର ଗାଭୀ ଗୁଡିକ ନେଇ ଦୂର ଜଙ୍ଗଲକୁ ଚାଲିଗଲା। ଏଇ ସମୟରେ ରାକ୍ଷସୀ ଶିଶୁମାନେ ମାୟା କଲେ କଚକୁ ମାରିବା ପାଇଁ। ଗୋଟିଏ ରାକ୍ଷସୀ ଶିଶୁ ମାୟାରେ ହେଲା ବାବାଜୀ, ଗୋଟିଏ ରାକ୍ଷସୀ ଶିଶୁ ମାୟାରେ ହେଲା ମନ୍ଦାର ବୃକ୍ଷ, ଅନ୍ୟ ଗୋଟିଏ ରାକ୍ଷସୀ ଶିଶୁ ଦୁର୍ଗା ରୂପକୁ ଧାରଣ କଲା। କଚ ଜଙ୍ଗଲରେ ବୁଲୁଛି, ଏହି ସମୟରେ ଦେଖିବାକୁ ପାଇଲା।

କଚ୍ଚ ମୋର ଦିବ୍ୟ ଜ୍ଞାନ ବଳରେ ଜାଣିପାରୁଛି ତୋର ନାଁ ହଉଛି କଚ୍ଚ ଦେବଗୁରୁ ବୃହସ୍ପତିଙ୍କର ପୁଅ ତୁ ତୋର ବିଦ୍ୟା ଦରକାର ମୋର ନିର୍ଦ୍ଦେଶ କ୍ରମେ ତୁ ଯଦି କାର୍ଯ୍ୟ କରିବୁ ତାହେଲେ ବିଦ୍ୟା

ନ ପାରିଲା ତପସ୍ୱୀ ବେଶରେ ଭମେ କଳ ବିଷଧର ବାବାଜୀଙ୍କର ମାୟାକୁ ଜାଣି ନ ପାରି ଶହେଟି ମନ୍ଦାର ପୁଷ୍ପ ଚୟନ କଲା ଶହେଟି ବିଲ ପତ୍ର ଚୟନ କଲା ତାକୁ ମାଳଟି ନିର୍ମାଣ କରି ନିକଟରେ ଥିବା ଦୁର୍ଗାଙ୍କର ଗଳାରେ ଦେଇ କଚ ସ୍ତୁତି କରୁଛି। ଖୁଣ୍ଟୁକଟା ନିବାସୀ ଗୋପୀନାଥ ମିଶ୍ର ଗୋଟିଏ ପଦ ଲେଖିଲେ ମାଛ ମୁଣ୍ଡ ମାଳିକା କାଳ ରାତ୍ରି କାଳିକା ଅନ୍ନପୂର୍ଣ୍ଣା ବନ।

ଆଶ୍ରମରେ ଦେବଯାନୀ କାନ୍ଦୁଛି। ଠିକ ଏହି ସମୟରେ ଶୁକ୍ରାଚାର୍ଯ୍ୟ ଋଷି ପହଞ୍ଚିଗଲେ। ଦେବଯାନୀର ଅନ୍ତର କଥାକୁ ଜାଣିପାରି ନିଜେ କଚକୁ ଅନୁସନ୍ଧାନ କରିବାକୁ ଗଲେ। ଅନ୍ଧକାର ରାତି, ନିବିଡ଼ ଜଙ୍ଗଲ ପଥ, ଆଶ୍ରମର ଦୁଇଟି ଶ୍ୱାନ ଯାଇଥିଲେ। ହଠାତ୍ ଜମ୍ମୁକ ପାହାଡ଼ର ପାଦ ଦେଶରେ ଗୋଟାଏ ଶ୍ୱାନ ଉପରକୁ ଝମ୍ପ ମାରିଲେ। ଶୁକ୍ରାଚାର୍ଯ୍ୟ ଋଷି ଦେଖୁଛନ୍ତି ଶୃଗାଳ ଗର୍ଭ।

ରାକ୍ଷସୀ ସେମାନେ ଜାଣିପାରିଲେ କଚ ଆଜି ଜୀବଦାନ ପାଇଛି। ପୁନର୍ବାର କଚକୁ ମାରିବା ପାଇଁ ସେମାନେ ଦ୍ୱିତୀୟ ଷଡ଼ଯନ୍ତ୍ରକୁ ଅପେକ୍ଷା କେତେବେଳେ କଚକୁ ଏକାନ୍ତରେ ଦେଖିବେ ତାକୁ ପ୍ରାଣରେ ବିନାଶ କରିଦେବେ। ଏଭଳି କିଛି ଦିନ ଚାଲିଗଲା। ଆଶ୍ରମରେ ବରଦ ଗଣେଶ ପୂଜା ପଡିଲା। ପ୍ରଭାତ ସମୟରେ ସମସ୍ତ ଶିଶୁମାନେ ପୁଷ୍ପ ଚୟନ କରିବାକୁ ଗଲେ। କଚ ମଧ୍ୟ ପୁଷ୍ପ ଚୟନ କରିବାକୁ ଗଲା। ଦୂର ଜଙ୍ଗଲ ଭିତରେ ପୁଷ୍ପ ଚୟନ କରୁଛି। ସେ ଚମ୍ପାରଙ୍ଗ ବାଣ ସେ

ଗଣେଶ ପୂଜା ହେବ ପଚା ଆଜି ଆନନ୍ଦରେ ପୁଷ୍ପ ଚୟନ କରୁଛି ହଠାତ ଜଙ୍ଗଲ ଭିତରେ କରୁଣ ଚିତ୍କାର ଶୁଣିବାକୁ ପାଇଲା ବିଚାର କଲା ଇ ତ ଗୋଟିଏ ନାୟିକାର କଣ୍ଠ ଶୁଣୁ ଜାଣିପାରିଲାନି ରାକ୍ଷସ ଶିଶୁ ମାନେ ମାୟା କରିଛନ୍ତି ଗୋଟିଏ ରାକ୍ଷସ ଶିଶୁ ବିଧବା ବ୍ରାହ୍ମଣୀ ହେଇଛି ଗୋଟିଏ ରାକ୍ଷସ ଶିଶୁ ନଦୀ ହେଇଛି ଗୋଟିଏ ରାକ୍ଷସ ଶିଶୁ ନୌକା ହେଇଛି ଗୋଟିଏ ରାକ୍ଷସ ଶିଶୁ ମେଘମାଳା ହେଇଛି ପଚକୁ ମାରିବା ପାଇଁ ସେମାନଙ୍କର ଥିଲା ଦ୍ୱିତୀୟ ଷଡ଼ଯନ୍ତ୍ର ନିର୍ଝରିଣୀ ତୋଟେ।

ଆଜି କଚକୁ ଅଗ୍ନିରେ ପକେଇ ତାର ଭସ୍ମକୁ ମଧ୍ୟ ସହିତ ମିଶ୍ରଣ କରି ଶୁକ୍ରାଚାର୍ଯ୍ୟ ଋଷି ଗୁରୁଦେବଙ୍କୁ ଭେଟିଦେବା ଉଦ୍ଦେଶ୍ୟରେ ଗଣେଶ ପୂଜା ଉପଲକ୍ଷେ ସେଇ ମଦ୍ୟକୁ ଦେଲେ। ଶୁକ୍ରାଚାର୍ଯ୍ୟ ଋଷି ମଧ୍ୟ ପାନ କରି ବସିଛନ୍ତି। ଏଣେ ଆଶ୍ରମର ଶିଶୁମାନେ ଅପେକ୍ଷା କରିଛନ୍ତି, କେତେବେଳେ କଚ ଭାଇ ଆସିବ, ଗଣେଶ ପୂଜା ଆରମ୍ଭ ହବ।

ଅଚର ବିଳମ୍ବ ହେବା ସତ୍ତ୍ୱେ ଆଜି ଦେବଯାନୀ ଅଚେତ ଅବସ୍ଥାରେ ପଡିଗଲା। ଆଶ୍ରମର ଶିଶୁମାନେ କୋଳାହଳ କଲେ। ଶୁକ୍ରାଚାର୍ଯ୍ୟ ଧ୍ୟାନ ବଳରେ ଜାଣିପାରି କଚକୁ ଆହ୍ୱାନ କଲେ। ନିଜର ଉଦର ଭିତରୁ କଚ ଶବ୍ଦ କଲା। ଶୁକ୍ରାଚାର୍ଯ୍ୟ ଋଷି ପଚାରିଲେ, କଚ ତୁମର ଉଦରକୁ ଗଲୁ କିଭଳି? ସେଇ ସମୟରେ କଚ କହୁଛି, ଗୁରୁଦେବ, ରାକ୍ଷସ ଶିଶୁ

0: ସେତେବେଳେ ଶୁକ୍ରାଚାର୍ଯ୍ୟ ଋଷି ଶୁଣିବାକୁ ପାଇଲେ, ତାଙ୍କର ସର୍ବାଙ୍ଗ ଶରୀର ଥରିବାକୁ ଲାଗିଲା।
1: ନୟନରୁ ଅଗ୍ନିକଣା ବିସ୍ଫୁରିତ ହେଲା। ଉଦର ଭିତରେ ରହିଛି କଚ, ଡାକିଲା, ହେ ନାରାୟଣ, ମୋତେ ଆପଣ ସଙ୍କଟରୁ ରକ୍ଷା କରନ୍ତୁ।

କଚ ଭାଇ, ମୁଁ ତୁମ ସଙ୍ଗତରେ ଯିବି, ସେ ମନ୍ତ୍ର ତୁମର ନିଷ୍ଫଳ ହେବ ଯେ। कच भाषे देव जानी।

ତାକୁ ମୁଁ ଏ ମନ୍ତ୍ର ଶିକ୍ଷା ଦେବି, ସେ ତାକୁ କାର୍ଯ୍ୟ କରିବ। ଦେବଜାନୀ ମୁଁ ତତେ ଅଭିଶାପ ଦେଉଛି, ଏତେ କଷ୍ଟରେ ମନ୍ତ୍ର ନେଇ ଯାଉଥିଲି, ଆଜି ମୁଁ ଏଇ ଅଭିଶାପ ଦେଉଛି, ତୁ ଗୋଟିଏ କ୍ଷତ୍ରିୟକୁ ବିବାହ ହେବୁ। ଏତେ କହି

ପୁରୀ ଡିଷ୍ଟ୍ରିକ୍ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଫିଜା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ। ଶ୍ରୋତାବନ୍ଧୁ, ଏମିତି ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣିଥାନ୍ତୁ ଆଉ ଆମକୁ ଏସ୍ଏମ୍ଏସ୍ କରି ପଠାଉଥାନ୍ତୁ।

ଟୁକୁ ଏବଂ ଲିଜା ଲେଖିଛନ୍ତି ବାଙ୍କିରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଅଭିମାନ କଥା ଚିତ୍ରର ଗୋଟିଏ ଗୀତ। ବହୁ ସୁନ୍ଦର ଗୀତଟି ଆପଣମାନେ ବାଛି ପଠାଇଛନ୍ତି। ଉଷା ମଙ୍ଗେସ୍କର ଗୀତଟିକୁ ଗାଇଛନ୍ତି। ତେବେ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଆଉ ଗୋଟିଏ ସମସ୍ୟା ଆସିଛି ମରେଇ ଗାଁ ହାଟଟି କେନ୍ଦୁଝରରୁ ଲେଖିଛନ୍ତି ଅନିତାରାଣୀ ପଣ୍ଡା ଏବଂ ପରିପୂର୍ଣ୍ଣା ପଣ୍ଡା ଆପଣ ଶୁଣିବାକୁ ଚାହିଁଛନ୍ତି ତୁ ମୋ ଆଖିର ତାରା କଥା ଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଶଳଭାମା ଇରା ମହାନ୍ତି ଏବଂ ମନସା

ଆଉ ଗୋଟିଏ ଏସଏମଏସ ଆସିଛି। ଏସଏମଏସ ଟି ବହୁତ ଦୂରରୁ ଜଣେ ଶ୍ରୋତା ବନ୍ଧୁ ଆମର ଲେଖିଛନ୍ତି, ରଞ୍ଜନ ବାବୁ ଲେଖିଛନ୍ତି, ଆଞ୍ଚଳ ନିବାସ ଦେରାଦୁନ ଉତ୍ତରାଖଣ୍ଡରୁ। ବହୁତ ବହୁତ ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣ ଏତେ କାର୍ଯ୍ୟକ୍ରମ ଶୁଣି ଆମ ପାଖକୁ ଏସଏମଏସ କରିଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ଫୁଲଚନ୍ଦନ କଥାଚିତ୍ରର ଗୋଟିଏ ଗୀତ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଧରାପୁର ମହାଙ୍ଗା କଟକରୁ ଲେଖିଛନ୍ତି ଉଚ୍ଚବ ଚରଣ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗୀତକଣ୍ଠରେ ଗାଇଛନ୍ତି ଦେବାଶିଷ ଏବଂ ତୃପ୍ତି ଦାସ।

ନଳପହି କେରାଡଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ। ଆପଣ ତ ଆମର ନିୟମିତ ଶ୍ରୋତା, କିନ୍ତୁ ଆପଣଙ୍କର ଟିକେ ଲେଟ୍ ହେଲେ ଆପଣ ଫୋନ୍ ମଧ୍ୟ କରିଦେଉଛନ୍ତି। ଆମର ଟିକେ ଧୈର୍ଯ୍ୟ ରଖନ୍ତୁ, ଶେଷ ଯାଏଁ ଶୁଣନ୍ତୁ ଆମର କାର୍ଯ୍ୟକ୍ରମକୁ। ତେବେ ଯାହା ହଉ, ଆପଣ ଶୁଣିବାକୁ ଚାହିଁଛନ୍ତି କୁଦରତ କା କାନୁନ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର।

ତପସ୍ୟା କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସ୍ୱାଗତ ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଆମର ନିୟମିତ ଶ୍ରୋତା ମଣ୍ଟୁ ସାର୍ ଜିଗ୍ରନ୍ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଜୟ ଜଗନ୍ନାଥ ଆଜ୍ଞା ଆପଣ ଶୁଣିବାକୁ ଚାହିଁଛନ୍ତି ସପନମଣିଙ୍କ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ୍।

ଆଉ ଗୋଟିଏ ଏସଏମଏସ ଆସିଛି ବରହମପୁର ବୁଗୁଡା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ ଏବଂ ତାଙ୍କର ଦୁଇ ପୁଅ ଲକି ସୋମ ଆପଣ ଆମର ନିୟମିତ ଶ୍ରୋତା ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ଏକ ହି ଭୁଲ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଆଶା ଭୋଁସଲେ ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ୍।

କାନ୍ତଲାଠଗଡ଼ରୁ ଲେଖିଛନ୍ତି ମୁନି, ରାଣୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣମାନେ ଲେଖିଛନ୍ତି ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଆଜ୍ଞା, ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ। ଆପଣ ଲେଖିଛନ୍ତି ଆଗକୁ ଆସୁଛି ସାବିତ୍ରୀ ବ୍ରତ। ହଁ ଆଜ୍ଞା, 16 ତାରିଖ ଦିନ ସାବିତ୍ରୀ ବ୍ରତ, ସେହି ଉପଲକ୍ଷେ ଆପଣ ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି। ଶଙ୍ଖା ସିନ୍ଦୁର କଥାଚିତ୍ରର ଗୋଟିଏ ଭାରି ପପୁଲାର ଗୀତ। ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ଶୁଣନ୍ତୁ ଏହି ସୁନ୍ଦର ଗୀତଟି ଆପଣଙ୍କ ପସନ୍ଦର।

ଆଉ ଗୋଟେ ଏସଏମଏସ ଆସିଛି, ଲେଖିଛନ୍ତି ଭବାନୀ ଦେବୀ ବାଣୀ ପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ। କିନ୍ତୁ କୋଉଠୁ ଏସଏମଏସ ଟି କରିଛନ୍ତି ଜାଗା ନାଁଟି ଲେଖିନାହାନ୍ତି। ତେବେ ଯାହା ହଉ, ଆପଣ ବେଟା କଥାଚିତ୍ରର ଯେକୌଣସି ଗୋଟିଏ ଶୁଣିବା ଗୀତଟିଏ ଶୁଣିବା ପାଇଁ ଇଚ୍ଛା କରିଛନ୍ତି, ବହୁତ ସୁନ୍ଦର ଗୀତଟି ଆପଣଙ୍କୁ ଶୁଣାଉଛି, ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ।

ନିଆଳି ମାଧବରୁ ଲେଖିଛନ୍ତି ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି କେହତା ହେ ଦିଲ ବାର ବାର କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ।

ପରବର୍ତ୍ତୀ ଏସଏମଏସଟି ଆସିଛି, ଲେଖିଛନ୍ତି ଶୁଭଙ୍କର କୋରୁଆ ପାଟକୁରା କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଏକତା ଟାଇଗର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ମୋହିତ ଚୌହାନ ଏବଂ ତିରନମ ମଲ୍ଲିକ।

ଶେଷରେ ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଗୋଟିଏ ଏସଏମଏସ ଆସିଛି। ଏସଏମଏସଟିକୁ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣ ଶୁଣିବାକୁ ଚାହିଁଛନ୍ତି ଅନାରୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ।

ଆହୁରି ଅନେକ ଗୁଡ଼ିଏ ଏସ୍ଏମ୍ଏସ୍ ରହିଗଲା, ତା ଭିତରେ ପ୍ରମୋଦ କୁମାର ସାହୁ, ଡିହସାହି, କାଦୁଆପଡ଼ା, ଜଗତସିଂହପୁରରୁ ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ମହମ୍ମଦପୁର, ବିଲାହାଟ, କଟକରୁ ଆପଣମାନଙ୍କର ଏସ୍ଏମ୍ଏସ୍ ଗୁଡ଼ିକ ସ୍ଥାନ ପାଇପାରିଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଅନୁରାଧା ବଡ଼ଭାଲଙ୍କ କଣ୍ଠରେ ଶୁଣନ୍ତୁ ମାନିନୀ କଥାଚିତ୍ରର ଏହି ସୁନ୍ଦର ଗୀତଟିଏ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଇଠି ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ସନ୍ଧ୍ୟା 5:30ରେ ଯୁବବାଣୀ ବିବିଧରେ ଶୁଣିବେ ମହିଳା କ୍ରୀଡ଼ାବିତ୍ ଏବଂ ନୃତ୍ୟଶିଳ୍ପୀ ମୋନାଲିସା ବେହେରାଙ୍କ ସହ ସାକ୍ଷାତକାର। ଆକାଶବାଣୀ କଟକ।